ଆକାଶବାଣୀ ଜୟପୁର। ଆଜି ରବିବାର 1948 ଶତାବ୍ଦ ଶ୍ରାବଣ 27 ଦିନ 2026 ମସିହା ଅଗଷ୍ଟ ମାସର 9 ତାରିଖ। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରିବେ। ସମୟ ସକାଳ 5:57 ମାଙ୍ଗଳିକ।

ଶୁଣିଲେ ସଂସ୍କୃତରେ ବନ୍ଦନା। ପୁରାତନ ରଚନାରୁ ଶିଳ୍ପୀ ଥିଲେ ଜଗନ୍ନାଥ ପାଣିଗ୍ରାହୀ। ପରବର୍ତ୍ତୀ ଶିଳ୍ପୀ ରାଜଲକ୍ଷ୍ମୀ ସାହୁ। ଗୀତିକାର ଯଦୁନାଥ ଦାସ ମହାପାତ୍ର।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 103ତମ ଭାଗ।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 103ତମ ଭାଗ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।

ଆମ ବୈଦିକ ପରମ୍ପରା ଅଶ୍ୱପତି ନାମରେ ଜଣେ ବିଜ୍ଞ ରାଜାଙ୍କ କଥା କହେ। ରାଜା ଅଶ୍ୱପତି ଧ୍ୟାନ କିଭଳି କରିବାକୁ ହୁଏ ସେହି ବିଦ୍ୟାରେ ପାରଙ୍ଗମ ଥିଲେ ବୋଲି ଛନ୍ଦୋଗ୍ୟ ଉପନିଷଦରେ ବର୍ଣ୍ଣନା ରହିଛି। ତାଙ୍କ ସମୟରେ ଔପମନ୍ୟବ, ସତ୍ୟଞ୍ଜୟ ପୌଲୁସି, ଇନ୍ଦ୍ରଦ୍ୟୁମ୍ନ ବଲ୍ଲଭେୟ, ଜନସର୍କରାକ୍ଷ ଏବଂ ଅଶ୍ୱତରସ୍ୱୀ ନାମରେ ମହାମନିଷୀମାନେ ଧ୍ୟାନ ମାର୍ଗରେ ଯଥେଷ୍ଟ ପରାକାଷ୍ଠା ପାଇ ଖୁବ୍ ଉଚ୍ଚସ୍ତରରେ ସମ୍ମାନିତ ହେଉଥିଲେ। ହେଲେ ପ୍ରତ୍ୟେକ ଏକ ଭିନ୍ନ ମାର୍ଗରେ ଧ୍ୟାନ କରୁଥିବା କଥା ଦିନେ ସେମାନଙ୍କ ମଧ୍ୟରେ ଆଲୋଚନା ସମୟରେ ସେମାନେ ଆବିଷ୍କାର କଲେ। ପର ମୁହୂର୍ତ୍ତରୁ ସେହି ମହାମନୁଷୀଗଣ ବୁଝିଲେ ସେମାନଙ୍କ ସାଧନା ସମ୍ପୂର୍ଣ୍ଣ ନଥିଲା, ଅତେବ ସେମାନଙ୍କୁ ଧ୍ୟାନର ଫଳ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ମିଳିପାରୁନଥିଲା। ଯଦିଓ ସେମାନେ ବେଶ୍ ସମ୍ମାନଜନକ ଜୀବନ ଜିଇଁବାରେ କିଛି ଅସୁବିଧା ନଥିଲା, ତଥାପି ସେମାନଙ୍କ ସାଧନା ଯେ କିଛି ଅପେକ୍ଷା ରଖୁଥିଲା ସେ

କଥା ସେମାନେ ବୁଝିବାରେ ବିଳମ୍ବ ହେଲା ନାହିଁ। କିନ୍ତୁ କ'ଣ ଥିଲା ସେମାନଙ୍କ ସାଧନାର ତ୍ରୁଟି, ସେ କଥା ସେମାନଙ୍କୁ ଅବା ବୁଝାଇବ କିଏ? କେଉଁଠି ଅଛନ୍ତି ସେହିଭଳି ଜ୍ଞାନୀ ଯେ ଏହିଭଳି ପାଞ୍ଚ ଜଣ ବିଜ୍ଞ ମହାମନୁଷ୍ୟଙ୍କୁ ସେମାନଙ୍କ ତ୍ରୁଟି ସମ୍ପର୍କରେ ଦର୍ଶାଇ ଦେଇପାରିବେ? ଅତଏବ ସେମାନେ ମନେ ମନେ ଆଉ ଜଣେ ବିଜ୍ଞ ମନୁଷ୍ୟଙ୍କ କଥା ଚିନ୍ତା କଲେ। ପାଞ୍ଚ ଜଣ ନିଜ ନିଜ ମଧ୍ୟରେ ଆଲୋଚନା କରି ଉଦ୍ଦାଳକ ଆରୁଣୀଙ୍କ ନିକଟକୁ ଯିବାକୁ ସ୍ଥିର କଲେ। ଉଦ୍ଦାଳକ ସେ ସମୟର ସାଧକମାନଙ୍କ ମଧ୍ୟରେ ବେଶ୍ ଉଚ୍ଚସ୍ତରର ସାଧକ ଭାବରେ ପରିଚିତ ଥିଲେ। ଅଚାନକ ପାଞ୍ଚ ଜଣ ମହାମନୁଷୀ ଏକାଠି ତାଙ୍କ ନିକଟକୁ ଆସୁଥିବା ଦେଖି ସେ ମନେ ମନେ ଧରିନେଲେ, ଏହି ପାଞ୍ଚ ମହାପୁରୁଷ ନିଶ୍ଚିତ ଭାବରେ ତାଙ୍କର ଜ୍ଞାନ ପରୀକ୍ଷା କରିବା ନିମନ୍ତେ ଆସୁଛନ୍ତି। ସେମାନଙ୍କ ନିକଟରେ ଜ୍ଞାନ ପ୍ରଦର୍ଶନ କରିବାକୁ ଯାଇ ମୁଁ ଯଦି ପରାସ୍ତ ହୁଏ ତେବେ ମୋ ପ୍ରତିଷ୍ଠା କ୍ଷୁର୍ଣ୍ଣ ହୋଇଯିବ ନିଶ୍ଚୟ। ଏହିଭଳି ଏକ ପ୍ରମାଦରୁ ମୁକ୍ତି ପାଇବାକୁ ହେଲେ ମୋ ଅପେକ୍ଷା ଯେଉଁ ମହାପୁରୁଷ ଅଧିକ ଜ୍ଞାନୀ ତାଙ୍କ ନିକଟକୁ ଏଇମାନଙ୍କୁ ନେଇଯିବା ଶ୍ରେୟସ୍କର ହେବ, ଏହା ବିଚାର କରି ଉଦ୍ଦାଳକ ସେହି ପାଞ୍ଚ ଜଣ ମହାମନୁଷୀଙ୍କୁ ଆରମ୍ଭରୁ କହିଦେଲେ, ମୁଁ ଜାଣେ ଆପଣମାନେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଜାଣିବାକୁ ମୋ ନିକଟକୁ ଆସିଛନ୍ତି, କିନ୍ତୁ ମୁଁ ମଧ୍ୟ ସେହି ବିଷୟରେ ଅନଭିଜ୍ଞ। ଏଣୁ ଉଚିତ ହେବ ଆମେ ସଭିଏଁ ରାଜା ଅଶ୍ୱପତିଙ୍କ ନିକଟକୁ ଯିବା, ସେ ଆମ ସନ୍ଦେହ ଅବଶ୍ୟ ଦୂର କରିବାରେ ସଫଳ ହେବେ। ଉଦ୍ଦାଳକଙ୍କ କଥାରେ ସେହି ପାଞ୍ଚ ଜଣ ରାଜି ହେଲେ ଏବଂ ସଭିଏଁ ମିଶି ରାଜା ଅଶ୍ୱପତିଙ୍କ ନିକଟକୁ ଯାତ୍ରା ଆରମ୍ଭ କଲେ। ରାଜା ସେମାନଙ୍କୁ ଉଚିତ ସମ୍ମାନର ସହ ରାଜବାସରେ ରହିବାର ବ୍ୟବସ୍ଥା କଲେ। ତେବେ ସେ ବୁଝିଲେ ଯେ ହୁଏତ କିଛି ଦାନ ଦକ୍ଷିଣା ଆଶାରେ ଏହି ଜ୍ଞାନୀ ମହାମନୁଷୀଗଣ ତାଙ୍କ ନିକଟକୁ ଆସିଛନ୍ତି। ସେମାନଙ୍କୁ ଉଚିତ ଭାବରେ ଦାନ ଦକ୍ଷିଣା ଦେବା ନିମନ୍ତେ ସେ ପ୍ରସ୍ତୁତ ହେଲେ, କିନ୍ତୁ ସେମାନେ ଏକାସ୍ୱରରେ କହିଲେ, ସେମାନେ କୌଣସି ଧନସମ୍ପଦ ଆଶାରେ ନୁହେଁ, ବରଂ ଜ୍ଞାନ ଆହରଣ ନିମନ୍ତେ ତାଙ୍କ ନିକଟରେ ଶିଷ୍ୟ ଭାବରେ ଉପସ୍ଥିତ ହୋଇଛନ୍ତି। ରାଜା ଅଶ୍ୱପତି ମଧ୍ୟ ଆଚମ୍ବିତ ହେଲେ। ସେ ଜାଣିଥିଲେ ତାଙ୍କ ନିକଟକୁ ଆସିଥିବା ଏହି ଛଅ ଜଣ ମହାମନୁଷୀ କିଛି ସାଧାରଣ ସ୍ତରର ବ୍ରହ୍ମଚାରୀ ନୁହନ୍ତି, ଏକୁ ଆରକ ବଳିଯିବା ଭଳି ମହାନ ସାଧକ ଏମାନେ। ତେବେ ଯେହେତୁ ସେମାନେ ନିଜେ କହିଲେଣି ସେମାନେ ତାଙ୍କ ନିକଟକୁ ଜ୍ଞାନ ପାଇଁ ଆସିଛନ୍ତି, ସେମାନଙ୍କୁ ଦିନେ ଅପେକ୍ଷା କରିବାକୁ କହିଲେ। ପରମ୍ପରା ଅନୁଯାୟୀ ଗୁରୁ ଶିଷ୍ୟଙ୍କୁ ଏତେ ଚଞ୍ଚଳ କଦାପି ଜ୍ଞାନ ବିତରଣ କରନ୍ତି ନାହିଁ, କିନ୍ତୁ ଯେହେତୁ ଏହି ଛଅ ମହାପୁରୁଷ ତାଙ୍କର ଶିଷ୍ୟତ୍ୱ ସ୍ୱୀକାର କରୁଛନ୍ତି ବୋଲି କହିଲେ, ରାଜା ଅଳ୍ପ ସମୟ ନେଇ ସେମାନଙ୍କୁ ଜ୍ଞାନ ଦେବେ ବୋଲି ସ୍ୱୀକାର କଲେ। ପରଦିନ ଆଲୋଚନାରୁ ବୁଝିଲେ ପ୍ରତ୍ୟେକ ଏକ ନିର୍ଦ୍ଦିଷ୍ଟ ବିଧିରେ ଧ୍ୟାନ କରୁଛନ୍ତି, ହେଲେ ଅତି ସାଧାରଣ ତ୍ରୁଟି ରହିଯାଉଛି। ଆତ୍ମାକୁ ସେମାନେ କେହି ସ୍ୱର୍ଗରେ, କେହି ବାୟୁରେ, କେହି ଜଳରେ, କେହି ପୃଥିବୀରେ, ଅବା କେହି ସୂର୍ଯ୍ୟରେ ଅଛନ୍ତି ବୋଲି ଧରି ନେଇ ଧ୍ୟାନ କରୁଛନ୍ତି। ନିଜକୁ ଆତ୍ମାଠାରୁ ଭିନ୍ନ ବୋଲି ବୁଝି ଏକ ସାମାନ୍ୟ ଦୋଷ ସେମାନେ କରୁଛନ୍ତି, ଫଳସ୍ୱରୂପ ସେମାନଙ୍କ ସାଧନା ଅସମ୍ପୂର୍ଣ୍ଣ ରହୁଛି। ଅତଏବ ନିଜକୁ ହିଁ ଧ୍ୟାନର କେନ୍ଦ୍ରରେ ରଖିବାକୁ ହେବ, ନିଜ ଭିତରେ ବ୍ରହ୍ମଙ୍କୁ ଖୋଜିବାକୁ ହେବ, ଏହି ଗୋଟିକ ହିଁ ମାର୍ଗ। ଓମ୍ ଶାନ୍ତି ଶାନ୍ତି ଶାନ୍ତି।

0: ଶୁଣିଲେ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆସନ୍ତୁ ଜାଣିବା ବାଇଗଣ ଚାଷ ସମ୍ପର୍କରେ। ବାଇଗଣ ଏକ ଲାଭଜନକ ପରିବା। ଆମ ରାଜ୍ୟରେ ଏହା ସବୁ ଅଞ୍ଚଳର ସବୁ ଋତୁରେ ଚାଷ ହୋଇଥାଏ। ଗରିବଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ବାଇଗଣକୁ ଆଦର କରିଥାନ୍ତି। ଏଥିରେ ଶତକଡ଼ା 6.4% ଶ୍ୱେତସାର, 1.3% ପୃଷ୍ଟିସାର ଆଉ 0.3% ସ୍ନେହ ସାର ଆଉ 0.5% ଧାତବ ଲବଣ ସବୁ ରହିଛି। ଏହି ବାଇଗଣ ଫସଲର ବିଭିନ୍ନ କିସମ ରହିଛି, ଯେମିତିକି ପୋଷାକ୍ରାନ୍ତି, ଗାଢ଼ ବାଇଗଣୀ ରଙ୍ଗ, ଲମ୍ବା ଆଉ ମଧ୍ୟମ ଆକାର ଫଳ ଧରିବ, 95 ରୁ 100 ଦିନ ଭିତରେ ଏହା ଅମଳ ହେବ। ପୁଷା ପର୍ପଲ ଲଙ୍ଗ ବାଇଗଣୀ ଲମ୍ବା ଓ ମଧ୍ୟମ ଆକାର ଫଳ 90 ରୁ 95 ଦିନରେ ଏଟା ଅମଳ ହୋଇଥାଏ। ସେହିପରି ଆଉ ଏକ କିସମ ରହିଲା ପୁଷା ପର୍ପଲ କୁଷ୍ଟର,

0: ଯେଉଁଟାକି ବାଇଗଣୀ ଲମ୍ବା ଆଉ ଏହାର ଫଳ ଛୋଟ ରହିବ। 90 ରୁ 95 ଦିନରେ ଏହା ଅମଳ ହେବ ଆଉ ଏଥିରେ ଝାଉଁଳା ରୋଗ ସହଣି ଶକ୍ତି ରହିଛି ଆଉ ପେନ୍ଥା ପେନ୍ଥା ହୋଇ ଫଳିବ। ଆଉ ଗୋଟିଏ କିସମ ହେଲା ଉତ୍କଳ ତାରିଣୀ, ମଧ୍ୟମ ଆକାର ଫଳ, ଗାଢ଼ ବାଇଗଣୀ ରୋଗ, 90 ରୁ 95 ଦିନରେ ଏଇଟା ଅମଳ ହେବ। ଜୀବାଣୁ ଜନିତ ଝାଉଁଳା ରୋଗ ଏହି କିସମରେ ହେବ ନାହିଁ, ଏହାର ପ୍ରତିରୋଧକ ଶକ୍ତି ଅଧିକା ରହିଛି। ସେହିପରି ଉତ୍କଳ କେଶରୀ ଗୋଟିଏ ବିହନ ରହିଛି ଯେଉଁଟାକି ଗାଢ଼ ବାଇଗଣୀ ରଙ୍ଗର, ମଧ୍ୟମ ଆକାର ଫଳ, 100 ରୁ 105 ଦିନରେ ଏଇଟା ଅମଳ ହେବ। ଜୀବାଣୁ ଜନିତ ଝାଉଁଳା ରୋଗ ସହନଶୀଳ କ୍ଷମତା ଏହି କିସମରେ ରହିଛି। ତା ସହିତ ଉତ୍କଳ ମାଧୁରୀ ଗୋଟିଏ ରହିଛି ଯାହାକି ସମସ୍ତେ ଚାଷ କରୁଛନ୍ତି, ଫଳର ରଙ୍ଗ ସବୁଜ ଆକାର ମଧ୍ୟମ ରହିବ, 90 ରୁ 95 ଦିନରେ ଅମଳ ହେବ, ଜୀବାଣୁ ଜନିତ ଝାଉଁଳା ରୋଗ ସହନ ଶକ୍ତି କ୍ଷମତା ରହିଛି। ଏହିପରି ଅନେକ କିସମ ରହିଛି। ବାଇଗଣ ପ୍ରାୟ ସବୁ ଋତୁରେ ଚାଷ କରାଯାଏ। ନିଗିଡ଼ା ଜମିରେ ତଳି ପଟାଳି କରିବା ଦରକାର, ଭଲ ଭାବରେ ଚାଷ କରି ସେଥିରେ ଅନାବନା ଗଛ ସବୁ ବାହାର କରିଦେବା ଦରକାର। ପ୍ରାୟ 3 ଫୁଟ ଚଉଡ଼ା ଓ 10 ଫୁଟର ପଟି ତିଆରି କରିବାକୁ ପଡ଼ିବ। 2 ପଟି ମଝିରେ ଯିବାଆସିବା ବାଟ ରଖିବାକୁ ପଡ଼ିବ। ପଟିର 4 ପଟୁ ମାଟି ଦେଇକି ତାକୁ ସମତୁଲ କରିବେ, ବିଲଠାରୁ ଟିକେ ଉଚ୍ଚ କରିବେ। ପ୍ରତି ପଟିରେ 3 ଝୁଡ଼ି ଲେଖାଏଁ ଭଲ ଗୋବର ଖତ ମିଶାଇ ଦେଲେ ତାପରେ ସେଥିରେ 75 ଗ୍ରାମ ୟୁରିଆ, 100 ଗ୍ରାମ ସିଙ୍ଗଲ ସୁପର ଫସ୍ଫେଟ୍ ଓ 25 ଗ୍ରାମ ମ୍ୟୁରେଟ୍ ପଟାସର ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ। ତଳିପଟିରେ ମଞ୍ଜିଗୁଡ଼ିକୁ 1/2 ଇଞ୍ଚ ଗଭୀରରେ ଧାଡ଼ି ଧାଡ଼ି କରି ବୁଣନ୍ତୁ। ମଞ୍ଜି ବୁଣିବା ପୂର୍ବରୁ ତାକୁ ବିଶୋଧନ କରି ବୁଣିବା ଦରକାର। ମନେ ରଖିବେ, ବାଇଗଣ ଯେତେବେଳେ ଚାଷ କରିବାକୁ ଯିବେ ସେତେବେଳେ ତା'ର ବିହନକୁ ଭଲ ରୂପେ ବିଶୋଧନ କରିଦେବେ। 1 ଏକର ବିଲ ପାଇଁ ପ୍ରାୟ 200 ଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ଏହାକୁ ବିଶୋଧନ କରିବା ପାଇଁ ହେଲେ 1 ଗ୍ରାମ ଥିରାମ ଆବଶ୍ୟକ ହୋଇଥାଏ। ଗୋଟିଏ ଛୋଟ ଡବାରେ ମଞ୍ଜି ଓ ଔଷଧକୁ ରଖି ତାକୁ ଡବା ମୁହଁକୁ ବନ୍ଦ କରିଦେବେ। ତାପରେ ତାକୁ ଭଲ ରୂପେ ହଲାଇକିରି ତାକୁ ବିଶୋଧନ କରିଦେବେ। ମଞ୍ଜି ବୁଣି ସାରିବା ପରେ ତଳିପଟିକୁ ଛଣ ବା ନଡ଼ା ଦ୍ୱାରା ତାକୁ ପତଳା ଭାବେ ଘୋଡ଼େଇ ଦେଇ ଅଳ୍ପ ପାଣି ସିଞ୍ଚନ କରିଦେବେ। ତଳିପଟିରେ କ୍ଲୋରୋପାଇରିପସ୍ ଗୁଣ୍ଡ ପକାଇଦେଲେ ପିମ୍ପୁଡ଼ି ବା ଅନାବନା କିଛି ପୋକ ସେହି କିଆରିକୁ ଆଉ ଯିବେ ନାହିଁ। 4 ରୁ 5 ଦିନ ପରେ ମଞ୍ଜି ଯେତେବେଳେ ଗଜା ହେବ ସେତେବେଳେ ନଡ଼ାଗୁଡ଼ିକୁ ବାହାର କରିଦେବା ଦରକାର। ମନେ ରଖନ୍ତୁ, ତଳିପଟିରେ ମଞ୍ଜି ବୁଣିଲା ବେଳେ ଅତି ବହଳ କରି ବୁଣିବା ଉଚିତ ନୁହେଁ। ମଞ୍ଜି ବହଳରେ ବୁଣା କଲେ ତଳିଗୁଡ଼ିକ ସରୁ ଓ ଡେଙ୍ଗା ହୋଇଯାଏ, ଚାରାଗୁଡ଼ିକ ସଢ଼ା ରୋଗ ହେବାର ଆଶଙ୍କା ରହିଛି। ହିସାବ କରି ଦେଖାଯାଇଛି ଯେ 1 ଏକର ଜମିରେ ରୋଇବା ପାଇଁ ପ୍ରାୟ 15,000 ତଳି ଆବଶ୍ୟକ ହୋଇଥାଏ। ସେହି ହିସାବରେ ପ୍ରତି ଡେସିମିଲ ପାଇଁ 150 ତଳି ଲାଗିଥାଏ। 1 ଏକର ବିଲ ପାଇଁ ତଳି ଉତାରିବା ସକାଶେ 10 ଫୁଟ ଲମ୍ବା ଓ 3 ଫୁଟ ଚଉଡ଼ାରେ ପ୍ରାୟ 9 ତଳିପଟି ଆବଶ୍ୟକ ହୋଇଥାଏ। ତଳି ରୁଆ ହେବାର ପ୍ରାୟ 60 ଦିନ ପରେ ଗଛରେ ଫୁଲ ଓ ଫଳ ଧରିଥାଏ। ସାଧାରଣତଃ 1 ଏକରରୁ 80 ରୁ 100 କ୍ୱିଣ୍ଟାଲ ପର୍ଯ୍ୟନ୍ତ ବାଇଗଣ ମିଳିଥାଏ।
1: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ସୌରା ସମ୍ପ୍ରଦାୟର ଗୀତ, ପରିବେଷଣ କରୁଛନ୍ତି ଦଣ୍ଡପାଣି ଶବର ଏବଂ ସାଥୀ।
2: ଶ୍ରୋତା ବନ୍ଧୁ, ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ସୌରା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଗଜପତି ଜିଲ୍ଲାର କୁଜାସିଂ ଗ୍ରାମର ଦଣ୍ଡପାଣି ଶବର ଓ ସାଥୀ। କଥାରେ ଅଛି ପେଟ ପାଇଁ ନାଟ, ତେଣୁ ପେଟ ଲାଗି ମୁଠାଏ ଦାନା ସଂଗ୍ରହ କରିବା ସକାଶେ ସୌରା ସମ୍ପ୍ରଦାୟର ଭାଇ ଭଉଣୀମାନେ ନିଜ ଗାଁ ନିକଟରେ ଥିବା ପାହାଡ଼ରେ ନିଆଁ ଲଗାଇ ଜଙ୍ଗଲ ସଫା କରି ପୋଡ଼ୁ ଚାଷ କରିଥାନ୍ତି। ହେଲେ ସେଥିରୁ ସେମାନଙ୍କୁ କ'ଣ ପେଟ ଲାଗି ଆବଶ୍ୟକ ଦାନା ମିଳିଯାଏ? ନା, ତଥାପି ସେମାନଙ୍କର ଚଳିବାରେ ଅସୁବିଧା ହୁଏ, ଯାହାକି ସେମାନେ ଗୀତ ମାଧ୍ୟମରେ ପ୍ରକାଶ କରନ୍ତି। ବର୍ତ୍ତମାନ ଆସନ୍ତୁ ସେହିଭଳି ଗୀତଟିଏ ଶୁଣିବା। ପରିବେଷଣ କରିଛନ୍ତି ଗଜପତି ଜିଲ୍ଲାର କୁଜାସିଂ ଗ୍ରାମର ଦଣ୍ଡପାଣି ଶବର ଓ ସାଥୀ।

ସୌରା ଭାଇଭଉଣୀମାନେ ନୂଆ ଆମ୍ବ ଖାଇଲା ବେଳକୁ ଗୀତ ଗାଇଥାନ୍ତି। ସେହି ସମୟରେ ଗାଉଥିବା ଗୀତ ପରିବେଷଣ କରିଛନ୍ତି ଗଜପତି ଜିଲ୍ଲା କୁଜାସିଂ ଗ୍ରାମର ଦଣ୍ଡପାଣି ସବର ଓ ସାଥୀମାନେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ଆଜିଠାରୁ 17 ତାରିଖ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକମାନଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ 10 ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରର ହାତିଆସୁଣୀ ପଡ଼ିଆଠାରୁ ଲୁମ୍ବିନୀ ବିହାର ରୋଡ୍ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ତ୍ରିରଙ୍ଗା ର୍ୟାଲିର ଆୟୋଜନ କରାଯାଇଛି। ରାଜ୍ୟରେ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା 60 ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାକୁ ବଣ୍ଟନ କରାଯିବ। ଆଜିଠାରୁ 17 ତାରିଖ ପର୍ଯ୍ୟନ୍ତ ଜନସାଧାରଣ ତ୍ରିରଙ୍ଗା ସହ ନିଜର ସେଲ୍ଫି ଉଠାଇ harghartiranga.com ଅପ୍ଲୋଡ୍ କରିପାରିବେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଓଡ଼ିଶାକୁ 66,392 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା 54,135 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହି ଅବସରରେ ମୋଟ 38 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଓଡ଼ିଶା ଫୁଡ୍କୋର୍ଟ 2026 ଆୟୋଜିତ ହେବା ସହ ମୁଖ୍ୟମନ୍ତ୍ରୀ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉଦ୍ୟୋଗ ପରିଦର୍ଶନ କରିଥିଲେ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନଠାରେ ଜାତୀୟ ସମ୍ମିଳନୀ ଏବଂ ଯକ୍ଷ୍ମା ସଂକ୍ରାନ୍ତୀୟ ନୀତି ନିର୍ଦ୍ଧାରଣ ଆଲୋଚନା ହୋଇଯାଇଛି। ଉଦ୍ଯାପନୀ ଦିବସରେ ବିଧାନସଭାର ବାଚସ୍କତି ଶର୍ମା ପାଢ଼ୀ ଯୋଗଦେଇ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ବୈଜ୍ଞାନିକ ପ୍ରମାଣକୁ ପ୍ରଭାବଶାଳୀ ଜନସ୍ୱାର୍ଥ କାର୍ଯ୍ୟାନ୍ୱୟନରେ ପରିଣତ କରିବା ପାଇଁ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଥିଲେ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରଙ୍ଗବତୀ ମଞ୍ଚରେ ଆୟୋଜିତ ମାଟିର ମହକ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାର ପଦ୍ମ ପୁରସ୍କାର ପ୍ରାପ୍ତ ପ୍ରତିଭାମାନଙ୍କୁ ସମ୍ବୋଧିତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ପଦ୍ମ ସମ୍ମାନ ଏବେ ଲୋକଙ୍କ ପୁରସ୍କାରରେ ପରିଣତ ହୋଇଛି। ସରକାର ଗାଁ ଗହଳିର ଲୋକକଳା, ସାହିତ୍ୟ, କୃଷି, ଶିକ୍ଷା ଓ ସମାଜସେବାରେ ନିଜକୁ ସମର୍ପି ଦେଇଥିବା ପ୍ରକୃତ ସାଧକଙ୍କୁ ସମ୍ମାନିତ କରୁଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୁରୀ ଜିଲ୍ଲାସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ପ୍ରୟାସ ଜାରି ରଖିବାକୁ ଯୁବପିଢ଼ିକୁ ଆହ୍ୱାନ ଦେଇଛନ୍ତି। ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅବସରରେ ଆଜି ବିଭିନ୍ନ ସ୍ଥାନରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଛି। ଆଜି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଉଛି। ଓଡ଼ିଶା ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରଳା ଦେବୀଙ୍କ ପ୍ରତିମୂର୍ତ୍ତିକୁ

0: ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍କରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍କୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ମସିହା ଅଗଷ୍ଟ 8 ତାରିଖରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଦକ୍ଷିଣ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଉଛି। ସକାଳ 6ଟା ସୁଦ୍ଧା ଜଳସ୍ତର 18.07 ମିଟର ଥିବାବେଳେ ବିପଦ ସଂକେତ ହେଉଛି 18.33 ମିଟର। ଜିଲ୍ଲାର ସାଳନ୍ଦୀ ନଦୀ ରାଜଘାଟଠାରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ତାମିଲନାଡୁର କୋଏମ୍ବାଟୁରଠାରେ ଅନୁଷ୍ଠିତ 16 ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନ୍ସିପ୍ ଡିଭିଜନ୍ ଏ'ରେ ଓଡ଼ିଶା ଦଳ ବିଜେତା ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 2-1 ଗୋଲ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରି ବିଜେତା ହୋଇଛି। ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ ଫାଇଲେରିଆ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ବୃନ୍ଦାବନ ବିଶ୍ୱାଳ।
2: ଫାଇଲେରିଆ ରୋଗର ଅନ୍ୟ ନାମ ଲିମ୍ଫାଟିକ୍ ଫାଇଲେରିଆସିସ୍। ଆମ ଦେଶରେ ଏହି ସଂକ୍ରାମକ ରୋଗ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା। ଆମ ଦେଶରେ ଦେଖାଯାଉଥିବା ରୋଗର ଶତକଡ଼ା 98% ଉଚେରିଆ ବ୍ରାଙ୍କପ୍ଟି ନାମକ ପରଜୀବୀ ଦ୍ୱାରା ସୃଷ୍ଟି ହୋଇଥାଏ ଓ ଶତକଡ଼ା 2% ବୁର୍ଜିଆ ମ୍ୟାଲେରିଆ ଦ୍ୱାରା ହୋଇଥାଏ। ଫାଇଲେରିଆ ରୋଗ ଭୋଗୁଥିବା ରୋଗୀକୁ କ୍ୟୁଲେକ୍ସ ମଶା ବା କେତେକ ନିର୍ଦ୍ଦିଷ୍ଟ ପ୍ରକାର ଏନ୍ଫୋଲିସ୍ ମଶା ରାତିରେ କାମୁଡ଼ି ସୁସ୍ଥ ଲୋକକୁ କାମୁଡ଼ିଲେ ଏହି ରୋଗ ସୁସ୍ଥ ଲୋକ ଦେହରେ ସୃଷ୍ଟି ହୋଇଥାଏ। ରକ୍ତରେ ଫାଇଲେରିଆ ପରଜୀବୀ ଥିଲେ ମଧ୍ୟ ଅନେକ ଲୋକଙ୍କଠାରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇନଥାଏ, କିନ୍ତୁ ଏହି ଲୋକମାନଙ୍କୁ ମଶା କାମୁଡ଼ି ସୁସ୍ଥ ଲୋକକୁ କାମୁଡ଼ିଲେ ସମାଜରେ ଏହି ରୋଗର ସଂକ୍ରମଣ ଓ ଲକ୍ଷଣ ପ୍ରକାଶ ପାଇଥାଏ ଓ ରୋଗ ବୃଦ୍ଧି ଘଟିଥାଏ। ଏହି ରୋଗରେ ଆକ୍ରାନ୍ତ ଲୋକଙ୍କର କୋରଜାତ ଗୁଲି ବା ଲିମ୍ ଗ୍ରାଣ୍ଡ ଫୁଲି ଦରଜ ହୋଇଥାଏ। ସେଠାରୁ ସମ୍ପୃକ୍ତ ଲିମ୍ ଚ୍ୟାନେଲ ବା ଶିର ଉଷ୍ମ ଲାଗିବା, ଦରଜ ହେବା, ଲାଲ ପଡ଼ିବା, ଫୁଲି କରି ବିନ୍ଧିବା ସହିତ ଜ୍ୱର ମଧ୍ୟ ହୋଇଥାଏ। ଦେହର ବିଭିନ୍ନ ଅଂଶ ଯଥା ଗୋଡ଼ ହାତର ବିଭିନ୍ନ ଅଂଶ, ପୁରୁଷମାନଙ୍କର କୋଷ, ଶୁକ୍ରବାହୀ ନାଳି, ସ୍ତ୍ରୀ ଲୋକମାନଙ୍କର ଜନନେନ୍ଦ୍ରିୟର ବହିର୍ଭାଗ ଓ ସ୍ତନ ଆଦି ଫୁଲି ଦରଜ ଓ ଜ୍ୱର ହୋଇପାରେ। ଏହି ରୋଗ ପ୍ରାରମ୍ଭିକ ଅବସ୍ଥାରେ ତୁରନ୍ତ ଉପଯୁକ୍ତ ଚିକିତ୍ସା ନ କଲେ ଦୀର୍ଘସ୍ଥାୟୀ ବା କ୍ରନିକ୍ ଫାଇଲେରିଆରେ ପରିଣତ ହୋଇଥାଏ। ସାମୟିକ ଭାବରେ ବର୍ଷର ବିଭିନ୍ନ ସମୟରେ ବାରମ୍ବାର ଏହି ରୋଗ ଆକ୍ରମଣ କରିଥାଏ। ବାରମ୍ବାର ରୋଗ ଆକ୍ରମଣ ହେତୁ ଲିମ୍ଫାଟିକ୍ ଚ୍ୟାନେଲରେ ଲିମ୍ଫ ପ୍ରବାହ ବାଧାପ୍ରାପ୍ତ ହୋଇ ତନ୍ତୁର ଅତିଶୟ ବୃଦ୍ଧି ହୋଇ ଗୋଦର ବା ଫୁଲା ରୋଗ ଅବସ୍ଥା ସୃଷ୍ଟି ହୁଏ। ଏହି ଅବସ୍ଥା ଯୋଗୁଁ ପୁରୁଷମାନଙ୍କର କୋଷରେ ପାଣି ଜମି ହାଇଡ୍ରୋସିଲ୍ ଭଳି ରୋଗ ହୋଇଥାଏ। ବେଳେବେଳେ ପରିସ୍ରାରେ କାଇଲ ପାସ୍ କରି କାଇଲେରିଆ ମଧ୍ୟ ହୋଇ ଅସୁବିଧା ସୃଷ୍ଟି କରିଥାଏ। ଏହି ରୋଗ ଦ୍ୱାରା ଶରୀରର ଗଣ୍ଠି ସଂକ୍ରମଣ ହୋଇ ଫାଇଲେରିଆଲ ଆର୍ଥ୍ରାଇଟିସ୍ ହୋଇପାରେ। ବେଳେବେଳେ ଫାଇଲେରିଆ ସଂକ୍ରମଣ ହେତୁ ଲକ୍ଷଣ ନଥାଇ ଫାଇଲେରିଆ ପରଜୀବୀର ଆଣ୍ଟିଜେନ୍ ପ୍ରଭାବରେ ଶ୍ୱାସରୋଗ ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଏହାକୁ ଟ୍ରପିକାଲ ଏସୋନୋଫିଲିଆ ରୋଗ କୁହାଯାଏ। ଏହି ରୋଗକୁ କିପରି ଚିହ୍ନଟ କରିବା? ରୋଗୀର ବିଭିନ୍ନ ଚିହ୍ନ ଓ ଲକ୍ଷଣ ଦେଖି ଓ ରକ୍ତ ଡିସି ପରୀକ୍ଷା ଦ୍ୱାରା ସାଧାରଣତଃ ସହଜରେ ରୋଗ ଚିହ୍ନଟ କରାଯାଇପାରେ। ଏହି ରୋଗର ଚିକିତ୍ସା ପାଇଁ ଡିସି ବଟିକା ଦିନକୁ 300 ମିଲିଗ୍ରାମ କରି 12 ଦିନ ବା କେତେକ କ୍ଷେତ୍ରରେ 21 ଦିନ ଖିଆଯାଇଥାଏ। ବିଭିନ୍ନ ଅଙ୍ଗର ପ୍ରଦାହ କମିବା ପାଇଁ ଆଣ୍ଟିବାୟୋଟିକ୍ ଦ୍ୱାରା ଚିକିତ୍ସା କରାଯାଏ। ପାଦ ବା ଗୋଡ଼ ଆଦିର ଫୁଲା ଅଂଶ କମିବା ପାଇଁ କ୍ରେପ୍ ବ୍ୟାଣ୍ଡେଜ୍ ବ୍ୟବହାର କରିବା ଓ ଶୋଇଲା ବେଳେ ଗୋଡ଼କୁ ତକିଆ ଆଦି ଦ୍ୱାରା ଉପରକୁ ରଖିବା ଦ୍ୱାରା ଉପକାର ମିଳିଥାଏ। ଗୋଦର ଗୋଡ଼ର ଚର୍ମର ଯତ୍ନ ଅତି ଜରୁରୀ। ଏହାକୁ ନିୟମିତ ପରିଷ୍କାର ରଖିବା, କୌଣସି ପ୍ରକାର କ୍ଷତ ହେବାକୁ ନ ଦେବା, ବିଭିନ୍ନ ଜୀବାଣୁ

0: ଫଙ୍ଗସ ସଂକ୍ରମଣ ହେଲେ ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ। ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଗୋଦରଗଡ଼ ଚିକିତ୍ସା କରାଯାଇପାରେ। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜାତୀୟ ଫାଇଲେରିଆ କଣ୍ଟ୍ରୋଲ ପ୍ରୋଗ୍ରାମରେ ମାସ୍କ ଡ୍ରଗ୍ ଥେରାପି ବର୍ଷରେ ଗୋଟିଏ ଦିନ ଗଲା କେତେ ବର୍ଷ ଧରି ଦିଆଯାଉଅଛି। ଏଥିରେ ଅତ୍ୟଧିକ ବୃଦ୍ଧ ଶିଶୁମାନଙ୍କୁ ଛାଡ଼ି ଅନ୍ୟମାନେ ପିଇସି ଓ ଆଲବେଣ୍ଡାଜଲ ବଟିକା ଏକାଥରେ ଖାଇବା ପାଇଁ ଦିଆଯାଉଅଛି। ପରିବାରର ପ୍ରତ୍ୟେକ ଲୋକ ଏହାକୁ ଏକାଥରେ ଖାଇବା ଆବଶ୍ୟକ। ଜନସାଧାରଣ ଏହି ଯୋଜନାରେ ଅକୁଣ୍ଠ ସହଯୋଗ କଲେ ଆସନ୍ତା କେତେ ବର୍ଷ ମଧ୍ୟରେ ଆମ ଦେଶ ଫାଇଲେରିଆ ମୁକ୍ତ ହୋଇପାରିବ। ଏହା ବ୍ୟତୀତ ମଶାବଂଶ ବୃଦ୍ଧିକୁ ରୋକିବାକୁ ଓ ମଶା କାମୁଡ଼ାରୁ ନିଜକୁ ରକ୍ଷା କରିବା ପାଇଁ ସାଧାରଣ ମଶାରୀ ବା ଇନ୍ସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା, ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆଦି ପଦ୍ଧତି ଦ୍ୱାରା ଏହି ରୋଗ ସଂକ୍ରମଣର ପ୍ରାଦୁର୍ଭାବ ବିଶେଷ ଭାବରେ ନିୟନ୍ତ୍ରଣ କରାଯାଇପାରିବ।
1: ଆମର ସୁସ୍ଥ କାର୍ଯ୍ୟକ୍ରମରେ ଶୁଣୁଥିଲେ ଫାଇଲେରିଆ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ। ଆକାଶବାଣୀ କଟକ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ହର୍ ଘର୍ ତିରଙ୍ଗା ଅଭିଯାନ। ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ଉପରାଷ୍ଟ୍ରପତିଙ୍କ ଆଲୋଚନା। ଆସାମରେ ଗମ୍ଭୀର ରହିଛି ବନ୍ୟା ପରିସ୍ଥିତି, ମୃତ୍ୟୁସଂଖ୍ୟା 99କୁ ବୃଦ୍ଧି। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥଜୀ ଯାତ୍ରା ସ୍ଥଗିତ। ଏବଂ ଷୋଡ଼ଶ ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚମ୍ପିୟନ୍ସିପ୍ ଡିଭିଜନ୍ ଏ ରେ ଓଡ଼ିଶା ଚମ୍ପିୟନ୍। ହର ଘର ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। 17 ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। 2022 ମସିହାରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନର ଅଂଶ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଭାରତର ସବୁଠାରୁ ଜନଭାଗିଦାରୀ ଅଭିଯାନ ମଧ୍ୟରୁ ଏହା ଅନ୍ୟତମ ଭାବେ ପରିଗଣିତ ହୋଇଛି। ବିଭିନ୍ନ ଅଞ୍ଚଳ ଏବଂ ସମ୍ପ୍ରଦାୟର ନାଗରିକଙ୍କୁ ଦେଶର ଏକତା, ସମ୍ମାନ ଓ ସାମୁହିକ ଜାତୀୟ ପରିଚୟର ପ୍ରତୀକ ତ୍ରିରଙ୍ଗାକୁ ସମ୍ମାନ ପ୍ରଦର୍ଶନ କରିବା ଏହି ଅଭିଯାନ ପ୍ରେରଣା ଯୋଗାଇଥାଏ। ଜାତୀୟ ଗାନ ବନ୍ଦେ ମାତରମର 150ତମ ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଦେଶବ୍ୟାପୀ ବନ୍ଦେ ମାତରମ ସାମୂହିକ ଗାନର ଆୟୋଜନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟର ଦେଶବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ ଗାନ କରିବାକୁ ଆହ୍ୱାନ ଦିଆଯାଇଛି। 200ରୁ ଅଧିକ ଭାରତୀୟ ଦୂତାବାସ ଏବଂ କନ୍ସୁଲେଟ୍ ଜେନେରାଲ କାର୍ଯ୍ୟାଳୟ ଏହି ଅଭିଯାନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛି। ଚଳିତ ବର୍ଷ ଏହି ଅଭିଯାନର ପ୍ରମୁଖ ଆକର୍ଷଣ ହେବ ସୂର୍ଯ୍ୟପଥ ତ୍ରିରଙ୍ଗା ଡିଜିଟାଲ। ଏଥିରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୂର୍ଯ୍ୟୋଦୟ କ୍ରମ ଅନୁଯାୟୀ ମନୋନୀତ ହୋଇଥିବା 54 ଭାରତୀୟ ମିଶନ ଏବଂ ପୋଷ୍ଟ ଅଂଶଗ୍ରହଣ କରିବେ। ଆସନ୍ତା 15 ଫିଜିରେ ଭାରତର ପୂର୍ବଭାଗ କୂଟନୈତିକ ମିଶନରୁ ଆରମ୍ଭ ହୋଇ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତର କନ୍ସୁଲେଟ୍ ଜେନେରାଲ କାର୍ଯ୍ୟାଳୟରେ ଏହି ରାଲି ଶେଷ ହେବ। ସ୍ୱାଧୀନତା ଦିବସ ପାଳନର ଏକ ଅଂଶ ଭାବେ ଆସନ୍ତା 14 ଦେଶବ୍ୟାପୀ ବିଭାଜନ ସ୍କୃତି ଦିବସ ପାଳନ କରାଯିବ। ଭାରତ ବିଭାଜନ ଯୋଗୁଁ ହୋଇଥିବା ଦୁଃଖ ଏବଂ ବିସ୍ଥାପନକୁ ସ୍କରଣ କରି ଏହି ଦିବସ ପାଳନ କରାଯିବ। ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନୀରବ ଶୋଭାଯାତ୍ରା, ବିଭାଜନ ସମ୍ପର୍କିତ ପ୍ରଦର୍ଶନୀ, ତଥ୍ୟଭିତ୍ତିକ ଡକ୍ୟୁମେଣ୍ଟାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଗତକାଲି ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦ୍ୱିପାକ୍ଷିକ ବିଶ୍ୱ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଆଧୁନିକ ପ୍ରଯୁକ୍ତି ବିଦ୍ୟା, ଶକ୍ତି ତଥା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ସେମାନଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।

ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ସୃଷ୍ଟ ପରିସ୍ଥିତି ସମାଧାନ ଆଡ଼କୁ ଗତି କରୁଥିବା ଜଣାପଡ଼ିଛି। ରାଜ୍ୟ ସରକାର ଆଜି ପ୍ରତିବାଦକାରୀ ଛାତ୍ରଙ୍କ ସହ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା କରିବେ। ମଧ୍ୟାହ୍ନ 12ଟାରେ ଏହି ବୈଠକ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହା ପୂର୍ବରୁ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଥିବା ସରକାରୀ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିନିଧିମଣ୍ଡଳୀର ଜଣେ ସଦସ୍ୟ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏବଂ ପ୍ରତିବାଦକାରୀ ଛାତ୍ରଙ୍କ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଗତକାଲି ରାଞ୍ଚର ରାଜ୍ୟ ଅତିଥି ଭବନରେ ସକାରାତ୍ମକ ପରିବେଶରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତା ନେଇ ମନ୍ତ୍ରୀ ପରିଷଦର ସଦସ୍ୟ କହିଛନ୍ତି। ପରୀକ୍ଷା ପରିଚାଳନା କ୍ଷେତ୍ରରେ ଅଧିକ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ସମାଜର ବିଭିନ୍ନ ବର୍ଗଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ଇମେଲ୍ ଆଇଡି କାର୍ଯ୍ୟକାରୀ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସାମର ବନ୍ୟା ପରିସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି। ଗତକାଲି ଆଉ ଜଣଙ୍କର ମୃତ୍ୟୁ ସହ ବନ୍ୟାରେ ମୃତ୍ୟୁ ସଂଖ୍ୟା 99ରେ ପହଞ୍ଚିଛି। 147,000 ଅଧିକ ଲୋକ ପ୍ରଭାବିତ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟର ମୋଟ 12ଟି ଜିଲ୍ଲା ବନ୍ୟା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି। ଗୋଳାଘାଟ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। 41ଟି ରିଲିଫ୍ ବଣ୍ଟନ କେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ସହଯୋଗ ପ୍ରଦାନ କରାଯାଉଛି। ପାଖାପାଖି 10,600 ହେକ୍ଟର ଜମିରେ ଫସଲ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଏବଂ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଆଜିଠାରୁ ଶ୍ରୀ ଅମରନାଥ ଜୀ ଯାତ୍ରା ସ୍ଥଗିତ ରଖାଯାଇଛି। ଉଭୟ ପହଲଗାମ ଏବଂ ବାଲତାଲ ପଟରୁ ଏହି ଯାତ୍ରା ବନ୍ଦ ରହିଛି। ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାମବନ ଜିଲ୍ଲା ଏବଂ କାଶ୍ମୀରର କେତେକ ଅଞ୍ଚଳରେ ବର୍ଷା ତଥା ପ୍ରତିକୂଳ ପାଗ ପରିସ୍ଥିତିର ମୁକାବିଲା ନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜମ୍ମୁର ଭଗବତୀନଗର ମୂଳ କ୍ୟାମ୍ପରୁ ଗତକାଲି କୌଣସି ନୂତନ ତୀର୍ଥଯାତ୍ରୀ ଦଳକୁ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦିଆଯାଇ ନାହିଁ। ଦର୍ଶନ ଶେଷ କରି ବାଲତାଲ ମୂଳ କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଥିବା 1,202 ତୀର୍ଥଯାତ୍ରୀଙ୍କୁ ନେଇ ଗଠିତ 28ତମ ଦଳକୁ ଜମ୍ମୁ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ନେଇ 44ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଗତକାଲି 3,336 ଜଣ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫା ଦର୍ଶନ କରିଛନ୍ତି। ଏପର୍ଯ୍ୟନ୍ତ ଚଳିତ ବର୍ଷ ଦର୍ଶନ କରିଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା 480,019 ପହଞ୍ଚିଛି। ଗତମାସ 3 ତାରିଖରୁ ଆରମ୍ଭ ହୋଇଥିବା 57 ଦିନ ବ୍ୟାପୀ ଏହି ଯାତ୍ରା ଆସନ୍ତା 28 ତାରିଖରେ ଛଡ଼ି ମୁବାରକ ସହ ଶେଷ ହେବାର କାର୍ଯ୍ୟସୂଚୀ ରହିଛି। ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ତୀର୍ଥପଥଗୁଡ଼ିକର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ କୂଟନୈତିକ ପ୍ରୟାସ ସ୍ୱରୂପ ତେହେରାନର ଅଙ୍ଗୀକାରବଦ୍ଧତା ଉପରେ ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସରକାରୀ ୱେବ୍ସାଇଟ୍ରେ ପ୍ରକାଶିତ ଏକ ସାକ୍ଷାତକାରରେ ସେ କହିଛନ୍ତି ଇରାନ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯିବା ଉଚିତ ନୁହେଁ। ଆମେରିକା ସହିତ ଆଲୋଚନା କରିବା ଏବଂ ଯୁଦ୍ଧ ସମାପ୍ତ ନେଇ ବୁଝାମଣାପତ୍ର ସ୍ୱାକ୍ଷରଜନିତ ନିଷ୍ପଭିକୁ ଇରାନ୍ ସରକାର ନିଶ୍ଚିତ କରିସାରିଛନ୍ତି। ତେବେ ଚୁକ୍ତି ଅନୁଯାୟୀ ୱାଶିଂଟନ୍ ଏହାର ଦାୟିତ୍ୱ ପୂରଣ କଲେ ଇରାନ୍ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ଘୋଷଣା କରିଛନ୍ତି। ଗତ ଜୁନ୍ ମାସରେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣାପତ୍ର ଅନୁଯାୟୀ ଉଭୟ ପକ୍ଷଙ୍କୁ ଆଲୋଚନା ତଥା ଏକ ସ୍ଥାୟୀ ଶାନ୍ତି ଚୁକ୍ତିନାମା କାର୍ଯ୍ୟକାରୀ କରିବା ନେଇ 60 ଦିନର ସମୟସୀମା ପ୍ରଦାନ କରାଯାଇଥିଲା। H-1B ଭିସାଧାରୀ ପ୍ରବାସୀ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା 60 ଦିନ ଅବଧିକୁ ସମାପ୍ତ କରିବା ଲକ୍ଷ୍ୟ ନେଇ ଆମେରିକା ସରକାର ବିଚାର କରୁଥିବା ଜଣାପଡ଼ିଛି। ହ୍ୱାଇଟ୍ ହାଉସ୍ ଅଫିସ୍ ଅଫ୍ ମ୍ୟାନେଜ୍ମେଣ୍ଟ ଆଣ୍ଡ ବଜେଟ୍ ଦ୍ୱାରା ଏହି ପ୍ରସ୍ତାବର ସମୀକ୍ଷା କରାଯାଉଛି, ତେବେ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପଭି ନିଆଯାଇ ନାହିଁ। ଏଭଳି ପଦକ୍ଷେପ H-1B ଭିସାଧାରୀ କର୍ମଚାରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ତୁରନ୍ତ ସେମାନଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିପାରେ। ଏଭଳି ନିଷ୍ପତ୍ତି ଦ୍ୱାରା ସବୁଠାରୁ ଅଧିକ ପ୍ରବାସୀ ଭାରତୀୟ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଆମେରିକାର ଜନଗଣନା ତଥ୍ୟ ସୂଚନା ଅନୁଯାୟୀ 5.2 ମିଲିୟନରୁ ଅଧିକ ଭାରତୀୟ ବଂଶୋଦ୍ଭବ ଏବେ ଆମେରିକାରେ ବସବାସ କରୁଛନ୍ତି। ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍କରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍କୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି।

0: ନେତୃତ୍ୱରେ 1942 ମସିହା ଅଗଷ୍ଟ 8 ତାରିଖରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇରେ ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ତାମିଲନାଡୁର କୋଏମ୍ବାଟୁଠାରେ ଅନୁଷ୍ଠିତ 16 ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚମ୍ପିୟନ୍ସିପ୍ ଡିଭିଜନ୍ ଏ'ରେ ଓଡ଼ିଶା ଦଳ ବିଜେତା ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 2-1 ଗୋଲ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରି ବିଜେତା ହୋଇଛି। ଦଳର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍ତି। ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ଅଭିଯାନ। ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ଉପରାଷ୍ଟ୍ରପତିଙ୍କ ଆଲୋଚନା। ଆସାମରେ ଗମ୍ଭୀର ରହିଛି ବନ୍ୟା ପରିସ୍ଥିତି, ମୃତ୍ୟୁ ସଂଖ୍ୟା 99କୁ ବୃଦ୍ଧି। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥଜୀ ଯାତ୍ରା ସ୍ଥଗିତ। ଏବଂ 16 ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚମ୍ପିୟନ୍ସିପ୍ ଡିଭିଜନ୍ ଏ'ରେ ଓଡ଼ିଶା ଚମ୍ପିୟନ୍। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଟିକି ରାଜ କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା।

0: ନମସ୍କାର ପିଲାମାନେ,
1: ସତରେ ପିଲାମାନେ ପ୍ରତ୍ୟେକ ଋତୁର ଗୋଟେ ଗୋଟେ ସୁନ୍ଦରତା ରହିଛି। ବର୍ତ୍ତମାନ ବର୍ଷା ଋତୁ ଚାଲିଛି, ଦେଖୁଛ ନା କେମିତି ତୁହାକୁ ତୁହା ବର୍ଷା ହେଉଛି, ଘଡ଼ଘଡ଼ି ମାରୁଛି, ଆକାଶରେ ବିଜୁଳି ଦେଖାଯାଉଛି। ହଁ ପିଲାମାନେ, ସବୁଠାରୁ ମଜା ନେବା କଥା, ଖରାଦିନେ କେତେ ଗରମ ହେଉଥିଲା ନା, ଯୁଆଡ଼େ ଦେଖ ପାଣିର ଅଭାବ, ନଈ ଶୁଖିଯାଉଥିଲା, ବନ୍ଧ ଶୁଖିଯାଉଥିଲା, କୂଅ ଶୁଖିଯାଉଥିଲା, ପିଲାମାନେ ବାହାରକୁ ବାହାରିବାକୁ ଇଚ୍ଛା ଲାଗୁନଥିଲା, କେତେ ହଇରାଣ ହେଉଥିଲେ। ଏବେ ଆସିଛି ବର୍ଷା ଦିନ ପିଲାମାନେ, ସେଥିରେ ବି ଆମେ କ'ଣ ମନ ଦୁଃଖ କରୁଛେ ନା, ବାହାରକୁ ବାହାରି ହେଉନି, ପୁଣି ବାହାରକୁ ବାହାରିଲେ କାଦୁଅ ପଚ ପଚ, ଯୁଆଡ଼େ ଦେଖ ପାଣି, ପୁଣି ସ୍କୁଲ ଡ୍ରେସ୍ ଓଦା ହୋଇଗଲେ ଶୀଘ୍ର ଶୁଖୁନି, ସକ୍ସ ଶୁଖୁନି, ଓହୋ କେତେ ଅସୁବିଧା। ତା ସହିତ ଯଦି ଆମେ ଟିକେ ଖରା ହେଉଛି ବୋଲି ଛତା ନେବାନି, ବର୍ଷା ହୋଇଯାଉଛି, ଓଦା ହେବାକୁ ପଡ଼ୁଛି। ପିଲାମାନେ ସବୁ ଭିତରେ ମଧ୍ୟ ପ୍ରତ୍ୟେକ ଋତୁର ନିଶ୍ଚିତ ଭାବେ କିଛି ସ୍ୱତନ୍ତ୍ରତା ଥାଏ। ଦେଖ ପିଲାମାନେ, ଯଦି ଖରା ଋତୁରେ ସୂର୍ଯ୍ୟ ଦେବତା ପାଣିକୁ ବାଷ୍ପୀଭୂତ କରିକି ମେଘଖଣ୍ଡ ତିଆରି ନ କରିଥିଲେ, ପାଣି ଆମେ କୋଉଠୁ ପାଇଥାନ୍ତେ? ମେଘରୁ ହିଁ ପାଣି ଜନ୍ମ ନେଉଛି। ହଁ ପିଲାମାନେ, ବହୁତ କଥା ରହିଛି, କିନ୍ତୁ ମନେ ରଖ, ଏଇ ବର୍ଷା ଦିନେ ବାରମ୍ବାର ଆମେ ତମମାନଙ୍କୁ କହୁଛୁ ଯେ ଶରୀରର ଯତ୍ନ ନେବ। ପିଲାମାନେ ବର୍ଷା ଦିନ ବୋଲି ଥଣ୍ଡା ଲାଗୁଛି କହିକି ତମେ ଯଦି ଗାଧେଇବନି ପିଲାମାନେ, ନ ଗାଧେଇଲେ କ'ଣ ହେବ, ମଇଳା ଚର୍ବରେ ରହି ରହି ରହି ରହି କାଛୁ କୁଣ୍ଡିଆ ବିଭିନ୍ନ ପ୍ରକାରର ଚର୍ମ ରୋଗ ଦେଖାଯିବ ପିଲାମାନେ। ହଁ, ତାପରେ ତମମାନେ ସବୁଯାକ ମୁଣ୍ଡ ଧୋଇବାକୁ କେବେ ମଧ୍ୟ ହଁ କରିନଥାଅ, କାହିଁକି ମା ଯେତେବେଳେ ମୁଣ୍ଡ ଧୋଇ ଦିଅନ୍ତି ବା ତମେ ଯେତେବେଳେ ବି ନିଜେ ମୁଣ୍ଡ ଧୁଅ, ସେ ସମୟରେ ସାବୁନ ପାଣି ଆଖିରେ ପଶିଯାଏ, ଭାରି ପୋଡ଼େ ଆଖି। ହଁ, ସେଥିଲାଗି ତୁମେମାନେ ବିରକ୍ତ ହେଇକି ମୁଣ୍ଡ ବି ଧୋଇନଥାଅ। ପିଲାମାନେ ମୁଣ୍ଡ ନ ଧୋଇଲେ ଜାଣିଛ କ'ଣ ହେବ ନା, ମୁଣ୍ଡରେ ରୁପି ହେବେ, ପୁଣି ଏଇ ବର୍ଷା ପାଣି ପଡୁଛି, ତମମାନେ ସ୍କୁଲକୁ ଯାଉଛ, ମୁଣ୍ଡରେ ସବୁ ଉକୁଣି ହେବେ, ଆମ ଚୁଟିକୁ ନଷ୍ଟ କରିଦେବେ ପିଲାମାନେ। ତା ସହିତ ସବୁଠୁ ବଡ଼ ଜିନିଷ ହେଲା ପିଲାମାନେ, ଯଦି ଉକୁଣି ହେଇଗଲା ସେମାନେ ତମ ମୁଣ୍ଡର ଚର୍ମକୁ ଖାଇ ଖାଇ ସେଥିରେ ଘା ବି କରିଦିଅନ୍ତି, ଆଉ ଏମିତିରେ ବି ମଇଳା ଜମିଲା ଯଦି ମୁଣ୍ଡରେ ଘା ହେଇଯିବ, ଚୁଟି ଝଡ଼ିଯିବ ପିଲାମାନେ। ତେଣୁ କରିକି ଆମେ ସବୁବେଳେ ଶରୀରର ଯତ୍ନ ନେବା।

ଆମ ଚୁଟିର ଯତ୍ନ ନେବା, ଆମ ଗୋଡ଼ ହାତର ବି ଯତ୍ନ ନେବା, ଆମେ ସବୁବେଳେ ସାବୁନରେ ଗୋଡ଼ ହାତ ଧୋଇବା, ତାପରେ ଯାଇକି ପିଲାମାନେ ଆମର ସୁସ୍ଥ ଶରୀରକୁ ନେଇକି ଆମେ ଖେଳିବା, ବୁଲିବା, ବହୁତ ମଜା କରିବା। ସତ କଥା ନା? ତାହେଲେ ମଜା କଥା ଯେତେବେଳେ ଆସିଲା, ପିଲାମାନଙ୍କୁ ତ ଗୀତ ଟିକେ ନ ଶୁଣେଇଲେ ହବନି। ପିଲାମାନେ ଗୀତ ଶୁଣିକି ବହୁତ ଖୁସି ହୁଅନ୍ତି, ଆମେ ଜାଣିଛୁ। ତାହେଲେ ଚାଲ ପିଲାମାନେ ଗୋଟେ ସୁନ୍ଦର ଗୀତ ଶୁଣିନେବା।

ହଁ ପିଲାମାନେ, ତମମାନେ ସବୁବେଳେ ବାହାରର ଖାଦ୍ୟ ଖାଇବା ପାଇଁ ପସନ୍ଦ କରିଥାଅ। ଯଦି ବୁଲି ବାହାରିଲ, ବାପାଙ୍କ ପାଖରେ ମାଆଙ୍କ ପାଖରେ ଅଳି କରିଥାଅ, ଆମେ ବାହାରର ଖାଦ୍ୟ ଖାଇବୁ, ଯେଉଁ ଖାଦ୍ୟ କି ଶରୀର ପାଇଁ ଭଲ ନୁହେଁ।

ମାନେ କେତେବେଳେ କେମିତି ବାହାରର ଖାଦ୍ୟ ଯଦି ଆମେ ଖାଇବା ତାହେଲେ ଚଳିବ। ଏଇ ଯେମିତି ତମେ ନୁଡୁଲ୍ସ ଖାଇବାକୁ ଭଲ ପାଅ, ଚାଉମିନ୍ ଖାଇବାକୁ ଭଲ ପାଅ, ଆଉ କ'ଣ କ'ଣ ସବୁ ଜଙ୍କ୍ ଫୁଡ୍ ସବୁ ରହିଛି ପିଲାମାନେ ସେଗୁଡ଼ା ଖାଇବାକୁ ତମେ ପସନ୍ଦ କର, କିନ୍ତୁ ପିଲାମାନେ ସେଇଟା ସ୍ୱାସ୍ଥ୍ୟ ପାଇଁ ଜମା ଭଲ ନୁହଁ। ସବୁବେଳେ ଆମେ ତାଜା ଫଳ ଖାଇବା, ପୁଣି ତାଜା ପନିପରିବା ମିଳୁଛି, ମା ଯଦି ଘରେ ରୋଷେଇ କରନ୍ତି ତାହା ଖାଇବା। ସବୁବେଳେ ପିଲାମାନେ ସଫା ସୁତୁରା ଦେଖିବା, ମା ଯେମିତି ସଫା ସୁତୁରା କରି ଖାଦ୍ୟ ଜିନିଷ ପ୍ରସ୍ତୁତ କରନ୍ତି ବାହାରେ ସେମିତି ମିଳେ କି? ଜମା ନାହିଁ। ତେଣୁ କରିକି ଏଇ ଯୋଉ ଜଙ୍କ୍ ଫୁଡ୍ ତମମାନେ ସବୁ ଯୋଉ ଖାଇବାକୁ ପସନ୍ଦ କରୁଛ ସେଇଟା ନ ଖାଇକି ଆମେ ସବୁବେଳେ ଘର ତିଆରି ଜିନିଷ ଖାଇବା, ତାହେଲେ ଆମ ଶରୀରକୁ ଆମେ କେମିତି ସୁସ୍ଥ ରଖିବା, କ'ଣ ଖାଇଲେ ଆମ ଦେହ ସୁସ୍ଥ ରହିବ। ବର୍ଷା ଦିନେ ପିଲାମାନେ ଜମା ଜଙ୍କ୍ ଫୁଡ୍ ଖାଇବା ଉଚିତ ନୁହଁ। ତାହେଲେ ଚାଲ ଆମେ ଶୁଣିବା ଆମ ଶରୀରର ଯତ୍ନ ଆମେ କେମିତି ନେବା।

0: ଭଉଣୀ ଟିକିରାଇଜା କାର୍ଯ୍ୟକ୍ରମକୁ ଆମେ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଆଉ ଆମେ କାର୍ଯ୍ୟକ୍ରମକୁ ତ ଆଗକୁ ନବା, ଖାଇବା ବିଷୟରେ ଗୁଡାଏ କଥା ଜାଣିବା, ତା ଆଗରୁ ଆମେ ଆପଣଙ୍କର ପରିଚୟ ଟିକେ ଜାଣିବୁ। ଆପଣଙ୍କ ନାଁ କ'ଣ?
1: ମୋ ନାଁ ସ୍ୱାତି ପଟ୍ଟନାୟକ। ମୁଁ ଆଜି ବହୁତ ଖୁସି ଅନୁଭବ କରୁଛି ଆଜି ମୋର ଛୋଟ ଛୋଟ ଭାଇ ଭଉଣୀମାନଙ୍କ ପାଖରେ ଉପସ୍ଥିତ ହୋଇକି ଆପଣ ଯାହା ଯାହା ମୋତେ ପଚାରିବେ ଆମେ ସେଇ ବିଷୟରେ କଥା ହେବା।
0: ବହୁତ ବଢିଆ। ଆଜି ମୁଁ ଆପଣଙ୍କୁ ଗୋଟିଏ କଥା ପଚାରିବି ଯେ ଆଜିକାଲିର ପିଲାମାନେ ସବୁ ଖାଇବା ପାଇଁ ଭାରି ହଇରାଣ କରୁଛନ୍ତି ମା ମାନଙ୍କୁ, ସତ କଥା ନା ଭଉଣୀ?
1: ନିଶ୍ଚିତ, ମୁଁ ବି ଦେଖୁଛି ଆମ ଘରେ ବି ମୋର ଭାଇ ଭଉଣୀମାନେ ବି ବହୁତ ହଇରାଣ କରୁଛନ୍ତି ମୋର ମାଙ୍କୁ, ମୋର ଖୁଡ଼ିଙ୍କୁ, ବଡ଼ମାଙ୍କୁ, ମାଉସୀଙ୍କୁ।
0: କଣ ଖାଇବାକୁ ସେମାନେ ପସନ୍ଦ କରୁଛନ୍ତି?
1: ସମସ୍ତଙ୍କୁ ଖାଲି ନୁଡୁଲ୍ସ ଦରକାର, ମୋମୋଜ୍ ଦରକାର, ବର୍ଗର ଦରକାର, ଫ୍ରେଞ୍ଚ ଫ୍ରାଇଜ୍ ଦରକାର, ଚିପ୍ସ ଦରକାର, କୋଲ୍ଡ ଡ୍ରିଙ୍କ୍ସ ଦରକାର।
0: ଓହୋ, ତାହେଲେ ପିଲାମାନେ ଆଉ କିଛି ବାକି ରହିଗଲା କି ତମମାନଙ୍କର? ନାହିଁ ନା, ସମସ୍ତେ ଏସବୁ ଖାଇବା ପାଇଁ ବହୁତ ଭଲ ପାଅ, ଏମିତିକି କଥା କହିଲା ବେଳକୁ ମଧ୍ୟ ତମ ମୁହଁରୁ ଲାଳ ବୋହିଲାଣି ମତେ ଦେଖାଯାଉଛି ଯେ। କିନ୍ତୁ ଭଉଣୀ, ସତ କଥା କୁହନ୍ତୁ ତ, ଏଗୁଡ଼ା ଖାଇଲେ କ'ଣ ଆମ ସ୍ୱାସ୍ଥ୍ୟ ଠିକ୍ ରହିବ କି?
1: ନିଶ୍ଚିତ, ଏସବୁ ଖାଇଲେ କେବେ ବି ଆମ ଶରୀର ସୁସ୍ଥ ରହିବନି। ଶରୀର ସୁସ୍ଥ ରହିବା ପାଇଁ ସବୁବେଳେ ଆମେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦରକାର। କିନ୍ତୁ ଏସବୁ ଜିନିଷ ଯେଉଁଗୁଡ଼ାକ ଆମେ ଏବେ ଖାଇବା ପାଇଁକା ଆଗ୍ରହ ପ୍ରକାଶ କରୁଛୁ, ସେସବୁ ଖାଦ୍ୟରେ କେବେ ବି ଭିଟାମିନ୍ ପାଇବେ ନାହିଁ।
0: ତାହେଲେ ବର୍ତ୍ତମାନ ପିଲାମାନେ ଆମରି ସ୍ୱାସ୍ଥ୍ୟ ପାଇଁ କ'ଣ କ'ଣ ସବୁ ଖାଇବା ଆବଶ୍ୟକ? ଆଚ୍ଛା, ଭିଟାମିନ୍ ତ କେତେ ଗୁଡ଼ା ରହିଛି, ଭିଟାମିନ୍ ଏ ଯଦି ଖାଇବା, ଭିଟାମିନ୍ ଏରେ କ'ଣ କ'ଣ ସବୁ ପରିବାପତ୍ର ଖାଇବା ପାଇଁ ଆପଣ କହୁଛନ୍ତି?
1: ଯେତେ ସବୁ ସବୁଜ ପନିପରିବା ଅଛି, ଆପଣଙ୍କର ଭେଣ୍ଡି ହଉ, ପୋଟଳ ହଉ, ଶାଗ ହଉ, ଯେତେ ପ୍ରକାରର ସବୁଜ ପନିପରିବା, ଯେତେ ଜିନିଷ ଆପଣଙ୍କୁ ଗ୍ରୀନ୍ ଦେଖାଯାଉଥିବ, ଯେଉଁ ପନିପରିବା ଆପଣଙ୍କୁ ଗ୍ରୀନ୍ ଦେଖାଗଲା, ସବୁଜ ଦେଖାଗଲା, ସେ ସବୁରେ ଭିଟାମିନ୍ ଏ ଅଛି। ନିତିଦିନ ଜୀବନରେ ଆମେ ସେସବୁ ଖାଇବା ଦରକାର।
0: ବହୁତ ବଢିଆ। ଆଉ କୋଉ କୋଉ ପରିବା ଭିତରେ କ'ଣ କ'ଣ ଥାଏ ଟିକେ ଆପଣ କହିଦିଅନ୍ତୁ?
1: ଆମେ ଭିଟାମିନ୍ ସି ପାଇପାରିବା ଆଳୁ, ଟମାଟର, ଲେମ୍ବୁ, ଖଟା ଜାତୀୟ ଯେତେ ସବୁ ଫଳ ଅଛି, ଆପଣଙ୍କର କମଳା ହେଲା, ସେସବୁରୁ ଆପଣ ଭିଟାମିନ୍ ସି ପାଇପାରିବେ। ସେସବୁ ଆପଣଙ୍କୁ ସାହାଯ୍ୟ କରିବ ଲମ୍ବା ହେବାରେ, ଆପଣଙ୍କ ସ୍କିନ୍ ଗ୍ଲୋ କରିବା ପାଇଁ ଏସବୁ ଖାଦ୍ୟ ଆପଣ ଖାଇବା ଦରକାର। ଯେତେ ସବୁ ଚଣା ଜାତୀୟ ଅଛି, ସୋୟାବିନ୍ ଅଛି, ଭାତ, ଏସବୁ ଶରୀରକୁ ବଢ଼ିବାରେ ସାହାଯ୍ୟ କରେ। ସେଥିପାଇଁ ମୁଁ ସବୁବେଳେ କହିବି ଆପଣ ପ୍ରତ୍ୟେକ ଦିନ କିଛି ନା କିଛି ଭିଟାମିନ୍ ସି ଜାତୀୟ ଖାଦ୍ୟ ଆପଣଙ୍କର ପ୍ଲେଟ୍ରେ ଆଡ୍ କରନ୍ତୁ। ଦହିରୁ ବି ଆପଣ ଭିଟାମିନ୍ ସି ପାଇବେ, ସେଇଟା ବି ଆପଣ ଖାଇପାରିବେ ନିତିଦିନ।
0: ଦହିଟା ତ ଖାଇବା ପାଇଁ ବହୁତ ଭଲ ଲାଗେ, ଦହିରେ ଟିକେ ଲୁଣ ମିଶେଇ ଦେବା କିମ୍ବା ଚିନି ମିଶେଇ ଖାଇଲେ ତ ପାଟିରୁ ଲାଳ ବୋହିଯିବ, ବହୁତ ଭଲ ଲାଗେ। ତେଣୁକରି ପିଲାମାନେ ଦେଖ, ତମମାନଙ୍କୁ ଯଦି ଲମ୍ବା ହେବାର ଅଛି ନା, ଆଜି ଭଉଣୀ ଆମକୁ କ'ଣ କହିଲେ, ସବୁ ପ୍ରକାର ଜିନିଷ ଖାଇବାକୁ ପଡ଼ିବ। ସୂର୍ଯ୍ୟକିରଣରୁ କ'ଣ ଗୋଟେ ଆମେ ପାଇଥାଉ?
1: ସୂର୍ଯ୍ୟକିରଣରୁ ଆମେ ପାଇଥାଉ ଭିଟାମିନ୍ ଡି। ମୋର ମନେ ଅଛି ଛୁଆବେଳେ ମୋର ମା, ମୋର ଜେଜେମା ଆମ ଦେହରେ ତେଲ ଘଷି ଦେଇକି ଆମକୁ ଖରାରେ ନେଇକି ବସେଇ ଦେଉଥିଲେ, ଆମକୁ ଖେଳନା ଦେଉଥିଲେ, ଆମେ ଖେଳନାରେ ଖେଳୁଥିଲୁ, କି ବଡ଼ ହେଇଗଲା ପରେ ମା ଗଣିତ ଦେଇଦେଉଥିଲେ, ଗୁଣନ ହରଣ କରୁଥିଲୁ, ସେଥିରୁ ଆମକୁ ଭିଟାମିନ୍ ଡି ମିଳୁ।
0: ପିଲାମାନେ ଦେଖ ଦେଖ, ଏବେ ଯେତେବେଳେ ମା ତମମାନଙ୍କୁ ତେଲ ଲଗେଇବା ପାଇଁ ଡାକୁଛନ୍ତି, ତମେ କହୁଛ ଇ ହିଁ ଗନ୍ଧ, ମୁଁ ସେଗୁଡ଼ା ଲଗେଇବିନି କହିକି ମାଙ୍କୁ ଘର ଚାରିଆଡେ ତମମାନେ ସବୁ ଦୌଡ଼ଉଛ। ପିଲାମାନେ, ଭଉଣୀ କହିଲା ଭଳି ଆମେ ବାପା ମାଙ୍କ କଥା ଶୁଣିବା ଆଉ ଦେହରେ ତେଲ ଲଗେଇକି ସୂର୍ଯ୍ୟ କିରଣ ପାଖରେ ବସିବା। ହଁ ପିଲାମାନେ।

0: ସବୁ ଶୁଣିଥିବ ଯେ କୋରୋନା ସମୟରେ ଡାକ୍ତର ବି କହୁଥିଲେ, କଣ କହୁଥିଲେ ତ ଭଉଣୀ?
1: ଭିଟାମିନ୍ ଡି ନିହାତି ଦରକାର, ଆପଣ ଖରାରେ ଟିକେ ସମୟ ଯାଇକି ଠିଆ ହୁଅନ୍ତୁ, ଟିକେ ଏକ୍ସରସାଇଜ୍ କରନ୍ତୁ, ହାତ ସାବୁନରେ ଧୁଅନ୍ତୁ, ଏଇଟା ବି ଗୋଟେ ପଏଣ୍ଟ ଥିଲା ନା, ଆପଣମାନେ ମନେ ରଖିଛନ୍ତି ନା?
0: ତାହେଲେ କୋରୋନା ନା ଶୁଣିଲେ ଆମକୁ କେତେ ଡର ଲାଗୁଥିଲା, କିନ୍ତୁ ଦେଖ ପିଲାମାନେ, ସୂର୍ଯ୍ୟ କିରଣରେ ମଧ୍ୟ ଆମ ଦେହରେ ଯାହା ଜୀବାଣୁ ଥିବ ନା ସବୁ ମରିଯିବେ। ହଁ ଭଉଣୀ, ଆଉ ଗୋଟେ ଜିନିଷ, ସେଟା ହେଲା ଭିଟାମିନ୍ ସହିତ କ୍ୟାଲସିୟମ। ସେଇଟା ଗୋଟେ କଣ ଫେରେ ଶରୀର ପାଇଁ କଣ ପାଇଁ ଦରକାର?
1: ଆପଣ କ୍ୟାଲସିୟମ ପାଇବେ ଅଣ୍ଡାରୁ, ଛେନାରୁ, ଦହିରୁ, କ୍ଷୀରରୁ, ଏସବୁ କାହିଁକି ଦରକାର? ଆପଣଙ୍କର ବୋନ୍ ଷ୍ଟ୍ରଙ୍ଗ ହବ। ଆପଣ ଯେତେବେଳେ କହୁଛନ୍ତି ନା ଗୋଟେ ମୁଥା ମାରି ବି ଦେଖିବୁ, ଆପଣ ଯେତେବେଳେ ପଡ଼ି ଯାଉଛନ୍ତି, କାଟୁଛି ଗୋଡ଼, ସେ ସବୁ କିଛି ହବନି ଯଦି ଆପଣ ଦହି, ଛେନା, କ୍ଷୀର ଏସବୁ ଖାଇବେ। ଆଉ ପ୍ରତ୍ୟେକ ଦିନ କ୍ଷୀରକୁ ରାତିରେ ଶୋଇବା ପୂର୍ବରୁ ପିଇକି ଶୁଅନ୍ତୁ, ଆପଣଙ୍କ ବୋନ୍ ଷ୍ଟ୍ରଙ୍ଗ ହେଇଯିବ।
0: ତାହେଲେ ପିଲାମାନେ, ଯଦି ହାଡ଼ ମଜବୁତ ହେଲା, ଏକରେ ତ ତୁମମାନେ ସବୁ ସୁନ୍ଦର ଭାବେ ଖେଳିପାରିବ। ପୁଣି ହଠାତ୍ ଯେତେବେଳେ ତମେ ପଡ଼ିଯାଉଛ, ବେଳେବେଳେ ଛୋଟ ଛୋଟ ଆଘାତରେ ମଧ୍ୟ ତୁମ ହାଡ଼ ଭାଙ୍ଗି ଯାଉଛି। କାହିଁକି? ଯେହେତୁ ହାଡ଼ଟି ଶକ୍ତ ନାହିଁ, ତେଣୁକରି ଭାଙ୍ଗି ଯାଉଛି। ଭଉଣୀ କହିଲା ଭଳି ଆମେ ସବୁ କ୍ଷୀର, ଦହି, ଛେନା, ହଁ ମାଛ ବି ଖାଇବା। କଣ କହୁଛନ୍ତି ଭଉଣୀ?
1: ନିଶ୍ଚିତ ମାଛ ବି ଖାଇବା, ମାଛରେ ବି ଆମର କ୍ୟାଲସିୟମ ଅଛି।
0: ଗୋଟେ ଦିଟା ଅଣ୍ଡା ଖାଇଲେ ହବ ନା?
1: ହଁ, ଆପଣ ଅଣ୍ଡା ଖାଇବେ ଗୋଟେ ଦିଟା, ତା ସାଙ୍ଗରେ କ୍ଷୀର, ଦହି, ଛେନା ବି ଖାଇବେ। ଖାଲି ଅଣ୍ଡା ଛଅଟା ଖାଇଦେଲେ ବି ପୁରା କ୍ୟାଲସିୟମ ଆପଣଙ୍କୁ ମିଳିଯିବନି।
0: ହଁ, ଯୋଉ କଥାରେ ଅଛି ନା, ବହୁତ କିଛି ଖାଇଦେଲେ ତ ତା ପରବର୍ତ୍ତୀ ମୁହୂର୍ତ୍ତରେ ଦେହ ଖରାପ ହେଇଯିବ। ତା ସହିତ ଭଉଣୀ, ଆପଣ ଦେଖୁଛନ୍ତି ଏତେ ଛୋଟବେଳୁ ପିଲାମାନେ ଏତେ ମୋଟା ମୋଟା ଚଷମା ପିନ୍ଧୁଛନ୍ତି, କାହିଁକି ପିନ୍ଧୁଛନ୍ତି? ଆପଣ ଟିକେ କହିଦିଅନ୍ତୁ ତ।
1: କାହିଁକି ନା ସେମାନେ ଡେଲି ଶାଗ ଖାଉନଥିବେ, ଆମକୁ ନିହାତି ଡେଲି ଶାଗ ଖାଇବା ଦରକାର। ଶାଗ ଆଉ ସାଲାଡ୍ ଏଇଟା କମ୍ପଲସରୀ ନିଜ ପ୍ଲେଟ୍ରେ, ମିଲ୍ରେ ରହିବା ଦରକାର। ରାତିରେ ଶାଗ ଖାଇବେନି, କେବଳ ଦିନରେ ଶାଗ ଖାଇବେ ଭାତ ସାଙ୍ଗରେ। ରାତିରେ ଖାଇଲେ ଶାଗ ହଜମ ହୁଏନି।
0: ତାହେଲେ ଭଉଣୀ, ଏ କଥା ଗୁଡା ଆପଣ କେତେ ଛୋଟବେଳୁ ଶୁଣି ଶୁଣି ଆସୁଛନ୍ତି କହିଲେ?
1: ମୁଁ ତ ଯେତେବେଳଠୁ ନିଜ ହାତରେ ଖାଇବା ଶିଖିଲି ସେବେଠୁ ଏସବୁ ଶୁଣି ଶୁଣି ଆସୁଛି। ସକାଳେ ଆପଣ ବେଶୀ ଗରିଷ୍ଠ ଖାଦ୍ୟ ଖାଇବେନି, ବ୍ରେଡ୍ ଖାଇବେନି, ସେଇଟା ଆପଣ ଖାଇବେ ଯେତେବେଳେ ଆପଣ କିଛି ମିଲ୍ ଖାଇଦେଇଛନ୍ତି, ଚୁଡ଼ା ଖାଇଦେଇଛନ୍ତି, ଛତୁଆ ଖାଇଦେଇଛନ୍ତି, ତାପରେ ଆପଣ ବ୍ରେଡ୍ ଖାଆନ୍ତୁ। ଖାଲି ପେଟରେ ବ୍ରେଡ୍ ଖାଇବେନି, ଏସବୁ ଆମେ ଛୁଆବେଳୁ ଶୁଣି ଶୁଣିକି ଆସୁଛୁ, ଆଉ ଏବେ ବି ଆମେ ସେଇଟା କରୁଛୁ।
0: ବାଃ, ବହୁତ ବଢିଆ! ତାହେଲେ ଆପଣ ଛୋଟବେଳେ ଭାରି ସୁନା ପିଲା ହେଇକି ଥିଲେ।
1: ହଁ, ମୋ ମାଙ୍କ କଥା ଶୁଣୁଥିଲି, କିନ୍ତୁ ମୋ ଭାଇ କଥା ଶୁଣେନି।
0: ଓହୋ, ତାହେଲେ ସେ ସବୁବେଳେ ଜ୍ୱରରେ ପଡୁଥିବେ, ଖେଳାଖେଳି କରିପାରୁନଥିବେ ନା କଣ?
1: ହଁ, ସବୁବେଳେ ତାର ମୋର ମୁଣ୍ଡ ବିନ୍ଧୁଛି, ମୋର ପେଟ କାଟୁଛି, ମୁଁ ଆଜି ଖାଇବିନି, ଏମିତି ସବୁବେଳେ କମ୍ପ୍ଲେନ୍ କରୁଛି।
0: ତାହେଲେ ଆମେ ଏଇଥିରୁ କଣ ଜାଣିଲେ ପିଲାମାନେ, ଆମ ଶରୀର ପାଇଁ ଯାହା ଦରକାର ଖାଇବା, ସେଇ ଜିନିଷ ହିଁ ଖାଇବା। ଆଉ ଯଦି ଖାଲି ପାଟିକୁ ଭଲ ଲାଗିବ ଜିନିଷ ଯଦି ଆମେ ଖାଇବା, ତାହେଲେ ଆମ ସୁନ୍ଦର ସ୍ୱାସ୍ଥ୍ୟ ତିଆରି ହେଇପାରିବନି। ଭଉଣୀ, ଆଉ ଗୋଟେ କଥା କୁହନ୍ତୁ, ଯେ ପିଲାମାନେ ସବୁ ଫଳ ଖାଇବା ପାଇଁ ଟିକେ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି, ମୁଁ ଆପେଲ୍ ଖାଇବିନି, ମୁଁ କମଳା ଖାଇବିନି, ମୁଁ ଏଟା ଖାଇବିନି, ସେଟା ଖାଇବିନି, ଫଳ ନ ଖାଇଲେ ତ ସେମାନେ ଖେଳିପାରିବେନି?
1: ନା, ଫଳ ତ ନିହାତି ଖାଇବା ଦରକାର। ଫଳରେ ଆପଣଙ୍କର କେତେ ପ୍ରକାର ଭିଟାମିନ୍ ଅଛି, କେତେ ପ୍ରକାର ଧାତୁସାର ଅଛି, ତ ଆପଣମାନେ ଖାଆନ୍ତୁ। ଆଉ ସବୁ ସିଜନ୍ ୱାଇଜ୍ ଆପଣଙ୍କର ଟେଷ୍ଟି ଟେଷ୍ଟି ଫ୍ରୁଟ୍ସ ଅଛି। ଆପଣଙ୍କୁ ତ କେବେ ବି କୁହନି ଆପେଲ୍ ବର୍ଷ ସାରା, ବାର ମାସ ସାରା, 365 ଦିନ ଖାଇବା ପାଇଁକି। ଆପଣ ଆମ୍ବ ଖାଆନ୍ତୁ, ଆପଣ ତରଭୁଜ ଖାଆନ୍ତୁ, ଆପଣ ସପୁରୀ ଖାଆନ୍ତୁ, ଆପଣ ପିଜୁଳି ବି ଖାଇପାରିବେ, ଆପେଲ୍ ଖାଇପାରିବେ, କୌଣସି ବି ପ୍ରକାରର ଫଳ ଗୋଟେ ଦିନ ଭିତରେ ଆପଣ ବ୍ରେକ୍ଫାଷ୍ଟରେ ଆଡ୍ କରନ୍ତୁ। ଆପଣ ଯେତେବେଳେ ସକାଳୁ ଉଠିକି ସ୍କୁଲ ଯାଉଛନ୍ତି, ସ୍କୁଲ ଯିବା ପୂର୍ବରୁ ଟିଫିନ୍ରେ ଆଡ୍ କରନ୍ତୁ, ନହେଲେ ଖେଳି ସାରି ଆସିକି ଟିକେ ଫ୍ରୁଟ୍ସ ଖାଆନ୍ତୁ, ତ ସେତେବେଳେ ଆପଣ ନିହାତି ଫ୍ରୁଟ୍ସକୁ ଖାଇବାକୁ ଚେଷ୍ଟା କରନ୍ତୁ। ଆପଣ ସେତେବେଳେ କୁହନ୍ତୁନି କି ମାମା ମୋତେ ରୋଲ୍ ଆଣିକି ଦିଅ ମୁଁ ଖାଇବି, ରୋଲ୍ ଖାଇବା ଆଭଏଡ୍ କରନ୍ତୁ ସେତେବେଳେ।
0: ତାହେଲେ ମା ବନେଇଥିବା ଇଡ୍ଲି ହଉ, ପରଟା ହଉ, ପୁରୀ ହଉ, ପୁରୀ ସହିତ ଯୋଉ ଆଳୁ ଚଣା ତରକାରୀ, ଆହା, ପାଟିରୁ ତ ଲାଳ ବୋହିଯାଉଛି। ତୁମେ ନ ଖାଉନୁ, ନାକ ଟିକେ କହିଥାଉ, ନା ନା ନା ମୁଁ ଏ ପିଠା ଖାଇବିନି। ଆରେ ଛୁଆମାନେ, ତମେ ଟିକେ କାକରାକୁ ଚାଖିକି ତ ଦେଖ, ତମେ ମଣ୍ଡା ପିଠାକୁ ତ ଟିକେ ଚାଖିକି ଦେଖ, ତମେ ନ ଚାଖୁଣୁ ତମେ କହିଥାଉ ମୁଁ ଖାଇବିନି। ତାହେଲେ ଭଉଣୀ, ଆଜି ପିଲାମାନଙ୍କୁ ଆପଣ ଆମ କାର୍ଯ୍ୟକ୍ରମ ତରଫରୁ କଣ କହିବାକୁ ଚାହିଁବେ?
1: ତାହେଲେ ପିଲାମାନେ, ଆପଣ ସବୁବେଳେ ମନେ ରଖନ୍ତୁ, ସ୍ୱାସ୍ଥ୍ୟ

0: ଖାଦ୍ୟ ଖାଇବେ, ଆଉ ସେଇଟା ଯୋଉଟା ମା ଆପଣଙ୍କୁ ଦଉଛନ୍ତି, ଯୋଉଟା ମା ଅତି ପ୍ରେମରେ ଅତି ଆନନ୍ଦରେ ଯୋଉଟା ବନେଇକି ଦଉଛନ୍ତି ସେଇଟା ଖାଇବା ପାଇଁ ଚେଷ୍ଟା କରନ୍ତୁ। ଆଉ ବାହାରର ସେ ଜଙ୍କ ଫୁଡ୍ ନାହିଁ, ଜଙ୍କ ଫୁଡ୍ ଦେହ ଷ୍ଟୋମାକ୍ ଖରାପ କରିବ, ଆପଣଙ୍କ ଲିଭର ଖରାପ କରିବ। ଆପଣ ଜଙ୍କ ଫୁଡ୍ ଆଡ଼େ ଜମା ବି ମନ ଦିଅନ୍ତୁନି। ଯେତେବେଳେ ବି ଇଚ୍ଛା ହଉଛି ନା ମାଙ୍କୁ କୁହନ୍ତୁ ସେଇଟା ବନେଇ ଦେବେ। ଆପଣ ସେଇ ଖାଦ୍ୟଟା ଘରେ ଖାଆନ୍ତୁ, ଭେଜିଟେବଲ୍ସ ପକେଇକି, ଫ୍ରୁଟ୍ସ ପକେଇକି। ଆଉ ଯେତେବେଳେ ଆପଣଙ୍କୁ ଇଚ୍ଛା ହଉନି ଆପେଲ୍ ଖାଇବା ପାଇଁ, ମ୍ୟାଙ୍ଗୋ ଖାଇବା ପାଇଁ, ତରଭୁଜ ଖାଇବା ପାଇଁ, ତାକୁ ମାମାଙ୍କୁ କୁହନ୍ତୁ ସେଟା ଜୁସ୍ ବନେଇକି ଦେବେ, ଆହୁରି ଟେଷ୍ଟି ଲାଗିବ। ଗ୍ଲାସରେ ଆରାମସେ ସୋଫା ଉପରେ ଗୋଡ ଲମ୍ବେଇକି ପିଅନ୍ତୁ। ପିଲାମାନେ ମୋ କଥା ମାନିବ ନା?
1: ଆମ ଛୁଆମାନେ ବହୁତ ବଢିଆ ସୁନା ପିଲା, ସେମାନେ ନିଶ୍ଚୟ ଆପଣଙ୍କ କଥା ମାନିବେ। ଆଉ ପିଲାମାନେ ବାହାରର ଖାଦ୍ୟ କେତେବେଳେ କେମିତି ଖାଇବା, କାରଣ ସମସ୍ତେ ଖାଉଥିଲେ, ତୁମକୁ ବି ତ ଇଚ୍ଛା ହବ ଖାଇବା ପାଇଁ ବାହାର ଜିନିଷ। ଯେତେ କମ୍ ଖାଇବା ଆମ ଶରୀରକୁ ସୁସ୍ଥ ରଖିବା, ସୁସ୍ଥ ଶରୀର ହିଁ ଗୋଟେ ସୁସ୍ଥ ମନ ତିଆରି କରିଥାଏ। ଆଉ ସୁସ୍ଥ ମନ ହିଁ ତୁମକୁ ଖେଳିବା ପାଇଁ, ବୁଲିବା ପାଇଁ, ନାଚ କରିବା ପାଇଁ, ପାଠ ପଢିବା ପାଇଁ, ନୂଆ ନୂଆ ଲକ୍ଷ୍ୟରେ ପହଞ୍ଚେଇବା ପାଇଁ ତୁମକୁ କଣ କରିଥାଏ, ଉତ୍ସାହ ପ୍ରଦାନ କରିଥାଏ। ତାହେଲେ ଟିକିରାଇଜ କାର୍ଯ୍ୟକ୍ରମକୁ ଭଉଣୀ ଆସିଲେ, ଏତେ ସୁନ୍ଦର ସବୁ କଥା କହିଲେ, ଟିକିରାଇଜ କାର୍ଯ୍ୟକ୍ରମରୁ ଆମେ ଆପଣଙ୍କୁ ଧନ୍ୟବାଦ ଦଉଛୁ। ନିଶ୍ଚୟ ଆପଣଙ୍କ କଥା ଆମ ପିଲାମାନେ ଶୁଣିବେ ହିଁ ଶୁଣିବେ। ପିଲାମାନେ କେତେ ସୁନ୍ଦର ସୁନ୍ଦର କଥା କହିଲେ ନା ଆମ ଭଉଣୀ! ହଁ, ଆମେ ତାଙ୍କରି କଥା ଶୁଣିବା ଆଉ ଭଲ କାମ କରିବା। ରବିବାରଟା ପିଲାମାନେ କାହାଣୀ ଟିକେ ନ ଶୁଣିଲେ ତ ଜମା ଭଲ ଲାଗିବନି। ସତରେ ପିଲାମାନେ, ଯଦି କୌଣସି କାମ କରିବା ଆଗରୁ ଆମର ଯଦି ବୁଦ୍ଧିକୁ ଖଟେଇବା ନାହିଁ, ଆମେ ବିପଦରେ ପଡ଼ିବା। ଗୋଟେ ସୁନ୍ଦର କାହାଣୀ କହୁଛି। ଗୋଟିଏ ଗାଁରେ ପିଲାମାନେ ସୁନ୍ଦର ଶିବ ମନ୍ଦିରଟିଏ ଥାଏ। ପ୍ରଭୁ ଶିବଙ୍କର ଉପାସନା କରିବା ପାଇଁ ଜଣେ ପୂଜାରୀ ସେଇଠି ରୁହନ୍ତି। ସେ ସବୁବେଳେ ଭଗବାନଙ୍କ ଉପାସନା କରିକି ଲୋକମାନଙ୍କୁ ଭଗବାନଙ୍କର ସୁନ୍ଦର ସୁନ୍ଦର କଥା କହିଥାନ୍ତି। ଗୋଟିଏ ଦିନ ପିଲାମାନେ ଗୋଟିଏ ଛୋଟ ପିଲାଟି ଆସିଲା ଆଉ ପୂଜାରୀଙ୍କୁ କହିଲା, ପୂଜାରୀ ମହାଶୟ, ତମେ ତ ଭଗବାନଙ୍କ ବିଷୟରେ ଏତେ କଥା କହୁଛ, କିନ୍ତୁ ସତ କଥା କହିଲ, ଶିବ ବଡ଼ ନା ମା ଦୁର୍ଗା ବଡ଼? ପୂଜାରୀ ଟିକେ ହସିଦେଲେ, କହିଲେ, ବାବୁରେ, ତୁ କାହାକୁ ବେଶୀ ଭଲ ପାଉ ପୂଜା କରିବା ପାଇଁ? ପିଲାଟି କହିଲା, ମା ଦୁର୍ଗାଙ୍କୁ ମୁଁ ଭଲ ପାଏ ପୂଜା କରିବା ପାଇଁ। ପୂଜାରୀ କହିଲେ, ତାହେଲେ ମା ଦୁର୍ଗାଙ୍କୁ ତୁ ପୂଜା କରେ, ନିଶ୍ଚିତ ଭାବେ ମା ତତେ ଫଳ ଦେବେ। ପିଲାଟି କହିଲା, ସତରେ ସିଏ ଆସିବେ ମୋ ପାଖକୁ, ମତେ ମୋ ମନବାଞ୍ଛା ପୂରଣ କରିବେ? ପୂଜାରୀ କହିଲା, ନିଶ୍ଚିତ ଭାବେ କରିବେ, କିନ୍ତୁ ମନେ ରଖ, ସେଇଭଳିଆ ଭକ୍ତି ଦରକାର, ସେଇଭଳିଆ ଭାବ ଦରକାର। ଏକଥା ଶୁଣିକି ପିଲାଟି ଘରକୁ ଯିବ। ତାଙ୍କ ବାଡ଼ିପଟେ ପିଲାମାନେ ଗୋଟେ ବିରାଟ ବଡ଼ ଆମ୍ବ ଗଛ ଥିବ। ପିଲାଟି କ'ଣ କରେ ନା, ଯେତେବେଳେ ସମୟ ପାଏ ଆମ୍ବ ଗଛ ତଳକୁ ପଳେଇଯାଏ, ଆଉ ଯାଇକି ମାଙ୍କୁ ଏକା ଧ୍ୟାନରେ ସେ ଡାକେ ଆଉ କୁହେ, ମା, ଥରେଟିଏ ମୋତେ ଦେଖା ଦିଅ ନା, ମୁଁ ପରା ତୁମ ଛୁଆ, ତୁମ ଛୁଆ ପ୍ରତି ତମେ କରୁଣା କରିବନି? ଏମିତି ପିଲାମାନେ କେତେ ଦିନ ପଳେଇବ, କିନ୍ତୁ ମା ତ ଆସିବେନି। ଗୋଟିଏ ଦିନ ସେ ବସିବ ଆମ୍ବ ଗଛ ତଳେ ଆଉ ଆଉ ଏକାଗ୍ର ଚିତ୍ତରେ ଡାକିବ, ମା ମୋତେ ଦେଖାଦିଅ, ମା ମୋତେ ଦେଖାଦିଅ, କାନ୍ଦିବା ଆରମ୍ଭ କରିଦେବ।

ତାର ଯେଉଁ ଭକ୍ତିକୁ ଦେଖିକି ମା ଦୁର୍ଗା ସେଠିକି ଆସିବେ। ମାଙ୍କୁ ଦେଖିକି ପିଲାଟି ଭାରି ଖୁସି ହେଇଯିବ, ଗୋଡ଼ ତଳେ ଲମ୍ତମ ହେଇକି ପଡ଼ିଯିବ। ମା ତାକୁ କୋଳେଇ ନେବେ ଆଉ କହିବେ, ଆଚ୍ଛା କହିଲୁ, ତୋର ମନବାଞ୍ଛା କ'ଣ, କ'ଣ ଚାହୁଁଛୁ ମୋଠୁ ବର? ପିଲାଟି କହିବ, ମା ମା ଏମିତି ଗୋଟେ ମୋତେ ବର ଦିଅ, ମୁଁ ସବୁ ଲୋକଙ୍କ ଭିତରେ ଅଳ୍ପ

ଦିନରେ ଭାରି ପ୍ରଶଂସିତ ହେବି, ଆଉ ସମସ୍ତେ ମୋତେ ଆଦର କରିବେ, ସମସ୍ତେ ମୋତେ ଖୋଜିବେ। ମା ମନେ ମନେ ଭାବିବେ, କହିବେ ଏତେ ଛୋଟ ପିଲାକୁ ମୁଁ ବର କ'ଣ ବା ଦେବି। ସେ କ'ଣ କରିବେ ନା ପିଲାମାନେ, ଲମ୍ବା ଲମ୍ବା ଚାରିଟା ସଞ୍ଜୀବନୀ ଗଛର ଡାଳ ତାକୁ ଦେବେ ଏବଂ ପିଲାଟିକୁ କହିବେ, ତୁ ଅଳ୍ପ ଦିନରେ ବିଖ୍ୟାତ ହେବାକୁ ଚାହୁଁଛୁ ତ, ଶୁଣ ଏଇ ସଂସାରରେ କିଏ ବି ଗୋଟିଏ ଜିନିଷ କରିପାରନ୍ତି ନାହିଁ, ସେଇଟା ହେଲା ମୃତ ଲୋକକୁ ଜୀବିତ କରିବା। ଏଇ ସଞ୍ଜୀବନୀ ଡାଳ ନେଇକି ଯା, ଯୋଉ ଲୋକଟି ମୃତ୍ୟୁବରଣ

ପିଲାଟି ଭାରି ଖୁସି ହେଲା। ଡାଳକୁ ଧରିକି ଲାଲା ଲାଲା ଗୀତ ଗାଇକି ଫେରୁଛି ଗାଁକୁ। ମନେ ମନେ ଭାବିଲା, ମଲା ଲୋକ ତ ବଞ୍ଚନ୍ତି ନାହିଁ, ମୁଁ କେତେ ଜଣଙ୍କୁ ବଞ୍ଚେଇକିରି ଭାରି ପ୍ରଶଂସିତ ହେବି, ସମସ୍ତଙ୍କ ଭିତରେ ମୁଁ ଆଦର ପାଇବି, ଆଉ ମୋ ନାଁ ବହୁତ ହେଇଯିବ, ମୁଁ ବିଖ୍ୟାତ ହେଇଯିବି। କଥା ଭାବିକି ପିଲାମାନେ ଆସୁଛି, ଆସିଲା ବେଳକୁ ଜଙ୍ଗଲ ପଡ଼ିଲା। ରାସ୍ତାରେ ସେ ଦେଖିଲା ଗୋଟେ ସିଂହଟେ ମରିକି ପଡ଼ିଛି। ହଠାତ୍ ତା ମନକୁ ଗୋଟେ ପ୍ରଶ୍ନ ଆସିଲା, କହିଲା, ମା ଦୁର୍ଗା, ଏ ଡାଳ ଚାରିଟା ଦେଇକରି କ'ଣ କହୁଛନ୍ତି, ଏଟାକୁ ଘଷିଦେଲେ ମରିବା ଲୋକ ବଞ୍ଚିଯିବେ। ପିଲାଟିର ମନରେ ଯେଉଁ ମନ୍ଦ ବୁଦ୍ଧି ଆସିଲା ତାକୁ ପରୀକ୍ଷା କରିବା ପାଇଁ, ହଁ ପିଲାମାନେ, ସିଏ ମନେ ମନେ ଭାବିଲା, ମୁଁ ଯଦି ସିଂହ ଉପରେ ଏଇଟା ପରୀକ୍ଷା କରେ, ଦେଖିବା ତ ସିଂହଟା ବଞ୍ଚୁଛି କି ନାହିଁ। ପିଲାମାନେ ମୂର୍ଖ ବୁଦ୍ଧି, ସେ କ'ଣ କଲା ନା, ମଲା ସିଂହଟି ଉପରେ ତା ଡାଳଟିକୁ ଆଉଁସି ଦେଲା। ବୁଢ଼ା ସିଂହଟି ଅନେକ ଦିନ ନ ଖାଇ ଖାଇ ମରିଯାଇଛି, ଯେମିତି ଡାଳଟି ଆଉଁସି ଦେଲା ପିଲାମାନେ, ସିଂହ ଦେହରେ ଆହୁରି ପୂର୍ବ ଭଳି ଶକ୍ତି ପଳେଇ ଆସିଲା। ସିଏ ମରିବା ଅବସ୍ଥାରୁ ଜୀବନ୍ତ ହେଇଗଲା। ସିଂହ ଝାଡ଼ି ଜୁଡ଼ି ହେଇକି ଉଠିକି ଗର୍ଜନ କରୁଛି, ଆଉ କ'ଣ ସିଏ ସେଇଠି ଅଛି, ସେ ଚାରିଟା ସଞ୍ଜୀବନୀ ଡାଳକୁ ସେଇଠି ଫୋପାଡ଼ି ଦେଇକି ଇଏ ମା ଲୋ ବୋଉଲୋ କହିକି ଦୌଡ଼ିଲା। ପିଲାମାନେ ଭୋକିଲା ସିଂହ ପିଲାଟିକୁ ଛାଡ଼ିବ, କ'ଣ କଲା ନା, ସେ ପିଲା ପଛରେ ଦୌଡ଼ିଲା। କିନ୍ତୁ ପିଲାଟି ସିଂହର ଦୌଡ଼ା ପାଖରେ କେବେ ବି ପାରିବ କି? ନାହିଁ ନା, ସିଂହ ତାକୁ ଝାମ୍ପ ଦେଇକି ଧରିଲା ଏବଂ ଖାଇଦେଲା। ପିଲାମାନେ ଏ ଗପରୁ ଆମେ କ'ଣ ଶିଖିଲେ ଦେଖ, ମାଙ୍କ ଆଶୀର୍ବାଦରୁ ସେ କେତେ ସୁନ୍ଦର ଜିନିଷଟିଏ ପାଇଥିଲା, ଚାହିଁଥିଲେ ସମାଜରେ କେତେ ସମସ୍ତଙ୍କର ଉପକାର କରିପାରିଥାନ୍ତା, କିନ୍ତୁ ମନ୍ଦ ବୁଦ୍ଧି ପରୀକ୍ଷା କରିବାକୁ ଯାଇକି କଲା ତ କଲା, ସେ ତାର ପରିବାର ବର୍ଗ ବା ମଣିଷ ଉପରେ କରିଥାନ୍ତା, କିନ୍ତୁ ଗୋଟେ ହିଂସ୍ର ଜନ୍ତୁ ଉପରେ କଲା, କ'ଣ ହେଲା, ଶେଷରେ ତାର ଜୀବନ ପଳେଇଲା। ତେଣୁକରି ପିଲାମାନେ ଯେକୌଣସି କାମ କରିବା ଆଗରୁ ପରିଣାମକୁ ସବୁବେଳେ ଆଖି ଆଗରେ ରଖିକି କରିବ, ଭଲ କାମ କରିବ ଫଳ ଭଲ ମିଳିବ, ଖରାପ କାମ କରିବ ଫଳ ସେଇ ଭଳିଆ ମିଳିବ। କେମିତି ଲାଗିଲା ପିଲାମାନେ, ଭଲ ଲାଗିଲା ନା? ତାହେଲେ ପିଲାମାନେ ଏମିତି ତ କଥା ହଉ, ସମୟ ଚାଲିଗଲା, ବର୍ଷା ଦିନ, କେବେ ମଧ୍ୟ ଜଙ୍କ୍ ଫୁଡ୍ ଖାଇବ ନାହିଁ, ବାହାରର ଖାଦ୍ୟ ଖାଇବ ନାହିଁ। ଏଇ ଯେମିତି ଆମ ଭଉଣୀ କେତେ ସୁନ୍ଦର ସୁନ୍ଦର କଥା କହିଲେ, ପିଲାମାନେ ସବୁବେଳେ ଫଳ ଖାଇବ, ଭଲ ଭଲ ଖାଦ୍ୟ ଖାଇବ, ଶାଗ ଖାଇବ, କଲରା ଖାଇବ, ଯେଉଁଟା ଶରୀର ପାଇଁ ଭଲ ତାହା ଖାଇବ। ପିଲାମାନେ ବର୍ଷାରେ ଓଦା ହେବ ନାହିଁ, ସବୁବେଳେ ନିଜର ଶରୀରର ସୁରକ୍ଷା କରିବା।

ସୁନ୍ଦର କାହାଣୀ ଶୁଣିଲ, ଆଉ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣେଇବ। ତାହେଲେ ପୁଣି ମିଶିବା ଆସନ୍ତା ରବିବାର ଆମର ଏଇ କାର୍ଯ୍ୟକ୍ରମ ଟିକି ରାଇଜରେ। ଉଠିବା ତାହେଲେ ପିଲାମାନେ।

ପ୍ରଚାର କଲୁ ଟିକି ରାଇଜ କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ରାତି 10:30ରେ ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଖେୟାଲ, ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ ପରିବେଷଣ କରିଛନ୍ତି ରାଗପୁରିଆ। ବେତାର ନାଟକ ଅଗଷ୍ଟ 9 ପ୍ରଚାର କରିବୁ ରାତି 9:30ରେ। ରଚନା ଏବଂ ପ୍ରଯୋଜନା ମନୋରଞ୍ଜନ ଦାସ, ସହଯୋଗିତା ଗୋପବନ୍ଧୁ ଚୌଧୁରୀ। କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଶୁଣିବେ ରାତି 8:15ରେ। ରାତି 7:30ରେ ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ସାକ୍ଷାତକାର, ମାଛ ଚାଷ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ସମ୍ପର୍କରେ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ରାତି 8। ସନ୍ଧ୍ୟା 6:55ରେ ଜନଜୀବନ ସମ୍ବାଦ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:30ରେ ପ୍ରଚାର କରିବୁ କେତୋଟି ହିନ୍ଦୀ ଭଜନ, ଶିଳ୍ପୀ ଅନିତା ତଲୱାର, ଲତିକା ଫାଦୁଇସ୍ ଏବଂ ଏମ୍ଏଲ୍ ନାକ୍ରା। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10ରେ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30 ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ। ଶିଳ୍ପୀମାନେ ହେଲେ ଏରିନା ମହାପାତ୍ର ଏବଂ ପ୍ରଦୀପ କୁମାର ମିଶ୍ର। ସକାଳ 8:45 ସୁଗମ ସଙ୍ଗୀତ, ଶିଳ୍ପୀ ସସ୍ମିତା ବିଶ୍ୱାଳ, ଉଦିତ ନାରାୟଣ ଏବଂ ସଙ୍ଗୀତା। ହେଲୋ ମୋ ପସନ୍ଦ ଶୁଣିବେ ସକାଳ 9:00। ପୂର୍ବାହ୍ନ 10:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ ଶୁଣିବେ ଦିନ 11:00। ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 12:00 ଏବଂ ଦିନ 2:15। ହିନ୍ଦୀ କଥାଚିତ୍ରରୁ ଭକ୍ତିଗୀତ ପ୍ରଚାର କରିବୁ ଦିନ 1:05।

ପ୍ରଚାର କଲୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ।

0: ପ୍ରଚାର କଲୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ। ଉପସ୍ଥାପନା ଦମୟନ୍ତୀ ବୈକାର।
1: ହେଲୋ, ନମସ୍କାର, ବହୁତ ବହୁତ ବହୁତ ସ୍ୱାଗତ ଆଜିର ହେଲୋ ମୋ ପସନ୍ଦ କାର୍ଯ୍ୟକ୍ରମର ପରିସରକୁ। ଆଜ ଲୁଇଜ୍ ଆପଣଙ୍କ ପାଖେ ଅଛି, ମୁଁ ଦମୟନ୍ତୀ ବୈକାର। କହିଲେ ଆପଣ କେମିତି ଅଛନ୍ତି, ଆପଣଙ୍କ ଆଡ଼େ ବର୍ଷା ହୋଇଛି କି ନାହିଁ, ଆଉ ଏଇ ବର୍ଷା ପାଇଁ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ କିଛି ପ୍ରଭାବ ପଡୁଛି କି, ଆପଣଙ୍କର ଚାଷବାସ ଠିକ୍ ହେଇଛି କି? ଆଇ ହୋପ୍ ଅଲ୍ ଇଜ୍ ୱେଲ୍। ଚାଲନ୍ତୁ ବର୍ତ୍ତମାନ ଆପଣଙ୍କର ଫୋନ୍ ନବା, କଥା ହବା ଆଉ ଆପଣଙ୍କ ପସନ୍ଦର ସୁନ୍ଦର ସୁନ୍ଦର ମିଠା ମିଠା ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବା। ଆମକୁ ଫୋନ୍ କରିବା ପାଇଁ ଆମ ନମ୍ବର ହେଲା 06854230690। ଆଉ ଏଇ ନମ୍ବରଟି ଖୋଲା ରହେ ପ୍ରତି ଶନିବାର ସକାଳ 10:30। ଆଉ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ ପ୍ରଚାରିତ ହୁଏ ପ୍ରତି ରବିବାର ସକାଳ 9:00-10:00 ଯାଏ।

0: ମାଲ କେ ଯିବେ ଟ୍ରାକ୍ଟର ମାନେ ଘୁରି ବୁଲୁଛେ, ତାର ସହିତ ସେ କାଣା କରୁଛନ୍ କି ଅନେକ କାମ ଠିକ ଠାକ ରେ ଚାଲିଛି ମୋଟାମୋଟି ପୁରୀ ବେଶ ଆପଣ ବର୍ଷା କେତେଟା ହଉଛି
1: ବର୍ଷା ହଉଛି ଟ୍ରାକ୍ଟର ବର୍ତ୍ତମାନ ବହୁତ ଚାଲିଛି, ହଳ ଲଙ୍ଗଳ ଠୁ ଲୋକ ଦୂରେଇ ଗଲେଣି।
0: ଦେଖନ୍ତୁ ଯଦି ହଁ ନାଇଁ ଆମ ଇଆଡ଼େ ଚାଲିଛି, କିନ୍ତୁ ଅତି କମରେ କେତେ 7% କି 8% ଲୋକ ହରଣ ନଗଡ଼ କରୁଛନ୍। ଲୋକ ଭାବୁଛନ୍ କେତେ ବୁଝିମୁ ନଗଲ କେତେ ସେ କାଁ କାଁ ଘଣ୍ଟିଆ ଜାଗାରେ 2 ଘଣ୍ଟା ଲଗାମୁ, 4 ଘଣ୍ଟା ଜାଗାରେ 5 ଘଣ୍ଟା ଲଗାମୁ ବୋଲି ତ ପ୍ରାୟ ତ ଚାଲିଛି, ଗାଡି ଗାଡି ଠିକ ଚାଲ ରଖ ଚାଲିଛି ଯେତେ ମୋଟାମୋଟି।
1: ଠିକ ଅଛି, କୁହନ୍ତୁ କୋଉ ଗୀତ ଶୁଣିବେ?
0: ବର୍ଷାକୁ ନେଇକି ଯଦି ଭଲ ଗୀତ ରହିଥିଲେ ଯେନ୍ତା ଆକୁଷ୍ଟିକ ର ବର୍ଷା ଟିକେ କମିଯିବା, ଏନ୍ତା ପ୍ରବଳ ବର୍ଷା ଆମ ଇଆଡ଼େ ଲାଗି ରହିଛି, ଏନ୍ତା ବର୍ଷାକୁ ନେଇକି ଖୁସି ଲାଗବା।
1: ଧନ୍ୟବାଦ ଆପଣଙ୍କୁ।

0: ନାନି ନମସ୍କାର, ଜୟ ଜଗନ୍ନାଥ।
1: ଆଜ୍ଞା ନମସ୍କାର, କୁହନ୍ତୁ।
0: ମୁଁ ରେଡିଓ ପାଟନା ଚିତ୍ର ସଂସବର କହୁଛି ନାନୀ, କଳାହାଣ୍ଡି ଜିଲ୍ଲା ଭବାନୀ ପାଟନା ଜଗନ୍ନାଥପୁର।
1: କେମିତି ଅଛନ୍ତି ଆପଣ?
0: ନାନୀ ମୁଇଁ ତ ବହୁତ ଭଲ ଅଛେ। ନାନୀ ଆପଣ କେନ୍ତା ଅଛୁ?
1: ଆମେ ଭଲରେ ଅଛୁ। କୁହନ୍ତୁ କୋଉ ଗୀତ ଶୁଣିବେ
0: ଆଜି? ଶୁଣେଇ ଦେବେ ନାନୀ, ପହଲା ପହଲା ପିଆର ଶୁଣେଇ ଦେବେ ନାନୀ। ଠାଣ୍ଡି ହବା ଶୁନ, କାଲି ଘାଟା ଶୁନ, ଏ ଗୀତ ଶୁଣେଇ ଦେବେ ନାନୀ।
1: ଗାଁରେ ବର୍ଷା ହଉଛି କି ଆପଣଙ୍କ ଗାଁରେ?
0: ହଁ ନାନୀ ବର୍ଷା ହଉଛି। ନାନୀ ଏବେ ଏକା ବର୍ଷା ପଡୁଛି ନା,
1: ସେଥିପାଇଁ ଗୀତ ଶୁଣିବା ପାଇଁ ଆପଣ ଇଚ୍ଛା କଲେ।
0: ହଁ ନାନୀ
1: ଠିକ ଅଛି, ଚାଲନ୍ତୁ ଶୁଣିବା ଗୀତ।

0: ସୁନିତା ପୁଷ୍ଟି ଗୋପପୁରା ମିଟିଙ୍ଗ ଗୋଷ୍ଠୀ କାର୍ଯ୍ୟକ୍ରମରେ ପାଉଛନ୍ତି।
1: ଆଚ୍ଛା, ବହୁତ ଦିନ ପରେ ଆପଣ ଫୋନ କଲେ ସୁନିତା।
0: ଆଜ୍ଞା ସୁନିତା ତ ଆମର ଫୋନ ଦିନ ଲାଗୁନାହିଁ, ବହୁତ ଦିନ ଫୋନ ଲାଗୁଛି।
1: ଆପଣଙ୍କ ଫୋନ ଲାଗୁନଥିଲା?
0: ଆଜ୍ଞା ଆଜ୍ଞା ଫୋନ ଲାଗୁନାହିଁ।
1: ଫୋନ ସିନା ଆପଣ ଲଗେଇ ପାରୁନଥିଲେ କାର୍ଯ୍ୟକ୍ରମକୁ, କିନ୍ତୁ ଶୁଣୁଥିଲେ କି ନାହିଁ?
0: ହଁ ଲଗଉଛି, ଲାଗୁନଥିଲା। ଆଉ କାର୍ଯ୍ୟକ୍ରମ ଆସୁନି, ଶୁଣୁନି।
1: ଆପ୍ ନାହିଁ କି ଆପଣଙ୍କ ଫୋନରେ? ଆପ୍ ନାହିଁ, ଆପ୍ ରେ ଶୁଣୁନାହାନ୍ତି?

ପ୍ରଚାର କଲୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ, ଉପସ୍ଥାପନା କରିଥିଲେ ଦମୟନ୍ତୀ ବୈକାର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
2: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ୍ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥଲାଭ ଏବଂ ଅଭିଜ୍ଞ CTVS ସର୍ଜନଙ୍କ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ।
1: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: শ্রোতাবন্ধু নমস্কার। স্বাস্থ্য ভিত্তিক ফোন ইন কার্যক্রম হ্যালো স্বাস্থ্য পাই কথাটিয়ে আপনার স্বাগত করছি মু পুষ্পিতা পট্টনায়। এথর বিষয়বস্তু কর্কট রোগ পাই সর্জরি কেতে সুরক্ষিত। গত 5 তারিখ দিন ফোন যোগে আপনার এ সম্পর্কিত সমস্যাকে নিয়ে যে সব প্রশ্ন পচারিলে তার উত্তর দেওয়া পাই আমার স্টুডিওতে উপস্থিত লে সর্জিকাল অনকোলোজিস্ট ডক্টর সাইরুদ্র শ্রীচন্দন পুহান। কার্যক্রমে স্যারঙ্কু স্বাগত জনাওছু। ସାର ନମସ୍କାର।
3: ନମସ୍କାର ନମସ୍କାର।
0: ନିହାତି ଭାବରେ ଆମେ ଆଜିର ଯେଉଁ ବିଷୟବସ୍ତୁ ଅଛି କର୍କଟ ରୋଗ ପାଇଁ ସର୍ଜରୀ କେତେ ସୁରକ୍ଷିତ ତା ବିଷୟରେ ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ଯେହେତୁ ଫୋନ୍ ଆସିଛି ପ୍ରଥମେ କଥା ହେଇଯିବା।
4: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ?
4: ସୁବର୍ଣ୍ଣପୁର ଜିଲ୍ଲା। ଆଜ୍ଞା
0: ସୁବର୍ଣ୍ଣପୁରରୁ କହୁଛନ୍ତି। ଆପଣଙ୍କର କଥା ବହୁତ ଧୀରେ ଧୀରେ ଶୁଣାଯାଉଛି, ତଥାପି ଆପଣ ଜାଣିଛନ୍ତି ଆମ ପାଖରେ ଆଜି ସାର୍ ଅଛନ୍ତି। ଆପଣଙ୍କର କଣ ସମସ୍ୟା ରହିଛି ନା ପରାମର୍ଶ ନେବାକୁ ଚାହୁଁଛନ୍ତି ପଚାରନ୍ତୁ।
4: ଆଜ୍ଞା ନମସ୍କାର। ଆଜ୍ଞା ବିଶେଷଜ୍ଞ। ଆଜ୍ଞା
3: ନମସ୍କାର ନମସ୍କାର। ଆଜ୍ଞା କୁହନ୍ତୁ,
4: ଯଦି କ୍ୟାନ୍ସର ସର୍ଜରୀଟା କଲେ କଣ କଣ କ୍ଲିଅର ହେବା ସମ୍ଭାବନା ଅଛି ନା କ୍ଲିଅର ପାରୁନି? ଆଜ୍ଞା
3: ଭଲ କ୍ୱେଶ୍ଚନଟେ ପଚାରିଛନ୍ତି। ଆକ୍ଚୁଆଲି କ୍ୟାନ୍ସରରେ ଯୋଉ
4: କୁହନ୍ତୁ, ମୁଁ ଯେ ପ୍ରଶ୍ନ ଜାଣିଛି ଯେ କିଛି କୁହନ୍ତି ଯେ ଯଦି କ୍ୟାନ୍ସରଟା ଯଦି ଆମର ଯଦି ଅସ୍ତ୍ରୋପଚାର କରାଯାଏ ସର୍ଜରୀ କରାଯାଏ ସେଥିରେ କିଛି ବ୍ୟକ୍ତିଙ୍କର ମୃତ୍ୟୁମୁଖ ପହଞ୍ଚିବାର ଅସୁବିଧା ବି ଥାଏ, ସେଥିପାଇଁ ପଚାରୁଛି। ଆଜ୍ଞା
3: ଆପଣ ମାନେ ଏଇଟା ଗୋଟେ ଜେନେରାଲ କ୍ୱେଶ୍ଚନ୍ ପଚାରୁଛନ୍ତି, ମାନେ ଯୋଉ ଜିନିଷଟା ଆପଣ କହିଲେ ସେଇଟା ଗୋଟେ ଟାଇପ୍ର ଠିକ୍ ବି ଭୁଲ ବି, ଏଥିପାଇଁ କାହିଁକିନା କ୍ୟାନ୍ସରର ଅପରେସନ୍ ଯାକ ଯେତିକି ଆମେ ଅସ୍ତ୍ରୋପଚାର ଯେତିକି କ୍ୟାନ୍ସରର ଆମେ କହୁଛୁ ତାହା ନର୍ମାଲ ରୋଗର ଅସ୍ତ୍ରୋପଚାର ଠାରୁ ଟିକେ ଅଲଗା। ଆଉ ଯେହେତୁ କ୍ୟାନ୍ସର ରୋଗୀମାନେ ତାଙ୍କର ସର୍ଜରୀର ଯୋଉ ଆମର ମାନେ ଯୋଉ ଡିସେକ୍ସନ୍ ୱାଇଜ୍ କିମ୍ବା ଯୋଉ ଆମେ ଯେତିକି ଅର୍ଗାନ୍ ରିସେକ୍ସନ୍ କରିବା ଯେତିକି ପାର୍ଟ ଆମେ ବାହାର କରିବା ଦେହରୁ ସେଟା ନର୍ମାଲ ସର୍ଜରୀରୁ ଟିକେ ଅଧିକ ଜିନିଷ ବାହାର କରିବାକୁ ପଡ଼େ। ଯେତେବେଳେ ଆପଣଙ୍କର ଗୋଟେ ନର୍ମାଲ ଟ୍ୟୁମର ହେଇଛି ସେତେବେଳେ ଆମେ କେବଳ ସେ ଟ୍ୟୁମରଟାକୁ ହିଁ ବାହାର କରିଥାଉ, କିନ୍ତୁ ଯେତେବେଳେ କ୍ୟାନ୍ସରଟା ଥାଏ ସେତେବେଳେ ଆମେ ଟ୍ୟୁମରଟାକୁ ବାହାର କଲେ ସେତିକି ସର୍ଜରୀ ମାନେ ଏନଫ୍ ନୁହଁ, ମାନେ ସେତିକି ସର୍ଜରୀ ଯଥେଷ୍ଟ ନୁହଁ। ତା ସହିତ ଆମେ ଟ୍ୟୁମର ସହିତ ଟ୍ୟୁମରର ଚତୁର୍ପାର୍ଶ୍ୱ ଯେଉଁଟା ଆମର ନର୍ମାଲ ଟିସ୍ୟୁ ରହିଛି ମାନେ ଯେଉଁଟାକି କ୍ୟାନ୍ସର ନୁହଁ ତା ସହିତ ତାକୁ ବାହାର କରିବାକୁ ପଡ଼େ, ଏବଂ ଟ୍ୟୁମର ଯେଉଁ ସବୁ ୱେରେ ଯେଉଁ ସବୁ ଗ୍ରନ୍ଥି ମାଧ୍ୟମରେ ବାହାରକୁ ସ୍ପ୍ରେଡ୍ ହୁଏ ସେଗୁଡ଼ାକୁ ମଧ୍ୟ ବାହାର କରିବାକୁ ପଡ଼େ। ତେଣୁ ଏ ସର୍ଜରୀଟା ଜେନେରାଲି ନର୍ମାଲ ସର୍ଜରୀ ଠାରୁ ଟିକେ ଅଧିକ କରାଯାଇଥାଏ, କିନ୍ତୁ ଯୋଉ ଆପଣ କହୁଛନ୍ତି ଯେ ସର୍ଜରୀ ପରେ ମାନେ ଜିନିଷଟା ଲୋକର ଭଲ ହେବାର ଚାନ୍ସ କେତେ, ସେଟା ଆକ୍ଚୁଆଲି ଆମେ ସେତେବେଳେ ହିଁ ସର୍ଜରୀ କରୁ ଯେତେବେଳେ ଲୋକ 100% ଭଲ ହେବାର ଚାନ୍ସ ଥାଏ। ଯେତେବେଳେ କ୍ୟାନ୍ସରଟା ଗୋଟିଏ ଜାଗାରେ ଗୋଟିଏ ଅର୍ଗାନରେ କିମ୍ବା ଗୋଟିଏ ଅଙ୍ଗ ମଧ୍ୟରେ ମାନେ ସୀମିତ ହୋଇକି ରହିଥାଏ ସେତେବେଳେ ଆମେ ସର୍ଜରୀ କରିକି ଚେଷ୍ଟା କରୁ ଯେ ସେ କ୍ୟାନ୍ସରଟାକୁ ଟୋଟାଲ ବାହାର କରିଦେବା ପାଇଁ, ଯାହାଫଳରେ କି କ୍ୟାନ୍ସରଟା ଆଉ ଅଧିକ ଦେହ ଭିତରେ ଆମର ନ ରହିକି ଟୋଟାଲ ମାନେ ସମ୍ପୂର୍ଣ୍ଣ ଭାବରେ ମୂଳ ପୋଛେଇକି ପଳାଇ ଆସେ, ଆଉ ସେଥିରେ ଆପଣଙ୍କର ଭଲ ହେବାର ଚାନ୍ସ ବହୁତ ଅଧିକ। ତାପରେ ସେକେଣ୍ଡ କଥା ହେଲା, ଯେକୌଣସି ପ୍ରୋସିଜର କରିବାକୁ ଗଲେ ତାର କିଛି ରିସ୍କ ରହିବ, କିଛି ବେନିଫିଟ୍ ବି ରହିବ। ତେଣୁ ଅଭିୟସ୍ଲି ସର୍ଜରୀର କିଛି ରିସ୍କ ରହିଛି, କିନ୍ତୁ ଯଦି ଆମେ ଦେଖିବାକୁ ଯିବା ଆମେ କ୍ୟାନ୍ସର ସର୍ଜରୀ କରିବା ଦ୍ୱାରା ଆମେ ଲୋକଙ୍କର ରୋଗଟାକୁ ମୂଳପୋଛ କରିଦେଇପାରିବା।
4: ଆମେ ଯଦି ଚାହିଁବା ଯଦି କଟକ ଭୁବନେଶ୍ୱର ଛଡ଼ା ଆମ ଖଗନପୁର ଜିଲ୍ଲା ଆମର ପଶ୍ଚିମ ଓଡ଼ିଶାରେ ସର୍ଜରୀଟା ହେଇପାରୁଛି, କ୍ୟାନ୍ସର ସର୍ଜରୀଟା କୋଉ ଜାଗାରେ ହେଇପାରୁଛି? ଆଜ୍ଞା
3: କ୍ୟାନ୍ସର ସର୍ଜରୀ ପଶ୍ଚିମ ଓଡ଼ିଶା ଉପରେ ମୋର ଏତେ ମାନେ ଆଇଡିଆ ନାହିଁ, ବାକି କିଛି କିଛି ଛୋଟ ଛୋଟ କ୍ୟାନ୍ସର ସର୍ଜରୀ ଆମର ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ସେଥିରେ କିଛି କିଛି ଛୋଟ ଛୋଟ କ୍ୟାନ୍ସର ସର୍ଜରୀ ହେଇପାରୁଛି, ବାକି କଟକ ଭୁବନେଶ୍ୱରରେ ତ ସବୁ ପ୍ରକାର କ୍ୟାନ୍ସର ସର୍ଜରୀ ହେଇପାରୁଛି, ଆମ ବ୍ରହ୍ମପୁରରେ ବି ପ୍ରାୟ ସମସ୍ତ ପ୍ରକାର କ୍ୟାନ୍ସର ସର୍ଜରୀ ଆମେ କରୁଛୁ। ଯାଇକି ବୀର ସୁରେନ୍ଦ୍ର ସାଏ କଲେଜରେ ଆପଣ ଟ୍ରାଏ କରିପାରିବେ, ସେଇଟା ହେଉଛି ଆମର ୱେଷ୍ଟର୍ଣ୍ଣ ଓଡ଼ିଶାର ସବୁଠୁ ବଡ଼ ହସ୍ପିଟାଲ ଭିତରେ ଗଣାଯାଏ, ଆପଣ ସେଠି ମାନେ ଆପଣ ସେଠି ଯାଇକି ଏନକ୍ୱାରୀ କରିପାରିବେ।
0: ବୁଝିପାରିଲେ? ଧନ୍ୟବାଦ ଧନ୍ୟବାଦ। ମୋର କର୍କଟ ଯୋଉ ରୋଗ ସେଇଟା ବିଷୟରେ କଥା ହେଲେ ତ ବହୁତ ସମୟ ଅଛି, କିନ୍ତୁ ଆମେ ତାର ଆଜି ମୁଖ୍ୟ ଅଂଶ ନେଇଛେ ଯେ ସର୍ଜରୀଟା କେତେ ସୁରକ୍ଷିତ, ଯୋଉ କର୍କଟ ଚିକିତ୍ସା କରାଯାଉଛି ତାର ଉଦ୍ଦେଶ୍ୟ କ'ଣ?

0: କାହିଁକି ଅପରେସନ୍ କରାହଉଛି, ମେଡିସିନରେ ବି ଭଲ ହେଇପାରିଥାନ୍ତା।
1: ସେଇଟା ଯୋଉ କର୍କଟ ରୋଗରେ ଯୋଉ ସର୍ଜରୀର ପାର୍ଟ ଯୋଉଟା ଆମେ ଡିସ୍କସ୍ କରୁଛୁ ଆଜି, ସର୍ଜରୀଟା ବହୁତ ପୁରୁଣା ଚିକିତ୍ସା ଆକ୍ଚୁଆଲି। ତ ସେତେବେଳେ ଯେତେବେଳେ ଆମେ ସର୍ଜରୀ କରୁଥିଲୁ, ସର୍ଜରୀ ଗୁଡ଼ା ବହୁତ ଏକ୍ସଟେନ୍ସିଭ୍ ଥିଲା। ମାନେ ଆପଣଙ୍କୁ ଏକ୍ସାମ୍ପଲ୍ ଦେବି, ଯେତେବେଳେ ସ୍ତନ କର୍କଟ ହେଉଥିଲା ପ୍ରଥମେ, ସେତେବେଳେ ଯେତେବେଳେ ଆମେ ଅପରେସନ୍ ପ୍ରଥମେ ଯେତେବେଳେ ଷ୍ଟାର୍ଟ କଲେ ହାଲଷ୍ଟେଡ୍, ପ୍ରଥମେ ପୁରା ସ୍ତନକୁ ବାହାର କରିବା ସହିତ ତା ତଳର ମାଂସପେଶୀ ଯେଉଁଟା ଆମ ପେକ୍ଟୋରାଲ ମସଲ କହୁଛନ୍ତି ତାକୁ ବାହାର କରିକି ଇଭିନ୍ ଆମର ଯେଉଁ ପଞ୍ଜରା ହାଡ଼ ରିବ୍ସ ତାକୁ ମଧ୍ୟ ବାହାର କରୁଥିଲେ ପ୍ରଥମେ। ତ ସେତେବେଳେ ସର୍ଜରୀ ଗୁଡ଼ାକ ବହୁତ କଷ୍ଟକର ଥିଲା ରୋଗୀ ପାଇଁ ମଧ୍ୟ, ଡାକ୍ତରମାନଙ୍କ ପାଇଁ ମଧ୍ୟ, ଆଉ ପେସେଣ୍ଟର ସେଫ୍ଟି ପ୍ରୋଫାଇଲ୍ ବି ବହୁତ କମ୍ ରହୁଥିଲା।
0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
2: ହ୍ୟାଲୋ,
0: ନମସ୍କାର
2: ମ୍ୟାଡମ୍। ନମସ୍କାର,
0: କିଏ କହୁଛନ୍ତି?
3: ମୁଁ କଲ୍ୟାଣପୁର ଗଞ୍ଜାମରୁ ରୋହିତ କୁମାର ମାଳି,
2: ବରହମପୁର ରେଡିଓ ଷ୍ଟେସନ।
0: ହଁ, ଏଇଟା ଆକାଶବାଣୀ ବ୍ରହ୍ମପୁର ରେଡିଓ ଷ୍ଟେସନ। କୁହନ୍ତୁ, ଆପଣଙ୍କର ବୋଧେ କଣ ପଚାରିବାର ଅଛି, କଣ ଜାଣିବାର ଅଛି
2: ଏ କ୍ୟାନ୍ସର ବିଷୟରେ?
0: ହଁ କୁହନ୍ତୁ ସାର, ଶୁଣୁଛନ୍ତି?
1: ଆଜ୍ଞା ନମସ୍କାର, କୁହନ୍ତୁ।
2: ନମସ୍କାର ସାର, ସାର ଜଣକୁ କ୍ୟାନ୍ସର ହେଇଛି ବୋଲି ସାର ଆମେ କେମିତି ଜାଣିବା, ଆଉ ସାର ତାର ଆମେ ଟ୍ରିଟମେଣ୍ଟ କୋଉ କୋଉ ହିସାବରେ କରିପାରିବା ସାର?
1: କ୍ୟାନ୍ସରଟା ଆଜ୍ଞା ଦେଖନ୍ତୁ, କ୍ୟାନ୍ସରଟା ଯେକୌଣସି ଶରୀରର ମୁଣ୍ଡ ଠାରୁ ଗୋଡ ପର୍ଯ୍ୟନ୍ତ କୋଉ ଜାଗାରେ ବି ହେଇପାରେ, ବୁଝିପାରିଲେ? ତ ଜେନେରାଲି କ୍ୟାନ୍ସରର ଲକ୍ଷଣ ହେଲା ଗୋଟେ ଟ୍ୟୁମର ଆସିବା, ଯେକୌଣସି ଟ୍ୟୁମର ଗୋଟେ ଯଦି ସ୍ୱେଲିଂ ଗୋଟେ ଆସିଲା ବାହାରେ, ଯଦି ମାନେ ଜେନେରାଲି ପାଟି ଭିତରେ କିମ୍ବା ବ୍ରେଷ୍ଟରେ ହେଲେ ସେଟା ନର୍ମାଲି ମାନେ ଆପଣ ଛୁଇଁଲେ ଜାଣିପାରିବେ, କିନ୍ତୁ ପେଟ ଭିତରେ ଯଦି କ୍ୟାନ୍ସର ହୁଏ ସେ ଜାଗାରେ ସେଟା ଜଣା ପଡ଼େନି ନର୍ମାଲି। କିନ୍ତୁ କମନ୍ କ୍ୟାନ୍ସରର ସିମ୍ପଟମ୍ ଗୁଡ଼ାକ ଏହା ହେଲା ରକ୍ତବାନ୍ତି ହେବା, କଳା ଝାଡ଼ା ହେବା, ଝାଡ଼ାରେ ରକ୍ତ ପଡ଼ିବା, ଓଜନ କମି କମି ଯିବା, କିମ୍ବା ଖାଇବା ପାଇଁ ଇଚ୍ଛା ନ ହେବା, ଏହିସବୁ ଜିନିଷ ହେଲେ ଆପଣ ଭାବିପାରିବେ କୌଣସି କ୍ୟାନ୍ସରର ଲକ୍ଷଣ ହେଇପାରେ। ଆସିକି ଆପଣ ଡକ୍ଟରଙ୍କୁ ଦେଖେଇଲେ
2: ଟେଷ୍ଟ କଲା ପରେ ଜଣା ପଡ଼ିଯିବ ନା?
1: ବିଭିନ୍ନ କ୍ୟାନ୍ସର ପାଇଁ ଟେଷ୍ଟ ଅଲଗା ଅଲଗା ସବୁ ରହିଛି। ଯେମିତିକି ଆପଣ ଧରାଯାଉ ଆପଣଙ୍କର ଲଙ୍ଗସରେ କ୍ୟାନ୍ସର ହେଲା ଛାତିରେ, ତ ଛାତିର ସ୍କାନ୍ ଅଲଗା। ଯେମିତି ଆପଣ ବୃହଦନ୍ତ୍ର ବା ଲାର୍ଜ ଇଣ୍ଟେଷ୍ଟାଇନ୍ର କ୍ୟାନ୍ସର ହେଲା ତା'ର ସ୍କାନ୍ ଅଲଗା, ତା ପାଇଁ କଲୋନୋସ୍କୋପି ଦରକାର ପଡ଼ିବ। ଷ୍ଟୋମାକ୍ର କ୍ୟାନ୍ସର ହେଲା ପାକସ୍ଥଳୀ କ୍ୟାନ୍ସର, ତା ପାଇଁ ଏଣ୍ଡୋସ୍କୋପି ଦରକାର ପଡ଼ିବ। ତେଣୁ ଏମିତି ଗୋଟେ ସ୍ପେସିଫିକ୍ ଗୋଟିଏ ଟେଷ୍ଟ ନାହିଁ ଯେ ଯେଉଁଟା କରିଦେଲେ ଆମେ ଜାଣିପାରିବା କ୍ୟାନ୍ସର ଅଛି, କାରଣ କ୍ୟାନ୍ସରଟା ଗୋଟିଏ ଅର୍ଗାନ୍ର ରୋଗ ନୁହଁ, ମୁଣ୍ଡଠୁ ଗୋଡ଼ ପର୍ଯ୍ୟନ୍ତ କେଉଁଠି ବି ହୋଇପାରେ।
0: ଏଇଠି ଆପଣଙ୍କ ମାଧ୍ୟମରେ ଆମେ ସମସ୍ତଙ୍କୁ ବି କହିବୁ ଆପଣ କାର୍ଯ୍ୟକ୍ରମଟା ପୁରା ଶୁଣି ନିଅନ୍ତୁ, ବିସ୍ତୃତ ଭାବରେ ସାର୍ ପ୍ରତି ଅଙ୍ଗର ବିଷୟକୁ ନେଇକି ବର୍ଣ୍ଣନା କରିଛନ୍ତି, ଆପଣ ଜାଣିପାରିବେ କୋଉ ଜାଗାର କର୍କଟ ରୋଗର କୋଉ ଲକ୍ଷଣ, ତାକୁ କେମିତି ଚିକିତ୍ସା କରିହେବ, ବୁଝିପାରିଲେ? ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ନମସ୍କାର।
4: ଆପଣ କିଡନୀ ସମସ୍ୟା ହେଉ ବା ପେଟ ରୋଗ ପାଇଁ ଚିନ୍ତିତ କି?
5: ସମ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟା ଅତ୍ୟାଧୁନିକ ଡାୟାଲିସିସ୍ ସେବା ଯୋଗାଇବା ସହ ନେଫ୍ରୋଲୋଜି, ୟୁରୋଲୋଜି ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜିର ଉନ୍ନତ ଓ ସଠିକ ଚିକିତ୍ସା ପ୍ରଦାନ କରିଥାଏ।
4: କିଡନୀ ଷ୍ଟୋନ, ଲିଭର ରୋଗ ବା ଡାୟାଲିସିସ୍, ସମସ୍ତ ଜଟିଳ ରୋଗର ସଫଳ ଚିକିତ୍ସା ପାଇଁ ଏଠାରେ ଅଭିଜ୍ଞ ଡାକ୍ତର ଓ ବିଶେଷ ଟିମ୍ ସର୍ବଦା ଉପଲବ୍ଧ।
5: ଉନ୍ନତ ଜ୍ଞାନକୌଶଳ ଏବଂ ଉତ୍ତମ ସେବା ପାଇଁ ଆଜି ହିଁ ଆସନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ତ ଆପଣ ଯୋଉ ଏବେ ଯେମିତି କଥାରେ କହିଲେ ଯେ ଷ୍ଟେଜ୍ 1-2 ମାନେ ସେଇ ଷ୍ଟେଜ୍ ଅନୁସାରେ ଲୋକଙ୍କର ଚିକିତ୍ସାଟା କରାଗଲେ ବି କେତେ ଦୂର ସକ୍ସେସ୍ ହବ ଜଣାପଡୁଛି। ତ ଆପଣ ଯେମିତି ଏବେ କହୁଥିଲେ ମୁଖ ଗହ୍ୱର କଥା, କଣ ସବୁ ସେମିତି ଲକ୍ଷଣ ଦେଖାଗଲେ ଆମେ ଜାଣିବା ଯେ ମାନେ ପ୍ରଥମ ସ୍ଟେଜ୍ରେ ଆମେ ହୁଏତ ଜାଣିପାରିବା ଆଉ ଡକ୍ଟରଙ୍କ ସହିତ ପରାମର୍ଶ କରିପାରିବା?
1: ଏଇଟା ଗୋଟେ ବଢିଆ ଜିନିଷ ପଚାରିଲେ, କାହିଁକିନା ମୁଖ ଗହ୍ୱର କର୍କଟ ଏମିତି ଗୋଟେ ରୋଗ ଯେଉଁଟାକି ଭାରତରେ ବହୁତ ଅଧିକ ମାତ୍ରାରେ ଦେଖାଯାଏ, କିନ୍ତୁ ଫରେନ୍ କଣ୍ଟ୍ରିଜ୍ରେ ଏହାର ଇନ୍ସିଡେନ୍ସ ଜମା ନାହିଁ, ମାନେ ବହୁତ କମ୍ ମାତ୍ରାରେ ଦେଖାଯାଏ। ଭାରତ ମଧ୍ୟରେ ମଧ୍ୟ ଓଡ଼ିଶା, ୱେଷ୍ଟବେଙ୍ଗଲ, ବିହାର, ଉତ୍ତରପ୍ରଦେଶରେ ଏହାର ଇନ୍ସିଡେନ୍ସ ଅଧିକ, କାହିଁକିନା ଏହିସବୁ ଷ୍ଟେଟ୍ରେ ଲୋକମାନେ ଗୁଟ୍ଖା ବହୁତ ଅଧିକ ମାତ୍ରାରେ ଖାଇଥାନ୍ତି। ଆଉ ଗୁଟ୍ଖା ଖାଇବା ଲୋକଙ୍କ ପାଖରେ ଏହାର ଏଇ ଯେଉଁ ରୋଗ ହେବାର ଚାନ୍ସେସ୍ଟା 20 ଗୁଣ ଅଧିକ। ଯେଉଁମାନେ ଗୁଟ୍ଖା ନ ଖାଉଛନ୍ତି ତାଙ୍କ ଅପେକ୍ଷା ଯେଉଁମାନେ ଗୁଟ୍ଖା ଖାଉଛନ୍ତି ତାଙ୍କ ପାଖରେ ଏଇ ରୋଗ ହେବାର ଚାନ୍ସ 20 times ଅଧିକ, 20 ଗୁଣ ଅଧିକ। ତ ସେଇଟା ଆକ୍ଚୁଆଲି ଗୁଟ୍ଖାଟା କ'ଣ କରେ, ଗୁଟ୍ଖାଟା ଯେତେବେଳେ ଆପଣ ଖାଉଛନ୍ତି ସେଇଟା ବାରମ୍ବାର ସେଥିରେ ଯେଉଁ ଗୁଆ ଖଣ୍ଡ ଅଛି ସେଇଟା ତା ଭିତରେ ତ ନିକୋଟିନ୍ ଅଛି ପ୍ଲସ୍ ଗୁଆ ଅଛି, ସେଇଟା ତ ବାରମ୍ବାର ଆମର ମୁଖ ଘରକୁ ମାନେ ଯେଉଁ ଆମର ମ୍ୟୁକସ୍ଟା ଅଛି ତାକୁ ତ ଇଞ୍ଜୁରି କରେ ହିଁ କରେ। ତା ସାଙ୍ଗରେ ସେଥିରେ କେମିକାଲ୍ସ ଯେଉଁ ରହୁଛି ନାଇଟ୍ରୋସ କମ୍ପାଉଣ୍ଡ ସେଗୁଡ଼ାକ ସେ ଜାଗାରେ କ୍ୟାନ୍ସର କରିବାରେ ମାନେ ମୁଖ୍ୟତାର ମାନେ ସେଗୁଡ଼ା ମେନ୍ କାର୍ସିନୋଜେନ୍ ମାନେ କ୍ୟାନ୍ସର କଜିଂ ଏଜେଣ୍ଟ ଯେଉଁଟା କହୁଛୁ ଆମେ। ତ ସେଇ ଯେଉଁ ଜାଗାରେ ଯେତେବେଳେ ଆପଣ ଜଣେ ଲୋକଟେ ଗୁଟ୍କା ଚୋବଉଛି ସେମାନେ ଡେଲି ମାନେ ଫାଷ୍ଟ କଥା ହେଲା ତ ଗୁଟ୍କା ଛାଡ଼ିଦେବା କଥା। ଆର୍ଲି ଡିଟେକ୍ସନ୍ ପାଇଁ ମେନ୍ ଜିନିଷ ହେଲା ଯଦି ମୁହଁ ଭିତରେ କୌଣସି ନାଲି ଦାଗ କିମ୍ବା ଧଳା ଦାଗ କିମ୍ବା ମାନେ ଏମିତି କଳା ଆଉ ଧଳା ଦାଗ ଯେଉଁଟାକୁ ଆମେ କହିଥାଉ ଲ୍ୟୁକୋପ୍ଲାକିଆ, ଏରିଥ୍ରୋପ୍ଲାକିଆ କିମ୍ବା ମେଲାନୋପ୍ଲାକିଆ ଯେଉଁଟା ଜିନିଷ ଗୁଡ଼ା ରହୁଛି, ସେସବୁ ଜିନିଷ ଯେତେବେଳେ ରହୁଛି ସେମାନେ ସବୁବେଳେ ଗୋଟେ ଜଣେ ଡକ୍ଟରଙ୍କୁ ଆସି ପରାମର୍ଶ କରିବା ଦରକାର। ସେମାନେ ସେ ଡକ୍ଟରଟା ଜଣେ

0: ଭିଟାମିନ୍ କଲେ ଜାଣିପାରିବେ କି ଏଇଟା କ୍ୟାନ୍ସର, ଏଇଟା ପ୍ରି କ୍ୟାନ୍ସର ଷ୍ଟେଜ୍ ନା ଏଇଟା କ୍ୟାନ୍ସର ହେଇଗଲାଣି, ସେସବୁ ଷ୍ଟେଜ୍ରେ ଯେତେବେଳେ ଆମେ ରେଗୁଲାର ଫଲୋଅପ୍ରେ ରହିବୁ, ତେଣୁ ଆମେ କ୍ୟାନ୍ସରଟାକୁ ଜଲ୍ଦି ଧରିପାରିବୁ। ସେଇଭଳିଆ ଜିନିଷ ଯଦି କ୍ୟାନ୍ସରଟା ଯଦି ସେମାନେ ପହଞ୍ଚିଲା ପରେ ଯଦି ଆମେ ଦେଖିଲୁ କ୍ୟାନ୍ସରଟା ଷ୍ଟେଜ୍ ୱାନ୍ରେ ରହିଛି, ତେବେ ଆମେ ସମ୍ପୂର୍ଣ୍ଣ ଭାବରେ ସେଇ ଜାଗାରେ ଆମେ ସର୍ଜରୀ କରିକି ଜିନିଷଟାକୁ ଠିକ୍ କରିପାରିବୁ। ଆଉ ମୁଖଗହ୍ୱର କର୍କଟର ମୁଖ୍ୟ ଚିକିତ୍ସା ହେଉଛି ସର୍ଜରୀ। ସର୍ଜରୀ କରିବା ଦ୍ୱାରା ଆପଣଙ୍କର 100% କ୍ୟୁର ରେଟ୍ ରହିଛି। ଷ୍ଟେଜ୍ ୱାନ୍ରେ ଯେଉଁଟାକି ଆପଣଙ୍କର ମୁଖଗହ୍ୱର କର୍କଟ, ଯେଉଁଟାକି ଆପଣ ବକାଲ ମ୍ୟୁକୋସା, ଓରାଲ ମ୍ୟୁକୋସାରେ ଆପଣଙ୍କର ମଲ୍ଟିପଲ୍ ଜାଗା ଅଛି, ଆପଣଙ୍କର ଲିପ୍ ଠୁ ଆରମ୍ଭ କରିକି ଓରୋଫାରିଙ୍ଗସ୍ ପର୍ଯ୍ୟନ୍ତ, ମାନେ ଜିଭର ପଛ ପର୍ଯ୍ୟନ୍ତ ରହିଛି, ଲିପ୍ରେ ହେଇପାରେ, ଓଠରେ, ଆପଣଙ୍କର ବକାଲ ମ୍ୟୁକୋସା ଯେଉଁଟାକି ଆମର ପାଟି ମଝିରେ ଗାଲର ଭିତରପଟ, କିମ୍ବା ଆପଣଙ୍କର ମାଢ଼ିରେ ହେଇପାରେ ଗମ୍, କିମ୍ବା ଜିଭରେ ହେଇପାରେ, କିମ୍ବା ଫ୍ଲୋର୍ ଅଫ୍ ମାଉଥ୍ ଯେଉଁଟାକି ପାଟିର ତଳ ଭାଗ ସେଠି ହେଇପାରେ। ତ ଏଇ ବିଭିନ୍ନ ଜାଗାରେ ଯେତେବେଳେ କ୍ୟାନ୍ସର ଗୁଡ଼ା ହେଉଛି, ବିଭିନ୍ନ ଜାଗାର କ୍ୟାନ୍ସରର ପ୍ରୋଗ୍ନୋସିସ୍ ମାନେ ଭଲ ହେବାର ଚାନ୍ସ ଅଲଗା ଅଲଗା। ଯେମିତିକି ଆପଣ ଜିଭ କିମ୍ବା ଫ୍ଲୋର୍ ଅଫ୍ ମାଉଥ୍ର ଚାନ୍ସେସ୍ ଟିକେ ଭଲ ନାହିଁ, କିନ୍ତୁ ବକାଲ ମ୍ୟୁକସ ଯେଉଁଟାକି ପାଟି ଗାଲର ଭିତରପଟଟା, ତାର ଟିକେ ଚାନ୍ସେସ୍ ଭଲ। ତ ସେଇ ଯେତେବେଳେ ଆମେ ସର୍ଜରୀ କରିଦେଉଛୁ, ଯଦି ଷ୍ଟେଜ୍ ୱାନ୍ କିମ୍ବା ଷ୍ଟେଜ୍ ଟୁରେ ରହୁଛି, କେବଳ ସର୍ଜରୀ ହିଁ ସଫିସିଏଣ୍ଟ, ତା ପାଇଁ ଆପଣଙ୍କୁ କେମୋ କିମ୍ବା ରେଡିଏସନ୍ ନେବା ଦରକାର ନାହିଁ।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
2: ଆଜ୍ଞା ନମସ୍କାର,
1: କିଏ କହୁଥିଲେ?
2: ମୁଁ ସୂର୍ଯ୍ୟସ୍ନାଥ ପଟ୍ଟନାୟକ କହୁଥିଲି, କୋରାପୁଟ ଜିଲ୍ଲା ସୁନାବେଡ଼ାରୁ।
1: ଆପଣ ଆମ କାର୍ଯ୍ୟକ୍ରମ ଆପ୍ ମାଧ୍ୟମରେ ଶୁଣୁଛନ୍ତି?
2: ଆଜ୍ଞା।
1: ତାହେଲେ ଆପଣ ଜାଣିଛନ୍ତି ଆଜି ଆମ ଗହଣରେ ଅଛନ୍ତି ସାର୍ ଡକ୍ଟର ପୁହାନ ସାର। ଆପଣଙ୍କର କଣ ଜାଣିବାର ଅଛି ବା ସମସ୍ୟା ରହିଛି ଆପଣ ପଚାରନ୍ତୁ, ସାର୍ ଶୁଣୁଛନ୍ତି।
0: ନମସ୍କାର,
2: ଜାଣିବାକୁ ଚାହୁଁଥିଲି ଯେ ଆମେ ଯେମିତି ଜାଣୁଛୁ ଯେ ବିଭିନ୍ନ ଆଜିକାଲି ଡେଟ୍ରେ ବହୁତ ଲୋକଙ୍କୁ କ୍ୟାନ୍ସର ହୁଏ, ଏବେ ଆମେ ଜାଣିବାକୁ ଚାହୁଁଛୁ ଯେ ବହୁତ ପ୍ରକାର କ୍ୟାନ୍ସର ବି ଆସିଲାଣି, ତାର ଭେରିଏସନ୍, ଯେମିତି ଗ୍ୟାଷ୍ଟ୍ରିକ କ୍ୟାନ୍ସର ହେଇଯାଉ କିମ୍ବା ଓରାଲ କ୍ୟାନ୍ସର। ତ ଯୋଉ ଆମେ ଦେଖୁଛୁ ଗୁଡ଼ାଏ ଲୋକ ତାଙ୍କର କ'ଣ ହୁଏ, ମେଡିସିନ ସପ୍ଲିମେଣ୍ଟସ୍ ଖାଇଲେ ସେମାନଙ୍କର କ୍ୟାନ୍ସରଟି ଠିକ୍ ହେଇଯାଏ, ଆଉ ଗୁଡ଼ାଏ ଲୋକଙ୍କ ପାଇଁକି ସର୍ଜରୀ ପାଇଁକି ଯାଆନ୍ତି, କେମୋଥେରାପି ସବୁ ଥେରାପି ପାଇଁକି। ହେଲେ ଯେଉଁ ସର୍ଜରୀଟା ହେଉଛି କ୍ୟାନ୍ସର ପାଇଁକି, ସେଟା କେତେ ଦୂର ପର୍ଯ୍ୟନ୍ତ ମାନେ ଭଲ ହେଇପାରିବ, ମାନେ ସର୍ଜରୀ କରିସାରିଲା ପରେ ଏଟା କ'ଣ ସବୁଦିନ ପାଇଁକି ଏଟା କ୍ୟୁର ହେଇଯାଏ, ନା କିଛି ବର୍ଷ ପରେ ଆଉ ଥରେ ସେ ସେଲ୍ଟା ଗ୍ରୋ କଲେ ଆଉ ଥରେ ସେଟା କ୍ଷତିକାରକ ହୁଏ?
0: ଏକ୍ଜାକ୍ଟଲି, ଭଲ କ୍ୱେଶ୍ଚନ୍ଟା ପଚାରିଛନ୍ତି, କିନ୍ତୁ ଏହାର ଉତ୍ତର ମୁଁ ଟିକେ ଆଗରୁ ବି ଦେଇସାରିଛି, ଆଉ ଥରେ ବି ଆପଣଙ୍କୁ ସର୍ଟରେ ରିପିଟ୍ କରିବାକୁ ଚାହୁଁଛି ଯେ ଜିନିଷଟା ହେଲା ଷ୍ଟେଜ୍ ଉପରେ ଡିପେଣ୍ଡ କରେ। ଯେଉଁଟା ଆପଣ କ୍ୱେଶ୍ଚନ୍ ପଚାରିଲେ ଯେ ସର୍ଜରୀ ଦ୍ୱାରା ଠିକ୍ ହେଇପାରୁଛି କି, ଆପଣ ଯେଉଁ କହିଲେ ମେଡିସିନ ସପ୍ଲିମେଣ୍ଟ ଦ୍ୱାରା କିଛି କ୍ୟାନ୍ସର ଭଲ ହେଇପାରୁଛି, ଯେଉଁଟାକି ମାନେ ଗୋଟେ କମ୍ପ୍ଲିଟଲି ଟ୍ରୁ ନୁହେଁ, ମାନେ କେବଳ ଟ୍ୟାବ୍ଲେଟ୍ ମାଧ୍ୟମରେ କ୍ୟାନ୍ସର ଠିକ୍ ହେବାର ବହୁତ କମ୍ ଏମିତି କ୍ୟାନ୍ସର ଅଛି ଯେଉଁଟା କେବଳ ଟ୍ୟାବ୍ଲେଟ୍ ମାଧ୍ୟମରେ ଠିକ୍ ହେଇପାରେ। ତା ଭିତରୁ ଗୋଟେ ହେଲା ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟାଇନାଲ ଷ୍ଟୋମାଲ ଟ୍ୟୁମର ଯେଉଁଟାକି ଜିଷ୍ଟ, ସେଠାରେ ଟ୍ୟାବ୍ଲେଟ୍ ଦରକାର, ତା ସାଙ୍ଗରେ ସର୍ଜରୀ ବି କରିବାକୁ ପଡ଼େ, କିମ୍ବା ସର୍ଜରୀ ପରେ କିଛି ଲୋକଙ୍କୁ ଟ୍ୟାବ୍ଲେଟ୍ରେ ରଖାଯାଏ ଯେମିତି। ତ କିନ୍ତୁ ମ୍ୟାକ୍ସିମମ୍ କ୍ୟାନ୍ସର ଯେଉଁଟାକି ଆପଣ କହିଲେ ମୁଖଗହ୍ୱର ଆଉ ଷ୍ଟୋମାକ୍ କ୍ୟାନ୍ସର, ସେଥିରେ ମ୍ୟାକ୍ସିମମ୍ ତାର ମେନ୍ ଷ୍ଟେ ଅଫ୍ ଟ୍ରିଟମେଣ୍ଟ ଇଜ୍ ସର୍ଜରୀ, ସର୍ଜରୀ ଦ୍ୱାରା ହିଁ ତାକୁ ଭଲ କରାଯାଇପାରିବ। ଆଉ ଆଜିକାଲି ସର୍ଜରୀ ଆଗ ଭଳିଆ ନାହିଁ, ବହୁତ ସେଫ୍ଲି କରାଯାଉଛି ସର୍ଜରୀ। ଆଉ ଆଗକାଳରେ ଯେଉଁ ସର୍ଜରୀ ଗୁଡ଼ାକ ଥିଲା, ଆମେ ଏବେ ନୂଆ ଆମର ସର୍ଜରୀର ମେନ୍ ମୋଟୋ ହେଲା ଲେସ୍ ଇଜ୍ ମୋର୍, ମାନେ ଯେତେ କମ୍ ଜିନିଷକୁ ଆମେ ବାହାର କରିକି ଦେହରୁ କେତେ ମାନେ ଇଫେକ୍ଟିଭଲି ଆମେ ତାକୁ ଟ୍ରିଟ୍ କରିପାରୁଛୁ, ମାନେ
1: ଚିକିତ୍ସା କରିପାରୁଛୁ,
0: ହଁ, ଯେତେ କମ୍ କାଟିକି ଯେତେ ଭଲରେ ଟ୍ରିଟମେଣ୍ଟ କରାହବ, ସେଇଟା ହେଉଛି ଆମର ମୋଟୋ। ଆଉ ମୁଖଗହ୍ୱର କର୍କଟ କମ୍ପ୍ଲିଟଲି କ୍ୟୁରେବୁଲ, ଯେଉଁଟାକି ଆପଣ ସର୍ଜରୀ କରିବା ଦ୍ୱାରା 100% ସେଇ ରୋଗଟା ଆପଣଙ୍କର 100% ଠିକ୍ ହେଇଯିବ, କିନ୍ତୁ ଷ୍ଟେଜ୍ ୱାଇଜ୍ ଯଦି ଆପଣ ଷ୍ଟେଜ୍ ୱାନ୍ରେ କରୁଛନ୍ତି, ତାହେଲେ 5 ବର୍ଷ ଭିତରେ ରୋଗର ରିପିଟ୍ ଆଉ ଥରେ ରୋଗଟା ଆଟାକ୍ କରିବାର ଚାନ୍ସେସ୍ 10% ରହୁଛି, 90% ସକ୍ସେସ୍ ରେଟ୍ ଆପଣଙ୍କର 5 ଇୟର୍ ସର୍ଭାଇଭାଲ୍, ଯେଉଁ ପେସେଣ୍ଟ ଷ୍ଟେଜ୍ ୱାନ୍ରେ ରହୁଛନ୍ତି ଆଉ ସର୍ଜରୀ ହେଉଛନ୍ତି, 5 ବର୍ଷ ପର୍ଯ୍ୟନ୍ତ ବଞ୍ଚିବାର ଚାନ୍ସ 90%, ତା ଭିତରୁ 10% ରିକରେନ୍ସର ଚାନ୍ସ ରହୁଛି। ସେଭଳିଆ ଷ୍ଟେଜ୍ 2 ଆଉ 3ରେ ଏଇଟା ଧୀରେ ଧୀରେ କମି କମି ଯାଏ, ଆଉ ଷ୍ଟେଜ୍ 4ରେ ଏଇଟା ଅଲମୋଷ୍ଟ 10-20% ମାତ୍ର। ତେଣୁ ଆର୍ଲି ଡିଟେକ୍ସନ୍ ଆଣ୍ଡ ଆର୍ଲି ସର୍ଜରୀ, ସେଇଟା ସବୁବେଳେ କି ଅଫ୍ ମାନେ ଏ ଗୁଡ୍ ସକ୍ସେସଫୁଲ୍ ଟ୍ରିଟମେଣ୍ଟ।
1: ବୁଝିପାରିଲେ? ବହୁତ ବହୁତ ଧନ୍ୟବାଦ।
3: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
4: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ୍ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
3: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆଉ ଆପଣ ଯୋଉ କହିଲେ ଯେ ମୁଖ

0: ପାଇଁ ନିହାତି ଭାବରେ ସର୍ଜରୀ ଆବଶ୍ୟକ? ଯେଉଁ ଆପଣ ଟ୍ୟୁମରଟା ବାହାର କରିଦେଲେ, କେବଳ ତାର ମାନେ ହେଇଗଲା କାମ, ନା ଆଉ କିଛି ସନ୍ଦେହ ବି ରହୁଛି ବା ଆଉ ଥରେ ହବାର ଆଶଙ୍କା ରହୁଛି, ନା ଟୋଟାଲି ଶାନ୍ତିପୂର୍ଣ୍ଣ ଭାବରେ ଚିକିତ୍ସା ହେଇଗଲା ବୋଲି ଆମେ ଭାବିବା?
1: ଏଇଟା ଭଲ ଗୋଟେ ଜିନିଷଟେ, ଯେଉଁଟାକି ବହୁତ ଲୋକଙ୍କୁ ମୋତେ ଓପିଡ଼ିରେ ବି ବୁଝେଇବାକୁ ପଡ଼େ। ମୁଖଘର କର୍କଟ ହେଲା, ଆମେ ସେ ଯେଉଁ ଟ୍ୟୁମରଟା ଯେଉଁଟା ମୁଖଘରରେ ଅଛି ତାକୁ ଆମେ ବାହାର କରିଦେଲୁ, ସେତିକି ଏନଫ୍ ନୁହଁ। କାହିଁକିନା ମୁଖଘର କର୍କଟର ସ୍ପ୍ରେଡିଂର ପ୍ୟାଟର୍ନ ଯେଉଁଟା, ସେଇଟା ପ୍ରଥମେ ଆମର ବେକକୁ ସ୍ପ୍ରେଡ୍ ହେଇଥାଏ। ବେକରେ ଯେଉଁ ଲିମ୍ଫ ନୋଡ୍ସ ଆମର ରହିଛି, ଷ୍ଟେସନ୍ସ ଆମର ଲିମ୍ଫ ନୋଡ୍ ଅଛି, ଷ୍ଟେସନ୍ 1-5 ପର୍ଯ୍ୟନ୍ତ ଷ୍ଟେସନ୍ ରହିଛି। ତ ସେଇ ଯେଉଁ ଷ୍ଟେସନ୍ସ ଅଫ୍ ଲିମ୍ଫ ନୋଡ୍ ସେପଟେ ମୁଖଘର କର୍କଟ ସ୍ପ୍ରେଡ୍ ହୁଏ। ତେଣୁ ଯେକୌଣସି ମୁଖଘର କର୍କଟର ଚିକିତ୍ସା ସେତେବେଳେ କମ୍ପ୍ଲିଟ୍ ଯେତେବେଳେ ପ୍ରାଇମେରୀ ଟ୍ୟୁମରକୁ କାଟିବା ସହିତ ଆମେ ନେକ୍ ଡିସେକ୍ସନ୍ଟେ କରିବାକୁ ପଡ଼ିବ। ନେକ୍ ଡିସେକ୍ସନ୍ ଯେଉଁଟା କରାଯିବ ତାର ସବୁ ଲେଭେଲ୍ସ ରହିଛି, ନେକ୍ ଡିସେକ୍ସନ୍ ଟାଇପ୍ 1, ଟାଇପ୍ 2, ଟାଇପ୍ 3 ଏମିତି ସବୁ ରହିଛି। ତ ରୋଗର ଷ୍ଟେଜ୍ ଅନୁଯାୟୀ ଆମେ ଡିସାଇଡ଼୍ କରୁ ଯେ କେତେ ନେକ୍ ଡିସେକ୍ସନ୍, କେତେ ଲେଭେଲ୍ ପର୍ଯ୍ୟନ୍ତ ଆମେ ଡିସେକ୍ସନ୍ଟେ କରିବୁ। ତ ଗୋଟେ କମ୍ପ୍ଲିଟ୍ ଟ୍ରିଟମେଣ୍ଟ ହେଲା, ଯେଉଁଟା ଟ୍ୟୁମରଟା ଅଛି, କେବଳ ଟ୍ୟୁମର କାଟିଲେ ହେବନି, ୱାଇଡ୍ ଲୋକାଲ୍ ଏକ୍ସିଜନ୍ ମାନେ ଟ୍ୟୁମର ସହିତ ନର୍ମାଲ୍ ଟିସ୍ୟୁକୁ କାଟିକି ବାହାର କରିବାକୁ ପଡ଼ିବ, ତା ସହିତ ନେକ୍ ଡିସେକ୍ସନ୍ ମାନେ ବେକର ଯେଉଁ ଗ୍ରନ୍ଥି ରହିଛି ଲିମ୍ଫ ନୋଡ୍ ଗ୍ରନ୍ଥି ତାକୁ ବାହାର କରିବାକୁ ପଡ଼ିବ। ତାପରେ ଯେହେତୁ ମୁଖଗହ୍ୱର ଜିନିଷଟା ଗୋଟେ କମ୍ପ୍ଲିକେଟେଡ୍ ଜିନିଷ, ସେଥିରେ ହାଡ଼ ଅଛି, ଚର୍ମ ଅଛି, ମାଂସ ଅଛି, ତେଣୁ ସେଇ ଜାଗାରେ ଅନ୍ୟ ଜାଗାରୁ ହାଡ଼ ଚର୍ମ ମାଂସ ନେଇ ସେ ଜାଗାରେ ପକେଇବାକୁ ପଡ଼େ। ତାପରେ ଯାଇକି ଟ୍ରିଟମେଣ୍ଟଟା କମ୍ପ୍ଲିଟ୍ ହୁଏ, ଯେଉଁଟାକି ଆମେ କହୁଛୁ ରିକନଷ୍ଟ୍ରକ୍ଟିଭ୍ ସର୍ଜରୀ। ତ ସର୍ଜରୀ ମାନେ ୱାଇଡ୍ ଲୋକାଲ୍ ଏକ୍ସିଜନ୍, ତା ସହିତ ଯଦି ହାଡ଼ କଟା ହେଲା ମାଣ୍ଡେବୁଲେକ୍ଟୋମି, ମାଣ୍ଡେବୁଲ ବାହାର କରିବାକୁ ପଡ଼ିବ, ତା ସହିତ ନେକ୍ ଡିସେକ୍ସନ୍ କରିବାକୁ ପଡ଼ିବ ଏବଂ ତା ସହିତ ରିକନଷ୍ଟ୍ରକ୍ସନ୍ କରିବାକୁ। ତ ରିକନଷ୍ଟ୍ରକ୍ସନ୍ ପରେ ହିଁ ଏହାର ଟ୍ରିଟମେଣ୍ଟଟା କମ୍ପ୍ଲିଟ୍ ହେବ।
0: ଆପଣ ଯେମିତି କହିଲେ ଯେ ମହିଳାମାନଙ୍କ ପାଇଁ ସ୍ତନ କର୍କଟ କଥା, ଯେ ଗୋଟା ହେଇଗଲା ମାନେ ସେଇଟା ନିହାତି ଭାବରେ କ'ଣ ଗୋଟେ କର୍କଟ ହେଇଯିବ ବୋଲି ମାନେ କରାଯିବ, ନା ତାର ପ୍ରକୃତ ପରୀକ୍ଷା କ'ଣ କରାଯିବ, କେମିତି
1: ଗୋଟା ହେଇଗଲା ମାନେ? ଆଜ୍ଞା, ଗୋଟା ଗୋଟେ ସ୍ତନରେ ଯେତେବେଳେ ଗୋଟେ ଗୋଟା ଆପଣଙ୍କର ଜଣାପଡୁଛି, ସେଇଟା ଏଜ୍ ୱାଇଜ୍ ଆମେ ତାକୁ ଭାବିଥାଉ। ଯେତେବେଳେ ଗୋଟେ ୟଙ୍ଗ ଏଜ୍ରେ ଗୋଟେ ଗୋଟାଟା ଆସୁଛି, ସେଇଟା ମୋଷ୍ଟ କମନ୍ଲି ଫାଇବ୍ରଏଡେନୋମା ହେଇଥାଏ, ଯେଉଁଟାକି କ୍ୟାନ୍ସର ନୁହଁ, କିମ୍ବା ସେଇଟା ପରେ ବଢ଼ିକି ସେଇଥିରେ କ୍ୟାନ୍ସରସ୍ ଚେଞ୍ଜେସ୍ ଆସେ ନାହିଁ। କିନ୍ତୁ ଯଦି ଗୋଟେ ପୋଷ୍ଟ ମେନୋପଜାଲ ଲେଡ଼ି ମାନେ 45 ବର୍ଷର ପରର ଜଣେ ମହିଳାଙ୍କର ଗୋଟେ ଗୋଟା ଆସୁଛି, ତ ସେଇଟା ଅଧିକ ଚାନ୍ସେସ୍ ଥାଏ ସେଠି କ୍ୟାନ୍ସର ହେବାର। ଯେତେବେଳେ ଯେକୌଣସି ଗୋଟେ ଗୋଟା ଗୋଟେ ବ୍ରେଷ୍ଟରେ ଦେଖାଯାଉଛି, ସେଥିପାଇଁ ଆମେ ଗୋଟେ ଟ୍ରିପଲ୍ ଏକ୍ଜାମିନେସନ୍ କରିଥାଉ। ଟ୍ରିପଲ୍ ଏକ୍ଜାମିନେସନ୍ ଗୋଟେ ମାନେ ଷ୍ଟାଣ୍ଡାର୍ଡ଼, ଯେଉଁଟାକି ୱାର୍ଲ୍ଡ ୱାଇଡ୍ ଆମେ ଷ୍ଟାଣ୍ଡାର୍ଡ଼ାଇଜ୍ଡ ଗାଇଡ୍ଲାଇନ୍ସ ଫଲୋ କରୁ। ପ୍ରଥମେ ହେଲା କ୍ଲିନିକାଲ୍ ଏକ୍ଜାମିନେସନ୍, ଯେଉଁଟା ଡକ୍ଟର ନିଜେ ହାତ ଦ୍ୱାରା ପରୀକ୍ଷା କରିକି ଦେଖିବେ, ସେଥିରୁ ଯେଉଁ ଗୋଟାର ତାର କେମିତି, ତାର ସେଟା ହାର୍ଡ଼ ଅଛି କି ନରମ ଅଛି, ସେଥିରୁ ଗୋଟେ ଜଣାପଡ଼େ। ଆଉ ପ୍ଲସ୍ ତାର ଫିକ୍ସିଟି ମାନେ ସେଟା କେଉଁ ମାନେ ଆଉ କେଉଁ ଷ୍ଟ୍ରକ୍ଚର୍କୁ ଲାଗିଯାଇଛି କି, ସେସବୁ ଜଣାପଡ଼େ ପ୍ରଥମେ। ଦ୍ୱିତୀୟ ପରୀକ୍ଷା ହେଉଛି ରେଡ଼ିଓଲୋଜିକାଲ ମାନେ ଆପଣଙ୍କର ଅଲ୍ଟ୍ରାସାଉଣ୍ଡ କିମ୍ବା ମାମୋଗ୍ରାଫି ଦ୍ୱାରା ସେତେବେଳେ ଆମେ ପରୀକ୍ଷା କରିକି ଦେଖିବୁ। ଏଇ ଦୁଇଟା ପରୀକ୍ଷାରେ ଅଲ୍ଟ୍ରାସାଉଣ୍ଡ ମାମୋଗ୍ରାଫି ଯେତେବେଳେ ଆମେ କରିବୁ, ସେଥିରୁ ଆମେ ଗୋଟେ ସ୍କୋରିଂ ଆସେ, ତାକୁ କୁହନ୍ତି ବାଇରାଡ଼ ସ୍କୋରିଂ। ସ୍କୋରିଂ ଯେଉଁଟା ଅଛି ସେଇଟା ତ ଟିକେ କମ୍ପ୍ଲିକେଟେଡ୍, କିନ୍ତୁ ମୁଁ ତାକୁ ସିମ୍ପ୍ଲିଫାଏ କରି କହୁଛି, ଯଦି ସେ ସ୍କୋରଟା 4 କିମ୍ବା 5 ଆସେ, ତାମାନେ ସେଇଟା କ୍ୟାନ୍ସର ହେବାର ଚାନ୍ସେସ୍ ଅଧିକ। ତ ଯଦି ସେଇଟା ବାଇରାଡ଼ 4 କିମ୍ବା 5 ଆସୁଛି, ତାପରେ ଆମେ ନେକ୍ସଟ ଟେଷ୍ଟ କରୁ ବାୟୋପ୍ସି, ଯେଉଁଟାକି କୋର୍ ବାୟୋପ୍ସି। କୋର୍ ବାୟୋପ୍ସିଟା ଏତେ ମାନେ ଗୋଟେ ଓପିଡ଼ି ପ୍ରୋସିଜର, ଆପଣ ୟୁ କ୍ୟାନ୍ ଆସିକି 5 ମିନିଟ୍ରେ ବାୟୋପ୍ସି କରିକି ଆପଣ ଘରକୁ ଯାଇପାରିବେ। ଗୋଟେ ଛୋଟ ନିଡ଼ିଲ୍ ମାଧ୍ୟମରେ ଆମେ ଛୋଟ ମାଂସଟେ ନେଇକି ପରୀକ୍ଷା ପାଇଁ ପଠାଉ, ଯେଉଁଥିରେ କି ଆମର କନଫର୍ମ ଜଣାପଡ଼େ ଯେଉଁ ଗୋଟାଟା କ'ଣ, ଏଇଟା ଲମ୍ପଟା କ'ଣ, ଏଇଟା କ୍ୟାନ୍ସର କି କ୍ୟାନ୍ସର ନୁହଁ। ତାପରେ ଆମେ ତାର ଟ୍ରିଟମେଣ୍ଟ ପାଇଁ ଆଗେଇକି ଯାଉ।
0: ବ୍ରେଷ୍ଟ କ୍ୟାନ୍ସର ପାଇଁ ଯେଉଁ ଆପଣ ଅସ୍ତ୍ରୋପଚାର କରୁଛନ୍ତି, ମାନେ ଏମିତି କିଛି ବୟସ ସୀମା ଅଛି କି ସେମାନଙ୍କ ପାଇଁ, ରୋଗୀଙ୍କ ପାଇଁ, ନା ଯାହାର ବି ଆପଣ ଅପରେସନ୍ କରିପାରିବେ? ଆଉ ଯେଉଁ ଟୋଟାଲି ଏବେ ତ ଯେମିତି କହୁଥିଲେ ଯେ ଟୋଟାଲି ଆଉ ତ କଟା ହେଉନି, ଆପଣ କେତେ କମ୍ କାଟିକି ତାକୁ ସଫଳ ଚିକିତ୍ସା ପାଇଁ କରୁଛନ୍ତି, ତ ବୟସ ସୀମା ସେମିତି କ'ଣ ଅଛି କି?
1: ବୟସ ସୀମା ତ ସେମିତି କିଛି ନାହିଁ, କାହିଁକିନା ଜେନେରାଲି ଆମର କ୍ୟାନ୍ସରଟା ମାନେ ଓଲ୍ଡ ଏଜ୍ରେ ଅଧିକ ହୋଇଥାଏ, କିନ୍ତୁ ଆଜିକାଲି ଦେଖାଯାଉଛି ଯେ ୟଙ୍ଗ ପେସେଣ୍ଟମାନଙ୍କର ମଧ୍ୟ ବ୍ରେଷ୍ଟ କ୍ୟାନ୍ସର ଆସୁଛି, କିନ୍ତୁ ସେମିତି ବୟସ ସୀମା ଗୋଟେ ନିର୍ଦ୍ଧାରଣ କରିବା ସମ୍ଭବ ନୁହେଁ, କାହିଁକିନା ଯେକୌଣସି ବୟସରେ ଯଦି ବ୍ରେଷ୍ଟ କ୍ୟାନ୍ସରଟେ ଆସୁଛି, ଆମେ ତାର ସଫଳ ଅସ୍ତ୍ରୋପଚାର କରିବା ସମ୍ଭବ। ଇଭିନ୍ ମୁଁ ମୋର ନିଜର ଏକ୍ସପିରିଏନ୍ସରେ, ମୋର ସବୁଠୁ ଏଲ୍ଡେଷ୍ଟ ଲେଡି ଯାହାଙ୍କର ମୁଁ ଅପରେଟ୍ କରିଛି ବ୍ରେଷ୍ଟରେ, 92 ଇୟର୍ସ, ଆଉ ସେ ଭଲ ହୋଇକି ବି ଯାଇଛନ୍ତି। ଆଉ ସବୁଠୁ ୟଙ୍ଗେଷ୍ଟ ଲେଡି ମୁଁ ଯେତିକି ଅପରେଟ୍ କରିଛି 34 କି 35। ତ ଏଇଟା ଗୋଟେ ୱାଇଡ୍ ରେଞ୍ଜରେ ମାନେ ଏଜ୍ରେ ଆଜିକାଲି ଆସୁଛି, କିନ୍ତୁ ପୂର୍ବରୁ ଏଇଟା କେବଳ ଓଲ୍ଡ ଏଜ୍ରେ ଆସୁଥିଲା।
0: ତ ଏଇଠି ଆମେ କହିବା, ଆପଣ ଯେଉଁ କହିଲେ ବାୟୋପ୍ସି ପାଇଁ ଟିକେ ଅଂଶ ଆପଣ ନିଡ଼ିଲେ ବାହାର କରିକି ପଠାଉଛନ୍ତି, କିନ୍ତୁ ସାଧାରଣ ଭାବରେ ଆମେମାନଙ୍କ ଭିତରେ ଗୋଟେ ଧାରଣା ଅଛି ଯେ ଏମିତି କାଟିକି ପଠାଇଲେ କ୍ୟାନ୍ସରଟା କାଳେ ବଢି ବଢି ପଳେଇଥିବ।
1: ହଁ, ସେଇଟା ଯେଉଁ କହିଲେ ସେଇଟା ତା ଉପରେ ଷ୍ଟଡିଜ୍ ବି ହେଇଛି,
0: ତା ଉପରେ ଜଣେ ଡକ୍ଟର ସେଇ ହିସାବରେ ଆପଣ କ'ଣ କହିବେ
1: ମାନେ ସେଇଟା ଠିକ୍ କହୁଛନ୍ତି ଆପଣ। ବହୁତ ଲୋକଙ୍କର

0: କ୍ୱେଶ୍ଚିନ୍ ଥାଏ, ଯେଉଁଟାକି ଆପଣ ଭଲ କ୍ୱେଶ୍ଚିନ୍ଟେ ପଚାରିଲେ। ମୁଁ ଏଇଠି ଗୋଟେ ମାନେ ଗୋଟେ ଆପଣଙ୍କ ରେଡ଼ିଓ ମାଧ୍ୟମରେ ଲୋକଙ୍କୁ କହି ରଖେ ଯେ ବାୟୋପ୍ସି କଲେ କ୍ୟାନ୍ସର ବା ବ୍ୟାପେ ନାହିଁ, ତ ତା ଉପରେ ଷ୍ଟଡିଜ୍ ବି ହେଇଛି, ମୁଁ ଏଇଟା ମନରୁ କହୁନି, ତା ଉପରେ ବହୁତ ମେଟା ଆନାଲିସିସ୍, ଯେଉଁଟା ହାଏଷ୍ଟ ଲେବଲ୍ ଅଫ୍ ରିସର୍ଚ୍ଚ ଯେଉଁଟା କହନ୍ତି, ମେଟା ଆନାଲିସିସ୍ରେ ଯେତିକି ଯାହା ଜଣାପଡ଼ିଛି, ଛୋଟ ଗୋଟେ ଟ୍ୟୁମରଟାକୁ ଛୋଟ ଗୋଟେ ଅଂଶ କାଟିକି ବାୟୋପ୍ସି ପାଇଁ ନେଇକି ପଠାଇଲେ ତାର ଓଭରଅଲ୍ ପ୍ରୋଗ୍ନୋସିସ୍ ଉପରେ କିଛି ଇଫେକ୍ଟ ପଡ଼େ ନାହିଁ। ଯଦି ଆପଣ ଇନକମ୍ପ୍ଲିଟ୍ ସର୍ଜରୀ କଲେ, ଟ୍ୟୁମରଟାକୁ ଅଧା କାଟିକି ବାହାର କରିକି ଅଧା ଛାଡ଼ି ଦେଇକି ଆସିଲେ, ସେଇ ଜାଗାରେ କ'ଣ ହୁଏ, ଟ୍ୟୁମରଟା ବଢ଼ିକି ପୁଣି ମୂଳ ଫର୍ମକୁ ପଳେଇ ଆସେ ୱିଦିନ୍ 15-20 days ଭିତରେ, ଯଦି ଆଗ୍ରେସିଭ୍ ଟ୍ୟୁମର ଥିବ କିମ୍ବା 2-3 months ଭିତରେ ଯଦି ସ୍ଲୋ ଗ୍ରୋଇଂ ଟ୍ୟୁମର ଥିବ। ତା ସାଙ୍ଗରେ ଏଇଟାକୁ କନଫ୍ୟୁଜ୍ କରିବା ଉଚିତ ନୁହଁ, ଇନକମ୍ପ୍ଲିଟ୍ ସର୍ଜରୀ ଗୋଟେ ଅଲଗା ଜିନିଷ, ବାୟୋପ୍ସି ଗୋଟେ ଅଲଗା ଜିନିଷ।
1: ବଢ଼ିଆ କଥା, ଆପଣ କହିଲେ ଯେ ଅତ୍ୟଧିକ ସବୁଠୁ ଅଧିକ ବୟସ ହେଉଛି 92 ବର୍ଷ ଜଣେ ମହିଳାଙ୍କର ଆପଣ ଅସ୍ତ୍ରୋପଚାର ସଫଳ ଚିକିତ୍ସା କରିଛନ୍ତି। ଯଦି ଅତ୍ୟଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ସର୍ଜରୀ ହେଉଛି, ସେମାନଙ୍କର ଯଦି କିଛି ଅନ୍ୟ ରୋଗ ଅଛି, ଧରିନିଅନ୍ତୁ ହାର୍ଟ ଉପରେ ଅଛି ବା ଅନ୍ୟ କିଛି ରୋଗ ଅଛି, ତ ସେଇଠି ସର୍ଜରୀ କରାଯାଇପାରିବ କି? ଯଦି କରାଯିବ କିଛି ସୁବିଧା କି ସଫଳ କି ସେଇଟା?
0: ଯେତେବେଳେ ଆପଣଙ୍କର ଗୋଟେ ଅଲଗା କଣ୍ଡିସନ୍, ପ୍ରି ଏକ୍ଜିଷ୍ଟିଂ କଣ୍ଡିସନ୍ ତାକୁ ଆମେ କହୁଛୁ, ଯେଉଁଟାକି ଆମର କୋମୋର୍ବିଡିଟିଜ୍ ଯେଉଁଟାକୁ ଆମେ ମେଡିକାଲ୍ ଟର୍ମରେ କହିଥାଉ, ମାନେ ଡାଇବେଟିସ୍, ବ୍ଲଡ୍ ପ୍ରେସର ତ ବହୁତ ଛୋଟ ଜିନିଷ ଆଜିକାଲି, କାହିଁକିନା ପ୍ରାୟ ଅଲମୋଷ୍ଟ ବହୁତ ଲୋକଙ୍କ ଅଛି, କିମ୍ବା ଆପଣ କହିଲେ ଯେତେବେଳେ ହାର୍ଟ ବେମାରୀ ଥିବ, କାର୍ଡିଆକ୍ ଇସ୍ୟୁଜ୍ ଥିବ, ତାଙ୍କର ଗୋଟେ ଇଜେକ୍ସନ୍ ଫ୍ରାକ୍ସନ୍ ବୋଲି ଆମେ ଜିନିଷ ଗୁଡ଼ା କହୁ, ଯେଉଁଟାକି ମାନେ କେତେ ପରସେଣ୍ଟ ବ୍ଲଡ୍ ହାର୍ଟଟା ପମ୍ପ କରିପାରୁଛି, ଯେଉଁଟାକି ନର୍ମାଲି 50-60 ରହିଲେ ଆମେ ନର୍ମାଲ୍ ବୋଲି ଧରୁ, ସେଇଟା ଯେତେବେଳେ ଆପଣଙ୍କର 30ରୁ କମ୍ ପଳେଇ ଆସେ, ସେଇଟା ସିଭିୟର ମାନେ ଜିନିଷଟା, ହାର୍ଟର ଫଙ୍କସନ୍ ସିଭିୟରଲି ଇମ୍ପେୟାର୍ଡ ରହିଥାଏ, ପେସେଣ୍ଟ ହାର୍ଟ ଫେଲିୟରରେ ବି ବେଳେବେଳେ ଥାନ୍ତି, ସେଭଳିଆ ପେସେଣ୍ଟର ବି କ୍ୟାନ୍ସର ସର୍ଜରୀ କରିବା ସମ୍ଭବ। ଆମେ ସେମିତିକା ପ୍ରପର କେୟାର ନେଇକି କରିବାକୁ ପଡ଼େ, କାହିଁକିନା ସେଇଟା ନର୍ମାଲ ପେସେଣ୍ଟମାନଙ୍କ ଠାରୁ ଏମାନେ ହାଇ ରିସ୍କ ପେସେଣ୍ଟ, ତାଙ୍କ ପାଇଁ ପ୍ରପର କେୟାର ନେବାକୁ ପଡ଼େ। ଏହିସବୁ ପେସେଣ୍ଟଙ୍କର ମୋର୍ଟାଲିଟି ରିସ୍କ ଟିକେ ବଢ଼ିଯାଏ, ଯେଉଁ ନର୍ମାଲ ପେସେଣ୍ଟର ମୋର୍ଟାଲିଟି ରିସ୍କ ମାନେ ଲାଇଫ୍ ରିସ୍କ ଯେଉଁଟା ଅପରେସନ୍ ପରେ ଟିକେ ଅଧିକ ଥାଏ, କିନ୍ତୁ ଅସମ୍ଭବ ନୁହଁ, ସେଇଟା କରିହେବ, କିନ୍ତୁ ପ୍ରପର ଅଭିଜ୍ଞ ବିଶେଷଜ୍ଞଙ୍କ ପାଖରେ ଆଉ ଅଭିଜ୍ଞ ଆନେସ୍ଥେସିଆ ଟିମ୍, ମାନେ ଯେଉଁଟାକି ସେମାନେ ଯେଉଁଠି ପେସେଣ୍ଟଟାକୁ ପ୍ରୋଲଙ୍ଗ ଆନେସ୍ଥେସିଆରେ ରଖିବେ, ଆଉ ଅଭିଜ୍ଞ ଆଇସିୟୁ ଟିମ୍, ଯେତେବେଳେ ଗୋଟେ ଭଲ ଟିମ୍କୁ ନେଇକି ଆମେ ଯେତେବେଳେ କାମ କରୁ, ତାର ସକ୍ସେସ୍ ରେଟ୍ ବହୁତ ଅଧିକ। ଏଇଟା ୱାଇଡ୍ଲି ଆକ୍ସେପ୍ଟେଡ୍, ଏବେ ବି ମାନେ ଯେକୌଣସି କୋମୋରିଟି ଲୋକର କ୍ୟାନ୍ସର ଅପରେସନ୍ କରାଯାଇପାରିବ।
1: ବଢ଼ିଆ କଥା।
0: ତ ବ୍ରେଷ୍ଟ କ୍ୟାନ୍ସରରେ ଗୋଟେ ଲୋକମାନଙ୍କର ଗୋଟେ ବହୁତ ଭୁଲ ଧାରଣା ରହିଛି, ଯେ ଆଜିକାଲି ଯେଉଁ ବ୍ରେଷ୍ଟ କ୍ୟାନ୍ସର ଲୋକଙ୍କୁ ଯେତେବେଳେ ହେଉଛି, ଯେଉଁ ସର୍ଜନ ମାନଙ୍କର କିମ୍ବା ଯେଉଁ ଡକ୍ଟର ମାନଙ୍କର ମାନେ ପାଖକୁ ସେମାନେ ଯାଉଛନ୍ତି, ସେମାନେ ତାଙ୍କୁ ଯାହା ଆଡ଼ଭାଇସ୍ କରୁଛନ୍ତି ସେମାନେ ଫଲୋ କରୁନାହାନ୍ତି, ତାଙ୍କୁ ବନ୍ଧୁବାନ୍ଧବ ଯେଉଁ ଆଡ଼ଭାଇସ୍ କରୁଛନ୍ତି ତାକୁ ବେଶୀ ଫଲୋ କରୁଛନ୍ତି। ତ ସେମାନେ କ'ଣ କରୁଛନ୍ତି, ସେମାନେ କହୁଛନ୍ତି ଯେ ଯେତେବେଳେ ବ୍ରେଷ୍ଟରେ କ୍ୟାନ୍ସରଟା ହେଇଛି, ଯେତେ ଜଲ୍ଦି କ୍ୟାନ୍ସରଟାକୁ କାଟିକି ଦେହରୁ ବାହାର କରିଦେବାଟା ସେତେ ଭଲ, ଯେଉଁଟାକି ଗୋଟେ ଭୁଲ ଜିନିଷ। ବ୍ରେଷ୍ଟ କ୍ୟାନ୍ସରର ଟ୍ରିଟମେଣ୍ଟ ଏବେ ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ ଅନୁସାରେ ଯଦି ଆମେ କହିବା, ତାର ଟ୍ରିଟମେଣ୍ଟଟା ସର୍ଜରୀ ଫାର୍ଷ୍ଟ ଆପ୍ରୋଚ୍ ନୁହଁ। ତ ଆମେ ବ୍ରେଷ୍ଟ କ୍ୟାନ୍ସର ଯେତେବେଳେ ଗୋଟେ ପେସେଣ୍ଟର ଡାଇଗ୍ନୋସିସ୍ ହେଉଛି, ତାପରେ ଆମେ ତାକୁ ଟାଇପିଂ ପାଇଁ ପଠାଉ। ଟାଇପିଂ ମାନେ ଆମେ ଆଇଏଚ୍ସି ଇମ୍ୟୁନୋ ହିଷ୍ଟୋକେମିଷ୍ଟ୍ରିରେ ପଠାଉ। ଇମ୍ୟୁନୋ ହିଷ୍ଟୋକେମିଷ୍ଟ୍ରିରେ ଆମକୁ କହିବ ସେଇଟା କେଉଁ ଟାଇପ୍ର କ୍ୟାନ୍ସର। ତ ଜେନେରାଲି ମାନେ ମୁଁ ସିମ୍ପ୍ଲିଫାଏ କରିବାକୁ କହୁଛି ଯେ ଚାରି ପ୍ରକାର ଆମର ମଲିକୁଲାର ଟାଇପ୍ସ ଅଛି, ଲୁମିନାଲ ଏ, ଲୁମିନାଲ ବି, ହର୍2 ଏନରିଚ୍ଡ ଆଣ୍ଡ ବାସାଲ ଟାଇପ୍। ତ ପ୍ରଥମ ଦୁଇଟା ଟାଇପ୍ ଯେଉଁ କହିଲି, ସେଇ ଦୁଇଟା ଟାଇପ୍ରେ ପ୍ରଥମେ ସର୍ଜରୀ କରିକି ତାପରେ କେମୋଥେରାପି କିମ୍ବା ରେଡ଼ିଓଥେରାପି ଯଦି ଇଣ୍ଡିକେସନ୍ ଅଛି ନେବାକୁ ପଡ଼ିଲେ ସେଇଟା ଠିକ୍। କିନ୍ତୁ ଯେଉଁ ସେକେଣ୍ଡ ଦୁଇଟା ଟାଇପ୍, ଯେଉଁଟାକି ହର୍2 ଏନରିଚ୍ଡ ଆଉ ବାସାଲ ଟାଇପ୍, ଯେଉଁଟାକି ଟ୍ରିପଲ୍ ନେଗେଟିଭ୍ କିମ୍ବା ହର୍2 ପଜିଟିଭ୍ ଟାଇପ୍ ଯେଉଁଟା ଅଛି, ସେଇ ଯେଉଁ ଦୁଇଟା ଟାଇପ୍ରେ ପ୍ରଥମେ କେମୋଥେରାପି ଦେଇକି ତାପରେ ସର୍ଜରୀ କରିବାଟା ବେଟର। ତେଣୁ ଆଉ ଯେତେବେଳେ ଆଡ଼ଭାନ୍ସ ଷ୍ଟେଜ୍ରେ ଆସୁଛି ପେସେଣ୍ଟଟା, ଧରାଯାଉ ସ୍କିନ୍ ଇନଭଲ୍ଭମେଣ୍ଟ ହେଇଯାଇଛି, କିମ୍ବା ଲମ୍ପଟା ଯଦି 5 centimeter ବଡ଼ ସାଇଜ୍ ରହିଛି, କିମ୍ବା ଏଇଟା ଆମର ବ୍ରେଷ୍ଟ କ୍ୟାନ୍ସରଟା ସବୁବେଳେ କ'ଣ ନା କାଖ ତଳକୁ ସ୍ପ୍ରେଡ୍ ହେଇଥାଏ, କାଖ ତଳକୁ ଯେତେବେଳେ ସ୍ପ୍ରେଡ୍ ହେଇଯାଉଛି ସେହିସବୁ କେସ୍ରେ ଏଇଟା ଲୋକାଲି ଆଡ଼ଭାନ୍ସ ଟ୍ୟୁମର୍ରେ ଧରାଯାଉଛି, ସେହି ଜାଗାରେ ସବୁବେଳେ କେମୋଥେରାପି ଦେଇକି ତାପରେ ସର୍ଜରୀ କଲେ ତାର ଯେଉଁ ଲଙ୍ଗ୍ ଟର୍ମ ସକ୍ସେସ୍ ରେଟ୍ଟା ବେଟର। ବ୍ରେଷ୍ଟ କ୍ୟାନ୍ସରରେ ଲଙ୍ଗ୍ ଟର୍ମ ସକ୍ସେସ୍ ରେଟ୍ ମୋର ଦେନ୍ 95% ଇନ୍ ଷ୍ଟେଜ୍ 1 ଆଣ୍ଡ ଷ୍ଟେଜ୍ 2, ଷ୍ଟେଜ୍ 3 ବି ଏଇଟା 85% ପାଖାପାଖି ତାର ସକ୍ସେସ୍ ରେଟ୍। କିନ୍ତୁ ଯେତେବେଳେ ଆପଣ ଏଇଟା ପ୍ରପର୍ ଟ୍ରିଟମେଣ୍ଟ କଲେ, ଯଦି ଆପଣ ପ୍ରଥମେ ଯେଉଁ କ୍ୟାନ୍ସରରେ ପ୍ରଥମେ କେମୋ ଦରକାର ତାକୁ ପ୍ରଥମେ କେମୋ ଦେଇକି ତାପରେ ସର୍ଜରୀ ହୁଏ, ଆଉ ଯେଉଁ କ୍ୟାନ୍ସରରେ ପ୍ରଥମେ ସର୍ଜରୀ ଦରକାର ତାକୁ ପ୍ରଥମେ ସର୍ଜରୀ କରିକି ତାପରେ କେମୋ ଦିଆଯାଏ, ସବୁ ବ୍ରେଷ୍ଟ କ୍ୟାନ୍ସରର ଟ୍ରିଟମେଣ୍ଟ ଏକା ନୁହେଁ। ଆପଣ କହିବେ ଆମ ଘର ପାଖରେ ଜଣେ ଲୋକର ପ୍ରଥମେ ସର୍ଜରୀ ହେଇଥିଲା ବୋଲି ମୋର ଆଗେ ସର୍ଜରୀ କାହିଁ ହେଲାନି, କାହିଁକିନା ତାର ରୋଗ ଆପଣଙ୍କ ରୋଗ କମ୍ପ୍ଲିଟଲି ଭିନ୍ନ। ଯେଉଁଟାକି ଆମର କ୍ୟାନ୍ସର ଡେର ଥିମ୍ ଥିଲା ୟୁନାଇଟେଡ୍ ବାଇ ୟୁନିକ୍, ମାନେ ଏଭ୍ରି ପେସେଣ୍ଟ ଇଜ୍ ୟୁନିକ୍, ଟ୍ରିଟମେଣ୍ଟ ସମସ୍ତଙ୍କର ୟୁନିକ୍, ମାନେ ପେସେଣ୍ଟର ପରଫର୍ମାନ୍ସ ୱାଇଜ୍, ତାର ବଡି ହେବିଟସ୍

0: ୱାଇଜ ତାର ଡିଜିଜ୍ ବାୟୋଲୋଜି ୱାଇଜ ଟ୍ରିଟମେଣ୍ଟ ଅଲଗା ଅଲଗା ହେବ। ତ ଏଇ ଯେଉଁ ବ୍ରେଷ୍ଟ କ୍ୟାନ୍ସରର ବହୁତ ଲୋକ ମାନେ ଭୁଲ ଟ୍ରିଟମେଣ୍ଟ ରିସିଭ୍ କରିକି କିମ୍ବା ଆଗ ଜବରଦସ୍ତି ସର୍ଜରୀ କରେଇ ଦେଇକି ଆସୁଛନ୍ତି ଆମ ପାଖକୁ, ଯେଉଁଟାକି ଆମର ଡିଫିକଲ୍ଟ ହେଇଯାଉଛି ଆମେ ତାଙ୍କର ନେକ୍ସଟ ଫଲୋ ଅପ୍ ଟ୍ରିଟମେଣ୍ଟ କରିବା। ଯେଉଁଟାକି ଆମେ ସର୍ଜରୀ କରିବା ଦ୍ୱାରା ପେସେଣ୍ଟର ଭଲ ନ କରିକି ତାର ଖରାପ ବେଶୀ କରୁଛୁ।
1: ଏଠି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ, ଯେହେତୁ କାର୍ଯ୍ୟକ୍ରମର ଅବଧି ସରିବାକୁ ଆସିଲାଣି, ଏହାର ଅବଶିଷ୍ଟାଂଶ ଆଗାମୀ ଅଧ୍ୟାୟରେ ଆମେ ପ୍ରଚାର କରିବୁ। ରହୁଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
3: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନି ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
2: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

0: ପ୍ରଚାର କଲୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:30 ପ୍ରଚାର କରିବୁ ଚୈତ୍ରୀ ଜନର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଆଜି ପାଇଁ ବିଷୟ ରହିଛି ବର୍ଷା ଦିନେ ଗାଗଡ଼ର ଯତ୍ନ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ବାଟେଘାଟେ ଏସ୍ଏମ୍ଏସ୍ର ଉତ୍ତର ଏବଂ ଆଉ କିଛି ଜାଣିବା କଥା। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ 6:10 ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:20 ବେତାର ନାଟକ ଅଗଷ୍ଟ 9 ପ୍ରଚାର କରିବୁ 9:30 ରଚନା ଏବଂ ପ୍ରଯୋଜନା ମନୋରଞ୍ଜନ ଦାସ ସହଯୋଗିତା ଗୋପବନ୍ଧୁ ଚୌଧୁରୀ। ରାତି 10:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଖେୟାଲ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ ପରିବେଷଣ କରିଛନ୍ତି ରାଗ ପୁରିଆ। ରାତି 7:30 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ସାକ୍ଷାତକାର, ମାଛ ଚାଷ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ସମ୍ପର୍କରେ କାର୍ଯ୍ୟକ୍ରମ ସମ୍ପର୍କ ସେତୁ ପ୍ରଚାର କରିବୁ 8:15। 6:30 ପ୍ରଚାର କରିବୁ କେତୋଟି ହିନ୍ଦୀ ଭଜନ, ଶିଳ୍ପୀ ଅନିତା ତଲୱାର, ଲତିକା ଫାଦୁଇସ୍ ଏବଂ ଏମ୍ଏଲ୍ ନାକ୍ରା। 6:55 ଜନଜୀବନ ସମ୍ବାଦ ଏବଂ 7:25 ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 hectare ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ।

ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିସ୍ ଟ୍ୟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିସ୍ ଟ୍ୟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ନେଇଛୁ ସନ୍ଧ୍ୟାତାରା ଚଳଚ୍ଚିତ୍ରରୁ। ଶିଳ୍ପୀ ଆରତୀ ମୁଖାର୍ଜୀ, ଗୀତିକାର ଶିବବ୍ରତ ଦାସ, ସଙ୍ଗୀତ ବାସୁଦେବ ରଥ।

ଗୀତଟି ନେଇଛୁ ସ୍ୱପ୍ନସାଗର ଚଳଚ୍ଚିତ୍ରରୁ। ଶିଳ୍ପୀ ଅକ୍ଷୟ ମହାନ୍ତି ଏବଂ ଅନୁରାଧା, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅକ୍ଷୟ ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ହୀରା ନୀଳା ଚଳଚ୍ଚିତ୍ରରୁ। ଶିଳ୍ପୀ ଦେବାଶିଷ, ସ୍ୱରୂପ ନାୟକ, ରାଧାରାଣୀ ଦେବୀ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ ନାୟକ।

ଗୀତଟି ନେଇଥିଲୁ ଝିଲିମିଲ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ଏସ୍ ଜାନକୀ, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଶଙ୍ଖମହୁରୀ ଚଳଚ୍ଚିତ୍ରରୁ। ଶିଳ୍ପୀ ବାଣୀ ଜୟରାମ, ଗୀତିକାର ନାରାୟଣ ପ୍ରସାଦ ସିଂ, ସଙ୍ଗୀତ ବାଳକୃଷ୍ଣ ଦାସ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ କନ୍ୟାଦାନ ଚଳଚ୍ଚିତ୍ରରୁ। ଶିଳ୍ପୀ ସୁରେଶ ୱାଡେକର ଏବଂ ଅନୁରାଧା ପଡ଼ୱାଲ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅରୁଣ ମହାନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 MHz ତଥା 1467 KHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ।

नमस्कार नमस्कार नमस्कार आकाशवाणी लाइव रही सुंदर पृथ्वी को आपण समस्त स्वागत करछी होस्ट आउ दोस्त संतोष पंडा किछि कथा कही हुए श्रोता बंधु आउ किछि शब्द उठरे आसेनि कही न पारुथिबा शब्द सबकु साउंटी नै आमे सजै दैथौ आमर हृदय सिंधु करे आउ अपेक्षा करिथौ एमिति गोटे खास समय को ଯେଉଁଠି ସବୁ ସାଇତା କଥାକୁ ବଖାଣି ଦେବାକୁ କିନ୍ତୁ ଅପେକ୍ଷା ସତରେ କେତେ ଉଦାସ ଉଦାସ ନୁହଁ କି ଆଉ ମିଳନଟା ସ୍ୱଳ୍ପ ସେହି ସ୍ୱଳ୍ପ ମିଳନ ଭିତରେ ନା କିଛି କହି ହେଉଛି ନା କିଛି ବୁଝେଇ ହେଉଛି ପୁଣି ଅପେକ୍ଷା ଆଉ ଅପେକ୍ଷା ତେବେ ଆପଣ ବି ଏଇଠି ମୋ ସହିତ ଅପେକ୍ଷା କରନ୍ତୁ ଦିନ ବାରଟା ପର୍ଯ୍ୟନ୍ତ କିନ୍ତୁ ଆଜିର ଅପେକ୍ଷା ନିଶ୍ଚୟ ଆପଣଙ୍କୁ କିଛି ନୂଆ ଶିଖିବ ହେଲେ ଆଗକୁ ବଢ଼ିବା ପୂର୍ବରୁ ଆମେ ତାଙ୍କୁ ହିଁ ଡାକିବା ଯିଏକି ଆମର ଆରାଧ୍ୟର ଦେବତା ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ।

କହିବା ପାଇଁ ଯେତେ କଥା ଥିଲେ ବି ସବୁ କଥା କ'ଣ ସମସ୍ତଙ୍କ ସାମ୍ନାରେ କହିହେବ କି? ମାନେ ଭିନ୍ନ ଭିନ୍ନ କଥା ପାଇଁ ଭିନ୍ନ ଭିନ୍ନ ସମୟ ଆବଶ୍ୟକ, କିନ୍ତୁ କିଛି କଥାକୁ ଶବ୍ଦରେ ସଜେଇ ନହେଲେ ବି ଶୁଣିବା ଲୋକକୁ ବୁଝେଇ ଦେଇ ହୁଏ। ସେମିତି କିଛି କଥା ଆଜି ଆପଣଙ୍କୁ ବୁଝିବାକୁ ହେବ। ବୁଝିବାକୁ ହେବ ଆଜିକାଲିର ପରିସ୍ଥିତିକୁ, ବୁଝିବାକୁ ହେବ ଯୁବପିଢ଼ିର ପ୍ରତ୍ୟେକଟି ଭାବଭଙ୍ଗୀକୁ, କାହିଁକିନା ଯୁବପିଢ଼ି ହିଁ ଆମ ଦେଶର ଭବିଷ୍ୟତ। ଯଦି ଯୁବପିଢ଼ି ଅବାଟର ବାଟୋଇ ହୋଇଯିବେ, ତାହେଲେ ସମାଜର ଅନ୍ୟ ବର୍ଗର ସମସ୍ତଙ୍କର ନିଶ୍ଚିତ ଭାବରେ ଦାୟିତ୍ୱ ହେଉଛି ସେମାନଙ୍କୁ ଠିକ୍ ବାଟକୁ ଆଣିବା। ତେବେ ଆସନ୍ତୁ ଆମ ଘରେ ଥିବା ଯୁବକ ଯୁବତୀ ଅର୍ଥାତ୍ ଆମ ପିଲାଙ୍କଠୁ ଆରମ୍ଭ କରିବା।

ଓଡ଼ିଶାର କୋରାପୁଟ ଜିଲ୍ଲାର ଗଣପର୍ବ ତଥା ପ୍ରାଣସ୍ପନ୍ଦନ ହେଉଛି ଢେମ୍ସା ନୃତ୍ୟ ଏବଂ ଗୀତ। ଏହା କେବଳ ଏକ ଲୋକକଳା ନୁହେଁ, ବରଂ ଏଠାକାର ଆଦିବାସୀ ସଂସ୍କୃତି, ଏକତା ଏବଂ ଜୀବନଶୈଳୀର ପ୍ରତିଫଳନ ଅଟେ। କୋରାପୁଟର କୂଳରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ, ଯେପରିକି ଗଦବା, ଭୂୟାଁ, ପରଜା ଏବଂ କନ୍ଧମାନଙ୍କ ଦ୍ୱାରା ଏହା ବିଶେଷ ଭାବେ ପାଳିତ ଏବଂ ପରିବେଷିତ ହୋଇଥାଏ। ଢେମ୍ସା ଗୀତଗୁଡ଼ିକ ପ୍ରକୃତିର ସୌନ୍ଦର୍ଯ୍ୟ, ପ୍ରେମ, ସୁଖ ଦୁଃଖ, ଦିନଚର୍ଚ୍ଚା ଏବଂ ସ୍ଥାନୀୟ ଦେବଦେବୀଙ୍କ ବନ୍ଦନା ଉପରେ ଆଧାରିତ ହୋଇଥାଏ। ପର୍ବ ଉତ୍ସବ ପାଳନ କରିବା ଉଦ୍ଦେଶ୍ୟରେ ତତ୍କାଳୀନ ଓର୍ମାସର ଡେପୁଟି ସିଇଓ ରୋଶନ କାର୍ତ୍ତିକଙ୍କ ଦ୍ୱାରା ରଚିତ ଢେମ୍ସା ଗୀତ ଏବେ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ହଁ ଶ୍ରୋତାବନ୍ଧୁ, ଆନ୍ଧ୍ରପ୍ରଦେଶର ବିଜୟନଗର ଜିଲ୍ଲାର ଭୋଗପୁରମ୍ରେ 5,000 କୋଟି ଟଙ୍କା ବିନିମୟରେ ତିଆରି ହୋଇଥିବା ଆଲୁରି ସୀତାରାମ ରାଜୁ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଉଦ୍ଘାଟନୀ ଉତ୍ସବରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଯୋଗଦେଇ ଉଦ୍ଘାଟନ କରିଥିଲେ ଏବଂ ତାଙ୍କ ସମ୍ମୁଖରେ 13,000 ମହିଳା ଗୋଟିଏ ଗୀତର ତାଳେ ତାଳେ ନୃତ୍ୟ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସେହି ଗୀତ ହେଉଛି ଆମ କୋରାପୁଟିଆ ଢେମ୍ସା ଗୀତ। ତେବେ ଆସନ୍ତୁ ଆମେ ସମସ୍ତେ ମିଶିକି ଶୁଣିବା ଆମର ସେହି ସୁନ୍ଦର ଗୀତ, କୋରାପୁଟିଆ ଗୀତ ଗାଇକରି ଢେମ୍ସା।

ବନ୍ଧୁ, ଏବେ ଆସନ୍ତୁ ଜାଣିବା ଆମର ଦୈନନ୍ଦିନ ଆହାରରେ ଏକ ସାଧାରଣ ତଥା ଅତ୍ୟନ୍ତ ପୋଷକ ତତ୍ତ୍ୱ ଭରା ପନିପରିବା ଲାଉ ସମ୍ପର୍କରେ। ଏଥିରେ ପ୍ରଚୁର ପରିମାଣରେ ଜଳ, ଭିଟାମିନ୍ ସି, ଭିଟାମିନ୍ ବି, ଭିଟାମିନ୍ କେ, ଆଣ୍ଟିଅକ୍ସିଡେଣ୍ଟ ଏବଂ ପୋଟାସିୟମ ଭଳି ଆବଶ୍ୟକୀୟ ଖଣିଜ ଲବଣ ରହିଥାଏ।

ଲାଉରେ କ୍ୟାଲୋରି ଏବଂ ଫ୍ୟାଟ୍ର ପରିମାଣ ଅତ୍ୟନ୍ତ କମ୍ ଥାଏ ଏବଂ ଫାଇବର ଅଧିକ ଥାଏ। ଏହା ପେଟକୁ ଦୀର୍ଘ ସମୟ ଧରି ପୂର୍ଣ୍ଣ ରଖି ବାରମ୍ବାର ଭୋକ ହେବାରୁ ରୋକିଥାଏ। ଏଥିରେ ଥିବା ପ୍ରଚୁର ଫାଇବର ଏବଂ ଜଳୀୟ ଅଂଶ କୋଷ୍ଠକାଠିନ୍ୟ, ଏସିଡିଟି ଏବଂ ଗ୍ୟାସ୍ ସମସ୍ୟା ଦୂର କରି ହଜମ ଶକ୍ତିକୁ ବୃଦ୍ଧି କରିଥାଏ। ଲାଉରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚାପ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ ଏବଂ ଖରାପ କୋଲେଷ୍ଟ୍ରୋଲ କମାଇ ହୃଦୟକୁ ସୁସ୍ଥ ରଖିଥାଏ। ଲାଉର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥିବାରୁ ଏହା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରଖିବାରେ ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ। ଲାଉରେ ପ୍ରାୟ 96% ଜଳୀୟ ଅଂଶ ଥାଏ। ବିଶେଷ କରି ଖରାଦିନେ ଏହା ଶରୀରକୁ ଥଣ୍ଡା ରଖିବା ସହ ଜଳାଭାବ ଦୂର କରିଥାଏ। ଲାଉ ରସ ଶରୀରରୁ ବିଷାକ୍ତ ପଦାର୍ଥ ଯେଉଁଟାକି ଟକ୍ସିନ୍ସ ବାହାର କରିବାରେ ସାହାଯ୍ୟ କରେ, ଯାହାଦ୍ୱାରା ତ୍ୱଚାରେ ପ୍ରାକୃତିକ ଉଜ୍ଜଳତା ଆସେ ଏବଂ ଅକାଳରେ କେଶ ପାଚିବା ସମସ୍ୟା ମଧ୍ୟ କମିଥାଏ। ଏଥିରେ ଥିବା ବିଶେଷ ଗୁଣ ସ୍ନାୟୁ ପ୍ରଣାଳୀକୁ ଶାନ୍ତ ରଖିବାରେ ଏବଂ ଚିନ୍ତା ବା ଷ୍ଟ୍ରେସ୍ କମାଇବାରେ ସାହାଯ୍ୟ କରିଥାଏ। ସକାଳେ ଖାଲି ପେଟରେ ଯଦି ଲାଉ ରସ ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଫଳପ୍ରଦ ହେବ। କିନ୍ତୁ ଧ୍ୟାନ ଦିଅନ୍ତୁ, ଲାଉ ରସ ଯଦି ପିତା ଲାଗୁଛି ତେବେ ତାହାର ରସ ପିଅନ୍ତୁ ନାହିଁ। ଲାଉ ତରକାରୀ, ସୁପ୍, ରାଇତା କିମ୍ବା ଡାଲମାରେ ମିଶାଇ ସହଜରେ ଆହାରରେ ସାମିଲ କରିପାରିବେ। ପ୍ରତିଦିନ କିମ୍ବା ସପ୍ତାହରେ 3-4 ଦିନ ଆହାରରେ ଲାଉ ସାମିଲ କରିବା ଦ୍ୱାରା ଶରୀର ସୁସ୍ଥ ଏବଂ ସତେଜ ରହିଥାଏ।

0: শ্রোতাবন্ধু, এমিতি অনেক কথা বাকি অছি আপনক সহিত বাঁটিবা পাই, কিন্তু বর্তমান সময় ছুটিয়া ব্রেক র।
1: ওড়িশা সরকারଙ୍କ সমবায় বিভাগ তরফରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଘର ଘରର ବାଣୀ ଆକାଶବାଣୀ, ପ୍ରତିଟି ହୃଦୟର ବାଣୀ ଆକାଶବାଣୀ। ଆମ ଜୀବନ ସହ ଯୋଡ଼ି ହୋଇଯାଇଛି ଆକାଶବାଣୀ। ଏବେ ଯୋଡ଼ି ହୋଇଯିବା ପାଇଁ ଆହୁରି ସହଜ, ବାସ୍ ଗୋଟିଏ କ୍ଲିକ୍। ତାପରେ ଆମ କେନ୍ଦ୍ରରୁ ସଜୀବ ଏବଂ କାର୍ଯ୍ୟକ୍ଷମ ହୋଇଉଠିବ, ଯେଉଁଥିରେ ଆପଣ ଶୁଣିପାରିବେ ମନ୍ କି ବାତ୍, ସଙ୍ଗୀତ, ନାଟକ, କ୍ରୀଡ଼ା, ପ୍ରତ୍ୟେକ ମୁହୂର୍ତ୍ତର ଭରସାଯୋଗ୍ୟ ଖବର। ଆମର ୱେବସାଇଟ୍

0: akashvani.gov.in ରେ ଶୁଣିପାରିବେ ନୂଆ ଭାରତ ନୂଆ ଆକାଶବାଣୀ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
3: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
4: ବିରତି ପରେ ଆପଣଙ୍କୁ ପୁଣି ଥରେ ସ୍ୱାଗତ ଶ୍ରୋତା ବନ୍ଧୁ। ଆପଣ ଶୁଣୁଛନ୍ତି ଆକାଶବାଣୀ ଲାଇଭ, ଆଉ ଆପଣଙ୍କ ସହିତ ଅଛି ମୁଁ ଆପଣଙ୍କର ସେହି ପୁରୁଣା ସାଥୀ ସନ୍ତୋଷ ପଣ୍ଡା। ଗୋଟିଏ ସୁନ୍ଦର ଜୀବନ ଜିଇଁବା ପାଇଁ ଆମକୁ କ'ଣ ଦରକାର କହିଲେ? କିଛି ଖାଦ୍ୟ, କିଛି ଭଲ ପୋଷାକ, ଆଉ ଗୋଟିଏ ସୁନ୍ଦର ଘର, ଯେଉଁଠି ଆମର ଛୋଟିଆ ପରିବାର ସହିତ ଆମେ ଖୁସିରେ ରହୁଥିବା। ଆମେ ଘରକୁ ଫେରିଲେ ଆମର ବଢ଼ିଆ ସ୍ୱାଗତ ହେଉଥିବ ଆଉ ସମସ୍ତେ ଆମ ସହିତ ଖୁସିରେ ରହୁଥିବେ। ଏତିକି ହୋଇଗଲେ ମନ ବହୁତ ଆନନ୍ଦିତ ରହିବ ଆଉ ଆମେ ଶାନ୍ତିରେ ଜୀବନଟାକୁ ଜିଇଁପାରିବା। କିନ୍ତୁ ଆମେ ନିଜେ ନିଜର ଶାନ୍ତିକୁ ନଷ୍ଟ କରୁଛେ ଅନ୍ୟାନ୍ୟ ଭୋଗର ସନ୍ଧାନରେ। କହିବାର କଥା ହେଲା, ସବୁ ସମୟରେ ଆମେ ଅନ୍ୟକୁ ଦେଖିକି ନିଜେ ସେହିଭଳି ହେବାକୁ ଚେଷ୍ଟା କରୁଛୁ। ଆମକୁ ଘର ନୁହଁ, ବଙ୍ଗଳା ଦରକାର, ବଡ଼ ଗାଡ଼ି ଦରକାର, ଆମେ ଫ୍ୟାକ୍ଟ୍ରି କରିବା, ଇଣ୍ଡଷ୍ଟ୍ରି କରିବା, ଏମିତି ଆହୁରି ଅନେକ କଥା ସବୁବେଳେ ମନ ଭିତରେ ଅନେକ ସ୍ୱପ୍ନ ଥାଏ। ଘରେ ଜଣେ ରୋଜଗାର କରିଦେଲେ ନିଅଣ୍ଟ ହେଉଛି, କିନ୍ତୁ ଆମ ବାପା ଜେଜେଙ୍କ ସମୟରେ ପ୍ରଥମେ ଚଳିବା ପାଇଁ ବଜେଟ୍ ହେଉଥିଲା। ଯଦି କିଛି ବଳିଲା ତେବେ ଯାଇ ଅନ୍ୟ କଥା, ସେଥିରେ ବି ବଳିଥିବା ଟଙ୍କାରୁ କିଛି ସେଭ୍ କରାଯାଉଥିଲା, ସେଇଟା ଏମର୍ଜେନ୍ସିରେ କାମ ହେଉଥିଲା। କିନ୍ତୁ ଏବେ ଆମେ ପ୍ରଥମେ ବାହ୍ୟ ସୁଖକୁ ଅଗ୍ରାଧିକାର ଦେଉଛେ, ଟଙ୍କା ଆସିବା ପୂର୍ବରୁ ଖର୍ଚ୍ଚର ମାର୍ଗ ତିଆରି ହୋଇକି ରହିଥାଏ, ସେଇଟା ବି ଇଏମ୍ଆଇରେ। ଏସବୁ ଆମକୁ ଆଣିଦେଇଥାଏ ଅଶାନ୍ତି। ସେଥିପାଇଁ ଆମର ଜୀବନ ଜିଇଁବା ପ୍ରଣାଳୀକୁ ଆମକୁ ହିଁ ବଦଳିବାକୁ ହେବ। ମୁଁ ଠିକ୍ କହୁଛି ନା?

ବନ୍ଧୁ, ପ୍ରତ୍ୟେକ ଚରିତ୍ରର ଭଲ ଆଉ ମନ୍ଦ ଦୁଇଟି ପାର୍ଶ୍ୱ ଥାଏ। ଯିଏ ନିଜର ଭଲ ଗୁଣ ସବୁକୁ ପ୍ରଦର୍ଶିତ କଲା, ସିଏ ସମାଜ ନଜରରେ ଜଣେ ଭଲ ବ୍ୟକ୍ତିର ପରିଚୟ ପାଇଲା। ଆଉ ଯିଏ ନିଜ ଭିତରେ ଥିବା ଖଳ ପ୍ରକୃତିକୁ ସବୁବେଳେ ବ୍ୟବହାର କଲା ଏବଂ ସମାଜର ଅମଙ୍ଗଳ କରିବା ପାଇଁ ସବୁବେଳେ ବ୍ୟସ୍ତ ଓ ବିବ୍ରତ ରହିଲା, ସେ ମଣିଷ ସମାଜ ନଜରରେ ଜଣେ ଖରାପ ବ୍ୟକ୍ତି ବା ଖଳ ପ୍ରକୃତିର ବ୍ୟକ୍ତି ପାଲଟିଯାଏ। ତେବେ ଆମ ଭିତରେ ଥିବା କୋଉ ପ୍ରକୃତିକୁ ଆମେ ଦେଖେଇ ହେବା, ସେଇଟା ବିଚାର କରିବାର ଦାୟିତ୍ୱ ଆପଣଙ୍କର। ଅନ୍ୟକୁ ଅନୁସରଣ କରିବା ଭୁଲ ନୁହଁ, କିନ୍ତୁ ଆମେ ଆଜିକାଲି ସୋସିଆଲ ମିଡ଼ିଆରେ ଭାଇରାଲ କଥା ସବୁକୁ ଅତ୍ୟଧିକ ଭାବରେ ନିର୍ଦ୍ୱନ୍ଦ୍ୱରେ ଗ୍ରହଣ କିମ୍ବା ଅନୁସରଣ କରିଚାଲିଛେ। ସବୁ କଥା କ'ଣ ଆମ ପାଇଁ ଠିକ୍, ଆମ ପରିବାର ପାଇଁ ଠିକ୍ କିମ୍ବା ଆମ ସମାଜ ପାଇଁ ଠିକ୍, ଏ କଥା କେବେ ବିଚାର କରିଛି କି? ଏମିତି ସବୁ କଥା ହେଲେ ଆପଣ ଗମ୍ଭୀର ହୋଇଯାଉଛନ୍ତି। ହାଲକା ହୋଇଯାଆନ୍ତୁ, ଗମ୍ଭୀର ହେବାର କିଛି ନାହିଁ। କେତେ ସୁନ୍ଦର ମୌସମ ହୋଇଛି।

ସମୟ କେତେବେଳେ କାହାକୁ କେଉଁଠି ନେଇ ଛିଡ଼ା କରେ କେହି ବି କହିପାରିବ ନାହିଁ। ଦେଖୁନାହାନ୍ତି, ଦେଖୁ ଦେଖୁ ସମୟ ଆମକୁ ପହଞ୍ଚାଇ ଦେଲାଣି ଆଜିର କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ। ତେବେ ପୁଣି ଥରେ ଆକାଶବାଣୀ ଲାଇଭ୍ର ଏହି ସୁନ୍ଦର ଅଗଣାକୁ ଫେରିବାର ପ୍ରତିଶ୍ରୁତି ସହିତ ଆଜି ପାଇଁ ବିଦାୟ ଚାହୁଁଛି। ମୁଁ ଆପଣଙ୍କର ଆଜିର ଉପସ୍ଥାପକ ସନ୍ତୋଷ ପଣ୍ଡା।

ଶୁଣୁଥିଲେ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 12। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଆପଣଙ୍କ ପାଇଁ ନେଇଛୁ ହମ୍ କିସି ସେ କମ୍ ନାହିଁ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଛନ୍ତି ଅନୁ ମଲ୍ଲିକ।

ବେଟା ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଅନୁରାଧା ପୋଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଦ।

ଜୁଦାଇ ଏହି ଚଳଚ୍ଚିତ୍ରର ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ। ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଅଭିଜିତ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ବିରତି ପରେ ଆପଣଙ୍କୁ ପୁଣି ଥରେ ସ୍ୱାଗତ ଶ୍ରୋତା ବନ୍ଧୁ। ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା ଦିଲ୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅନୁରାଧା ପୋଡ଼ୱାଲ ଏବଂ ଉଦିତ ନାରାୟଣ। ସମୀରଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ମିଲିନ୍ଦ।

କାର୍ଯ୍ୟକ୍ରମର ଶେଷରେ ଆସନ୍ତୁ ଶୁଣିବା କ୍ରିସ୍ ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ଇବ୍ରାହିମ ଅସ୍କ। ସଙ୍ଗୀତରେ ସଜେଇଛନ୍ତି ରାଜେଶ ରୋଶନ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଭକ୍ତି ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ତପସ୍ୱିନୀ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ଗୀତିକାର ଅଲେଖ ବିଶ୍ୱାଳଙ୍କ ରଚନାର ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ନମିତା ଅଗ୍ରୱାଲ। ସଙ୍ଗୀତରେ ସଜେଇଛନ୍ତି ଭାରତୀ କୃଷ୍ଣ।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ

0: ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି କମ୍ପାକ୍ଟ ଡିସ୍କ ଯୋଗେ ଭକ୍ତିଗୀତର କାର୍ଯ୍ୟକ୍ରମ। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ସୁବାସ ଦାସଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତରେ ସଜେଇଛନ୍ତି ଆର୍ଟି ବର୍ମନ। କଥାଚିତ୍ର ଅମର ପ୍ରେମ।

0: ମିଲ୍ ହେଉଥିଲେ, କିନ୍ତୁ ସେହି ସମୟରେ ଯଦି ଫସଲ ଖରାପ ହେଉଥିଲା ଚାଷୀଙ୍କର, ତାହେଲେ ଗୋଟିଏ ପଞ୍ଚାୟତରେ ବା ଗୋଟିଏ ଗାଁରେ ଯଦି ଫସଲ ଖରାପ ହେଉଛି, ତାହେଲେ ସେମାନେ ସ୍ଥାନୀୟ ତହସିଲଦାରଙ୍କ ସହାୟତାରେ ଫସଲ ବୀମା ପାଇବା ପାଇଁ ଚେଷ୍ଟା କରୁଥିଲେ। ଯଦି ଜଣଙ୍କର ବା ଦୁଇ ଜଣଙ୍କର ଖରାପ ହେଉଥିଲା, ତାହେଲେ ସେମାନେ ଫସଲ ବୀମା ଯୋଜନାର ରାଶି ପାଇପାରୁନଥିଲେ। କିନ୍ତୁ ବର୍ତ୍ତମାନ ସରକାର ଏଥିରେ ପରିବର୍ତ୍ତନ ଆଣିଛନ୍ତି। ଚାଷୀଙ୍କର ଯେଉଁମାନେ ବି ଏହି ଫସଲ ବୀମା ଯୋଜନାରେ ସାମିଲ ହୋଇଛନ୍ତି, ସେମାନଙ୍କର ଫସଲ ଯଦି ଖରାପ ହେଉଛି, ଚାହେ ଗାଁର ଲୋକଙ୍କର ହେଉ ବା ଜଣଙ୍କର ମଧ୍ୟ ହେଉ, ସିଏ ତାର ବୀମା ରାଶି ଅର୍ଥ ପାଇପାରିବ। ସେଥିପାଇଁ ସରକାର ଗୋଟିଏ ପ୍ରକାର ନିୟମ ମଧ୍ୟ କରିଛନ୍ତି, ଯାହାର ମଧ୍ୟ ଫସଲ ଖରାପ ହେଉଛି। ଯଦି ଉଦାହରଣ ହିସାବରେ ଆମେ ଦେଖିବା, ଗୋଟିଏ ଚାଷୀର ଯଦି 3 ଏକରରୁ ଗୋଟିଏ ଏକର ଫସଲ ଯଦି ଖରାପ ହେଉଛି, ତାହେଲେ ସେହି ଗୋଟିଏ ଏକର ଫସଲରୁ ଫସଲ ବୀମା ଯୋଜନା ଯେଉଁ ଏଜେଣ୍ଟମାନେ କରିଥିବେ, ଫସଲ ନଷ୍ଟ ହେବାର 72 ଘଣ୍ଟା ଭିତରେ ଚାଷୀ ଫସଲ ବୀମା କରିଥିବା କାର୍ଯ୍ୟାଳୟକୁ ଜଣାଇବାକୁ ପଡ଼ିବ, ବା ଯେଉଁ ଅଧିକାରୀମାନେ ଫସଲ ବୀମା କରିଥିବେ ତାଙ୍କୁ ଅବଗତ କରାଇବାକୁ ପଡ଼ିବ। ସେମାନେ ତୁରନ୍ତ ସେହି ଚାଷୀର ଜମିରେ ପହଞ୍ଚିବେ ଏବଂ ଖରାପ ହୋଇଥିବା ଫସଲ ଏବଂ ଭଲ ହୋଇଥିବା ଫସଲକୁ ଆକଳନ କରିବେ। ଫସଲର ଚାରିକୋଣରୁ ଫସଲକୁ କାଟି ବାହାର କରିବେ, ଖରାପ ଫସଲର ଚାରିକୋଣରୁ ଏବଂ ଭଲ ହୋଇଥିବା ଫସଲର ଚାରିକୋଣରୁ। ଭଲ ଫସଲ କେତେ ପରିମାଣ ଆସିଛି ଏବଂ ଖରାପ ଫସଲ କେତେ ପରିମାଣ ବାହାରିଛି, ଭଲ ଓ ଖରାପରୁ ସେତିକି ମାଇନସ୍ କଲାପରେ ଯେତିକି ବଳକା ଫସଲ ରହୁଛି, ତାର ଆକଳନ ମୂଲ୍ୟ ବୀମା ରାଶି ସ୍ୱରୂପ ଚାଷୀକୁ ମିଳିବ। ତେଣୁ ଚାଷୀ ଭାଇମାନେ, ଯାହା ବି ଆପଣ ଫସଲ କରନ୍ତୁ, ସରକାରଙ୍କର ନିୟମ ମୁତାବିକ ବୀମା ଟଙ୍କା ପୈଠ କରନ୍ତୁ ଏବଂ କ୍ଷୟକ୍ଷତି ହେଲେ ତାର ଲାଭ ଉଠାନ୍ତୁ ଏବଂ ନିର୍ଭୟରେ ଚାଷ କରନ୍ତୁ।
1: ଆଜିର ଚାଷବାସ କଥାରେ ଶୁଣିଲେ ଫସଲ ବୀମା ଯୋଜନା ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା କରିଥିଲେ ରମେଶ କୁମାର ସାହୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ। ସମୟ ବର୍ତ୍ତମାନ ଦିନ 1:20 PM। ଏବେ ଆସନ୍ତୁ ଶୁଣିବା ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ପ୍ରିୟଦର୍ଶିନୀ ହୋତା ଏବଂ ଅଙ୍କିତା ସାହୁ।

0: ଶ୍ରୋତା ଭଉଣୀ, ଆମେ ଜାଣିଛେ ନାରୀ ହେଲେ ପାଠଇ ଦେଶ ଯିବ ଆଗେଇ। ତେବେ ଶ୍ରୋତା ଭଉଣୀ, ଆଜିର ମୁଖ୍ୟ ପ୍ରସଙ୍ଗ ବାଳିକା ଶିକ୍ଷା। ତେବେ ଚାଲନ୍ତୁ କାର୍ଯ୍ୟକ୍ରମ ଆରମ୍ଭ କରିବା ଏହାରି ଉଦ୍ଦେଶ୍ୟରେ। ଆଜିର ଉପସ୍ଥାପନାରେ ଆସିଯାଇଛୁ ଶ୍ରୋତା ଭଉଣୀ ଆମେ ଦୁହେଁ। ମୁଁ ଆପଣମାନଙ୍କର ପ୍ରିୟଦର୍ଶିନୀ
1: ଆଉ ମୁଁ ଅଙ୍କିତା।
0: ନମସ୍କାର।

0: ଜାଣୁ, ନାରୀ ଶିକ୍ଷିତ ହେଲେ ଗୋଟିଏ ପରିବାର, ଗୋଟିଏ ସମାଜ ଏବଂ ଶେଷରେ ସମ୍ପୂର୍ଣ୍ଣ ରାଷ୍ଟ୍ର ମଧ୍ୟ ଶିକ୍ଷିତ ହୋଇଥାଏ। ତେବେ ଚାଲନ୍ତୁ ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ଆମେ ଆଗକୁ ବଢ଼େଇବା।
1: ଠିକ୍ କହିଲ ଅପା। ବାସ୍ତବରେ ବାଳିକା ଶିକ୍ଷା କେବଳ ପାଠପଢ଼ା ମଧ୍ୟରେ ସୀମିତ ନୁହେଁ, ଏହା ହେଉଛି ଜଣେ ଝିଅର ଆତ୍ମବିଶ୍ୱାସ, ସ୍ୱାବଲମ୍ବନଶୀଳତା ଏବଂ ତାର ସାମାଜିକ ସୁରକ୍ଷାର ଭିତ୍ତିଭୂମି। ଯେତେବେଳେ ଜଣେ ବାଳିକା ଶିକ୍ଷା ଗ୍ରହଣ କରେ, ସେ ନିଜର ଅଧିକାର ବିଷୟରେ ସଚେତନ ହୁଏ ଏବଂ ଜୀବନର ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିର ଦୃଢ଼ତାର ସହ ସାମ୍ନା କରିପାରେ। କିନ୍ତୁ ଆଜି ମଧ୍ୟ ଆମ ସମାଜର କିଛି ଗ୍ରାମାଞ୍ଚଳରେ ଝିଅମାନଙ୍କୁ ଶିକ୍ଷାରୁ ବଞ୍ଚିତ କରାଯାଉଥିବାର ଦେଖିବାକୁ ମିଳୁଛି, ଯାହା ଅତ୍ୟନ୍ତ ଦୁଃଖଦାୟକ ଅଟେ।
0: ବିଲକୁଲ ଅଙ୍କିତା, ପୁରାତନ ଅନ୍ଧବିଶ୍ୱାସ, ଆର୍ଥିକ ଅନଟନ ଏବଂ ସାମାଜିକ କଟକଣା ଯୋଗୁଁ ଅନେକ ସମୟରେ ଝିଅମାନଙ୍କୁ ବିଦ୍ୟାଳୟ ପଠାଯାଏ ନାହିଁ। କିନ୍ତୁ ଆଜିର ଆଧୁନିକ ଯୁଗରେ ନାରୀମାନେ ମହାକାଶରୁ ଆରମ୍ଭ କରି କ୍ରୀଡ଼ା, ବିଜ୍ଞାନ, ରାଜନୀତି ଓ ପ୍ରଶାସନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରି ସାରିଛନ୍ତି। ଯଦି ଆମେ ବାଳିକାମାନଙ୍କୁ ସଠିକ୍ ଶିକ୍ଷା ଓ ସୁଯୋଗ ଯୋଗାଇଦେବା, ତେବେ ସେମାନେ ନିଜ ପରିବାର ତଥା ଦେଶର ନାମ ଉଜ୍ଜଳ କରିପାରିବେ। ଏଥିପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି।
1: ହଁ ଅପା, ଆମ ସରକାରଙ୍କର ବେଟି ବଚାଓ ବେଟି ବଢ଼ାଓ ଭଳି ଅଭିଯାନ ଏବଂ ମାଗଣା ଶିକ୍ଷା, ସାଇକେଲ ବଣ୍ଟନ ଓ ବୃତ୍ତି ଯୋଜନା ବାଳିକା ଶିକ୍ଷାକୁ ବହୁତ ପ୍ରୋତ୍ସାହିତ କରିପାରିଛି। କିନ୍ତୁ ସରକାରୀ ଯୋଜନା ସହିତ ପ୍ରତ୍ୟେକ ପିତାମାତା ଓ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ମାନସିକତା ବଦଳିବା ଅତ୍ୟନ୍ତ ଆବଶ୍ୟକ। ଝିଅମାନଙ୍କୁ ବୋଝ ନ ଭାବି ସେମାନଙ୍କୁ ସମ୍ପତ୍ତି ଭାବେ ଗ୍ରହଣ କରିବା ଉଚିତ।
0: ଅତି ସୁନ୍ଦର କଥା କହିଲ ଅଙ୍କିତା। ଝିଅଟିଏ ପଢ଼ିବ, ଦେଶ ଆଗକୁ ବଢ଼ିବ, ଏହି ନାରାକୁ ଆମକୁ ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବାକୁ ହେବ। ସ୍ୱାଗତ କରୁଛୁ ଶ୍ରୋତା ଭଉଣୀ ଆମ ରୋଷେଇ କାର୍ଯ୍ୟକ୍ରମକୁ। ଆମ ରୋଷେଇରେ ଅନେକ ପ୍ରକାର ଜିନିଷ ଯାହା ଆମ ଗୃହିଣୀମାନେ ବନେଇଥାନ୍ତି, କିନ୍ତୁ ପୂଜା ପର୍ବ ଆସିଲେ ଆମ ଗୃହିଣୀମାନଙ୍କ ହାତ ଆହୁରି ଚଳଚଞ୍ଚଳ ହୋଇଯାଏ। ବନ୍ଧୁ ବାନ୍ଧବ, ଶାଶୁ ଶ୍ୱଶୁର, ପିଲାଙ୍କ ଆଗମନ ହୋଇଥାଏ ଏହି ପୂଜା ପର୍ବାଣୀରେ। ତ ଘରକୁ ଆସିଥିବା ଅତିଥିଙ୍କ ପାଇଁ ଆମକୁ କିଛି ତ ସେମାନଙ୍କ ସ୍ପେଶିଆଲ ବା ଫେଭରେଟ୍ ବନେଇବାକୁ ପଡ଼ିଥାଏ। ଏଇ ଯେମିତି ଛୋଟ ଛୁଆଙ୍କୁ ଚକୋଲେଟ୍, କେକ୍, ପିଠା, ଲଡୁ, ମିଠା ଆଦି ଖାଇବାକୁ ଭଲ ପାଇଥାନ୍ତି, ଏବଂ ବଡ଼ମାନେ କିଛି ଚଟାପଟ, ସ୍ପାଇସି, ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ଛୋଟ ପିଲାମାନେ ଖାଲି ଯଦି ଚକୋଲେଟ୍, କେକ୍, ମିଠା ଖାଇବେ, ତେବେ ତାଙ୍କ ଶରୀର ଏବଂ ସ୍ୱାସ୍ଥ୍ୟ ଭଲ ରହିନଥାଏ। ସେଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ କିଛି ହେଲ୍ଦି ବନେଇବା ପାଇଁ ଆମ ମା ମାନେ ସବୁବେଳେ ସଚେତନ ଥାନ୍ତି। ତେବେ ଗୃହିଣୀମାନେ, ଆଜିର କାର୍ଯ୍ୟକ୍ରମରେ ଆମେ ସେଇଭଳି କିଛି ଆମ ନୀତିଦିନିଆ ମିଳୁଥିବା ପରିବା କିମ୍ବା ଛୋଟ ଛୁଆଙ୍କ ମନଲାଖି ଜିନିଷ ଏମିତି କିଛି ବନେଇବାର ରେସିପି ସଂଗ୍ରହ କରିବା ଆମର ଜଣେ ଭଉଣୀଙ୍କଠାରୁ। ତେବେ ଚାଲନ୍ତୁ ଆଉ ଡେରି ନ କରି ଶୁଣିବା ଭଉଣୀଙ୍କଠାରୁ।
2: ମ୍ୟାଡାମ, ପ୍ରଥମେ ଆପଣଙ୍କ ପରିଚୟ ଦିଅନ୍ତୁ।
3: ନମସ୍କାର ମ୍ୟାଡାମ, ମୁଁ ପ୍ରଜ୍ଞା ସୁଲଗ୍ନା ମହାପାତ୍ର, ମୁଁ ଜୟପୁର କେଲାନଗରରୁ କହୁଛି।
2: ଆଚ୍ଛା ମ୍ୟାଡାମ, ତେବେ କଣ କରନ୍ତି ମ୍ୟାଡାମ ଆପଣ?
3: ବର୍ତ୍ତମାନ ମୁଁ ଜଣେ ଗୃହିଣୀ ଭାବେ ନିଜ ପରିବାରର ଦାୟିତ୍ୱ ତୁଲାଉଛି, କିନ୍ତୁ ଏହା ସହିତ ମୋ ଲକ୍ଷ୍ୟ ହେଉଛି ଜଣେ ଶିକ୍ଷୟିତ୍ରୀ ହେବା, ଆଉ ସେଥିପାଇଁ ମୁଁ ଏବେ ଚେଷ୍ଟା ଓ ପ୍ରସ୍ତୁତି ଜାରି ରଖିଛି।
2: ବହୁତ ସୁନ୍ଦର କଥା ମ୍ୟାଡାମ। ତେବେ କଣ କଣ କୁକିଂ ରେସିପିରେ ଆପଣଙ୍କୁ ପ୍ରସ୍ତୁତ କରିବାକୁ ଭଲ ଲାଗେ?
3: ମୋତେ ବିଶେଷ କରି ମିଠା ଜିନିଷ ବନେଇବାକୁ ବହୁତ ପସନ୍ଦ। ତା ସହିତ ସୋସିଆଲ ମିଡିଆରେ ଯାହା ଦେଖେ ତାକୁ ମଧ୍ୟ ଘରେ ନିଶ୍ଚୟ ଟ୍ରାଏ କରେ, ଆଉ ବେଳେବେଳେ ନିଜେ ମଧ୍ୟ କିଛି ନୂଆ ନୂଆ ଏକ୍ସପେରିମେଣ୍ଟ କରିବାକୁ ପସନ୍ଦ କରିଥାଏ ମୁଁ।
2: ବହୁତ ସୁନ୍ଦର ପ୍ରୟାସ ମ୍ୟାଡାମ ଆପଣଙ୍କର, ଏମିତି ଜାରି ରଖିଥାନ୍ତୁ। ତେବେ ଆପଣଙ୍କ କୁକିଂ ପାଇଁ କେବେ କୋଉଠି ପ୍ରଶଂସିତ ହୋଇଛନ୍ତି କି, ଘରେ ବା ବାହାରେ?
3: ନିଶ୍ଚୟ, ମୁଁ ଯେତେବେଳେ ବି କିଛି ନୂଆ ନୂଆ ଡିଶ୍ ଟ୍ରାଏ କରେ, ପ୍ରଥମେ ହଜବେଣ୍ଡକୁ ଟେଷ୍ଟ କରାଏ, ଆଉ ସେ ବି ବହୁତ ପ୍ରଶଂସା କରନ୍ତି କି ଭଲ ହେଇଛି, ଏବଂ ସାଙ୍ଗସାଥି କି ପଡ଼ିଶାରେ ବି ଯାହାକୁ ବି ଦିଏ ସେମାନେ ବି କୁହନ୍ତି, ଖାଇକି ପ୍ରଶଂସା କରନ୍ତି ଭଲ ଅଛି ବୋଲି, ଆଉ ଘର ଲୋକମାନେ ମଧ୍ୟ କୁହନ୍ତି ଭଲ ଖାଇବା ବନାଏ ବୋଲି।
2: ତେବେ ଆମ ଗୃହିଣୀଙ୍କ ପାଇଁ ଏବଂ ପିଲାଙ୍କ ପାଇଁ ନୀତିଦିନିଆ ମିଳୁଥିବା ପରିବାକୁ ନେଇ କିଛି ସହଜ ସୁନ୍ଦର ଡିସେସର ଆଜି ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ କହିବେ କି ମ୍ୟାଡାମ?
3: ନିଶ୍ଚୟ କହିବି। ଗୃହିଣୀମାନେ

0: ପାଇଁ ପ୍ରଥମେ ରହିଛି ସ୍ୱାଦିଷ୍ଟ ବାଇଗଣ ଗୋଟା ମସଲା, ଆଉ ଅନ୍ୟଟି ହେଉଛି ଛୁଆମାନଙ୍କର ହେଲ୍ଥ ପାଇଁ ଖାସ ହେଲ୍ଦି ଆଉ ଟେଷ୍ଟି ଡ୍ରାଇ ଫ୍ରୁଟ୍ ର ଲଡ଼ୁ।
1: ବହୁତ ବଢିଆ ମ୍ୟାଡମ। ତେବେ ପ୍ରଥମେ ଜାଣିବା ବାଇଗଣ ଗୋଟା ମସଲାର ପ୍ରସ୍ତୁତି ସମ୍ପର୍କରେ। ତେବେ ଏଥିପାଇଁ କ'ଣ କ'ଣ ସାମଗ୍ରୀ ଦରକାର ଏବଂ କେତେ ଅନୁପାତରେ ଦରକାର ଟିକେ କହିଦେବେ ଆମ ଗୃହିଣୀ ମାନଙ୍କୁ।
0: ନିଶ୍ଚୟ। ଗୋଟା ବାଇଗଣ ମସଲା ପାଇଁ ପ୍ରଥମେ ଆପଣଙ୍କୁ ଦରକାର 7-8ଟି ଛୋଟ ବାଇଗଣ, ଛୋଟ ସାଇଜ ବାଇଗଣ, ଗୋଟେ ଛୋଟ ପିଆଜ, ଛୋଟ ଟମାଟୋ, ଚିନାବାଦାମ 4 ଚାମଚ, ଧଳାରାଶି 2 ଚାମଚ, ନଡ଼ିଆ କୋରା 2 ଚାମଚ, ଜିରା ଓ ଧନିଆ 1 ଚାମଚ ଲେଖାଏଁ, ଶୁଖିଲା ଲଙ୍କା 4-5ଟି, ଆପଣ ଆପଣଙ୍କ ରାଗ ହିସାବରେ ତାକୁ ଅଧିକ କି କମ୍ ବି କରିପାରିବେ, ଡାଲଚିନି 1 ଇଞ୍ଚ, 2-3ଟି ଲବଙ୍ଗ, 2-3ଟି ଗୁଜୁରାତି, 1 ଇଞ୍ଚ ଅଦା ଆଉ 4 କଲା ରସୁଣ। ତାପରେ ରହୁଛି ତେନ୍ତୁଳି ମୁଣ୍ଡ 2-3 ଚାମଚ, ଫୁଟଣ ପାଇଁ ଦରକାର ଜିରା ସୋରିଷ 1 ଚାମଚ ଲେଖାଏଁ, 3-4 ଚାମଚ ତେଲ, ଭୃଷଙ୍ଗ ପତ୍ର, ଲୁଣ ସ୍ୱାଦ ଅନୁସାରେ।
1: ତେବେ ଚାଲନ୍ତୁ ମ୍ୟାଡମ ଏହାର ପ୍ରସ୍ତୁତି ସମ୍ପର୍କରେ ଜାଣିଦେବା।
0: ତ ପ୍ରଥମେ ଆମେ କଣ କରିବା, ବାଇଗଣକୁ ଭଲ ଭାବରେ ଧୋଇ ତାର ଡେମ୍ଫ ନ ଛଡେଇକି ତାକୁ କ୍ରସ୍ ଟାଇପ୍ କରି କାଟିଦେବା, ଯେମିତି ତଳ ପଟୁ ତାହା ଜଏଣ୍ଟ ହେଇକି ଥିବ ଆଉ ଉପର ପଟୁ ଆମେ ଅଲଗା 4 ଭାଗ ହେଇପାରୁଥିବ। ବାଇଗଣ କେମିତି କାଟିଦେଇ ଅଳ୍ପ ଲୁଣ ପାଣିରେ ତାକୁ ଭଲ ଭାବରେ ଗୋଳେଇକି ରଖିଦେବା, ଯାହାଦ୍ୱାରା କି ବାଇଗଣର କଷାପଣ ସବୁ ପଳେଇଯିବ।
1: ଆଚ୍ଛା, ଯେପରି ଆମେ ବାଇଗଣ ମସଲା କରୁଛେ, ମସଲା ପୁର ପକେଇ ଯୋଉ କରୁଛେ ସେପରି ଟାଇପ୍ ମ୍ୟାଡମ?
0: ଆଜ୍ଞା ଆଜ୍ଞା, ସେଇଭଳି ମାନେ ଯେମିତିକି ଆମେ ଇଜିଲି ମସଲା ପେଷ୍ଟ କୁ ବାଇଗଣ ଭିତରେ ଭରି ପାରିବା ସେଇ ଟାଇପ୍ ଆମେ କଟ୍ କରିବା।
1: ଆଚ୍ଛା ମ୍ୟାଡମ, ଠିକ ଅଛି।
0: ତାପରେ ଆମେ କରିବା ପ୍ରଥମେ ଯାହା ଯାହା ଆମର ଚିନା ବାଦାମ, ଧଳା ରାଶି, ନଡ଼ିଆ କୋରା, ଜିରା, ଧନିଆ ଏସବୁକୁ ପ୍ରଥମେ କଡେଇରେ ଅଳ୍ପ 2 ଚାମଚ ତେଲ ଦେଇ ଭଲ ଭାବେ ଭାଜି ଦବା ଏବଂ ଥଣ୍ଡା ହେବା ପାଇଁ ରଖିଦବା ସାଇଡରେ। ସେଗୁଡା ଥଣ୍ଡା ହେଲା ପରେ ଗ୍ରାଇଣ୍ଡିଂ ଜାର୍ରେ ସେ ସବୁକୁ ପକେଇଦେଇ ସେଥିରେ ପିଆଜ ଆଉ ଟମାଟୋକୁ ଛୋଟ ଛୋଟ ନର୍ମାଲ ସାଇଜ କାଟିଦେଇ ପକେଇଦବା, ତେନ୍ତୁଳି ମଣ୍ଡ ଆଉ ହଳଦୀ ଗୁଣ୍ଡ ଆଉ ଅଳ୍ପ ଲୁଣ ଦେଇ ଭଲ ଭାବେ ପୁରା ମୋଟା ପେଷ୍ଟ ବନେଇଦବା।
1: ଆଚ୍ଛା,
0: ବିଲକୁଲ ପାଣି ଦେବା ନାହିଁ, ମୋଟା ପେଷ୍ଟ ଗୋଟେ ବନେଇଦବା।
1: ଆଚ୍ଛା, ପିଆଜ ଟମାଟୋକୁ ଏଡ୍ କରିକି?
0: ହଁ, ପିଆଜ ଟମାଟୋକୁ ଏଡ୍ କରିକି, ଆପଣ ଚାହିଁଲେ ଧନିଆ ପତ୍ର ବି ଏଡ୍ କରିପାରିବେ ସେଥିରେ। ତାପରେ ସେ ପେଷ୍ଟ କୁ ଆମେ ଯୋଉ ବାଇଗଣ କଟ୍ କରିକି ରଖିଥିଲେ ବାଇଗଣରେ ଭଲ ଭାବେ ପେଷ୍ଟ କୁ ଆମେ ଭର୍ତ୍ତି କରିଦବା, ଆଉ ବାକି ପେଷ୍ଟ କୁ ଅଲଗାରେ ରଖିଥିବା। ଏବେ ପ୍ରେସର କୁକର ରେ 4-5 ଚାମଚ ତେଲ ଦେଇ ତେଲ ଗରମ ହେଲା ପରେ ଜିରା ସୋରିଷ ଭୃଷଙ୍ଗ ପତ୍ର ପକେଇ ଅଳ୍ପ ଭାଜି ଦେବା, ସେଥିରେ ବାଇଗଣ ସବୁ ପକେଇଦେଇ 2-3 ମିନିଟ ଭଲ ଭାବେ କଷିବା। ତାପରେ ପ୍ରେସର କୁକର ରେ ଆମେ ଆମର ଛୁଙ୍କ ଦେଇ ଜିରା ସୋରିଷ ଭୃଷଙ୍ଗ ପତ୍ର ଛୁଙ୍କ ଦେଇ ସେଥିରେ ବାଇଗଣ ଡାଇରେକ୍ଟ ପକେଇଦେବା, ପ୍ରଥମେ ସେଇ ମସଲା ଦିଆ ବାଇଗଣକୁ ପକେଇ ଭଲ ଭାବେ ଭାଜିବା। 2-3 ମିନିଟ କଷି ସାରିଲା ପରେ ବାକି ଯାହା ମସଲା ଆମର ଅଛି ସେ ମସଲାକୁ ପକେଇଦବା, ଯାହା ମସଲା ପେଷ୍ଟ ବଳିଥିବ ସେ ସବୁ ପକେଇ ତାକୁ ଭଲ ଭାବରେ 4-5 ମିନିଟ କଷିବା, ଆଉ ସେଥିରେ ସ୍ୱାଦ ଅନୁସାରେ ଲୁଣ ଆଉ ଅଳ୍ପ ପାଣି ଦେଇ ପ୍ରେସର କୁକର ବନ୍ଦ କରିଦେଇ ଗୋଟେ ହୁଇସିଲ୍ ଆସିବା ଯାଏ ଜଗିବା। ଗୋଟେ ହୁଇସିଲ୍ ଦେଇଦେଲା ପରେ ଗ୍ୟାସ୍ ବନ୍ଦ କରି ମାନେ କୁକର ର ପୁରା ପ୍ରେସର ଗଲା ଯାଏ ଆମେ ୱେଟ୍ କରିବା। ତାପରେ ତାକୁ ଗରମ ଗରମ କାଢି ଭାତ ସହ ନହେଲେ ରୁଟି କି ପରଟା ସହ ବି ଆମେ ସର୍ଭ କରିପାରିବା ଗରମ ଗରମ ଗୋଟା ବାଇଗଣ ମସଲା।
1: ତେବେ ବହୁତ ସୁନ୍ଦର ଭାବେ ଆପଣ ବାଇଗଣ ଗୋଟା ମସଲା ତରକାରୀ ସମ୍ପର୍କରେ କହିଲେ ମ୍ୟାଡମ, ଯାହା ଆମ ଗୃହିଣୀ ମାନେ ମଧ୍ୟ ନିଶ୍ଚୟ ଥରେ କରିବାକୁ ଚେଷ୍ଟା କରିବେ ଏବଂ ଏହାର ସ୍ୱାଦକୁ ସବୁବେଳେ ମନେ ରଖିବେ।
0: ନିଶ୍ଚୟ ନିଶ୍ଚୟ, ଏହା ସବୁଠୁ ସହଜ ଉପାୟ ବାଇଗଣ ଗୋଟା ମସଲା କରିବାର, ଆଉ ଏଇ ସେଇ ମସଲା ପେଷ୍ଟ ରେ ଆପଣ ଅନ୍ୟ ତରକାରୀ ମଧ୍ୟ ଅନ୍ୟ ପନିପରିବାର ମଧ୍ୟ ତରକାରୀ ଟ୍ରାଏ କରିପାରିବେ।
1: ଆଚ୍ଛା ଆଚ୍ଛା ମ୍ୟାଡମ, ବହୁତ ସୁନ୍ଦର ମ୍ୟାଡମ। ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା ପିଲାଙ୍କ ପସନ୍ଦର ଡ୍ରାଇ ଫ୍ରୁଟ୍ ଲଡୁ ସମ୍ପର୍କରେ। ତେବେ ମ୍ୟାଡମ, ଡ୍ରାଇ ଫ୍ରୁଟ୍ ଲଡୁ ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ଅନୁପାତ ସମ୍ପର୍କରେ ଆମ ଶ୍ରୋତା ଭଉଣୀ ମାନଙ୍କୁ କହିଦେବେ।
0: ଡ୍ରାଇ ଫ୍ରୁଟ୍ ଲଡୁ ପାଇଁ ପ୍ରଥମେ ଆପଣ ନେବେ ଖଜୁରୀ 1 କପ୍, ଆଲମଣ୍ଡ 1/4 କପ୍, କାଜୁ 1/4 କପ୍, ୱାଲନଟ୍ସ ବା ଅଖରୋଟ ଯୋଉ କୁହନ୍ତି ତାହା 2 ଚାମଚ, ପିସ୍ତା 2 ଚାମଚ, କିସମିସ 2 ଚାମଚ, ଘିଅ 2 ଚାମଚ ଆଉ ଅଳ୍ପ 1 ପିଞ୍ଚ ଭଳି ଗୁଜୁରାତି ଗୁଣ୍ଡ। ଏଇ ଡ୍ରାଇ ଫ୍ରୁଟ୍ ଲଡୁରେ ଯାହା ସବୁ ଆମେ ଡ୍ରାଇ ଫ୍ରୁଟ୍ କି ଘିଅ ଯାହା ବି ଆଡ୍ ହଉଛି ଏସବୁ ଛୁଆମାନଙ୍କର ଇମ୍ୟୁନିଟି ବଢେଇବା ପାଇଁ ଆଉ ସେମାନଙ୍କର ଓଜନ ବଢେଇବା ପାଇଁ ମଧ୍ୟ ବହୁତ ହେଲ୍ପ ହେଇଥାଏ।
1: ତେବେ ଚାଲନ୍ତୁ ମ୍ୟାଡମ ଏହାର ପ୍ରସ୍ତୁତି ସମ୍ପର୍କରେ ଆମ ଶ୍ରୋତା ଭଉଣୀ ମାନଙ୍କୁ କହିଦବା।
0: ନିଶ୍ଚୟ, ପ୍ରଥମେ କଣ କରିବା, ଗ୍ୟାସରେ କଢେଇ ଗରମ କରି ସେଥିରେ ଆଲମଣ୍ଡ, କାଜୁ, ୱାଲନଟ୍ ଆଉ ପିସ୍ତାକୁ ପକେଇ କମ୍ ଆଞ୍ଚରେ ଭଲ ଭାବେ ଭାଜିଦବା। ହାଲକା କରି ଭାଜିବା, ମାନେ ବହୁତ ରୋଷ୍ଟ କରିବାନି,
1: ଠିକ ଅଛି,
0: ଅଳ୍ପ ଭାଜି ହେଲା ପରେ ସେସବୁ ପ୍ଲେଟ୍ ରେ

0: କାଢି ଥଣ୍ଡା ହେବା ପାଇଁ ରଖିଦେବା। ତାପରେ ଗ୍ରାଇଣ୍ଡିଂ ଜାର୍ରେ ଖଜୁରୀର ମଞ୍ଜି ସବୁ କାଢିଦେବା, ମଞ୍ଜି କାଢି ଖଜୁରୀ ପକେଇଦେବା, ଆଉ ସେଥିରେ କିସମିସ ପକେଇ ବିଲକୁଲ ପାଣି ନଦେଇ ଗୋଟେ ଥିକ୍ ପେଷ୍ଟ ଗୋଟେ ହବ,
1: ଆଚ୍ଛା ଆଚ୍ଛା
0: ଖଜୁରୀକୁ ଆମେ ପେଷ୍ଟ କରିଦେବା। ତାପରେ ସେହି ଜାର୍ରେ ଯାହା ଡ୍ରାଏ ଫ୍ରୁଟ୍ ସବୁ ଆମେ ଭାଜିଥିଲେ ସେଗୁଡା ଥଣ୍ଡା ହେଲା ପରେ ସେ ଜାର୍ରେ ପକେଇ ସେଗୁଡା ମଧ୍ୟ ପୁରା ଫାଇନ୍ ପାଉଡର କରିଦେବା, କାହିଁକି ନା ଆମେ ଏଟା ଛୋଟ ଛୁଆମାନଙ୍କ ପାଇଁ କରୁଛେ, ତ ଡ୍ରାଏ ଫ୍ରୁଟ୍ ଯାକ ଯଦି ଗୋଟା ଗୋଟା ହେଇ ରହିଯିବ ଚକିଂ ହବାର ଚାନ୍ସେସ ରହୁଛି। ଡ୍ରାଏ ଫ୍ରୁଟ୍ କୁ ପୁରା ପାଉଡର କରି ରଖିଦେବା। ତାପରେ ପୁଣି ଥରେ କଡେଇ ଗରମ କରିକି ସେଥିରେ 2 ଚାମଚ ଘିଅ ପକେଇବା, ଘିଅ ଉଷୁମ ହେଇଗଲେ ସେଥିରେ ଖଜୁରୀ ପେଷ୍ଟ ପକେଇ ଟିକେ ସଫ୍ଟ ହେବା ପର୍ଯ୍ୟନ୍ତ ଲୋ ଫ୍ଲେମରେ ମିକ୍ସ କରିବା। ଖଜୁରୀ ପେଷ୍ଟ ଯେତେବେଳେ ସଫ୍ଟ ହେଇଯିବ ସେତେବେଳେ ଗ୍ୟାସ ବନ୍ଦ କରିଦେଇ କଢେଇକୁ ଆମେ ବାହାରୁ କାଢିଦବା।
1: ଆଚ୍ଛା,
0: ତାପରେ ଗୋଟେ ବଡ ପାତ୍ର ନବା ଯୋଉଥିରେ କି ଆମକୁ ଗୋଳେଇବାକୁ ସୁବିଧା ହବ, ସେଥିରେ ସେ ଖଜୁରୀ ପେଷ୍ଟ, ଡ୍ରାଏ ଫ୍ରୁଟ୍ ପାଉଡର ଆଉ ଗୁଜୁରାତି ଗୁଣ୍ଡ ପକେଇ ସବୁକୁ ଭଲ ଭାବରେ ମିକ୍ସ କରିଦବା। ଆଉ ମିଶ୍ରଣ ଯଦି ଆପଣଙ୍କୁ ଟିକେ ଶୁଖିଲା ଲାଗିବ ତାହେଲେ ଅଳ୍ପ ଘିଅ ଗରମ କରିକି ମଧ୍ୟ ଆପଣ ଆଡ୍ କରିପାରିବେ ସେଥିରେ। ତାପରେ ଉଷୁମ ଥିଲା ଟାଇମରେ ହିଁ ଆମେ ହାତରେ ଅଳ୍ପ ଘିଅ ଲଗେଇ ସେ ମିକ୍ସଚରରୁ ଛୋଟ ଛୋଟ ଆମେ
1: ଲଡୁ ପ୍ରସ୍ତୁତ କରିପାରିବା।
0: ହଁ, ଛୋଟ ବାଟି ସାଇଜ କି ଛୋଟ ଲେମ୍ବୁ ସାଇଜ ଲଡୁ ପ୍ରସ୍ତୁତ କରିଦେବା।
1: ମ୍ୟାଡାମ, ଏଥିରେ ଆମେ ମିଲ୍କ ବା ଚିନି ଏସବୁ ଏଡ୍ କରିପାରିବା ନା ନାଇଁ?
0: ଚଲେ, ଆମେ ହେଲଦି ଡ୍ରାଏ ଫ୍ରୁଟ୍ ଲଡୁ କରୁଛେ ନା, ତ ଚିନି କି ଗୁଡ଼ ଏଥିରେ ଆଡ୍ କରାଯାଉନି, ସେ ଗୁଡ଼ ବଦଳରେ ଆମେ ଖଜୁରୀର ନେଚୁରାଲ ସ୍ୱିଟନେସ୍ ଆମେ ସେଥିରେ ଆଡ୍ କରୁଛେ।
1: ବହୁତ ସୁନ୍ଦର ମ୍ୟାଡାମ।
0: ଏସବୁ ପ୍ରସ୍ତୁତ ହେଇଯିବା ପରେ ଏହାକୁ ଆମେ ଏୟାର ଟାଇଟ ଡବାରେ ରଖି 15ରୁ 20 ଦିନ ପର୍ଯ୍ୟନ୍ତ ଆରାମସେ ରଖି ଖାଇପାରିବା। ଆଉ ଏହାକୁ ପ୍ରତିଦିନ ଗୋଟେ ଲେଖାଏଁ ଲଡୁ ପିଲାଙ୍କୁ ଖାଇବାକୁ ଦେବେ, ତାଙ୍କୁ ବ୍ରେକଫାଷ୍ଟ ଟାଇମ କି ସ୍ନାକ୍ସ ଟାଇମ, ଇଭେନ୍ ଆପଣ ସ୍କୁଲରେ ମଧ୍ୟ ଟିଫିନ ବକ୍ସରେ ଦେଇପାରିବେ ଗୋଟେ ଗୋଟେ ଲଡୁ ପିଲାଙ୍କୁ। କିନ୍ତୁ ମନେ ରଖିବେ ଡେଲି ଗୋଟେ ଲଡୁ ପିଲାଙ୍କ ପାଇଁ ଯଥେଷ୍ଟ।
1: ଆଚ୍ଛା ମ୍ୟାଡାମ, ବହୁତ ସୁନ୍ଦର କଥା କହିଲେ ମ୍ୟାଡାମ। ପିଲାଙ୍କ ପାଇଁ ହେଲଦି ଡ୍ରାଇ ଫ୍ରୁଟ୍ ଲଡୁ, ଯାହାକି ଆମେ ସହଜରେ ଆମ ଘରେ ପ୍ରସ୍ତୁତ କରି ଦେଇପାରିବା, କାରଣ ପିଲାଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଘରୋଇ ଖାଦ୍ୟ ବହୁତ ଜରୁରୀ। ଆଜିର କାର୍ଯ୍ୟକ୍ରମ ଜରିଆରେ ଆପଣ ଆମ ଗୃହିଣୀ ଏବଂ ପିଲାଙ୍କ ଉଭୟଙ୍କ ମନକୁ ପସନ୍ଦ ହେବା ପରି ଖାଦ୍ୟ ପ୍ରସ୍ତୁତି ସମ୍ପର୍କରେ କହିଲେ ମ୍ୟାଡମ। ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣଙ୍କ ବହୁମୂଲ୍ୟ ସମୟରୁ ଆମକୁ କିଛି ସମୟ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମ୍ୟାଡମ।
0: ଥ୍ୟାଙ୍କ ୟୁ।

0: ସମାଜର ପ୍ରତ୍ୟେକଟି ସ୍ପନ୍ଦନରେ, ବିକାଶର ପ୍ରତ୍ୟେକଟି ପାହାଚରେ ଜଣେ ନାରୀର ଯୋଗଦାନ ଅତୁଳନୀୟ। ନାରୀ କେବଳ ଏକ ପରିବାରର ଆଧାରଶିଳା ନୁହେଁ, ବରଂ ସମଗ୍ର ସମାଜର ପ୍ରଗତିର ପ୍ରତୀକ। କିନ୍ତୁ ଆଜିର ଆଧୁନିକ ଯୁଗରେ ମଧ୍ୟ ଆମେ ଯେତେବେଳେ ପ୍ରଗତିର କଥା ଉଠାଉଛେ, ସେତେବେଳେ ପ୍ରଶ୍ନ ଉଠେ, ଆମ ସମାଜରେ ନାରୀ କେତେ ଦୂର ସୁରକ୍ଷିତ, ତାର ସ୍ୱାଭିମାନ ଆଜି କେତେ ସୁଦୃଢ଼।
1: ନାରୀ ସୁରକ୍ଷା ଓ ସ୍ୱାଭିମାନ, ଏହି ଦୁଇଟି ଶବ୍ଦ ପରସ୍ପର ସହ ଗଭୀର ଭାବେ ଜଡ଼ିତ। ସ୍ୱାଭିମାନ ବିନା ସୁରକ୍ଷା ଅସମ୍ପୂର୍ଣ୍ଣ ଏବଂ ସୁରକ୍ଷା ବିନା ସ୍ୱାଭିମାନର ରକ୍ଷା ଅସମ୍ଭବ। ଆମ ଶାସ୍ତ୍ରରେ କୁହାଯାଇଛି, ଯତ୍ର ନାର୍ଯ୍ୟସ୍ତୁ ପୂଜନ୍ତି ରମନ୍ତେ ତତ୍ର ଦେବତା, ଅର୍ଥାତ୍ ଯେଉଁଠି ନାରୀକୁ ସମ୍ମାନ ମିଳେ ସେଠାରେ ଦେବତା ନିବାସ କରନ୍ତି। କିନ୍ତୁ ଆଜିର ସମାଜରେ କେବଳ ପୂଜା କରିବା ଯଥେଷ୍ଟ ନୁହେଁ, ଆଜିର ନାରୀକୁ ଆବଶ୍ୟକ ସମ୍ମାନ, ଅଧିକାର ଏବଂ ନିର୍ଭୟରେ ଜୀବନ ଜୀଇଁବାର ସ୍ୱାଧୀନତା ଏବଂ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସୁରକ୍ଷିତ ମଣିବାର ଆଶ୍ୱାସନା ଦେବା ଦରକାର। ଆଜିର ନାରୀ ଘରର ଚାରିକାନ୍ଥ ଭିତରୁ ବାହାରି ମହାକାଶ ଗବେଷଣାଠାରୁ ଆରମ୍ଭ କରି ଦେଶର ସୀମା ରକ୍ଷା ପର୍ଯ୍ୟନ୍ତ ସବୁଥିରେ ନିଜର ଶ୍ରେଷ୍ଠତା ପ୍ରମାଣ କରିସାରିଛି। କିନ୍ତୁ ଦୁଃଖର ବିଷୟ, ଘରୁ ବାହାରକୁ ବାହାରିବା ମାତ୍ରେ ତାକୁ ଅସୁରକ୍ଷାର ଭୟ ଘେରି ରହୁଛି। କିନ୍ତୁ ନାରୀ ସୁରକ୍ଷା କେବଳ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ଆଇନର ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ମାନସିକ ଦାୟିତ୍ୱ।
0: ତେବେ ଚାଲନ୍ତୁ ଶ୍ରୋତା ଭଉଣୀ, ନାରୀ ସୁରକ୍ଷା ଓ ସ୍ୱାଭିମାନ ଉଦ୍ଦେଶ୍ୟରେ ଶୁଣିବା ଆଜିର ଏହି ସାକ୍ଷାତକାର।

0: ମ୍ୟାଡ଼ାମ ନମସ୍କାର,
1: ନମସ୍କାର।
0: ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
1: ମୋ ନାମ ଇତିଶ୍ରୀ ମିଶ୍ର। ମୁଁ ଜଣେ ଓଡ଼ିଆ ସାହିତ୍ୟ ଶିକ୍ଷୟିତ୍ରୀ। ମୁଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚନ୍ଦ୍ରପଡ଼ା ବୈପାରିଗୁଡ଼ା ଠାରେ କାର୍ଯ୍ୟରତ ଅଛି।
0: ନାରୀ ସୁରକ୍ଷା କେବଳ ମହିଳାମାନଙ୍କ ବିଷୟ ନୁହେଁ, ଏହା ଏକ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତଙ୍କର କର୍ତ୍ତବ୍ୟ। ଆଜିର କାର୍ଯ୍ୟକ୍ରମରେ ଆମର ଆଲୋଚନାର ବିଷୟବସ୍ତୁ ହେଉଛି ନାରୀ ସୁରକ୍ଷା ଓ ସ୍ୱାଭିମାନ। ଆପଣଙ୍କ ପାଇଁ ପ୍ରଥମ ପ୍ରଶ୍ନ ହେଉଛି, ନାରୀର ସ୍ୱାଭିମାନ କହିଲେ ଆମେ ପ୍ରକୃତରେ କ'ଣ ବୁଝିବା?
1: ନାରୀର ସ୍ୱାଭିମାନର ଅର୍ଥ ହେଉଛି ଜଣେ ନାରୀଙ୍କର ନିଜ ପ୍ରତି ସମ୍ମାନ, ମର୍ଯ୍ୟାଦା, ଆତ୍ମବିଶ୍ୱାସ ଓ ନିଜର ଅଧିକାର ସମ୍ପର୍କରେ ସଚେତନତା। ସ୍ୱାଭିମାନୀ ନାରୀ କେବେ ମଧ୍ୟ ଅନ୍ୟାୟ, ଅପମାନ କିମ୍ବା ଶୋଷଣକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ସେ ନିଜର ମୂଲ୍ୟବୋଧକୁ ବଜାୟ ରଖି ସାହସ ଓ ଆତ୍ମବିଶ୍ୱାସର ସହିତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ନ୍ତି। ତ ସରଳ ଭାଷାରେ କହିବାକୁ ଗଲେ ନାରୀର ସ୍ୱାଭିମାନ ହେଉଛି ନିଜର ମର୍ଯ୍ୟାଦା, ଅଧିକାର ଓ ବ୍ୟକ୍ତିତ୍ୱକୁ ସମ୍ମାନ ଦେଇ ଆତ୍ମବିଶ୍ୱାସର ସହିତ ଜୀବନ ବଞ୍ଚିବାର ଭାବନା।
0: ମ୍ୟାଡମ, ସମାଜରେ ନାରୀ ସୁରକ୍ଷା ସୁନିଶ୍ଚିତ କରିବାରେ ପୁରୁଷ ଏବଂ ପରିବାରର ଭୂମିକା କ'ଣ ହେବା ଉଚିତ?
1: ନାରୀର ସୁରକ୍ଷା କେବଳ ସରକାର କିମ୍ବା ପୋଲିସର ଦାୟିତ୍ୱ ନୁହେଁ, ଏଥିରେ ଆମ ପରିବାରର ଆଉ ସମାଜର ମଧ୍ୟ ସମାନ ଭାବରେ ଭୂମିକା ରହୁଛି ଏବଂ ଏଇ ଯୋଉ ଭୂମିକାଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତ ପରିବାରର ଦାୟିତ୍ୱ ହେଲା ପୁଅ ଓ ଝିଅକୁ ସମାନ ସମ୍ମାନ ଓ ସୁଯୋଗ ଦେବା, ଛୋଟବେଳୁ ନୈତିକ ଶିକ୍ଷା ଓ ନାରୀ ପ୍ରତି ସମ୍ମାନର ଭାବନା ଗଢି ତୋଳିବା, ଝିଅମାନଙ୍କୁ ଆତ୍ମବିଶ୍ୱାସ ଓ ସ୍ୱାବଲମ୍ବୀ କରିବା, କୌଣସି ଅନ୍ୟାୟ କିମ୍ବା ହିଂସା ଘଟିଲେ ସେମାନଙ୍କୁ ଦୋଷ ନ ଦେଇ ସାହସ ଓ ସମର୍ଥନ ଯୋଗାଇବା, ଏ ରହିଲା ଗୋଟେ ପରିବାରର ଦାୟିତ୍ୱ। ସମାଜର ଦାୟିତ୍ୱ ହେଲା ନାରୀଙ୍କ ପ୍ରତି ସମ୍ମାନ ଓ ସମାନ ବ୍ୟବହାର କରିବା, ଯୌନ ଉତ୍ପୀଡନ, ହିଂସା କିମ୍ବା ଅନ୍ୟାୟ ଦେଖିଲେ ଚୁପ୍ ନ ରହି ଆଇନଗତ ସହାୟତା କରିବା, ବିଦ୍ୟାଳୟ, କଲେଜ ଓ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ଓ ଭୟମୁକ୍ତ ପରିବେଶ ସୃଷ୍ଟି କରିବା, ତଥା ଯୋଉ ଲିଙ୍ଗ ଭେଦ ରହୁଛି, କୁସଂସ୍କାର ଆଉ ନାରୀ ବିରୋଧୀ ଯୋଉ ମାନସିକତା ରହୁଛି ତାକୁ ଦୂର କରିବା ହିଁ ଗୋଟେ ସମାଜର ଦାୟିତ୍ୱ। ତ ଯେଉଁ ପରିବାରରେ ଆମେ ନାରୀଙ୍କୁ ସମ୍ମାନ ଦିଆଯାଏ ଏବଂ ଯେଉଁ ସମାଜରେ ନାରୀ ସୁରକ୍ଷାକୁ ନିଜର ଦାୟିତ୍ୱ ବୋଲି ମନେ କରାଯାଏ, ସେ ସମାଜ ହିଁ ପ୍ରକୃତରେ ସଭ୍ୟ ଓ ପ୍ରଗତିଶୀଳ।
0: ମ୍ୟାଡମ, ଯେମିତିକି ଆପଣ କହିଲେ, ପରିବାରର ହିଁ ପରିବର୍ତ୍ତନ ଆରମ୍ଭ ହୁଏ। ପୁଅ ଏବଂ ଝିଅମାନଙ୍କୁ ସମାନ ସଂସ୍କାର ଦେବା, ନାରୀଙ୍କୁ ସମ୍ମାନ କରିବା ଏବଂ ନାରୀକୁ ସମ୍ମାନ କରିବା ଶିଖାଇବା, ପୁରୁଷମାନେ କିପରି ସୁରକ୍ଷିତ ପରିବେଶ ଗଠନରେ ଏହିସବୁ ପ୍ରତି ସହଯୋଗୀ ହେବା ନିହାତି ଆବଶ୍ୟକ। ଏହି ସମ୍ପର୍କରେ କିଛି କହିବେ?
1: ନିଶ୍ଚିତ। ଯେମିତି ପରିବାରରେ ଆମେ ସାଧାରଣତଃ ଗୋଟେ ମା ଗୋଟେ ଛୁଆ ଜନ୍ମ ହେବା ପୂର୍ବରୁ ସେ ଲିଙ୍ଗ ଭେଦଭାବ କରାଯାଏ, ପରିବାର ପୁଅକୁ ଅଧିକ ଶ୍ରେୟ ଦିଆଯାଏ ଝିଅ ଅପେକ୍ଷା, ଝିଅ ଯଦି ଅଧିକ ହୁଅନ୍ତି ତାହେଲେ ସେଇଟାକୁ ଗୋଟେ ବୋଝ ଭଳିଆ ମାନନ୍ତି। ତ ସେଇ ସବୁ ଯୋଉ ଭାବନା, ସଂକୀର୍ଣ୍ଣ ଚିନ୍ତାଧାରାକୁ ଆମକୁ ବଦଳିବାକୁ ପଡିବ। ସେ ପୁଅ ହଉ କିମ୍ବା ଝିଅ ହଉ, ଆମେ ଯଦି ତାଙ୍କୁ ସମାନ ଅଧିକାର ଦେବା, ସେମାନଙ୍କୁ ଯଦି ପୁଅଙ୍କ ଭଳି ଆମେ ବଢେଇବା, ତାଙ୍କୁ ସଶକ୍ତ କରେଇବା, ତାହେଲେ ହିଁ ଏଇ ଯୋଉ ଆମର ବିଭିନ୍ନ ପ୍ରକାର ଅନ୍ୟାୟ ଅତ୍ୟାଚାର ହଉଛି ଝିଅମାନଙ୍କ ପ୍ରତି, ତାଙ୍କର ଯୋଉ ଅଧିକାରକୁ ଛଡେଇ ନିଆଯାଉଛି, ଅଳ୍ପ ବୟସରେ ବିବାହ କରାଇ ଦିଆଯାଉଛି, ପାଠ ନ ପଢେଇକି ପୁଅକୁ ପାଠ ପଢେଇକି ତାକୁ ଆଗକୁ ବଢେଇବାକୁ ଦିଆଯାଉଛି, ସେଇ ଯୋଉ ପଦକ୍ଷେପ ଯଦି ଆମେ ସମାନ ଭାବରେ ନେବା, ପୁଅ ହଉ କିମ୍ବା ଝିଅ ହଉ ସେମାନଙ୍କୁ ସମାନ ଶିକ୍ଷାଗତ ଅଧିକାର ଦେବା, ବଞ୍ଚିବାର ଅଧିକାର ଦେବା, ସ୍ୱାଧୀନ ଭାବରେ ନିଜର ମତ ପ୍ରକାଶ କରିବାର ଅଧିକାର ଦେବା, ତାହେଲେ ଆମେ ନିଶ୍ଚିତ ଭାବେ ଗୋଟେ ଝିଅକୁ ସୁରକ୍ଷା ଦେଇପାରିବା। ସେଇଟା ଆମର ପରିବାରରୁ ହିଁ ଆରମ୍ଭ କରିବା। ତା ସହିତ ଯଦି ଆମ ପରିବାରରେ ଝିଅକୁ ସମ୍ମାନ ଦେବା, ସେଇଟା ସମାଜରେ ମଧ୍ୟ ତାର ପ୍ରତିଫଳନ ଦେଖିବାକୁ ପାଇବା।
0: ବର୍ତ୍ତମାନ ସମୟରେ ମହିଳାମାନଙ୍କ ସୁରକ୍ଷା ପ୍ରତି ସବୁଠାରୁ ବଡ଼ ଆହ୍ୱାନ ଆମ ପାଇଁ କ'ଣ ରହିଛି ଏବଂ ଏଥିପ୍ରତି ସରକାରୀ ଆଇନ ଓ ଯୋଜନା ଗୁଡିକ କେତେ ଦୂର ସହାୟକ ହୋଇପାରୁଛି?
1: ତ ବର୍ତ୍ତମାନ ମହିଳାମାନଙ୍କର ସୁରକ୍ଷା ପ୍ରତି ସରକାରଙ୍କ ବିଭିନ୍ନ ପ୍ରକାର ଯୋଉ ଯୋଜନା ଗୁଡିକ ଅଛି, ଯେପରିକି ମିଶନ ଶକ୍ତି ହେଲା କିମ୍ବା ୱାନ୍ ଷ୍ଟପ୍ ସେଣ୍ଟର ହେଲା, ଯେଉଁଠାରେ କି ହିଂସାର ଶିକାର ମହିଳାଙ୍କୁ ଏକ ସ୍ଥାନରେ ଆଇନଗତ ଚିକିତ୍ସା ପରାମର୍ଶ ଦେବା, ଅସ୍ଥାୟୀ ଆଶ୍ରୟର ସୁବିଧା ରହିଛି, ତା ସହିତ ମହିଳା ହେଲ୍ପଲାଇନ୍ ନମ୍ବର ରହିଛି, ଜରୁରୀକାଳୀନ ସେବା ରହିଛି, ଆଉ ନିର୍ଭୟା ଫାଣ୍ଟି ରହିଛି, ସାଇବର ଅପରାଧ ପୋର୍ଟାଲ ରହିଛି, ଆତ୍ମରକ୍ଷା ପ୍ରଶିକ୍ଷଣ, ଏଇଗୁଡାକ ଆମର ଯୋଉ ବିଦ୍ୟାଳୟ ସ୍ତରରେ ମଧ୍ୟ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଦିଆଯାଉଛି, କୌଣସି ଝିଅମାନଙ୍କର ରହିବା ପାଇଁ ବ୍ୟବସ୍ଥା ମଧ୍ୟ ଅଲଗା ହଷ୍ଟେଲ ହଉଛି, ସେ ହଷ୍ଟେଲରେ ବିଭିନ୍ନ ପ୍ରକାର କେବଳ ନାରୀ କର୍ମଚାରୀ ରହୁଛନ୍ତି, ସେଇ ଯୋଉ ତାଙ୍କର ଶିକ୍ଷା କ୍ଷେତ୍ରରେ ହଉ କିମ୍ବା ଯୋଉ ହଷ୍ଟେଲରେ ରହୁଛନ୍ତି ସେଇ କ୍ଷେତ୍ରରେ ହଉ କିମ୍ବା ଯେକୌଣସି ସ୍ଥାନରେ କାର୍ଯ୍ୟ କରୁଛନ୍ତି, ସେ ସମସ୍ତ

0: ରେ ଯେମିତି କୌଣସି ପ୍ରକାର ସେମାନେ ଏଇ ଯୋଉ ନିର୍ଯାତନାର ଶିକାର ନ ହୁଅନ୍ତି ସେଥିପ୍ରତି ସରକାରଙ୍କର ବିଭିନ୍ନ ଯୋଜନା ଗୁଡିକ କାର୍ଯ୍ୟକାରୀ ହଉଛି ସେଇଟାକୁ ଆଉ ଟିକେ ସୁଦୃଢ କରିବା ଆବଶ୍ୟକ ଯେ ସେମାନେ ସୁରକ୍ଷିତ ଅଛନ୍ତି ନା ନାହିଁ, ସେମାନଙ୍କ ପ୍ରତି କୌଣସି ଦୁର୍ବ୍ୟବହାର ହଉନାହିଁ, ସେମାନଙ୍କ ପ୍ରତି କୌଣସି ଭେଦଭାବ ହଉନାହିଁ, ଯଦି କୌଣସି ପ୍ରକାର ଯୋଉ ଆକ୍ଷେପ ହଉ କିମ୍ବା ସେମାନଙ୍କ ପ୍ରତି ଶାରୀରିକ ହଉ ଯେକୌଣସି ପ୍ରକାର ନିର୍ଯାତନାର ଶିକାର ସେମାନେ ଯେପରି ହେଉ ନାହାନ୍ତି ସେଇଟା ସୁନିଶ୍ଚିତ କରାଯାଏ, ସେଇଟାର ତଦନ୍ତ ବାରମ୍ବାର ହେବା ଦରକାର, ତାକୁ ସୁରକ୍ଷିତ ଭାବରେ ପରିଚାଳନା କରିବାର ଆବଶ୍ୟକତା ଅଛି। ଯେହେତୁ ଆମର ଯୋଜନା କରିବା କେବଳ ଯୋଜନା କରିଦେଲେ ସେଇଟା ଫଳପ୍ରଦ ହେଇଯିବ ନାହିଁ, ଯୋଜନାକୁ କେମିତି ଆମେ ସୁଚାରୁ ରୂପେ ଆଗକୁ ବଢାଇବା, ସେମାନଙ୍କର ଅଧିକାର ସେମାନଙ୍କୁ ଦେବା, ସୁରକ୍ଷା ପ୍ରଦାନ କରିବା, ସେଇଟା ମଧ୍ୟ ଆମର ସରକାରଙ୍କର ଦାୟିତ୍ୱ। କେବଳ ଯୋଜନା ଦ୍ୱାରା କିଛି ହେଇପାରିବ ନାହିଁ, ତାକୁ ଯେମିତି ଆମେ ସୁରକ୍ଷିତ ଯଦି ଆମେ ପରିଚାଳନା କରିପାରିବା ନାହିଁ, ସେମାନଙ୍କୁ ସୁରକ୍ଷା ଦେଇପାରିବା ନାହିଁ, ତ ସେ ଯୋଜନାର କୌଣସି ମୂଲ୍ୟ ନାହିଁ।
1: ଠିକ କଥା କହିଲେ ମ୍ୟାଡମ, ଆମେ ତ ସବୁ ଜିନିଷ ସରକାର ଉପରେ ନିର୍ଭର କରିକି ଚାଲି ପାରିବାନି, ତ ଆମ ସମସ୍ତଙ୍କ ପରିବାରରେ ଛୋଟ ଝିଅ ଛୋଟ ପୁଅ ସମସ୍ତେ ରହିଥାନ୍ତି। ଏବେ ଗୋଟେ ଆମେ ଛୋଟ ଝିଅକୁ କିପରି ସେ ନିଜ ସୁରକ୍ଷା ନିଜେ କରିପାରିବ ସେ ସମ୍ପର୍କରେ ଆମେ କଣ ତାକୁ ଶିଖେଇ ପାରିବା?
0: ଦେଖନ୍ତୁ, ଯୋଉ ଛୁଆଙ୍କ ମନରେ ନିଜ ଗୁରୁଜନ ପ୍ରତି କୌଣସି ଭୟ ରହିବା ଠିକ ନୁହେଁ, ସେ ଯେମିତି ଭୟ ନ କରେ ନିଜ ମାଆଙ୍କୁ କିମ୍ବା ନିଜ ଜେଜେମା ହଉ କିମ୍ବା ଯେକୌଣସି ଗୁରୁଜନ ରହୁଛନ୍ତି, ସେ ଯେମିତି ତାର ମନ କଥାଟା ଖୋଲାଖୋଲି ଭାବରେ କହିପାରୁଥିବ, ସେତିକି ସେମାନଙ୍କୁ ଅଧିକାର ଦେବା ଦରକାର, ଯାହାଦ୍ୱାରା କି ସେ ଯଦି କୋଉଠି କିଛି ତା ଉପରେ ଘଟିଲା ସେ ଯେମିତି ନିର୍ଭୟ ଭାବରେ ନିଜ ଘର ଲୋକଙ୍କ ଆଗରେ ବ୍ୟକ୍ତ କରିପାରୁଥିବ। ତା ସହିତ ଛୋଟବେଳରୁ ଆମେ ଯୋଉ ଅଛି ବେଟ ଟଚ୍ ଗୁଡ ଟଚ୍ ସେଗୁଡାକ ଶିଖିବା ଦରକାର, ଯଦି କୌଣସି ଲୋକ ତମକୁ ଦୁର୍ବ୍ୟବହାର କରୁଛି ଖରାପ ଜାଗାରେ ବା ଅଶ୍ଳୀଳ ଇଙ୍ଗିତ କରୁଛି, ତ ସେ ଆସିକି ନିଜ ମା କିମ୍ବା ଗୁରୁଜନ ଯିଏ ବି ଅଛନ୍ତି ସେମାନଙ୍କୁ ଖୋଲାଖୋଲି ଭାବରେ ସେ କହିପାରୁ ଆମେ ତାଙ୍କୁ, ଯଦି ସେଇ ଘଟଣା ଘଟୁଛି ତ ଆମେ ନିଜ ଛୁଆଙ୍କୁ ଆମେ ବାହାରେ ସେଇ ଲୋକଙ୍କ ପ୍ରତି ତାର ଯେମିତି ଯୋଉ ଦୃଢ ପ୍ରତିବାଦ କରିପାରିବ ସେଇ ସାହସଟା ଆମେ ଯୋଗାଇବା ଦରକାର। ତା ସହିତ ବିଭିନ୍ନ ପ୍ରକାର ଯୋଉ ପ୍ରଶିକ୍ଷଣ ରହୁଛି ଜୁଡୋ କରାଟେ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଗୁଡିକ ରହୁଛି ସେଗୁଡାକ ଆମେ ନିହାତି ଦେବା ଦରକାର, ଯେମିତି ସେ ନିଜକୁ ବଡ ହେଇକି ନିଜକୁ ନିଜେ ସେ ସୁରକ୍ଷା ଦେଇପାରିବ। ତା ସହିତ ଆମେ ସେ ଯୋଉ ପରିବେଶ ଯୋଉଠୁ ରହୁଛେ ସେ ପରିବେଶ ପ୍ରତି ମଧ୍ୟ ଆମେ ସମସ୍ତଙ୍କ ଉପରେ ଆଖି ବୁଝିକି ବିଶ୍ୱାସ କରିବା ଦରକାର ନାହିଁ, ଯୋଉ ଅଜଣା ଲୋକଙ୍କ ସହିତ ବା ଯେକୌଣସି ଆଡେ ବି ନିଜ ଛୁଆଙ୍କୁ ଧରିକି ଯାଉଛ ଯଦି ସେମାନଙ୍କ ଉପରେ ଦୃଷ୍ଟି ଦେବା ଉଚିତ। ତା ସହିତ ସେ କଣ କରୁଛି ବାହାରେ, ତା ସହିତ ମିଶୁଛି ଦିନ ଯାକ, ସେ କଣ ଘଟିଲା ସ୍କୁଲ ଗଲା, ସିଏ ସ୍କୁଲ ତ ଯାଇଛି, ସେ ସ୍କୁଲରୁ ଆସିଲା ଏମିତି ଖାମଖିଆଲ ଭାବ ଦ୍ଵାରା ତାକୁ ଛାଡିଦେବୁ, କିନ୍ତୁ କଣ କଲା, କାହା ସହିତ ମିଶିଲା, ଯାହା ସହିତ ମିଶିଲା ସେମାନେ ତା ପ୍ରତି କଣ ବ୍ୟବହାର ଥିଲା, ସେ ସବୁ ଜିନିଷ ଆମେ ପିଲାଙ୍କ ଠାରୁ ପଚାରିକି ଆଦାୟ କରିବା ଆବଶ୍ୟକ। ତାଦ୍ୱାରା ଆମେ ଜାଣିପାରିବା, ଆମେ ମଧ୍ୟ ସଚେତନ ହେଇପାରିବା ଯେ ଆମ ଛୁଆ ପ୍ରତି ଦୈନନ୍ଦିନ ଜୀବନରେ କଣ ଘଟୁଛି।
1: ଶେଷରେ ଆମ ଶ୍ରୋତା ଭଉଣୀଙ୍କୁ ଆପଣଙ୍କ କଣ ବାର୍ତ୍ତା ଦେବାକୁ ଚାହିଁବେ?
0: ତ ସେଥିରେ ମୁଁ କହିବାକୁ ଚାହେଁ ଯେ ମହିଳା ସଶକ୍ତିକରଣର ଅର୍ଥ କେବଳ ଅଧିକାର ପ୍ରଦାନ ନୁହେଁ, ବରଂ ସେ ଯୋଉ ଅଧିକାରଟାକୁ ସୁରକ୍ଷିତ ଭାବରେ ପାଳନ କରିବା ପାଇଁ ଉପଯୁକ୍ତ ଆମେ ପରିବେଶ ଗୋଟେ ସୃଷ୍ଟି କରିବା। ଯେତେବେଳେ ପର୍ଯ୍ୟନ୍ତ ପ୍ରତ୍ୟେକ ମହିଳା ନିର୍ଭୟରେ ବଞ୍ଚିବେ ଓ ନିଜ ଆତ୍ମସମ୍ମାନ ସହ ଆଗକୁ ବଢିବେ ସେତେବେଳେ ଆମ ଦେଶ ପ୍ରକୃତ ଅର୍ଥରେ ଉନ୍ନତ ଦେଶ ହୋଇପାରିବ। ଯେ ପର୍ଯ୍ୟନ୍ତ ଆମ ଦେଶର ମହିଳା ସୁରକ୍ଷିତ ନୁହନ୍ତି ସେ ପର୍ଯ୍ୟନ୍ତ ସମାଜ କିମ୍ବା ଦେଶର କୌଣସି ଅଗ୍ରଗତି ହେଇପାରିବ ନାହିଁ।
1: ଧନ୍ୟବାଦ ମ୍ୟାଡମ।

0: ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରେ ବାଳିକା ଶିକ୍ଷା, ନାରୀ ସୁରକ୍ଷା ଓ ସ୍ୱାଭିମାନ ଏବଂ ଆମ ରୋଷେଇ ସମ୍ପର୍କରେ ଆମେ ଅନେକ କଥା ଜାଣିଲେ। ତା ଛଡ଼ା ଆମ ଭଉଣୀମାନେ ଅନେକ ସୁନ୍ଦର ଶିକ୍ଷଣୀୟ ବାର୍ତ୍ତା ସବୁ ଦେଇଗଲେ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି, ଆମ ନିକଟକୁ ଆପଣଙ୍କ ସୁଚିନ୍ତିତ ମତାମତ ଯେମିତି ପଠାଇବାକୁ ନ ଭୁଲନ୍ତି। ଆମକୁ ଆପଣ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଲା 9438268568। ନମ୍ବରଟି ପୁଣି ଥରେ କହୁଛୁ 9438268568।
1: ତେବେ ଶ୍ରୋତା ଭଉଣୀ, ବିଦାୟ ନେବା ପୂର୍ବରୁ ଚାଲନ୍ତୁ ଶୁଣିନେବା ଆଗାମୀକାଲିର ଆକର୍ଷଣ।
0: ଆଗାମୀକାଲିର ଆକର୍ଷଣରେ ଆପଣମାନଙ୍କ ପାଇଁ ରହିଛି ଅନନ୍ୟା, ଯେଉଁଥିରେ ଆପଣ ଶୁଣିବେ ଆମ ଅଞ୍ଚଳର ନାରୀମାନଙ୍କ ପ୍ରତିଭା। ତା ସହ ଶୁଣିବେ କିଛି ଟିପ୍ସ, ବର୍ଷା ଦିନେ କେଶ ଓ ନଖର କିପରି ଯତ୍ନ ନେବେ। ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ପ୍ରିୟଦର୍ଶିନୀ,
1: ଆଉ ମୁଁ ଅଙ୍କିତା,
0: ରହିଲୁ ନମସ୍କାର।

0: ଶୁଣୁଥିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ। ଉପସ୍ଥାପନା କରିଥିଲେ ପ୍ରିୟଦର୍ଶିନୀ ହୋତା ଏବଂ ଅଙ୍କିତା ସାହୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 2:50 ହେବାକୁ ଯାଉଛି। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। 17 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅବସରରେ ଦେଶବ୍ୟାପୀ ଆୟୋଜନ କରାଯିବା ବନ୍ଦେ ମାତରମ୍ ସାମୁହିକ ଗାନ। ନାଗରିକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଦେଶର 4 ହାଇକୋର୍ଟ ପାଇଁ ନିଯୁକ୍ତ ହେଲେ 30 ବିଚାରପତି। ଏବଂ କୋରିଆ ମାଷ୍ଟର୍ସ 2026 ବ୍ୟାଡ୍ମିଣ୍ଟନ ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କଲେ ଭାରତର ଅସ୍ମିତା ଚାଲିଆ। ହର୍ ଘର୍ ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। 17 ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। 2022 ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଭାରତର ସବୁଠାରୁ ଜନଭାଗିଦାରୀ ଅଭିଯାନ ମଧ୍ୟରୁ ଏହା ଅନ୍ୟତମ। ବିଭିନ୍ନ ଅଞ୍ଚଳ ଏବଂ ସମ୍ପ୍ରଦାୟର ନାଗରିକଙ୍କୁ ଦେଶର ଏକତା, ସମ୍ମାନ ଓ ସାମୁହିକ ଜାତୀୟ ପରିଚୟର ପ୍ରତୀକ ତ୍ରିରଙ୍ଗାକୁ ସମ୍ମାନ ପ୍ରଦର୍ଶନ କରିବା ଏହି ଅଭିଯାନ ପ୍ରେରଣା ଯୋଗାଇଥାଏ। ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଦେଶବ୍ୟାପୀ ବନ୍ଦେ ମାତରମ୍ ସାମୁହିକ ଗାନର ଆୟୋଜନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଶବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ୍ ଗାନ କରିବାକୁ ଆହ୍ୱାନ ଦିଆଯାଇଛି। 200 ଅଧିକ ଭାରତୀୟ ଦୂତାବାସ ଏବଂ କନ୍ସୁଲେଟ୍ ଜେନେରାଲ୍ କାର୍ଯ୍ୟାଳୟ ଏହି ଅଭିଯାନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛି। ଚଳିତ ବର୍ଷ ଏହି ଅଭିଯାନର ପ୍ରମୁଖ ଆକର୍ଷଣ ହେବ ସୂର୍ଯ୍ୟପଥ ତ୍ରିରଙ୍ଗା ଡିଜିଟାଲ୍ ର୍ୟାଲି। ଏଥିରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୂର୍ଯ୍ୟୋଦୟ କ୍ରମ ଅନୁଯାୟୀ ମନୋନୀତ ହୋଇଥିବା 54 ଭାରତୀୟ ମିଶନ ଏବଂ ପୋଷ୍ଟ ଅଂଶଗ୍ରହଣ କରିବେ। ଆସନ୍ତା 15 ଫିଜିରେ ଭାରତର ପୂର୍ବଭାଗ କୂଟନୈତିକ ମିଶନରୁ ଆରମ୍ଭ ହୋଇ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତର କନ୍ସୁଲେଟ୍ ଜେନେରାଲ୍ କାର୍ଯ୍ୟାଳୟରେ ଏହି ର୍ୟାଲି ଶେଷ ହେବ। ସ୍ୱାଧୀନତା ଦିବସ ପାଳନର ଏକ ଅଂଶ ଭାବେ ଆସନ୍ତା 14 ଦେଶବ୍ୟାପୀ ବିଭାଜନ ସ୍କୃତି ଦିବସ ପାଳନ କରାଯିବ। ଭାରତ ବିଭାଜନ ଯୋଗୁଁ ହୋଇଥିବା

ଦୁଃଖ ଏବଂ ବିସ୍ଥାପନକୁ ସ୍କରଣ କରି ଏହି ଦିବସ ପାଳନ କରାଯିବ। ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନୀରବ ଶୋଭାଯାତ୍ରା, ବିଭାଜନ ସମ୍ପର୍କିତ ପ୍ରଦର୍ଶନୀ, ତଥ୍ୟଭିତ୍ତିକ ଡକ୍ୟୁମେଣ୍ଟାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉପନିବେଶବାଦୀ ଆଇନର ଅବସାନ ଘଟାଇ ତିନୋଟି ନୂତନ ଅପରାଧିକ ଆଇନ ପ୍ରଚଳନ କରିଛି, ଯାହାକି ତିନୋଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପ୍ରଯୁକ୍ତିବିଦ୍ୟା, ସମୟବଦ୍ଧ ଏବଂ ବିଶ୍ୱାସ ଉପରେ ଆଧାରିତ। ଶ୍ରୀ ଶାହା କହିଛନ୍ତି ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ ହେଉଛି ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଏବଂ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଦିଲ୍ଲୀୱାଲି ଜାଲିମ ଗାର୍ଲଫ୍ରେଣ୍ଡ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ସୁନୀତି ଚୌହାନ। ଗୀତ ରଚନା କରିଛନ୍ତି କୁମାର। ସଙ୍ଗୀତରେ ସଜେଇଛନ୍ତି ଯତୀନ୍ଦ୍ର ଶାହ।

ଦ ଲାଷ୍ଟ ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ବିଶାଲ ଦାଦଲାନୀ। ଗୀତ ରଚନା କରିଛନ୍ତି ଜାଭେଦ ଅଖ୍ତର। ସଙ୍ଗୀତରେ ସଜେଇଛନ୍ତି ରାମ ସମ୍ପତ।

0: ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ଶୁଣିବେ, କିଛି ବିଜ୍ଞାପନ ବିରତି ପରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରଠାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। କହିଲେ, ତ୍ରିରଙ୍ଗା 140 କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ। ଭାରତ ଛାଡ଼ ଆନ୍ଦୋଳନର ସ୍ମୃତିରେ ଆଜି ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ। ସମସ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବେ ସରକାର, ଏବଂ ଲଘୁଚାପ ପ୍ରଭାବରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ତ୍ରିରଙ୍ଗା 140 କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଆଜି ରାଜ୍ୟସ୍ତରୀୟ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, 1942 ଅଗଷ୍ଟ ମାସ 9 ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରୁ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂତନ ଦିଗ୍ଦର୍ଶନ ଦେଇଥିଲା। ଜାତୀୟ ପତାକା ତ୍ରିରଙ୍ଗାର କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତରଙ୍ଗ ଶାନ୍ତି ଓ

0: ସତ୍ୟ ସବୁଜ ରଙ୍ଗ ସମୃଦ୍ଧି ଏବଂ ଅଶୋକଚକ୍ର ନିରନ୍ତର କର୍ତ୍ତବ୍ୟ ପଥରେ ଆଗେଇ ଚାଲିବାର ଶିକ୍ଷା ଦେଇଥାଏ। ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମ ସ୍ୱାଭିମାନ ଓ ଏକତାର ଏକ ନୂତନ ତରଙ୍ଗ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମଗ୍ର ଦେଶରେ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା 13 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଘର ଅନୁଷ୍ଠାନ ଓ ପୁରପଲ୍ଲୀରେ ତ୍ରିରଙ୍ଗା ପତାକା ଉଡ଼ାଇ ଏହି ଜାତୀୟ ପର୍ବକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ଦେଶର ହିତ ପାଇଁ ଏ ରାଷ୍ଟ୍ରର ନିର୍ମାଣ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଜୀଙ୍କର ଯେଉଁ ଆହ୍ୱାନ ଅଛି 2047ରେ ବିକଶିତ ଭାରତ ଗଠନ କରିବା ପାଇଁ, ତାହାର ନେତୃତ୍ୱ କିଏ ନେବ? ଜେନ୍ଜି ନେବ, ଯୁବଶକ୍ତି ନେବ? ବିଦେଶୀ ଶକ୍ତି ଦ୍ୱାରା କିଛି ଲୋକ ପ୍ରଭାବିତ ହୋଇପାରନ୍ତି ସୀମିତ ସମୟ ପାଇଁ, ଏଣୁ ନିଶ୍ଚିତ ଭାବରେ ମୋର ଜେନ୍ଜି ଏବଂ ଯୁବଶକ୍ତିଙ୍କୁ ଆହ୍ୱାନ ଯେ ସେମାନେ ରାଷ୍ଟ୍ର ପ୍ରେମରେ ଉଦ୍ଭୁତ ହୋଇକରି ସେମାନେ କାମ କରନ୍ତୁ ଏବଂ ସେମାନଙ୍କ ହାତରେ ଭାରତର ଭବିଷ୍ୟତକୁ ଏକ ବିଶ୍ୱଗୁରୁର ରୂପ ଦେବାରେ ଏବଂ ପ୍ରଧାନମନ୍ତ୍ରୀଜୀଙ୍କର ଯେଉଁ ବିକଶିତ ଭାରତ ବନେଇବାରେ ବହୁତ ଭୂମିକା ନେବା ପାଇଁ ଆଗେଇ ଆସନ୍ତୁ, ଏହି ମୋର ନିଶ୍ଚିତ ଭାବରେ ସେମାନଙ୍କ ପାଇଁ ମୋର ପରାମର୍ଶ ହେବ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ 2047 ସଂକଳ୍ପରେ ଓଡ଼ିଶାର ଭୂମିକା ସବୁଠାରୁ ନିର୍ଣ୍ଣାୟକ ରହିବ। ରାଜ୍ୟର ଚାଷୀ, ଶ୍ରମିକ, ଯୁବକ, ସ୍ୱାବଲମ୍ବୀ ମହିଳାଙ୍କ ଅବଦାନ ପାଇଁ ଓଡ଼ିଶା ଦେଶର ଆର୍ଥିକ ଓ ଶିଳ୍ପ ବିକାଶର ପ୍ରମୁଖ ଇଞ୍ଜିନ୍ ପାଲଟିବ। ସ୍ୱାଧୀନତା ଦିବସ ଅବସରରେ ଦେଶର ସୁରକ୍ଷାରେ ନିୟୋଜିତ ବୀର ସୈନିକ ଓ ପୁଲିସ୍ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଗୌରବର ସହ ସମ୍ମାନିତ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଆୟୋଜିତ ତ୍ରିରଙ୍ଗା ପଦଯାତ୍ରାରେ ଛାତ୍ରଛାତ୍ରୀ ଓ ବହୁ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ। ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସମ୍ଭଲପୁର ରିଜର୍ଭ ପୁଲିସ୍ ପଡ଼ିଆରୁ ଏକ ଶୋଭାଯାତ୍ରା ସମ୍ଭଲପୁର ସହରର ମୁଖ୍ୟ ରାସ୍ତା ଦେଇ ଜେଲ୍ ଛକରେ ପହଞ୍ଚଥିଲା। କାର୍ଯ୍ୟକ୍ରମରେ ସ୍କୁଲ୍ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଯୋଗଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇ କହିଥିଲେ,
2: ହରିଘର ତ୍ରିରଙ୍ଗା ସହିତ ସାରା ଭାରତବର୍ଷକୁ ଯୋଡ଼ିବାର ଯେଉଁ ସଂକଳ୍ପ ରଖିଛନ୍ତି, ସେ ସଂକଳ୍ପ ସମ୍ବଲପୁର ମାଟି ସାକାର କରିଛି। ଆଗାମୀ ପିଢ଼ି ଯେଉଁ ପ୍ରକାର ଉତ୍ସାହ ସହିତ ଝିପି ଝିପି ବର୍ଷାରେ ନିଜକୁ ଭିଜି ଭିଜି ସେମାନେ ତ୍ରିରଙ୍ଗା ସହିତ ଆଜି ନଗର ପରିକ୍ରମା କରିଛନ୍ତି। ଜିଲ୍ଲା ପ୍ରଶାସନ ସହିତ ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ଧରିକି ସମସ୍ତ ସମ୍ବଲପୁର ବାସୀ ଉତ୍ସାହର ସହିତ ଏ ତ୍ରିରଙ୍ଗା ଯାତ୍ରା ସଫଳ କରିଛନ୍ତି।
0: ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍କରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍କୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ମସିହା ଅଗଷ୍ଟ 8 ତାରିଖରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
3: ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ତାରିଖ ଅର୍ଥାତ୍ ଆଜିର ଦିନକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଏବଂ ଆନ୍ଦୋଳନକାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଏହି ବୀର ସେନାନୀମାନଙ୍କ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଯୁଗେ ଯୁଗେ ପ୍ରେରଣାର ସ୍ରୋତ ହୋଇ ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନର ଡାକରାରେ ଦେଶର ସ୍ୱାଧୀନତା ସଂଗ୍ରାମକୁ ଅମାପ ଶକ୍ତି ମିଳିଥିଲା। ଉପନିବେଶବାଦୀ ଶାସନରୁ ମୁକ୍ତି ପାଇବା ପାଇଁ ଭାରତୀୟଙ୍କ ଅତୁଟ ସଂକଳ୍ପକୁ ଏହା ପ୍ରତିଫଳିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିବା ସହ ଦେଶର ବୀର ସେନାନୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସଂଗ୍ରାମୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ବୀର ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଏବଂ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମର ମହାନ ସେନାନୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି, ସେମାନଙ୍କ ରାଷ୍ଟ୍ରପ୍ରେମ ଏବଂ ମାତୃଭୂମି ପ୍ରତି ସମର୍ପଣ ଭାବ ସବୁଦିନ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ କାର୍ଯ୍ୟକ୍ରମ ପାଳନ କରାଯାଉଛି। କରାଯାଉଛି। ନବରଙ୍ଗପୁର ପୁରୁଣା ବ୍ରିଟିଶ ଜେଲ୍ ପରିସରରେ ଆଜି ଅଗଷ୍ଟକ୍ରାନ୍ତି ମଶାଲ ଶହୀଦ ଶ୍ରଦ୍ଧାଞ୍ଜଳି ତିଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସ୍କୃତି ସଂସଦ ଓ ଆଦିବାସୀ ଶହୀଦ ସାଂସ୍କୃତିକ ସ୍କୃତି କେନ୍ଦ୍ର ନବରଙ୍ଗପୁରର ମିଳିତ ପ୍ରଚେଷ୍ଟାରେ ଦେଶର ସ୍ୱାଧୀନତା ସଂଗ୍ରାମୀରେ ଝାସ ଦେଇଥିବା ଶହୀଦ ଓ ସ୍ୱାଧୀନତା ସଂଗ୍ରାମୀ

0: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
1: ରାଜ୍ୟରେ ଧାନ ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ପଞ୍ଜିକରଣ ପ୍ରକ୍ରିୟା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଆବଶ୍ୟକ ସ୍ଥଳେ ସମୟସୀମାକୁ ଆହୁରି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଜମିପଟ୍ଟାର ଆର୍ଓଆର୍ ଦାଖଲ ପରେ ଦୁଇଦିନ ମଧ୍ୟରେ ପ୍ରମାଣପତ୍ର ପ୍ରଦାନ କରାଯିବ। ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ଭାଗଚାଷୀମାନେ ପଞ୍ଜିକରଣ କରିପାରିବେ। ସରକାର ସମସ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଜନଜାତିଙ୍କ ଅଧିକାର ଏବଂ ସମ୍ମାନର ସୁରକ୍ଷା ପାଇଁ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଜନଜାତି ଦିବସ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଜନଜାତି ଧାତ୍ରୀଙ୍କୁ ସମ୍ମାନ, ଜୀବନ ଏବଂ କଲ୍ୟାଣର ସୁରକ୍ଷା। ଜାତିସଂଘ ଦ୍ୱାରା 1994 ଡିସେମ୍ବର ମାସରେ ଜନଜାତିଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଏହି ଦିବସ ପାଳନ ଲାଗି ପ୍ରସ୍ତାବ ଗୃହୀତ ହୋଇଥିଲା। ଆନ୍ତର୍ଜାତିକ ଜନଜାତି ଦିବସ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି କହିଛନ୍ତି ଆଜିର ଦିବସ ଦେଶର ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟ, ପରମ୍ପରା ଓ ଅବଦାନକୁ ସମ୍ମାନ ଜଣାଇ ସେମାନଙ୍କ ସୁରକ୍ଷା ଲାଗି ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ। ସେ କହିଛନ୍ତି ସେମାନଙ୍କ ଭାଷା, କଳା, ପରମ୍ପରା, ରୀତିନୀତି ଏବଂ ପାରମ୍ପରିକ ଜ୍ଞାନ ପ୍ରକୃତି ସହିତ ଥିବା ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି ଆମ ସମୃଦ୍ଧ ସାଂସ୍କୃତିକ ପରମ୍ପରା, ଭାଷା ଓ ଐତିହ୍ୟର ବାହକ ହେଉଛନ୍ତି ଜନଜାତି ସମାଜ। ସେମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ଲାଗି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆନ୍ତର୍ଜାତିକ ଜନଜାତି ଦିବସ ଅବସରରେ ପ୍ରାଚୀନ ପରମ୍ପରାର ରକ୍ଷକ ଆଦିବାସୀ ସମାଜକୁ ଜ୍ଞାନର ଜୀବନ୍ତ ଭଣ୍ଡାର ବୋଲି କହିଛନ୍ତି। ରାୟଗଡ଼ା ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ଏହି ଅବସରରେ ବିଷମ କଟକଠାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ାସ୍ଥିତ ମୁନିଖୋଲ ପଡ଼ିଆଠାରେ ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଲେଖିକା ସରଳା ଦେବୀଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ଅବସରରେ ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନୂଆପଡ଼ା ଜିଲ୍ଲା ତରବୋଡ଼ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବିରୋଧୀ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଏବଂ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ନେଇ ସଚେତନତା ସୃଷ୍ଟି କରିଥିଲେ। ଭଦ୍ରକ ସହର ଗାନ୍ଧିପଡ଼ିଆ ନୂଆବଜାରସ୍ଥିତ ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ 639 ଜଣ ଛାତ୍ରଛାତ୍ରୀ 100ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ସଚିବ ବି ପରମେଶ୍ୱରନ୍ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ପରମେଶ୍ୱରନ୍ ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବା ସହ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଝାଡ଼ଖଣ୍ଡ ଉପରେ ସୃଷ୍ଟି ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 11ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହି ସମୟ ମଧ୍ୟରେ ପ୍ରାୟ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ଆଗଲପୁରରେ ସର୍ବାଧିକ 132 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରରୁ 12ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 2,22,578 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ସେହି ସମୟ ମଧ୍ୟରେ 12ଟି ଗେଟ୍ ଓ ପାୱାର ଚ୍ୟାନେଲ୍ ଦେଇ 2,14,556 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭୁବନେଶ୍ୱରଠାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। କହିଲେ ତ୍ରିରଙ୍ଗା 140 କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ। ଭାରତ ଛାଡ଼ ଆନ୍ଦୋଳନର ସ୍କୃତିରେ ଆଜି ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ। ସମସ୍ତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବେ ସରକାର ଏବଂ ଲଘୁଚାପ ପ୍ରଭାବରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ 11ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ ବାଟେଘାଟେ, ଏସ୍ଏମ୍ଏସ୍ର ଉତ୍ତର, ଆଉ କିଛି ଜାଣିବା କଥା। ଅପରାହ୍ନ 5:30ରେ ଶୁଣିବେ ଚୈତି ଜହ୍ନର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ, ଯାହାର ବିଷୟ ରହିଛି ବର୍ଷା ଦିନେ କାଗଡ଼ର ଯତ୍ନ। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ଶ୍ରୀମଦ୍ ଭାଗବତ ଶୁଣିବେ 6:20। ସନ୍ଧ୍ୟା 6:30ରେ ଶୁଣିବେ କେତୋଟି ହିନ୍ଦୀ ଭଜନ। ଶିଳ୍ପୀମାନେ ହେଲେ ଅନିତା ତଲୱାର, ଲତିକା ଫଦୋଇସ୍ ଏବଂ ଏମ୍ଏଲ୍ ନକ୍ରା। ସନ୍ଧ୍ୟା 6:55ରେ ଶୁଣିବେ ଜନଜୀବନ ସମ୍ବାଦ, ରାତି 7:25ରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଶୁଣିବେ ରାତି 8:15। ବେତାର ନାଟକ ଅଗଷ୍ଟ 9 ପ୍ରଚାର କରିବୁ ରାତି 9:30। ରଚନା କରିଛନ୍ତି ଏବଂ ପ୍ରଯୋଜନା କରିଛନ୍ତି ମନୋରଞ୍ଜନ ଦାସ, ସହଯୋଗିତା ଗୋପବନ୍ଧୁ ଚୌଧୁରୀ। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ପୁଣି ଥରେ ଆଜି ଅପରାହ୍ନ 5:00 ଆପଣଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆଜିର ସାନ୍ଧ୍ୟ ଅଧିବେଶନ। ସେତେବେଳେ ଯାଏଁ ଆପଣ ଶୁଣୁଥାନ୍ତୁ ମୁମ୍ବାଇର ବିବିଧ ଭାରତୀ, ଆମର FM 103.6 MHz।

0: ପ୍ରେମ ଯେଉଁଠି ହୃଦୟର ମିଠା ଅନୁଭବ, ବନ୍ଧୁତା ସେଇଠି ଜୀବନର ସୁନ୍ଦର ସ୍ୱପ୍ନ। ଦୁଃଖରେ ଯିଏ ପାଖେ ରହେ ହାତ ଧରି, ସେଇ ତ ବନ୍ଧୁ ଜୀବନର ସତସାଥୀ।
1: ପ୍ରେମ ଦିଏ ମନକୁ ହସିବାର ଆଲୋକ, ବନ୍ଧୁତ୍ୱ ଦିଏ ଦୁଃଖରେ ଆଶାର ଝଲକ। ଜୀବନ ପଥରେ ରହୁ ଏ ସମ୍ପର୍କ ଆମର, ପ୍ରେମ ଓ ବନ୍ଧୁତ୍ୱ ହେଉ ହୃଦୟର ସୁନ୍ଦର ଘର।
0: ତେବେ ସାଥୀ, ଆପଣଙ୍କର ଆମ ଭିତର ସମ୍ପର୍କକୁ ନିବିଡ଼ କରିବା ପାଇଁ ଆମେ ଆସି ଆପଣମାନଙ୍କ ଗହଣାରେ ପହଞ୍ଚି ଯାଇଛୁ। ସ୍ୱାଗତ ଜଣାଉଛୁ ଆଜିର ସୁରଭି କାର୍ଯ୍ୟକ୍ରମକୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ପ୍ରିୟଙ୍କା ପାତ୍ର
1: ଆଉ ମୁଁ କେ ସାଇ ଶ୍ରୁତି ଆଚାର୍ଯ୍ୟ।
2: ନମସ୍କାର।

0: ତେବେ ସାଥୀ, କାର୍ଯ୍ୟକ୍ରମଟିକୁ ଆଗେଇବା ପୂର୍ବରୁ ଶୁଣିନେବା ଆଜିର ବିଚାର।
1: ପରିବର୍ତ୍ତନକୁ ଭୟ କରିବା ନୁହେଁ, ତାହାକୁ ସ୍ୱୀକାର କରିବା ଉଚିତ। ପ୍ରତ୍ୟେକ ପରିବର୍ତ୍ତନ ଆମ ଜୀବନକୁ କିଛି ନୂଆ ଶିଖାଇଥାଏ। ବେଳେବେଳେ ଏକ ଛୋଟ ପରିବର୍ତ୍ତନ ହିଁ ଜୀବନକୁ ବଡ଼ ସୁଯୋଗ ଦେଇଥାଏ।
0: ତେବେ ସାଥୀ, ଆସନ୍ତୁ ଶପଥ ନେବା ଛୋଟ ଛୋଟ ପରିବର୍ତ୍ତନକୁ ଆପଣେଇବା।
1: ତେବେ ପ୍ରିୟଙ୍କା, ମୋ ମନରେ ଗୋଟିଏ ପ୍ରଶ୍ନ ଆସିଛି।
0: କଣ କହୁନ?
1: ଏଇ ଯୋଉ ଦୋକାନୀମାନେ ଅଛନ୍ତି, ସେମାନଙ୍କର ଜୀବନ ଶୈଳୀ କିପରି ଥାଏ ବୋଲି ଭାବୁଛି ମୁଁ। ତମେ ଜାଣିଛ କି ସମ୍ପର୍କରେ?
0: ଆରେ, ମୁଁ ତ ଦୋକାନ କରିନି, କିନ୍ତୁ ଆଜି ଆମେ ଶୁଣିବା ଗୋଟେ ସାକ୍ଷାତକାର ଗୋଟେ ଦୋକାନୀ ଭାଇଙ୍କ ସହ। ତେବେ ସାଥୀ, ଶୁଣି ନିଅନ୍ତୁ ସାକ୍ଷାତକାର। ନମସ୍କାର ଭାଇ, ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଦେଇଦେବେ।
2: ମୁଁ ଆଲୋକ ରଞ୍ଜନ ନନ୍ଦ, ମୋର ଅମୁଲ ପାର୍ଲର ଅଛି ଦୋକାନ ମାଗଲା ସାହିରେ।
0: ଆଚ୍ଛା ଆଚ୍ଛା, ଠିକ ଅଛି ଭାଇ। ପ୍ରଥମେ କୁହନ୍ତୁ, ଆପଣ କେତେ ବର୍ଷ ହେଲାଣି ଦୋକାନ ବା ଆପଣଙ୍କର ବ୍ୟବସାୟ ଆରମ୍ଭ କଲେଣି?
2: ମୋର 6 ବର୍ଷ ହେଇଗଲାଣି ଦୋକାନ ଖୋଲିକି, 2020ରେ ଖୋଲିଥିଲେ।
0: ଆଚ୍ଛା ଆଚ୍ଛା, ତେବେ ଭାଇ କୁହନ୍ତୁ ଆପଣଙ୍କର ବିଜନେସଟା କେମିତି ଚାଲୁଛି?
2: ଚାଲୁଛି, ଠିକ ଠାକ୍ ଚାଲିଛି ଏବେ।
0: ଆଚ୍ଛା, ବର୍ଷା ଦିନରେ କୁହନ୍ତି ଯେ ବିଜନେସ ଟିକେ ଡାଉନ ହେଇଯାଏ, ତ ତା ଉପରେ ଆପଣ କଣ ମତ ଦେବା ପାଇଁ ଚାହୁଁଛନ୍ତି ଭାଇ?
2: ବର୍ଷା ଦିନରେ ବିଜନେସ ତ ଡାଉନ ହୁଏ, ଯଦି ବର୍ଷା ହଉଥିବ ମାନେ ସ୍ଲୋ ଥିବ, ନହେଲେ ଚାଲିଥିବ ସେମିତି ଧୀରେ ଧୀରେ ଚାଲିଥିବ।
0: ଆଚ୍ଛା, ଆପଣ କଣ ପଢାପଢି କରିଛନ୍ତି ଭାଇ, କହିବେ ତା ସମ୍ପର୍କରେ ଟିକେ?
2: ମୁଁ +2 କରିଥିଲି, +2 କମର୍ସରେ, ତାପରେ ଡିପ୍ଲୋମା ଇଞ୍ଜିନିୟରିଂ କରିଥିଲି ମେକାନିକାଲ ଇଞ୍ଜିନିୟରରେ, ତାପରେ HL ଆପ୍ରେଣ୍ଟିସ ଅଛି ମୋର।
0: ତାହେଲେ ଆପଣ କଣ କଣ ସବୁ ସାମାନ ରଖିଛନ୍ତି ଭାଇ ଦୋକାନରେ ଆପଣଙ୍କର?
2: ମୋର ମାନେ ଏଇଟା ଗୋଟେ ଭେରାଇଟି ଷ୍ଟୋର ଟାଇପ, ପ୍ରାୟ ଅମୁଲ ର ଜିନିଷ ରହୁଛି, ଅମୁଲ ଆଇସକ୍ରିମ, ଅମୁଲ ବଟର, ଏସବୁ ଜିନିଷ ଯାକ ରହୁଛି, ଚିଜ ବଟର ପନିର, ତାପରେ ଓମଫେଡ ର କ୍ଷୀର, ଓମଫେଡ ପନିର, ତାପରେ ବିସ୍କେଟ ଆଇଟମ ଯାକ, କୁକିଜ ଆଇଟମ, ହର୍ଲିକ୍ସ ଫର୍ଲିକ୍ସ, ଏଇ ଟାଇପ୍ ର ଷ୍ଟେସନାରୀ ଜିନିଷ ମିଳିଯିବ।
0: କୋଉ ଜିନିଷଟି ବହୁତ ମାତ୍ରାରେ ବିକ୍ରି ହୁଏ ଭାଇ?
2: ସେଇଟା ମାନେ ଡିପେଣ୍ଡ ସିଜନ ୱାଇଜ ବିଜନେସ, ଏବେ ମନେକର ଖରାଦିନ ମାନେ ଆଇସକ୍ରିମ ଫାଇସକ୍ରିମ କୋଲ୍ଡ ଡ୍ରିଙ୍କ୍ସ ଏସବୁ ଜିନିଷ ଟିକେ ଭଲରେ ଚାଲେ, ବାକି ଶୀତ ଦିନ ବର୍ଷା ଦିନ ମାନେ ଅନ୍ୟ ଜିନିଷ ଚାଲିବ।
0: ଆଚ୍ଛା, ଦୋକାନ କେତେବେଳେ ଖୋଲନ୍ତି ଏବଂ କେତେବେଳେ ବନ୍ଦ କରନ୍ତି?
2: ସକାଳ 9ଟା ଖୋଲିକି ରାତି 9ଟା 10ଟା ଯାଏଁ ଖାଉଛି।
0: ଆଚ୍ଛା, ବ୍ୟବସାୟ କରିବାର ପ୍ରେରଣା?

0: ଆପଣ କେଉଁଠାରୁ ପାଇଥିଲେ ଭାଇ?
1: ସେମିତି ତ କିଛି ନାହିଁ, ମାନେ ଆମର ସମସ୍ତେ ଚାକିରି ହିଁ ଅଛନ୍ତି, ମାନେ ସବୁ ଜବ୍ ରେ ହିଁ ଥିଲେ। ମୁଁ ଯିଏକି ଫାର୍ଷ୍ଟ ବିଜନେସ୍ ଷ୍ଟାର୍ଟ କରଲେ।
0: ଆଚ୍ଛା ଆଚ୍ଛା, ତାହେଲେ ବିଜନେସ୍ କରିବାକୁ ଆପଣଙ୍କୁ ଇଚ୍ଛା ଥିଲା ଆଗରୁ?
1: ହଁ, ମୁଁ ଷ୍ଟାର୍ଟିଂ ହିଁ ମତେ ବିଜନେସ୍ ଇଚ୍ଛା ଥିଲା, ସେଇଟା ପାଇଁ ମୁଁ ବିଜନେସ୍ କଲି।
0: ତେବେ ଭାଇ, ବ୍ୟବସାୟ ଆରମ୍ଭ କରିବା ସମୟରେ କେତେ ଟଙ୍କାର ପୁଞ୍ଜି ଆବଶ୍ୟକ ପଡେ?
1: ସେଇଟା ମ୍ୟାଡାମ ଦେଖନ୍ତୁ, ଡିପେଣ୍ଡ କରେ ଆପଣ କୋଉ ହିସାବରେ ମାନେ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ମାନେ ଆପଣ କେତେ ଇନଭେଷ୍ଟ କରିବେ। ମାନେ ଏବେ ଦେଖନ୍ତୁ, ଷ୍ଟାର୍ଟ କରିବେ ମାନେ 50,000 ବି ଷ୍ଟାର୍ଟ ହେଇଛି, 10,000 ବି ଷ୍ଟାର୍ଟ ହେଇଛି ବ୍ୟବସାୟ ଗୋଟେ କରିବା ପାଇଁ। ମାନେ ଆପଣ କୋଉ ସ୍କିଲରେ ବିଜନେସ୍ କରିବାକୁ ଚାହୁଁଛନ୍ତି ସେଇଟା ଉପରେ ଡିପେଣ୍ଡ ରହୁଛି ଆଉ।
0: ଆଚ୍ଛା, ବହୁତ ବଢିଆ ଭାବେ ବ୍ୟାଖ୍ୟା କଲେ ଭାଇ। ତେବେ କୁହନ୍ତୁ, ବ୍ୟବସାୟ ସମୟରେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି?
1: ଫାର୍ଷ୍ଟ ବହୁତ ବଡ ସମସ୍ୟା ତ କୋଭିଡ ଥିଲା, ମାନେ ମୁଁ ଯୋଉ ଟାଇମରେ ଷ୍ଟାର୍ଟ କଲି ସେ ଟାଇମରେ ହିଁ କୋଭିଡ ହେଲା। 2020ରେ ହିଁ ଷ୍ଟାର୍ଟ କଲି, 2020ରେ ହିଁ କୋଭିଡ ଷ୍ଟାର୍ଟ ହେଇଗଲା, ସବୁଠୁ ବଡ ସମସ୍ୟା ଥିଲା। ତାପରେ ମାନେ ଏବେ ଲୋକ ବି ମାନେ ଦୁନିଆ ପ୍ରକାର ଲୋକ ଆସୁଛନ୍ତି, କିଏ ଭଲ ଲୋକ ଥିବେ କିଏ ଖରାପ ଲୋକ ଥିବେ, ସେମିତି ଟାଇପର ଆଉ ସମସ୍ୟା ତ ଅଛି, ବିଜନେସ ମାନେ ହିଁ ସମସ୍ୟା।
0: ଆଜ୍ଞା ଭାଇ, ନାଇଁ ସମସ୍ୟାର ତ ସମ୍ମୁଖୀନ ହଉଥିବେ ବହୁତ ଗୁଡାଏ। କଷ୍ଟମର ସହିତ ଡିଲ୍ କରିବାଟା ବି ସହଜ ନାହିଁ, ତ ସବୁ ଆଡକୁ ଦେଖିବାକୁ ଗଲେ ବିଜନେସ ବି ଗୋଟେ କଷ୍ଟ ଜିନିଷଟେ। ଆପଣ ବିଜନେସ କୁ ବହୁତ ଭଲ ଭାବରେ ଚଲେଇ ପାରୁଛନ୍ତି, ସେଟା ବହୁତ ବଡ କଥା ଭାଇ। ତେବେ କୁହନ୍ତୁ, ଗ୍ରାହକ ମାନଙ୍କ ସହିତ ଭଲ ସମ୍ପର୍କ ରଖିବା କେତେ ଗୁରୁତ୍ୱପୂର୍ଣ୍ଣ ଭାଇ?
1: ଗ୍ରାହକ ମାନଙ୍କ ସହିତ ଭଲ ସମ୍ପର୍କ ରଖିବାଟା ଭଲ କଥା ମ୍ୟାଡମ, ମାତ୍ର ଗୋଟେ ଦୁଇ ଜଣ ଅଛନ୍ତି ଯାହା ସହିତ ମାନେ ତମେ ଚାହିଁଲେ ବି ଭଲ ସମ୍ପର୍କ ରଖିପାରିବ ନା, କାହିଁକି ମାନେ ସେମାନେ ହିଁ ନିଜ ଅର୍ଡର ନିଜେ ଖରାପ ଷ୍ଟାର୍ଟ କରିବେ। ତାଙ୍କ ମାନେ ଭଲ ସମ୍ପର୍କ ରଖିବା କଥା, କାହିଁକି ମାନେ ତମର ଗ୍ରାହକ ମାନେ ତମେ ହିଁ ସାଇଲେଣ୍ଟ ରହିବାକୁ ପଡିବ, ହଁ, ନହେଲେ ତ ତମେ ବିଜନେସ ହିଁ କରିପାରିବ ନା।
0: ତାହେଲେ ଭାଇ, ଆପଣ ଆପଣଙ୍କର ଯୋଉ ଦୋକାନର ସାମାନ ସବୁ ଅଛି କୋଉଠୁ ଆଣୁଛନ୍ତି?
1: ସେଇଟା ମାନେ ଡିଷ୍ଟ୍ରିବ୍ୟୁଟର ହିଁ ଆସୁଛି ମ୍ୟାଡମ।
0: ଜଣେ ଯୁବକ ବା ଯୁବତୀ ଯଦି ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହିଁବେ, ଆପଣ ତାଙ୍କ ମାନଙ୍କୁ କଣ ପରାମର୍ଶ ଦେବା ପାଇଁ ଚାହୁଁଛନ୍ତି ଭାଇ? ଏବେ ଦେଖ, ଆପଣ ଯେତେବେଳେ ବ୍ୟବସାୟ ଆରମ୍ଭ କରିଥିବେ, ତାପରେ ଏତେ ବର୍ଷ 6 ବର୍ଷ ହେଲାଣି ଆପଣ ବ୍ୟବସାୟ କରୁଛନ୍ତି, ତାହେଲେ ଆପଣ ତ ଜାଣିଥିବେ, ଏକ୍ସପିରିଏନ୍ସ ଗୋଟେ ହେଇଯାଇଥିବ, ଆପଣଙ୍କର ଅନୁଭୂତିରୁ କିଛି ଭାଇ?
1: ବ୍ୟବସାୟ ଯେମାନେ ଷ୍ଟାର୍ଟ କରିବାକୁ ଚାହୁଁଛନ୍ତି ମାନେ ମେନ୍ ହେଲା ପେସେନ୍ସ, ଯଦି ପେସେନ୍ସ ନାହିଁ ମାନେ ବ୍ୟବସାୟ କରିବା କଥା ନାହିଁ।
0: ତାପରେ କେମିତି ବିଜନେସ କୁ ବଢେଇ ପାରିବେ?
1: ବିଜନେସ କୁ ବଢେଇବା କଥା ମାନେ ସେଇଠି ବସିଲେ ମାନେ ଅଟୋମେଟିକ ବଢିଯିବ ମ୍ୟାଡମ, ସେଇଟା କେମିତି ବଢେଇବେ ମାନେ କଣ କହିବେ, ଦୁନିଆ ପ୍ରକାର ନିଡ ଆସିବ, ସେଇଟା ଆପଣଙ୍କୁ ଗୋଟେ ଫିଲ୍ କରିଲା ବେଳକୁ ସେଇଟା ଆପଣଙ୍କର ବିଜନେସ ବଢିଯିବ। ଦେଖନ୍ତୁ, ଏବେ ଆପଣ 3 ପ୍ରକାର ଜିନିଷ ରଖୁଛନ୍ତି, ଆଉ 2 ପ୍ରକାର ଜିନିଷ ମାଗିବେ ଲୋକ, ସେମିତି ହେଇକିରି ଆପଣଙ୍କର ଜିନିଷଟା ମାନେ ଜିନିଷ ହଉ ବିଜନେସ ହଉ ବଢିଯିବ ଆଉ।
0: ଆଚ୍ଛା ଆଚ୍ଛା, ତେବେ ଭାଇ ଆପଣ ନିଜେ ଏକଲା ହିଁ ସବୁ ବିଜନେସ କୁ ସମ୍ଭାଳିଛନ୍ତି, ଆରମ୍ଭ କରିଛନ୍ତି, ଆପଣଙ୍କୁ ନିଶ୍ଚିତ ଭାବରେ କିଏ ନହେଲେ କିଏ ସପୋର୍ଟ କରିଥିବେ?
1: ସପୋର୍ଟ ମାନେ ବାବା ହିଁ ସପୋର୍ଟ କରନ୍ତି।
0: ଆଚ୍ଛା, ଯେତେବେଳେ ଆପଣ ଇନଭେଷ୍ଟ କରିଥିଲେ, ଆପଣ ନିଜେ ସେଭିଙ୍ଗସ ରୁ ଇନଭେଷ୍ଟ କରିଥିଲେ ନା ବାପା ମାଙ୍କ ଥ୍ରୁରୁ କରିଛନ୍ତି?
1: ନାଇଁ, ବାବାଙ୍କର, ବାବା ଦେଇଥିଲେ ପଇସା।
0: ତାହେଲେ ଆପଣଙ୍କର ମେନ୍ ସପୋର୍ଟର, ବ୍ୟାକବୋନ୍ ହିସାବରେ ଠିଆ ହେଇଛନ୍ତି ଆପଣଙ୍କ ବାପା? ହଁ, ବାପା ମାଙ୍କ ଋଣ ଆମେ କେବେ ବି ସୁଝି ପାରିବାନି, ତାଙ୍କ ମାନଙ୍କ ମୂଲ୍ୟ ଆକ୍ଚୁଆଲି ବହୁତ ବଡ଼। ଆପଣଙ୍କର ଯୋଉ କାହାଣୀରୁ ଶିଖିବାକୁ ମିଳିଲା ଭାଇ, ତେବେ ଯୁବବାଣୀ କାର୍ଯ୍ୟକ୍ରମରେ ଆପଣ ସହଯୋଗ କଲେ ଏବଂ ଆପଣଙ୍କ ବହୁମୂଲ୍ୟ ସମୟ କାଢି ଆମ ସହିତ ଜଡିତ ହେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ।
1: ଥ୍ୟାଙ୍କ ୟୁ ମ୍ୟାଡମ,
0: ନମସ୍କାର।
2: ତେବେ ତ ସାଥୀ, ଶୁଣୁଥିଲେ ସାକ୍ଷାତକାର ଯାହାକୁ ନେଇ ଆସିଥିଲେ ମୋ ସହ ଉପସ୍ଥାପିକା ପ୍ରିୟଙ୍କା ଆଲୋକ ରଞ୍ଜନ ନନ୍ଦ ଭାଇଙ୍କ ସହିତ।
3: ହଁ ସାଥୀ, ଭାଇଙ୍କଠୁ ଆମେ ଅନେକ କିଛି କଥା ଜାଣିବାକୁ ପାଇଲେ, ଯେମିତିକି ଦୋକାନ କରିବା ବା ବ୍ୟବସାୟ କରିବା ବି ସହଜ କାମ ନୁହେଁ, ତା ପାଇଁ ବି ବହୁତ ପରିଶ୍ରମ କରିବାକୁ ପଡ଼େ। ଆଶା କରୁଛି ଆପଣମାନଙ୍କୁ ସାକ୍ଷାତକାରଟି ଭଲ ଲାଗିଥିବ।
2: ତେବେ ଚାଲନ୍ତୁ ସାଥୀ, କାର୍ଯ୍ୟକ୍ରମକୁ ଆଗକୁ ନେବା ଆଉ ପଢିବା ଆମ ନିକଟକୁ ପଠେଇଥିବା ଆପଣମାନଙ୍କର ସୁନ୍ଦର ମତାମତ ଗୁଡିକ।
3: ପ୍ରଥମେ ମେସେଜଟି ପଠେଇଛନ୍ତି କି ମୋହନର ଆଚାରୀ ଭାଇ, ସୁନାରି ଷ୍ଟ୍ରିଟ, ଜୟପୁର, 2/8/2026। ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ଶ୍ରୀ ପଦ୍ମ ସାହୁ ଏବଂ ଶୁଭ୍ରାଂଶୁ ଭାଇ, ଉପସ୍ଥାପନା ଭଲ ଲାଗିଲା।

0: ଚିପ୍ ଡେ ସମ୍ପର୍କରେ ଶୁଣିଥିଲେ ଭଲ ଲାଗିଥିଲା। ୱାର୍ଲ୍ଡ ଟ୍ରେଡ୍ ଅର୍ଗାନାଇଜେସନ, ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ, ୟୁନାଇଟେଡ୍ ନେସନ୍ସ ଆଉ G20 ଏବଂ ପାନ୍ କାର୍ଡ, ଶେଷରେ ITDA ସମ୍ପର୍କରେ ଜାଣିବା କଥା ଶୁଣିଥିଲେ, ତାହା ବି ଶୁଣିବାକୁ ବହୁତ ଭଲ ଲାଗିଥିଲା ବୋଲି ଭାଇ କହିଛନ୍ତି। ସେ ପୁଣି ଲେଖିଛନ୍ତି, 4/8/2024 ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ଅସ୍ମିତା ଏବଂ ବର୍ଷାରାଣୀ ପଟ୍ଟନାୟକ। ଉଭୟଙ୍କର ଉପସ୍ଥାପନା ଶୁଣି ଭଲ ଲାଗିଲା। ସମ୍ପାଦକୀୟ ଶୁଣିଥିଲେ, ବିଜ୍ଞାନ ବିନା ଜୀବନ ସମ୍ଭବ କି, ତାହା ଶୁଣିବାକୁ ଭଲ ଲାଗିଥିଲା ବୋଲି ଭାଇ କହିଛନ୍ତି। ଶେଷରେ ଶୁଣିଥିଲେ ଆଲୋଚନା ଏବଂ ବିଜ୍ଞାନ ବିଚିତ୍ର, ଯାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା ବୋଲି ଭାଇ କହିଛନ୍ତି। ସେ ପୁଣି ଥରେ ଲେଖିଛନ୍ତି, 5/8/2024 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ତନୁଜା ଏବଂ ନରେନ୍ଦ୍ର ଭାଇ। ଅନୁଶାସନ ବିଷୟରେ ଜାଣି ହେଲା, ଯାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଉ ସାକ୍ଷାତକାରଟି ନେଇ ଆସିଥିଲେ ନରେନ୍ଦ୍ର ଭାଇ। କଥାରେ ଗୀତରେ କଳାକାର ମୁକେଶ ଭାଇଙ୍କ ବିଷୟରେ ଶୁଣିଲି, ଭଲ ଲାଗିଲା। ସେ ପରେ ଲେଖିଛନ୍ତି, ଉଭୟଙ୍କୁ ଧନ୍ୟବାଦ ଓ ନମସ୍କାର। ସେ ପୁଣି ଥରେ ଲେଖିଛନ୍ତି, 8/8/2024 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ସ୍ମୃତିମୟୀ ପାଣିଗ୍ରାହୀ ଏବଂ ପୁଷ୍ପାଞ୍ଜଳି ଗୌଡ। ଭାରତ ଛାଡ଼ ଆନ୍ଦୋଳନ ସମ୍ପର୍କରେ ଶୁଣିଥିଲେ, ଯାହାକି ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ସାକ୍ଷାତକାରଟି ଶୁଣିଥିଲେ, ଯୁବକଙ୍କ ମଧ୍ୟରେ ବଢୁଥିବା ମାନସିକ ଚାପ, ତାର କାରଣ ଓ ସମାଧାନ, ଯାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା ବୋଲି ଭାଇ କହିଛନ୍ତି। ଶେଷରେ ଜାଣିବା କଥାରେ, ଆମ ଜାତୀୟ ପତାକା, ଜାତୀୟ ଚିହ୍ନ, ଅଶୋକ ସ୍ତମ୍ଭ, ଜାତୀୟ ବାକ୍ୟ, ସତ୍ୟମେବ ଜୟତେ ସମ୍ପର୍କରେ ଶୁଣିଥିଲେ, ତାହା ବି ଶୁଣିବାକୁ ଖୁବ୍ ଭଲ ଲାଗିଥିଲା ବୋଲି ଭାଇ କହିଛନ୍ତି। ତେବେ ମୋହନ ଭାଇ, ଆପଣଙ୍କ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ କାଢି ଆମ ନିକଟକୁ କେବେ ମଧ୍ୟରୁ ମତାମତ ଦେବାକୁ ଭୁଲୁନାହାନ୍ତି।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ଜୟପୁରରୁ ଶାଶ୍ୱତ ମହାପାତ୍ର। ସେ ଲେଖିଛନ୍ତି, 7/7/2024 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ ଶୁଣିଲି, ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ସ୍ମୃତି ଅପା ଓ ସାଇ ସ୍ୱସ୍ତିକ ଭାଇ, ଦୁହେଁଙ୍କ ଉପସ୍ଥାପନା ଭଲ ଲାଗିଲା। ଆଜିର ବିଚାର ଶୁଣିଲି, ଭଲ ଲାଗିଲା। ଶ୍ରୋତାଙ୍କ ଅନୁରୋଧ କ୍ରମ ଓଡ଼ିଆ ଏବଂ ହିନ୍ଦୀ ଗୀତ ଶୁଣିକରି ଭଲ ଲାଗିଲା। ଶନିବାର ଜୁଆନ କଥା ବଦଳରେ ଭୁଲରେ ସୋମବାର କାର୍ଯ୍ୟକ୍ରମ କହିଥିଲେ, ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ। ତେବେ ଶାଶ୍ୱତ ଭାଇ, କ୍ଷମା କରିବେ, ଆମେ ଆଗକୁ ଧ୍ୟାନ ଦେବୁ ଏବଂ ଆପଣଙ୍କର ମୂଲ୍ୟବାନ ମେସେଜ ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣ ଏମିତି ହିଁ ଆମ ନିକଟକୁ ମେସେଜ ପଠାଉଥାନ୍ତୁ। ପରବର୍ତ୍ତୀ ମେସେଜଟି ଆସିଛି ବଲାଙ୍ଗୀର ଶାସ୍ତ୍ରୀ ନଗରରୁ ନୀଲୁ ଦାସ ଭାଇ। ସେ ଲେଖିଛନ୍ତି, 8/8/2024 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ଜୁଆନ କଥା କାର୍ଯ୍ୟକ୍ରମ। କାହିଁକି ଯେ ଆଜିର ଯୁବପିଢ଼ି ଟିକେ ଟିକେରେ ଭାଗ୍ୟକୁ ଦୋଷ ଦେଉଛନ୍ତି। ପରୀକ୍ଷାରେ ସଫଳ ନ ହେଲେ, ଚାକିରିଟିଏ ନ ମିଳିଲେ ଭାଗ୍ୟକୁ ଦୋଷ ଦେବାକୁ ଜମା ପଛଘୁଞ୍ଚା ଦିଅନ୍ତିନି। ପରିଶ୍ରମ କରିବା, ସଫଳତା ନିଶ୍ଚୟ ପାଇବା। ଜଣେ ଛାତ୍ର ଭାଇଙ୍କ ସହ ସାକ୍ଷାତକାର ଭଲ ଲାଗିଲା। ଯୁବକଙ୍କ ମନରେ ବଢୁଥିବା ମାନସିକ ଚାପର କାରଣ ଓ ସମାଧାନ ବହୁ ସୁନ୍ଦର ଭାବେ ଭାଇ ଅନେକ ପ୍ରକାର ଉଦାହରଣ ଦେଇ ବିଷୟବସ୍ତୁ ଉପରେ ବୁଝାଇ କହିଥିଲେ। ଜୁଆନ କଥା କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଲା ବୋଲି ଭାଇ କହିଛନ୍ତି। ତେବେ ନୀଲୁ ଦାସ ଭାଇ, ଆପଣ ନିଜର ମୂଲ୍ୟବାନ ସମୟ କାଢି ଆମ ନିକଟକୁ ମତାମତ ପଠାଇବାରୁ ବହୁତ ବହୁତ ଧନ୍ୟବାଦ। ଆଶା କରୁଛୁ ଆପଣ ଆମ ଯୁବବାଣୀ କାର୍ଯ୍ୟକ୍ରମ ଏମିତି ହିଁ ଶୁଣୁଥାନ୍ତୁ ଓ ନିଜର ମତାମତ ଆମ ନିକଟକୁ ପଠାଉଥାନ୍ତୁ। ଧନ୍ୟବାଦ।
0: ତେବେ ସାଥୀ, ଶୁଣିବା ଆପଣମାନେ ପଠାଇଥିବା ଭଏସ୍ ମେସେଜ ଗୁଡିକ।
2: ନମସ୍କାର, 2/8/2024 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମ ବହୁତ ସରସ ସୁନ୍ଦର ଭାବରେ ଶୁଣିଲି। ସନ୍ଧ୍ୟାକୁ ନେଇ ଆସିଥିଲେ ଶୁଭ୍ରାଂଶୁ ପଣ୍ଡା ଭାଇ ଓ ଶ୍ରୀ ପଦ୍ମା ସାହୁ ନାନୀ, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲେ। ଆଜିର ଅତିଥିକ୍ରମରେ ନିୟମିତ ଶ୍ରୋତା ମୁନ୍ନା ପଣ୍ଡା ଭାଇଙ୍କ ସହ ସାକ୍ଷାତ କରାଯାଇଥିଲା, ଯାହାକୁ ସାକ୍ଷାତ ଟିକେ ନେଇ ଆସିଥିଲେ ଶୁଭ୍ରାଂଶୁ ପଣ୍ଡା।

0: ଭାଇ ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବତାରେ ଜଣାଇଦେବି। ମୁନା ପଣ୍ଡା ଭାଇଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥିଲି ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଗୁଡିକ ଦେଇଥିଲେ ଏବଂ ସୁନ୍ଦର ଭାବରେ କୁଶଳ ପଚାରିଥିଲେ ଶୁଭ୍ରାଂଶୁ ପଣ୍ଡା ଭାଇ ଏବଂ ତାର ସଠିକ ଭାବରେ ଉତ୍ତର ଗୁଡିକ ଦେଇଥିଲେ ମୁନା ପଣ୍ଡା ଭାଇ। ତା କାର୍ଯ୍ୟକ୍ରମ ତରଫରୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ଶ୍ରୋତା ବନ୍ଧୁମାନଙ୍କ ସୁନ୍ଦର ଶୁଣାଶୁଣା ଭଏସ୍ ଗୁଡିକ ଶୁଣିଥିଲେ, କିଛି ଜାଣିବା କଥା ଶୁଣିଥିଲେ, ହସ ପସରା ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ଯେ ସମସ୍ତ କାର୍ଯ୍ୟକ୍ରମ ନିଆରା ହେଉଛି ସୁନ୍ଦର ଉପସ୍ଥାପନା ପାଇଁ ଏବଂ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ଶ୍ରୀ ପଦ୍ମା ସାହୁ ନାନୀକୁ ଓ ଶୁଭ୍ରାଂଶୁ ପଣ୍ଡା ଭାଇକୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଆଉ ଏମିତି ଆପଣମାନେ ନିୟମିତ ଶ୍ରୋତାଙ୍କ ସହ ସାକ୍ଷାତ କରିଥାନ୍ତୁ ଏବଂ ଯୋଗବାଣୀ କାର୍ଯ୍ୟକ୍ରମ ଆହୁରି କେମିତି ସରସ ସୁନ୍ଦର ହୋଇପାରିବ ଏବଂ ଯୋଗବାଣୀ କାର୍ଯ୍ୟକ୍ରମ ଆହୁରି କେତେ ଶିକ୍ଷା ଆମକୁ ଦେଇପାରିବ ଏହାର ନିହାତି ଭାବରେ ବିଚାର କରିକି ନୂଆ ନୂଆ କାର୍ଯ୍ୟକ୍ରମ ପ୍ରଚାର କରିବ ଆଶା ବିଶ୍ୱାସ କରୁଛି। 5 ଅଗଷ୍ଟ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ନରେନ୍ଦ୍ର ହରିଜନ ଓ ତନୁଜା ଖଡ଼ଗ୍ରାହୀ। ତା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା, ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି ଯାହାର ବିଷୟବସ୍ତୁ ଥିଲା ରିକ୍ସ ଆଜିର ଯୁବପିଢି ପାଇଁ ଆଗ୍ରହ ବଢୁଛି କାହିଁକି। ଏ ସୁନ୍ଦର ବିଷୟବସ୍ତୁ ଉପରେ ଗୋଟେ ଭଉଣୀଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତଟିକୁ ନେଇ ଆସିଥିଲେ ନରେନ୍ଦ୍ର ହରିଜନ ଭାଇ। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ ରିକ୍ସ ଆଜି ଯୁବପିଢି ପାଇଁ କାହିଁକି ବଢୁଛି। ସେ ସୁନ୍ଦର ବିଷୟବସ୍ତୁ ଉପରେ ସେ ଭଉଣୀଙ୍କ ପାଖରୁ ଅନେକ କିଛି ତଥ୍ୟ ଗୁଡିକ ଜାଣିବାକୁ ପାଇଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ରିକ୍ସକୁ ନେଇକରି ସୁନ୍ଦର ଭାବରେ କାର୍ଯ୍ୟକ୍ରମ ଆଲୋଚନା କରିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ଗୀତି କଥା ଶୁଣିଥିଲେ ଯାହାର ଶୀର୍ଷକ ଥିଲା ମୁକେଶ, ତାଙ୍କ ବିଷୟରେ ଅନେକ କିଛି କଥା ଜାଣିବା ପାଇଁ ଚାହିଁଥିଲି ଏବଂ ସୁନ୍ଦର ସୁନ୍ଦର ଗୀତ ଗୁଡିକ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରାଯାଇଥିଲା, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 6 ଅଗଷ୍ଟ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ହାଲସ୍ପନ୍ଦନ କାର୍ଯ୍ୟକ୍ରମ ଆସିଥିଲେ ସରୋଜିନୀ ମଣ୍ଡଳ, ସୋନାଲି ପଣ୍ଡା। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା, ଆଜିର ବିଚାର ମଧ୍ୟ ଖୁବ୍ ଶୀଘ୍ର ହୋଇଥିଲା। ହିରୋସୀମାରେ ଆଜିର ବିଶେଷତ୍ୱ ସମ୍ପର୍କରେ ସୁନ୍ଦର ବିଷୟବସ୍ତୁଟି ଜାଣିବା ପାଇଁ ଚାହିଁଥିଲେ କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଶ୍ରୋତା ଭୂମିଙ୍କ ମେସେଜ ମାଧ୍ୟମରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତ ଗୁଡିକ ଶୁଣିଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ବେଶୀ ପରିମାଣରେ ଓଡ଼ିଆ କଥାଚିତ୍ର ଗୀତ ଗୁଡିକ ବାସିଥିଲା, କମ୍ ପରିମାଣରେ ହିନ୍ଦୀ କଥାଚିତ୍ର ଗୀତ ଗୁଡିକ ବାସିଥିଲା, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲା ଯେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 7 ଅଗଷ୍ଟ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ସାଇ ଶକ୍ତି ପାଢୀ, ଶ୍ରୁତି ପାଢୀ। ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା, ଆଜିର ବିଚାର ମଧ୍ୟ ଖୁବ୍ ଶୀଘ୍ର ହୋଇଥିଲା। ଶ୍ରୋତାବନ୍ଧୁଙ୍କ ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତ ଗୁଡିକ ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ବେଶୀ ପରିମାଣରେ ହିନ୍ଦୀ କଥାଚିତ୍ର ଗୀତ ଗୁଡିକ ବାସିଥିଲା, କମ୍ ପରିମାଣରେ ଓଡ଼ିଆ କଥାଚିତ୍ର ଗୀତ ଗୁଡିକ ବାସିଥିଲା, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋର କାର୍ଯ୍ୟକ୍ରମରେ ଏକ ମତାମତ ଅଛି, ଦେଖନ୍ତୁ ଆଜି କାର୍ଯ୍ୟକ୍ରମ ଶେଷ କରିବା ବେଳକୁ ସାଇ ଶକ୍ତି ପାଢୀ ଭାଇ କହିଲେ କି ଯେ ଆସନ୍ତୁ ଜାଣିନେବା ଆଗାମୀ କାଲି ଆକର୍ଷଣ ସମ୍ପର୍କରେ। ଆପଣମାନେ ଆଗାମୀ କାଲି ଶୁଣିପାରିବେ ସମ୍ଭାର କାର୍ଯ୍ୟକ୍ରମ ଗୀତ ସ୍ୱରେ ମଧୁଜରେ ଏବଂ ଏକ ସୁନ୍ଦର ସାକ୍ଷାତକାର ଦେଖିବା ଲୋକ ଗତ ଶନିବାର ଦିନ ଥିଲା, ଜୁଆନ କାତା କାର୍ଯ୍ୟକ୍ରମ ଥିଲା, ଏପରି ଭୁଲ କାହିଁକି କଲା ଏବଂ କାହିଁକି ସେପରି ଭୁଲ କଲେ। ଯଦି ଭୁଲ ହେଇଗଲା, ଯଦି ଯୋଗବାଣୀ କାର୍ଯ୍ୟକ୍ରମ ଯଦି କ୍ଷମା ପ୍ରାର୍ଥନା କରିଦେଇଥିଲେ ଆର ଟି କାର୍ଯ୍ୟକ୍ରମ ମୋତେ ଖୁସି ଲାଗିଥିଲା, ଯେହେତୁ ଆପଣମାନେ କୋଉ ଜାଗାରେ ଭୁଲ କରୁଛନ୍ତି, କୋଉ ଜାଗାରେ ତ୍ରୁଟି କରୁଛନ୍ତି, ଯଦି ସେ ତ୍ରୁଟିକୁ ଦେଖି ଆପଣମାନେ କ୍ଷମା ପ୍ରାର୍ଥନାଟା କଲେ ଆର ଟିକେ ଆମକୁ ବି ଶୁଣିକି ଖୁସି ଲାଗନ୍ତା। ଆଉ ଯୋଉ ଜାଗାରେ ଭୁଲ କରୁଛନ୍ତି ଭୁଲଟା ହେଇଯାଉଛି ଏବଂ କାର୍ଯ୍ୟକ୍ରମ ସାରିକି ପଳେଇ ଯାଉଛନ୍ତି, ସେଥିପାଇଁ ଟିକେ ମନ ଦୁଃଖ ହେଉଛି। ସେଥିପାଇଁ ଯଦି ଶକ୍ତି ପାଢୀ ଯଦି କଣ ପାଇଁ ସେ ଭଳି କାର୍ଯ୍ୟକ୍ରମ କଲେ ଏବଂ କଣ ପାଇଁ ସେ ଭୁଲକୁ ସୁଧାରିଲେ ନା ନାହିଁ ଏବଂ ସିଧାସଳଖ କାର୍ଯ୍ୟକ୍ରମ ସାରିଦେଲେ ଏହାର ଟିକେ କାରଣ ଟିକେ ଜଣେଇଲେ ମୁଁ ନିହାତି ଭାବରେ ଖୁସି ହେବି। ମୋଟାମୋଟି କହିବାକୁ ଗଲେ ଏ ହପ୍ତାହର ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି ଆଉ ଏ ଅଭିଯୋଗକୁ ନିହାତି ଭାବରେ ସାମିଲ କରିବି ବୋଲି ଆଶା ବିଶ୍ୱାସ କରୁଛି।
1: ଆମ କାର୍ଯ୍ୟକ୍ରମରେ ଯୋଉ ଆପଣ ଭୁଲକୁ ଦର୍ଶାଇଛନ୍ତି ଭାଇ, ସେଥିପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ ଆଉ ଆଗକୁ ଆମେ ଧ୍ୟାନ ଦେବୁ କି ଏମିତି ଭୁଲ ଆଉ ହେବନି। ଆଗାମୀ କାର୍ଯ୍ୟକ୍ରମ ଗୁଡିକ ଆମେ ଦେଖି ଚାହିଁକି କରିବୁ ଏବଂ ନିର୍ଭୁଲ ଭାବେ କରିବା ପାଇଁ ଚେଷ୍ଟା କରିବୁ। ଧନ୍ୟବାଦ ନୀଳାଞ୍ଚଳ ଭାଇ, ଆପଣ ଆପଣଙ୍କର ବହୁମୂଲ୍ୟ ସମୟ କାଢ଼ି ଆମକୁ ମତାମତ ପଠାଉଛନ୍ତି, ଏମିତି ଆମ ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଆଉ ଆପଣଙ୍କର ମତାମତ ଦେଉଥାନ୍ତୁ। ଧନ୍ୟବାଦ ଭାଇ। ତେବେ ସାଥୀ, ଚାଲନ୍ତୁ ଟିକେ ହସିବା ଏବଂ ଶୁଣିବା ଗୋଟେ ହସ ବସାରା। ଆରେ ଝିଅ, ଶୁଣିଲୁ?
2: ହଁ କୁହ, କଣ ହେଲା?
1: କଥା କଣ ବା, ଆଜିକାଲି ମୁଁ ଯେତେ ମାରିଲେ ତୁ ବିରକ୍ତ ହଉନୁ ଯେ?
2: ଆରେ ଏଥିରେ ଆଶ୍ଚର୍ଯ୍ୟ କଣ, ଆପଣ ତ ଭଲ ପାଇ ମାରୁଛନ୍ତି ନା, ଆଉ ବିରକ୍ତ କାହିଁକି ହେବି ମୁଁ?
1: ସୁନା ପିଲା, ହେଲେ ତୁ ତ ବେଶୀ ରାଗି, ଏବେ ରାଗକୁ କେମିତି କଣ୍ଟ୍ରୋଲ କରୁଛୁ ଯେ?
2: ଏ ଯୋ ଆମ ଘର ଟଏଲେଟ୍ ସଫା କରି।
1: ହେଲେ ଟଏଲେଟ୍ ସଫା କରିବା ଆଉ ରାଗ ଶାନ୍ତ କରିବା ଭିତରେ ସମ୍ପର୍କ କଣ?
2: କଣ ସମ୍ପର୍କ, କଥା କଣ କି ଯେ ତମେ ଯୋଉ ଦାନ୍ତ ଘଷା ବ୍ରଶ ୟୁଜ୍ କରୁଛ ନା, ସେଥିରେ ଏକା ମୁଁ ଟଏଲେଟ୍ ସଫା କରୁଛି।
1: କଣ କହିଲୁ, ବାଡି କାଇଁ ଯେ?

0: ତେବେ ସାଥୀ କାର୍ଯ୍ୟକ୍ରମକୁ ଆଗକୁ ନେବା ଏବଂ ଶୁଣିବା ଜାଣିବା କଥା। ସାଥୀ ପ୍ରଥମେ ରହିଛି ଫତେପୁର ସିକ୍ରି। ଫତେପୁର ସିକ୍ରି ହେଉଛି ଭାରତର ଏକ ପ୍ରସିଦ୍ଧ ଐତିହାସିକ ସହର ଓ ପର୍ଯ୍ୟଟନ ସ୍ଥଳୀ। ଏହା ଉତ୍ତରପ୍ରଦେଶର ଆଗ୍ରା ନିକଟରେ ଅବସ୍ଥିତ। ମୋଗଲ ସମ୍ରାଟ ଅକବର 16 ଶତାବ୍ଦୀରେ ଏହି ସହର ନିର୍ମାଣ କରି ଏହାକୁ ନିଜ ରାଜଧାନୀ କରିଥିଲେ। ସୁଫି ସନ୍ତ ଶେଖ ସଲିମ ସିଷ୍ଟିଙ୍କ ସମ୍ମାନରେ ଏହି ସହରର ନିର୍ମାଣ କରାଯାଇଥିଲା। ଏଠାରେ ବୁଲନ୍ଦ ଦରଓ୍ୱାଜା, ଜମା ମସଜିଦ, ପଞ୍ଚମହଲ, ଦିୱାନୀ ଖାସ ଓ ସଲିମ ଚିସ୍ତିଙ୍କ ସମାଧି ଭଳି ଅନେକ ଐତିହାସିକ ସ୍ଥାନ ରହିଛି। ଲାଲ ବାଲୁଆ ପଥରରେ ନିର୍ମିତ ଏହାର ସୁନ୍ଦର କୋଠବାଡ଼ି ମୋଗଲ ସ୍ଥାପତ୍ୟର ଅଦ୍ଭୁତ ନିଦର୍ଶନ। ପରେ ପରେ ଜଳ ଅଭାବ ଓ ଅନ୍ୟାନ୍ୟ କାରଣରୁ ଆକବର ଏହି ସହର ଛାଡ଼ି ଦେଇଥିଲେ। ଆଜି ଫତେପୁର ସିକ୍ରି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟସ୍ଥଳୀ ଏବଂ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ଭାବେ ପରିଚିତ।
1: ତେବେ ସାଥୀ ପରବର୍ତ୍ତୀ ଜାଣିବା କଥାରେ ଶୁଣିବା ମା କାମାକ୍ଷା ମନ୍ଦିର ସମ୍ପର୍କରେ। ମା କାମାକ୍ଷା ମନ୍ଦିର ଭାରତର ଏକ ପ୍ରସିଦ୍ଧ ଶକ୍ତିପୀଠ। ଏହି ପବିତ୍ର ମନ୍ଦିର ଆସାମ ରାଜ୍ୟର ଗୌହାଟୀ ସହର ନିକଟସ୍ଥ ନୀଳାଚଳ ପାହାଡ଼ ଉପରେ ଅବସ୍ଥିତ। ଏହା ମା କାମାକ୍ଷା ଦେବୀଙ୍କୁ ସମର୍ପିତ। ପୁରାଣ ଅନୁସାରେ ଦେବୀ ସତୀଙ୍କ ଶରୀରର ଏକ ଅଂଶ ଏଠାରେ ପତିତ ହୋଇଥିବାରୁ ଏହାକୁ ଶକ୍ତିପୀଠ ଭାବେ ମାନ୍ୟତା ମିଳିଛି। ମନ୍ଦିରର ସ୍ଥାପତ୍ୟ ଶୈଳୀ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ପ୍ରତିବର୍ଷ ଏଠାରେ ଅନେକ ଭକ୍ତ ଓ ପର୍ଯ୍ୟଟକ ଦେବୀଙ୍କ ଦର୍ଶନ ପାଇଁ ଆସନ୍ତି। ଆମ୍ବୁବାଚୀ ମେଳା ଏହି ମନ୍ଦିରର ଏକ ପ୍ରମୁଖ ପର୍ବ। ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରୁ ସାଧୁ ସନ୍ନ୍ୟାସୀ ଓ ଭକ୍ତମାନେ ଏଠାକୁ ଆସନ୍ତି। ମା କାମାକ୍ଷା ମନ୍ଦିର ଭାରତୀୟ ଧର୍ମ ଓ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରତୀକ।
0: ସାଥୀ ଶେଷରେ ରହିଛି ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି। ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଭାରତର ଏକ ପ୍ରସିଦ୍ଧ ଐତିହାସିକ ଓ ଧାର୍ମିକ ସ୍ମାରକ। ଏହା ତେଲଙ୍ଗାନାର ହାଇଦ୍ରାବାଦ ନିକଟସ୍ଥ ମୁଞ୍ଚିନ୍ତାଲ ଅଞ୍ଚଳରେ ଅବସ୍ଥିତ। ଏହି ପ୍ରତିମୂର୍ତ୍ତି ମହାନ ବୈଷ୍ଣବ ସନ୍ଥ ତଥା ଦାର୍ଶନିକ ଶ୍ରୀ ରାମାନୁଚାର୍ଯ୍ୟଙ୍କ ସ୍ମୃତିରେ ନିର୍ମିତ। ଏହାର ଉଚ୍ଚତା ପ୍ରାୟ 216 ଫୁଟ ଏବଂ ଏହା ଭାରତର ଉଚ୍ଚତମ ବସିଥିବା ପ୍ରତିମୂର୍ତ୍ତିମାନଙ୍କ ମଧ୍ୟରୁ ଗୋଟିଏ। ଶ୍ରୀ ରାମାନୁଚାର୍ଯ୍ୟ ସମସ୍ତ ମଣିଷ ସମ୍ମାନ ବୋଲି ବାର୍ତ୍ତା ଦେଇଥିଲେ। ତାଙ୍କର ଶିକ୍ଷା ପ୍ରେମ ଭକ୍ତି ଓ ସମାନତା ଉପରେ ଆଧାରିତ। ଏହି ପ୍ରତିମୂର୍ତ୍ତି ପରିସରରେ ଏକ ମନ୍ଦିର ସଂଗ୍ରହାଳୟ ଓ ଅନ୍ୟାନ୍ୟ ଆକର୍ଷଣୀୟ ସ୍ଥାନ ରହିଛି। ଏହା ଭାରତର ଆଧ୍ୟାତ୍ମିକତା ସଂସ୍କୃତି ଓ ସମାନତାର ଏକ ସୁନ୍ଦର ପ୍ରତୀକ।
1: ତେବେ ସାଥୀ ସମୟ ତ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବାର, କିନ୍ତୁ ତା ପୂର୍ବରୁ ଶୁଣିନେବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
0: ଆଗାମୀକାଲି ସୋମବାର ସୃଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଏକ ସମ୍ପାଦକୀୟ, ଯାହାର ବିଷୟ ରହିଛି ଠିକ୍ ଓଡ଼ିଆ ପଢ଼ିବା ଲେଖିବା ଏବଂ କହିବା। ପରେ ଶୁଣିବେ ଏକ ସାକ୍ଷାତକାର ଯୁବ କବୟିତ୍ରୀ ମିଲି ବେହେରାଙ୍କ ସହିତ। ଶେଷରେ ଶୁଣିବେ କିଛି ଜାଣିବା କଥା।

0: ତାହେଲେ ସାଥୀ, ଏଇ ତ ଥିଲା ଆଜିର ସୁରଭି କାର୍ଯ୍ୟକ୍ରମ। ଆଶା କରୁଛି ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମ ଭଲ ଲାଗିଥିବ। ତେବେ ଆଜିର ଆମର ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଜଣାଇବାକୁ ଯେମିତି ନ ଭୁଲନ୍ତି। ଆପଣମାନେ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ପଠାଇ ପାରିବେ। ସେଥିପାଇଁ ଆମ ନମ୍ବରଟି ହେଉଛି
1: 9438268568
0: ଏବଂ ଇମେଲ ଆଇଡିଟି ହେଉଛି
1: airjaipur@gmail.com।
0: ତେବେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ନେଇ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ପ୍ରିୟଙ୍କା ପାତ୍ର,
1: ଆଉ ମୁଁ କେ ସାଇ ଶ୍ରୁତି ଆଚାରୀ। ରହିଲୁ ସାଥୀ,
0: ନମସ୍କାର।
2: ଭେଟିଦେଲୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଥିଲି ପ୍ରିୟଙ୍କା ପାତ୍ର ଏବଂ କେ ସାଇ ଶ୍ରୁତି ଆଚାରୀ, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଦେଶୀୟ ଭାଷାର ଲାଇଫ୍ ଅନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ ଏବଂ ଜୟରାମ ମୁର୍ଜା। ଏହି କାର୍ଯ୍ୟକ୍ରମ ଶୁଣିବା ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମ କେନ୍ଦ୍ରର ଟକ୍ ଷ୍ଟୁଡିଓକୁ।

0: ଆପଣ ଯେଉଁମାନେ ଜମିକି ଯାଉଛନ୍ତି ତା ଆଗରୁ ଆପଣ ନଡ଼ିଆ ତେଲ ଲଗେଇକି ଜମିକି ଯାଆନ୍ତୁ ଗୋଡ଼ରେ, ଆଉ ହେଲେ ବାଲିକିଟା ଖାଇବାର କମିଯିବ। ଆଉ ଯଦି ଆପଣ କିଛି ହେଲା ତାକୁ ଆପଣ କର୍ପୁର ଆଦି ମଲମ ଆଦି ବ୍ୟବହାର କରିବେ ଗୋଡ଼ରେ, ମାନେ ତା ବାଲିଜନ୍ଦାରୁ ଆପଣ ଉପଶମ ପାଇପାରିବେ। ଆଉ ଏମିତି ଆମର ବି କର୍ପୁର ଆଉ ନଡ଼ିଆ ତେଲ ମିଶେଇକି ଲଗେଇଲେ ବି ସେଟା ଆପଣଙ୍କର ଅତି ସହଜରେ ତା ଦେହରୁ ରକ୍ଷା ପାଇପାରିବେ। ଆଉ ଗୋଡ଼ ଯୋଉ ନଡ଼ିଆ ତେଲ ଆଉ ଯୋଉ ଘର କରିବା ନଡ଼ିଆ ତେଲ ଆଉ କର୍ପୁର ୟାକୁ ଯଦି ବ୍ୟବହାର କରିବେ ତାକୁ କିଛି ଅସୁବିଧା ହବନି ଗୋଡ଼ରେ, ଆଉ ଗୋଡ଼ ଭଲ ରହିବ।
1: ଏଟା ତ ସେ ବାବୁ ପଚାରିଲା ତ ବାବୁ, ମୁଇଁ ପଚାରିବା କଥା କାଟା ବୋଲେ। ଏବେ ତ ଆମର ଯେନ୍ ଗର୍ଭବତୀ ମାଇଜୀ ମନ ଆଚ ସେମାନେ ଯେନ୍ ପୁକ୍ତା ହେବାଇ ସେଠି ଯାଇକରି, ଏବେ ତ ବର୍ଷା ଦିନ ଯେନ୍ ପିଲାମାନେ ଜନ୍ମ ହେବେ ସେମାନଙ୍କୁ ତାକୁ ଜାଗ୍ରତ ଯତ୍ନ କରି ରଖବାର ଅଛି। ସେଟା କାଜେ ତାର କାଜେ କାଟା
2: କେମିତି ଆର ଗୋଟେ ଫୋନ ବାରେ ଲାଗି
1: ୟା ଦେ ୟା ଦେ ୟା ଦେ ହ୍ୟାଲୋ ରେଡିଓ କୁ ପଚାରୁ।
3: ହ୍ୟାଲୋ ସରୋଜ ଆପଣ ନମସ୍କାର।
1: ଜୁଆର ଜୁଆର କେନ୍ତା ରଚାସ?
3: ଜୁଆର ଜୁଆର ମୁର୍ଜା ଭାଇ
2: ଜୁଆର ଜୁଆର କେନ୍ତା ରଚାସ?
3: ପୁରା ସ୍ୱାସ୍ଥ୍ୟ ପୁରା ଗାଗଳ ପୁରା ନିମାନ ଅଛି, ଆପଣମାନେ କେନ୍ତା ଅଛନ୍?
1: ମୋକେ କଣ ଗାଗଳ ନିମା ନାଇଁ, ଖୋକଲି ଦର୍ଦା ଅଛି, ଜୋର ଦୁଃଖା ଦର୍ଲା ଅଛି ମୋକେ।
3: କେମିତି
1: ଆରି ନ ପାନି ପାନି ଲଗେଇ ସମାନ ତ କାମ ଆରି ଲେନ କୋଟ ପିନ୍ଧବାର ଗାଡି ଧରବାର କାମ କରବାର, ଏଟା ତ ଚାଲିଲା ଅଛି ମୋକେ ଆରି। ତମର ପଇସା କଣ ଦିଆ ଖାଇ?
3: ମୁଁ ଡିଲାଞ୍ଚଳ ଭୂମି କହୁଛି ବଲାଙ୍ଗୀର ଜିଲ୍ଲାର।
2: ପ୍ରଶ୍ନ କାଟା ଅଛି ଆଜି
3: ଗର୍ଭବତୀ ମାଇ ମାନେ ଯୋଉଟା ଥିବେ ସେଇଟା ମାନଙ୍କୁ ଆମେ କେମିତି ଯତ୍ନ ରଖିପାରିବା, ଏଇଟା ଟିକେ ମୁଁ ଜାଣିବା ପାଇଁ ଚାହୁଁଛି। ତାଙ୍କର ସ୍ୱାସ୍ଥ୍ୟ କେମିତି ନ ବିଗିଡିବ, ତାଙ୍କୁ କେମିତି ସୁରକ୍ଷିତ ଦେଇପାରିବା?
0: ଦେଖନ୍ତୁ ଗର୍ଭବତୀ ମା ମାନଙ୍କୁ ତ ଏ ବର୍ଷା ଦିନେ ବିଶେଷ ଭାବେ ବାହାରକୁ ଛାଡିବା ଉଚିତ ନାହିଁ। ଯଦି ବାହାରକୁ ଆପଣ ପଠାଉଛନ୍ତି ତାକୁ ରେନକୋଟ କିମ୍ବା ଛତା ଧରିକି ସେମାନେ ଯିବା ଉଚିତ। ତାପରେ ଆପଣ ଏ ଯୋଉ ଇଏରୁ ରକ୍ଷା ପାଇବା ପାଇଁ ଗରମ ପାଣି ସବୁଦିନ ୟୁଜ୍ କରିବେ, ଆଉ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଖାଇବେ, ଯୋଉଟାକି ଆମର ଲେମ୍ବୁ କିମ୍ବା କମଳା ହଉ, ଏସବୁ ଖାଦ୍ୟ ଖାଇଲେ ଇମ୍ୟୁନିଟି ପାୱାର ଦେହର ବଢିବ। ଅଁଳା ବି ଆପଣ ଡେଲି ଗୋଟେ ଗୋଟେ ଖାଇବେ, ଯଦି ଆପଣଙ୍କର ଶରୀର ଇମ୍ୟୁନିଟି ପାୱାର ବଢିବ, ବଢିଲେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିଲେ ତାକୁ ଆଉ କୌଣସି ପ୍ରକାର ବାହ୍ୟ ରୋଗ ଆକ୍ରମଣ କରିପାରିବନି। ଆଉ ସେମାନଙ୍କ ପାଇଁ ତ ଆମର ସରକାର ତରଫରୁ ଦିଆହଉଛି, ଗର୍ଭବତୀ ମା ମାନଙ୍କୁ ଦିଆହଉଛି ଆଇରନ୍ ଆଉ କ୍ୟାଲସିୟମ ବଟିକା ଦିଆହଉଛି, ଯୋଉଟାକି ସେମାନେ 100 ଦିନ ଆଗରୁ ଖାଇବେ ଆଉ 100 ଡେଲିଭରିର 100 ଦିନ ପରେ ବି ଖାଉଛନ୍ତି, ଯୋଉଟା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ହେଉଛି। ଆଉ ସେମାନଙ୍କ ସ୍ୱାସ୍ଥ୍ୟ ଯତ୍ନ ନିହାତି ବର୍ଷା ଦିନେ ଅଧିକା ରଖିବା ଦରକାର।
3: ଦେଖନ୍ତୁ ସାର୍, ଆଉ ଗୋଟେ କଥା ମୁଁ ବିଶେଷ କରି ଜାଣିବା ପାଇଁ ଚାହୁଁଛି ଯେ ଅନେକ ମହିଳା ହଉ କି ପୁରୁଷ ହଉ ଯୋଉ ବିଲକୁ କାମରେ ଯାଉଛନ୍ତି, ଯାହାର ପଲା ରୋଗ ଜଗିବା ପାଇଁ ଯାଉଛନ୍ତି କି ଧାନ ବିଡ଼ିବା ପାଇଁ ଯାଉଛନ୍ତି, ତାଙ୍କର ଯତ୍ନ କିପରି ନେବେ? ସେ ତ ନିହାତି ତ ବିଲକୁ ନିହାତି ଗଲିଆ କରିଚାଲେ, ସେମାନଙ୍କର ଯତ୍ନ ବର୍ତ୍ତମାନ କେମିତି ନିଆଯିବ, ଏଇଟା ଟିକେ ମୁଁ ବିଶେଷ କରି ଆପଣଙ୍କ ପାଖରୁ ଜାଣିବା ପାଇଁ ଚାହୁଁଛି।
0: ଆପଣ ଯୋଉମାନେ କାମ କରୁଛନ୍ତି ସେମାନଙ୍କର ଇମ୍ୟୁନିଟି ପାୱାର ଟିକେ ଅଧିକା, ସାଧାରଣ ଲୋକଙ୍କଠୁ ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତାଟା ଅଧିକା ରହିଥାଏ, ବୁଝିଲେ କି? ଆଉ ସେଥିପାଇଁ ସେମାନେ ଆପଣ ଅତି ଶସ୍ତାରେ ଆପଣଙ୍କର ଦିଟା ଜିନିଷ ମିଳୁଛି, ଲେମ୍ବୁ ଗୋଟେ ମିଳିବ, ଆପଣଙ୍କର ଅଁଳା ମିଳିବ, ବୁଝିଲେ କି? ତୁଳସୀ ପତ୍ର ମିଳିବ, ମହୁ ମିଳିବ, ଆଉ ଏସବୁ ଜିନିଷ ଯଦି ଆପଣ ନିୟମିତ ଭାବେ ବ୍ୟବହାର କରିବେ ବହୁତ ରୋଗରୁ ମାନେ ରୋଗ ହବନି ଆପଣଙ୍କୁ। ଆଉ ଡେଲି ଆପଣ ଯେମିତି କୁହାଯାଉଛି ଗରିବର ଇଏ ହଉଛି ଅଁଳା, ଆମେ ଯେମିତି ଆପଲ୍ କୁହାହଉଛି ପ୍ରତିଦିନ ଆପଲ୍ ଖାଇବାକୁ କୁହାହଉଛି, ଧନୀ ଲୋକମାନେ ଆପଲ୍ ଖାଇବେ, ଗରିବ ଲୋକ ଖାଇପାରିବେନି, ତାକୁ ଯଦି ଅଁଳା ଡେଲି ଖାଇବେ, ଲେମ୍ବୁ ଗୋଟେ ଖାଇପାରିବେ କିଛି ଅସୁବିଧା ନାହିଁ, 2 ଟଙ୍କା 3 ଟଙ୍କାରେ ମିଳୁଛି ବର୍ତ୍ତମାନ, ଲେମ୍ବୁ ବହୁତ କମ୍ ଦାମ୍ରେ ମିଳୁଛି, ଏବଂ ଆପଣ ତାକୁ ଖାଇପାରିବେ।

0: ତାହେଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତିଟା ବଢିବ ଆଉ ଚା ଦ୍ୱାରା ବି କିଛି ଖରାପ ହବନି ଅଦା ବି ତା ଦେହରେ ପକେଇ ପାରିବେ ମହୁ ବି ପକେଇ ପାରିବେ ଚିନି ବଦଳରେ ଯଦି ଏମିତି କରିକି ଚାଟା ପିଇବେ ସେ ଯୋଉ କାଢା କୁହାଉଛି ସେ ଟାଇପ୍ ଚା ହେଇଯିବ ଚା ପ୍ରତି ଆପଣ ପକେଇଲେ ଚଳିବ ନ ପକେଇଲେ ବି ଚଳିବ
1: ଯଦି ଥଣ୍ଡା ଥିବ କି ଅତି ଗରମ ଥିବ କିଛି ଅସୁବିଧା
0: ହବନି ହଁ ଉଷୁମ ଉଷୁମ ପିଇ ପାରିବେ କିଛି ଅସୁବିଧା ହବନି
2: ଏଇଟା ତ ସେ ବାବୁ ପଚାରିଦେଲେ ମୁଁ ଯେଉଁଟା ପଚାରିଦେଲି ବାବୁକେ ହେଲେ ସାନ ସାନ ପିଲାମାନଙ୍କୁ କେମିତି ଯତ୍ନ କରବାର ବାବୁ ଯୋଉ ଜନ୍ମଲାର ପଛରେ ଯୋଉ ପିଲାମାନଙ୍କେ ଆମର ମମତା ଯୋଜନା ଲୋକ ତ ସେମାନେ ଅଙ୍ଗନବାଡ଼ି ଦିଦି ଆଶା ଦିଦି ନେଲେନି ତାର ପଛରେ ନିଶା ଡାକ୍ତର ବାବୁମାନେ କେମିତି ଏଟାକୁ ଯତ୍ନ କଲେ ସେ ପିଲାମାନେ କଣ ନିର୍ମାଣ କରିବେ ଭାଇ
0: ଆମର ଦେଖନ୍ତୁ ସାନ ଛୋଟ ଛୁଆମାନଙ୍କୁ ବି ଛୋଟ ଛୁଆମାନଙ୍କୁ ବି ଆମର ଏ ଯୋଉ ଅଙ୍ଗନବାଡ଼ି କେନ୍ଦ୍ରରେ ସେମାନଙ୍କୁ ଆଇରନ୍ ସିରପ୍ ଦିଆହଉଛି ସେଟା ଖାଇବା ଦ୍ୱାରା ତାଙ୍କର ରକ୍ତ ଶରୀରରେ ଠିକ ଭାବେ ରହିପାରିବ ଆଉ ତାପରେ ଆମର ଏବେ ଆସନ୍ତାକାଲି ଅଛି ଡିୱାର୍ମିଂ ଡେ ଯୋଉଟାକି କୃମି ପାଇଁ ଔଷଧ ଦିଆହଉଛି କୃମି ଔଷଧ ଖାଇକି ତାକୁ ଖାଇଲେ ତାର ରୋଗ ପ୍ରତିରୋଧକ ଶକ୍ତିଟା ବଢିବ ଆଉ ତାପରେ ଆପଣ ଦେଖିବେ ଛୋଟ ପିଲାଙ୍କୁ ଆପଣ ଯୋଉ ବାହାର ଜିନିଷ କିଛି ଦେବେନି ଏଇ ଦିନ ଆମର କୌଣସି ପ୍ରକାର ବାହାର ଖାଦ୍ୟ ଦେବେନି ଘର ହିଁ ପ୍ରସ୍ତୁତ କରିବେ ତୁଳସୀ ପତ୍ର ମହୁ ତାକୁ ଯଦି ନିୟମିତ ଦେବେ କିଛି ଅସୁବିଧା ହବନି
3: ସେମାନଙ୍କ
4: ବର୍ଷା ଦିନରେ ଗାଗଡ଼ ସୁରକ୍ଷା କେମିତି କରାଯିବ ସାର୍ ସେଇ ବିଷୟରେ ଟିକେ ଆମର ମାନେ ଯୋଉଟା କି ଆଦିବାସୀ ମାନଙ୍କୁ ଜଣେଇଦେବେ
0: ଦେଖନ୍ତୁ ଆମର ଗୋଟେ ଇଂରାଜୀ ଶବ୍ଦ ଅଛି ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍ ବୋଲି ଅଛି ବୁଝିଲେ କି ନାହିଁ ଆମର ସେଟାକୁ ସଂସ୍କୃତରେ କୁହାଯାଉଛି ସ୍ୱସ୍ଥ୍ୟ ସ୍ୱାସ୍ଥ୍ୟ ରକ୍ଷଣ ଆତୁରସ୍ୟ ବିକାର ପ୍ରଶମନ ବୁଝିଲେ କି ନାହିଁ ତାକୁ ଆମର ଆଦିବାସୀ ଲୋକମାନେ ବୁଝିବା ସରଳରେ କୁହାଯାଇଛି ଆଗରୁ ରୋଗ ହବା ଆଗରୁ ନିଜେ ତାର ସୁରକ୍ଷା ପାଇଁ ଚେଷ୍ଟା କରିବେ ରୋଗ ହେଇଗଲା ପରେ ତ ଔଷଧ ଖାଇବାକୁ ପଡିବ ରୋଗ ହବା ଆଗରୁ ଆପଣ ଯଦି ଯେଉଁମାନେ କିଛି କାମ କରୁନାହାନ୍ତି ସେମାନେ ନିୟମିତ ଏ ଯୋଉ ମର୍ଣ୍ଣିଂ ୱାକ୍ କରିବେ ଯୋଉ ସକାଳ ଚାଲିବା ଅଧଘଣ୍ଟା କରିବେ ଯୋଗ ପ୍ରାଣାୟାମ କରିବେ କରିବା ଦ୍ୱାରା କଣ ହବ ଆପଣ ପ୍ରାଣାୟାମ କଲେ ଅନୁଲୋମ ବିଲୋମ କଲେ ଆପଣଙ୍କର କଣ ହବ ଏ ଯୋଉ ଫୁସ୍ଫୁସ୍ଟା ସବୁବେଳେ କ୍ଲିୟର ହେଇକି ରହିବ ଆଉ ନିଜର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଲେ କୌଣସି ପ୍ରକାର ରୋଗ ଆକ୍ରମଣ କରିବନି ତା ବାଦେ ଆପଣ ଯେମିତି ଏବେ କହୁଥିଲି ଯେ ଆପଣ ଅଁଳା ଖାଇପାରିବେ ଲେମ୍ବୁ ଖାଇପାରିବେ କମଳା ଖାଇପାରିବେ ଆପଣ ଭିଟାମିନ୍ ସି ଯୁକ୍ତ ସବୁ ଖାଦ୍ୟ ଖାଇପାରିବେ ତାପରେ ଆପଣ ଔଷଧ ହିସାବରେ ଚବନପ୍ରାସ ଖାଇପାରିବେ ଆପଣଙ୍କର ତୁଳସୀ ଡ୍ରପ୍ ଆସୁଛି ଖାଇବେ ଗିଲୋ ଜୁସ୍ ଆସୁଛି ଖାଇବେ ଆଉ ଲକ୍ଷ୍ମୀବିଳାସ ଟେବ୍ଲେଟ୍ ଆସୁଛି ଖାଇବେ ଏସବୁ ଯଦି ଖାଇବେ ବୟସ୍କ ଲୋକମାନେ ସବୁବେଳେ ଆପଣ କେୟାରଫୁଲ ରହିବାକୁ ପଡିବ ଗରମ ପାଣି ସବୁବେଳେ ୟୁଜ୍ କରିବେ ଏଇଟା ସବୁବେଳେ ମୁଖ୍ୟ ହଁ ଗରମ ପାଣି ମୁଖ୍ୟ ଜିନିଷ ଆପଣଙ୍କ ପାଇଁ ରହିଲା ଆଉ ପ୍ରତିଦିନ ବ୍ୟାୟାମ ଯୋଗ କରିବାଟା ହଉଛି ଆପଣଙ୍କ ନିୟମିତ ଆବଶ୍ୟକତା ଆଉ ଆପଣଙ୍କ ଶକ୍ତି ଅନୁଯାୟୀ ଆପଣ ସବୁ ପ୍ରକାର ଏ ଯୋଉ ଭିଟାମିନ୍ ସି ଯୁକ୍ତ ଫଳ ଖାଇପାରିବେ ବୁଝିଲେ କି ଆଉ ବିଭିନ୍ନ ପ୍ରକାର ଏ ଯୋଉ ମାନେ ଆମର ଫଳ ସବୁଜ ପନିପରିବା ଆଉ ଗରମ ଖାଦ୍ୟ ସବୁ ଖାଇବେ ଆଉ ଏସବୁ ଖାଇଲେ ପ୍ରୋଟିନ୍ ଯୁକ୍ତ ଭିଟାମିନ୍ ଯୁକ୍ତ ଏସବୁ ଖାଦ୍ୟ ଖାଇଲେ ନିଶ୍ଚିତ ଭାବେ କୌଣସି ପ୍ରକାର ରୋଗ ଆକ୍ରମଣ କରିପାରିବନି
2: ରୋଗ ତ ନାନା ପ୍ରକାର ରୋଗ ଅଛି ଆରି ଗୋଟେ କେଲ ଅଛି କି ନାଇଁ ନାଇଁ ନାଇଁ ନାଇଁ
0: ସାନ ପିଲାଙ୍କୁ ସେଟା ଆପଣ କହିଲେ ସେ ଯୋଉ ଦିଟା ଅଙ୍ଗନବାଡ଼ି ସେଣ୍ଟର ଦିଆହଉଛି ସେମାନଙ୍କ ଏବେ ପ୍ରତି ସେଣ୍ଟରରେ ବି କିଛି ପରିପୂରକ ଖାଦ୍ୟ ହିସାବରେ ଆମର ଯେମିତି ଦିଆହଉଛି ଅଣ୍ଡା ଦିଆହଉଛି ଛତୁଆ ଦିଆହଉଛି ଆଉ ଛତୁଆରେ ବିଭିନ୍ନ ପ୍ରକାର ଶସ୍ୟ ଜାତୀୟ ଜିନିଷ ପଡିଥାଉଛି ତାପରେ ଆପଣଙ୍କର ଏ ଯୋଉ ବିଭିନ୍ନ ଖାଦ୍ୟ ସେମାନଙ୍କୁ ଦିଆହଉଛି ଗଜା ମୁଗ

0: ଦିଆହେଉଛି, ଲେମ୍ବୁ ପକେଇକି ତା ଦେହରେ ଦିଆହେଉଛି, ତାପରେ ମାଣ୍ଡିଆ ଲଡୁ, ବାଦାମ ଲଡୁ, ଏସବୁ ଜିନିଷ ଦିଆହେଉଛି।
1: ହ୍ୟାଲୋ ରେଡିଓ କି ପଚାରୁ।
2: ହ୍ୟାଲୋ ବାପା, ଜୁହାର ଜୁହାର।
1: ଜୁହାର ଜୁହାର, କେନ୍ତା ଅଛ ସବୁ ବାବୁ?
2: ଭଲ ଅଛି ବାପା।
1: ଆରେ କୁହ ତମର ଖବର କେମିତି? ସେଠି ପାଣି ମାରିଲାନି କି ନାଇଁ? ଗଲେ
2: ପାଣି ମାରିଲାନି, ମୁଁ ଜୟପୁର ଡାକ୍ତର ସାହେବ କହିଲିନି। ବର୍ଷା ମାସ ଗାଁ କି ଯତ୍ନ କେମିତି ନବାର?
1: ଏ ଦେ ବାବୁ ବସଲା ସତ କହିକି ତମକେ ଦେବେ ଉତ୍ତର।
0: କୁହନ୍ତୁ କଣ ଅସୁବିଧା ହଉଛି?
2: ନମସ୍କାର ଆଜ୍ଞା।
0: ନମସ୍କାର, କୁହନ୍ତୁ।
2: ବର୍ଷା ମାସ ଝିଅ ଗୋଟେ ଯତ୍ନ କେମିତି କରିବାର ଅଛି ସେ ପଚାରୁଛି ଆଜ୍ଞା।
0: ଆପଣ ଦେଖିବେ ବର୍ଷା ଦିନେ ବହୁତ ଲୋକ କେୟାରଲେସ୍, ମାନେ ଯୋଉଟା ବହୁତ ନିଜକୁ ନିଜେ ଠିକ ଭାବେ ପରିଚାଳନା କରୁନାହାନ୍ତି, ସେଥିପାଇଁ ବହୁତ ଲୋକ ହଇରାଣ ହଉଛନ୍ତି। ଆପଣ ଯୋଉଟା କହିଲେ, ଯୋଉ ଆମର ବହୁତ ଲୋକ ଛତା ଧରିନଥିବେ ବାହାରକୁ ବାହାରିବେ, ଆମର କୌଣସି ପ୍ରକାର ରେନକୋଟ ପିନ୍ଧିନଥିବେ ଗାଡି ଚଲେଇକି ଯାଉଥିବେ, ଆପଣ ଭୀଷଣ ବର୍ଷା ହେଲା ବେଳେ ଦେଖୁଥିବେ ସେ ମନ ଇଚ୍ଛା ଯାଉଥିବେ, ଆପଣ ବିଭିନ୍ନ ପ୍ରକାର ବର୍ଷା ହେବା ସମୟରେ ଆପଣ ଯଦି ବେଶୀ ବର୍ଷା ହେଉଛି କିଛି ସମୟ ଅପେକ୍ଷା କରିଦେବା ଭଲ। ଆଉ ଶରୀର ଯତ୍ନ ନେବା ପାଇଁ ହେଲେ ଆପଣ ଓଦା ନ ହେବାଟା ଭଲ, ଯେତେ ଆପଣ ରେନକୋଟ ପିନ୍ଧିଲେ କି ଛତା ଧରିଲେ ଚପଲ ପିନ୍ଧିଲେ ସବୁ ନିଜର ଶରୀର ସୁରକ୍ଷା ପ୍ରଥମେ କରିବା ଦରକାର, ତାପରେ ହଁ କୁହନ୍ତୁ। ବର୍ଷା ଦିନେ ମେନ୍ ହେଲା ପାଣି ପିଇବା କମିଯିବ, ଆଉ ଆମର ଏ ଯୋଉ ସଫା ସଫିଟା କମିଯିବ, ଗାଧୁଆ ପାଧୁଆ ସଫା ଏସବୁ ଜିନିଷ କମିଯିବ, ଶରୀରରୁ ଆମର ଯୋଉଟା ଖରାଦିନେ ଯେମିତି ଝାଳ ବାହାରୁଛି ସେଟା ବାହାରିବନି, ଦେହରୁ ମଇଳା ଅଂଶ ବାହାରିବନି, ଆଉ ଠିକ ଭାବେ ସଫାସଫି କରିବେନି, ଲୁଗାପଟା ଯଦି ଶୁଖିବନି ସେ ଲୁଗା ଫୁଙ୍ଗାଲ ଇନଫେକ୍ସନ ହବ, ବାହାରେ ଆପଣ ଶୁଖିବେ ଦେଖିବେ ସେଟା ଶୁଖିବନି, ଖରା ନହେଲେ କେମିତି ଶୁଖିବ? ଆପଣ କୋରାପୁଟ ଜିଲ୍ଲାରେ ଦିନ ସାତ ଦିନ ଆଠ ଦିନ ଧରି ବର୍ଷା ହଉଛି, ଆପଣ ନିଶ୍ଚିତ ଭାବେ ସେଗୁଡାକ ହବା ଦ୍ୱାରା ଚର୍ମରୋଗ ହବ, ଆଉ ଖାଦ୍ୟପେୟ ତାକୁ ଠିକ କରିବା ଦରକାର, ତାପରେ ଆପଣଙ୍କର ଏ ଯୋଉ ସଫାସଫି ଆଉ ସୂର୍ଯ୍ୟକିରଣ ବି ଲୁଗାପଟା ଉପରେ ପଡିଲେ କୌଣସି ପ୍ରକାର ରୋଗ ହବନି। ଆପଣ ହଳଦୀ ଦିଅନ୍ତୁ, ହଳଦୀ ଦେବେ ଆଉ ଗିଲୋଏ ଦେବେ ମାନେ ଆଉ ସେଗୁଡା କମିଯିବ, ବୁଝିଲେ କି ନାହିଁ? ହଳଦୀ ନିମ ଗିଲୋ ଏଗୁଡା ଯଦି ନିୟମିତ ଖାଇବାକୁ ଦେବେ ତାହେଲେ କମିଯିବ, ତାର ଚର୍ମ ରୋଗରୁ ମୁକ୍ତି ପାଇବ। ପାଣି ଗାଧେଇବା ପାଣି ବି ତାକୁ ଦେଖିବେ, ପାଣିଟା ଭଲ ପାଣି ୟୁଜ କରିବେ,
2: ଆଉ
0: ହଁ ହଁ ସେ ପାଣି ୟୁଜ କରିବେ, ଟ୍ୟାଙ୍କକୁ ବି ବର୍ଷା ଦିନ ଆଗରୁ ସଫା କରିବା ଦରକାର, ବୁଝିଲେ କି ନାହିଁ? ତା ପ୍ୟାଣ୍ଟ ସାର୍ଟ ସବୁ ସଫା କରିକି ଯେମିତି ବାହାରେ ଖରାରେ ଶୁଖାଇବା ବ୍ୟବସ୍ଥା କରିବେ।
1: ଆରେ ଗୋଟେ କଥା କାଇଟା ଅଛି ବାବୁ, ଏବେ ଯୋଉ ଶ୍ୱାସ ରୋଗୀ ମନେ ଅଛ ସେମାନଙ୍କୁ ତ ଏ ପାନି ମାରିବା ଦିନେ ତ ଜବର ଶ୍ୱାସ ଆସି, ଆରେ କାକରି ଆସି, ଆରେ ସିକ୍ଲିନ ରୋଗ ଯାକ ହେଲାନି, ସେମାନେ ମିଶା କେମିତି ଜାଗ୍ରତ ଯତ୍ନ କରିବାର ଅଛି ତାଙ୍କର ଗାଗଡ଼କେ?
0: ଯେମିତି ଆପଣ କହିଲେ ଶ୍ୱାସ ରୋଗୀ ମାନେ, ଶ୍ୱାସ ରୋଗୀ ଶ୍ୱାସ ଆରମ୍ଭ ନ ହେବାଟା ହିଁ ଠିକ, ଆପଣ ପ୍ରାଣାୟମ କଲେ, ମୁଁ ଯୋଉଟା କହୁଥିଲି ପ୍ରାଣାୟମ କଲେ ଆପଣ ଶ୍ୱାସର ପରିମାଣ ବହୁତ କମିଯିବ, ଆଉ ଆପଣଙ୍କର ଏ ଯୋଉ ସିକିଲ ସେଲ୍ ରୋଗୀମାନଙ୍କ ପାଇଁ ଆଉ ଯୋଉ ଆମର ଭିଟାମିନ ସି ଜାତ ଖାଦ୍ୟ ଖାଇବେ ମାନେ ବିଭିନ୍ନ ପ୍ରକାର ଆୟୁର୍ବେଦର ଅଛି, ଶ୍ୱାସ ଚିନ୍ତାମଣି ରସ ଅଛି, ଆପଣଙ୍କର ଶ୍ୱାସମୃତ ଅଛି, ଶ୍ୱାସାରି ଅଛି, ଆଉ ଦମାବୁଟି ଚୂର୍ଣ୍ଣ ଅଛି, ଏସବୁ ଖାଇଲେ କଣ ହବ ଶ୍ୱାସ ରୋଗରୁ ମୁକ୍ତି ମିଳିବ।
1: ହ୍ୟାଲୋ ରେଡିଓ କି ପଚାରୁ।
3: ହ୍ୟାଲୋ ଦିଦି, ଜୁହାର।
1: ଜୁହାର, କେନ୍ତା ରାଚସ ମୁଇ?
3: ମୁଇ ଭଲ ଅଛେ, ନିମା ଅଛେ ଦିଦି, ଆଉ ପୁରା ସବୁ ଭଲ ଅଛେ, ଆଉ ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
1: ଛାଡ଼ଦେଲା ହେଲାନି, ତମ ଖାତା ଶୁଣିଲେ ତ ଖାଜା ଖାଇଲା ପୁରା ଲାଗଲାନି।
3: ଆପଣଙ୍କର କଥା ଶୁଣିଲେ ଦିଦି, ବହୁତ ଦିନ ଆପଣଙ୍କ ସାଙ୍ଗେ କଥା ହଉଛେ।
4: ହେଲେ ବାଞ୍ଜି କାଇ ପ୍ରଶ୍ନ ଅଛେ?
3: ମାମା ଜୁହାର।
4: ଜୁହାର ଜୁହାର,
3: ଡାକ୍ତର ଆଜ୍ଞା ଆସିଛନ୍ତି, ଆସିଛ ନା ଶୁଣି ପାରିଥାଏ ମୁଇଁ?
4: ଡକ୍ଟର ବସାଇଲା ଅଛେ କାଇ?
3: ହଁ ଡାକ୍ତର ଆଜ୍ଞା, ପ୍ରଶ୍ନ ଅଛି ଆଜ୍ଞା। ଡାକ୍ତର ଆଜ୍ଞା ନମସ୍କାର।
0: ନମସ୍କାର
3: ଆଜ୍ଞା, ବର୍ଷା ଦିନ ଦେହର ଯତ୍ନ ଅଛି ତ ଆଜ୍ଞା, ମୋର ପ୍ରଶ୍ନ ହେଲା, ବର୍ଷା ଦିନ ତ ଦେହର ଯତ୍ନ ସମସ୍ତେ ନେବାର କଥା, ବହୁତ ବେମାରୀ ହୁଏ ବର୍ଷା ଦିନରେ, ଆମ ରୋଗ ସବୁ ଯେମିତି ହେଲା, ଆମ ଥଣ୍ଡା ଜ୍ୱର ଏମିତି ବହୁତ ହୁଏ, ତ ଦେହର ଯତ୍ନ ଆମେ ନେବା କଥା, କିନ୍ତୁ ଜାଣୁଛୁ, କିନ୍ତୁ ଆପଣ କୁହନ୍ତୁ ଆହୁରି କିପରି ଆମେ ଅଧିକ ସଚେତନ ହେଇକରି ଅଧିକ ଦେହର ଯତ୍ନ ନେଇପାରିବୁ। ଆଉ ଗୋଟେ କଥା ଆଜ୍ଞା, ବର୍ଷା ଦିନରେ ଆଖି ଧରା ରୋଗ ହୁଏ, ତ ମୋର ଆଖି ଧରା ରୋଗ

0: ହୋଇ ଯାଇଛି ଆଜି ପୁରା ଆଖି ଲାଲ ହେଇ ଗଡୁଛି ତ ସେଇଟା ବି ବର୍ଷା ଦିନରେ ହୁଏ କି ଆଜ୍ଞା ସେଇଟା
1: ହଁ ହଁ ବିଭିନ୍ନ ପ୍ରକାର ଏ ଯୋଉ ଇନଫେକ୍ସନ ଯୋଗୁ ଆଖି ଧରେ ଆଖି ଧରିଲା ପରେ ତ ତାକୁ ଆଇ ଡ୍ରପ ହିଁ ପକେଇବାକୁ ପଡିବ ବୁଝିଲେ କି ନାହିଁ ଆଖିର ଯୋଉ ଔଷଧ ଅଛି ତାକୁ ପକେଇଲେ ଆଖି ଧରିବା ରୋଗ କମିଯିବ ଆଉ ଯଦି ବିଶେଷ ଅସୁବିଧା ହେଉଛି ତାକୁ ଚକ୍ଷୁ ରୋଗ ବିଶେଷଜ୍ଞଙ୍କୁ ଦେଖେଇବେ ନାହିଁ ତ ଆମର ବିଭିନ୍ନ ପ୍ରକାର ଡ୍ରପ ଆସୁଛି ଆୟୁର୍ବେଦିକର ବି ଡ୍ରପ ଆସୁଛି ଆଉ ମେଡିକାଲରେ ବି ଆଜିକାଲି ମାଗଣାରେ ସବୁ ଆଖି ଡ୍ରପ ଦିଆହେଉଛି ତାକୁ ପକେଇଲେ କମିଯିବ ତା ପୂର୍ବରୁ ଆପଣ ସବୁବେଳେ ପ୍ରସ୍ତୁତ ହେଉଥିବେ ବର୍ଷା ଦିନେ ସମସ୍ତେ ଯେମିତି ରୋଗ ନ ହବ ତା ପାଇଁ ପ୍ରସ୍ତୁତ ହୁଅନ୍ତୁ ହେଲେ ଆପଣଙ୍କର ସୁବିଧା କ'ଣ ହବ ଆଗରୁ ହିଁ ଆପଣ ବର୍ଷା ଦିନ ଆରମ୍ଭ ହେବା ପୂର୍ବରୁ ନିଜେ ନିଜକୁ ପ୍ରସ୍ତୁତ କରିବେ ଯେମିତିକି ଆମେ ବର୍ଷାରେ କୌଣସି ପ୍ରକାର ରୋଗର ସମ୍ମୁଖୀନ ନ ହଉ ଆଉ ଖାଦ୍ୟ ପେୟ ଏସବୁ ଉପରେ ଗୁରୁତ୍ୱ ଦେବେ ବ୍ୟାୟାମ ଉପରେ ଗୁରୁତ୍ୱ ଦେବେ ତାପରେ ଆପଣଙ୍କର ଔଷଧ ଉପରେ ଗୁରୁତ୍ୱ ଦେବେ ସାଧାରଣ ଟିକେ ଯେମିତି ଆମେ ଘରେ ତୁଳସୀ ଅଛି ମହୁ ଅଛି ଆପଣଙ୍କ ଜିରା ରହିଲା ଶୁଣ୍ଠି ରହିଲା ଏଗୁଡ଼ା ଖାଇଲେ ସେ ବର୍ଷା ଦିନେ କ'ଣ ହବ ଆପଣ ହଜମ ଶକ୍ତି ବି କମିଯିବ ଏଗୁଡ଼ା ସବୁ ଖାଇବା ଦ୍ୱାରା ଜିରା ଜୁଆଣି ଏସବୁ ଖାଇଲେ ଆପଣ ହଜମ ଶକ୍ତି ବଢିବ ଆପଣ ଖାଦ୍ୟ ଠିକ ନିୟମିତ ଭାବେ ଖାଇବେ ଖାଦ୍ୟର ଖାଦ୍ୟ ହଜମ ହେଲା ପରେ ହିଁ ଖାଦ୍ୟ ଖାଇବେ ଆଉ ଆପଣଙ୍କର ଥଣ୍ଡା ଯେମିତି ହବନି କାଶ ହବନି ତା ପାଇଁ ନିଜକୁ ପ୍ରତିରୋଧ କ୍ଷମତା ବଢାଇବାକୁ ପଡିବ ଯେମିତି କହିଲେ ଆପଣଙ୍କର ଚ୍ୟବନପ୍ରାଶ ହଉ କି ଆପଣଙ୍କର ଗିଲେହ ତୁଳସୀ ଏସବୁ ଯଦି ଖାଇବେ ଆଉ ରୋଗର ପ୍ରତିରୋଧକ ଶକ୍ତି କମେ ଅଶ୍ୱଗନ୍ଧା ବି ଖାଇପାରିବେ ଆଉ ଶିଲାଜିତ ଏସବୁ ମାନେ ଭଲ ଭଲ ଜିନିଷ ଔଷଧ ସବୁ ପ୍ରାକୃତିକ ଉପାୟରେ ଯଦି ତାକୁ ଶରୀରକୁ ସୁରକ୍ଷା କରି ଦେଇପାରିବେ ନିଶ୍ଚିତ ଭାବେ ଭଲ ରହିପାରିବେ
0: ଆଜ୍ଞା ଗୋଟିଏ କଥା ଗୋଡରେ ପାଣି କନ୍ଦା ହୁଏ ବହୁତ ପାଣି ବର୍ଷାରେ ପୁରା ସେଟା ବି ବହୁତ ପୁରା କଷ୍ଟ ତା ମାନେ ଜଳଉଛି ସେଟା ତାପରେ ସେଥିର କଣ ଉପାୟ ଅଛି ଆଜ୍ଞା କଣ ମଲମ କି କଣ ଦେଲେ ସେଟା ଭଲ ହବ
1: ଆପଣ ସହଜ କଥା ହେଲା କର୍ପୂର ମଲମ ଗୋଟେ ଆସୁଛି ତାକୁ ଯଦି ଲଗେଇବେ ତାହେଲେ ସେ ପାଦର ଇଏଟା କମିଯିବ ଆପଣ ଯୁଆଡେ ଯିବେ ତା ଆଗରୁ ସକାଳୁ ନଡ଼ିଆ ଥିଲା ଆଗ ଆମର ଥିଲା ଲୋକମାନେ ପାଦରେ ତେଲ ଲଗେଇକି ରହୁଥିଲେ ରାତିରେ ଶୋଉଥିଲେ ଏବେ ସେସବୁ ଅଭ୍ୟାସ ଲୋକଙ୍କର ଛାଡିଯାଇଛି ଆଉ ତାକୁ ଯଦି ତେଲ ଲଗେଇକି ସକାଳେ ଯଦି ଇଏ କରିଦେଇଥିବେ ଦିନ ସାରା ସେ ବାଲି ଚନ୍ଦା ଖାଇବନି ମାନେ ଯୋଉଟା ଆପଣ ପାଣିରେ ଖାଇଯାଉଛି ବାଲି ଗୋଡ ଗୁଡାକ ଖାଉଛି ସେଟାକ ଆଉ ଅସୁବିଧା ହବନି ଆଉ ଯଦି ହେଲା ସେ କର୍ପୂରାଦି ମଲମ ଅଛି କି ଆପଣଙ୍କର ସମସ୍ତେ ଲୋକ ଦେଖୁଥିବେ ବହୁତ ଚାଷୀ ଲୋକମାନେ ଯୋଉମାନେ ଯୋଉ ଆମର ଯାଦୁ ମଲମ ମିଳୁଛି ସେ ଜିନିଷକୁ ବହୁତ ଲୋକ ୟୁଜ୍ କରୁଛନ୍ତି ଆଉ ସେମିତି ବିଭିନ୍ନ ପ୍ରକାର ଆଣ୍ଟି ଫଙ୍ଗାଲ କ୍ରିମ ବି ଆସୁଛି ତାକୁ ବି ଲଗେଇ ପାରିବେ ଲଗେଇଲେ ଆପଣଙ୍କର ଅସୁବିଧା ହବନି
0: ଆଜ୍ଞା ଧନ୍ୟବାଦ ଆଜ୍ଞା ନମସ୍କାର
2: ଧନ୍ୟବାଦ ଜୁହାର ଲାଗ
0: ଦିଦି ଜୁହାର ମାମା
3: ଜୁହାର
2: ହେଲେ ବାବୁ ମୋର ପଚାରିବା କଥା କାଇଟା ବୋଲେ ଏବେ ଯୋଉ ମନକେ ବୟସ ଅଧିକ ହେଲାନି 60 ବର୍ଷ ନିଜେ ଆସ୍ତି ହେଲାନି ଆମର ଡକରା ଡକରା ଡକରି ମନକେ ସେମାନଙ୍କେ ଅଜାନତି ମିଶା ନିମୋନିଆ ବୋଲି ଗୋଟେ ରୋଗ ସେମାନଙ୍କେ ଧାରିଲାନି ସେଟା ଆମେ ଜାଣି ନ ପାରୁନି ସେ ରୋଗର ଲକ୍ଷଣ କେନ୍ତା ସେଟା ହେଲାନି କାଇଟା ହେଲାନି କାହା ହିସାବରେ ସେ ଲୋକ ସେମିତି ଖାଇ ନ ପାରେ ସେଟା ଖଣ୍ଡେ କହିଦିଅସ୍ତ
1: ଆପଣଙ୍କର ଆଗରୁ ଯୋଉମାନେ ବହୁତ ଲୋକ ଧୂମ୍ରପାନ କରୁଥିଲେ କିମ୍ବା ଆପଣଙ୍କର ଦେଖୁଥିବେ ଫ୍ରିଜ୍ ଜିନିଷ ଏବେ ବହୁତ ବ୍ୟବହାର ହଉଛି ଆପଣ ଲୋକମାନେ ଯୋଉ ଥଣ୍ଡା ପାନୀୟ ବେଶୀ ପିଉଛନ୍ତି ଯୋଉଟାକି ଆମର କୋଲ୍ଡ ଡ୍ରିଙ୍କ କହୁଛନ୍ତି 10 ଟଙ୍କା 15 ଟଙ୍କା ମିଳୁଛି ସେଟା ସହଜରେ ମିଳୁଛି ଆଉ ସବୁ ଘରେ ଆଜିକାଲି ଦେଖିବେ ଫ୍ରିଜ୍ ଅଛି ଆଇସ୍କ୍ରିମ୍ ଭୋଜିକି ଗଲେ ଖାଇଦେଉଛନ୍ତି ଏସବୁ ଜିନିଷଟା ଯୋଉଟାକି ସ୍ୱାସ୍ଥ୍ୟ ପାଇଁ ବିଶେଷ ଭାବେ ଖରାପ ପ୍ରଭାବ ପକାଉଛି ଆପଣ ଆଉ ବୟସ ହେଲା ମାନେ ଆପଣ ନିହାତି ସବୁ ଘର କାମ ଛାଡିକି ବ୍ୟାୟାମଟା ଗୋଟାଏ ଘଣ୍ଟା ଯେମିତି ହେଲେ କରିବାକୁ ପଡିବ କରିଲେ ହିଁ ଆପଣଙ୍କ ଶରୀର ସୁସ୍ଥ ରହିବ ଆଉ ପରିବାର ଲୋକ ବି ତାଙ୍କ ଦାୟିତ୍ୱ ନେବା ଦରକାର ଯେମିତିକି ଆପଣ ଗରମ ଖାଦ୍ୟ ରାତିର ଖାଦ୍ୟ ଥିବ ତାକୁ ଫ୍ରିଜ୍ ରଖିଦେଉଛନ୍ତି ବହୁତ ଲୋକ ବହୁତ ବଡ ବଡ ଲୋକ ବି ତାକୁ ଫ୍ରିଜ୍ ରଖି 2 ଦିନ ପର୍ଯ୍ୟନ୍ତ ଖାଉଛନ୍ତି ଯୋଉଟାକି ଶରୀର ବହୁତ କୁପ୍ରଭାବ ପକେଇବ ଆପଣ ପରିବା ଯଦି ଫ୍ରିଜ୍ରେ ରଖିଲେ ତାକୁ ବେଶୀ ଦିନ ରଖିବେନି ରଖିବେ ଯଦି ପାଣିରେ ତାକୁ ବାହାର କରିକି ଗୋଟେ ଘଣ୍ଟା ଅଧଘଣ୍ଟା ବାହାର ରଖିକି ତାପରେ ତାକୁ କାଟିକି ୟୁଜ୍ କରିବେ ଆଉ କୋଲ୍ଡ ଡ୍ରିଙ୍କ ପିଇବେନି ବର୍ଷା ଦିନେ ଆମର ଇଏ କୋଲ୍ଡ ଡ୍ରିଙ୍କ ଆଇସ୍କ୍ରିମ ଏସବୁ
2: ଅଛି ଆମର ସେ ଯୋଉ କାଇଟା ବୋଲବାଏ ଯେ ଏପୁଲ ବୋଲବାଏ ଆରେ ସେ ଜାମ୍ ବୋଲବାଏ ଆରେ କମଲା ଏଟା ମନ ଆମର ଡୋକରା ଟୁକୁ ଖାଇଲେ ଭଲ କି ଦାଙ୍ଗଡ଼ା ଦାଣ୍ଡି ମନ ଖାଇଲେ ଭଲ ବୋଲେ ସେମାନେ ଏ ଯୋଉ ଶନିପାତ ପରା ରୋଗ ଏଟା ମନ ମାଡି ନବସେ
1: ନାଇଁ ଯେ ଆପଣ ଏଗୁଡା ଖାଇପାରିବେ ଏଟା କମଳା ଏପୁଲ କିଛି ଶରୀର ପାଇଁ କିଛି ଖରାପ କରେନି ଭଲ ଭଲ ଫଳ ଗୁଡାକ ଦେହ ପାଇଁ ବହୁତ ଭଲ ଜାମ ବି ବହୁତ ଭଲ ଆଉ ଏଗୁଡାକ ବହୁତ ଶସ୍ତାରେ ମିଳୁଛି ଆମ ଅଞ୍ଚଳରେ ତାକୁ ଯୋଉ ସିଜନରେ ଯୋଉ ଫଳ ମିଳୁଛି ଏବେ

ଦେଖିବେ ଯେ ଆପଣ ଜୟପୁର ସହରରେ ବହୁତ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର ଫଳ ଆସୁଛି, ଯୋଉଟା ଆପଣଙ୍କ ସେ ଋତୁର ସେ ଫଳ ଖାଇବେ ହେଲେ ତା ଦ୍ଵାରା ଆପଣଙ୍କର ରୋଗର ଇଏ ହବନି, ଶସ୍ତାରେ ବି ସେ ଜିନିଷ ଆପଣ ପାଇପାରିବେ। ଆଉ ଆପଣ ଯଦି ଇଏରେ ଆପଣ କହିଦେବେ ଗୋଟେ ଲୋକ ଆପଲ ଘାସି ତ 30 ଟଙ୍କା, ଡାଳିମ୍ବ ଗୋଟେ କିଣିଲେ 50 ଟଙ୍କା ହଉଛି, କିଣି ଖାଇପାରିବନି। ତାକୁ ଆପଣ ଯୋଉ ଋତୁକାଳୀନ ଫଳ ଯୋଉଟା କୁହା ହଉଛି ତାକୁ ଯଦି ସେ ଖାଇବ କିଛି ଅସୁବିଧା ହବନି। ବର୍ଷା ଦିନେ ଯେମିତି ପାଚିଲା କଦଳୀ ଖାଇବନି, ଆଉ ଦହି ବି ବେଶୀ ଖାଇବନି, ଚଲା ପିଇଲେ ଚଳିବ କିନ୍ତୁ ଦହି ଖଟା ଦହି ଖାଇବନି। ଘରେ ତିଆରି କରିବେ ସବୁ ଲୋକ ଦାଣା କଣ ଦହି ବାହାରୁ ନେଇ ଆସିବେ ଖାଇ।

0: ପିଉଛନ୍ତି, ଏତେ ବର୍ଷାରେ ବି ଲୋକ କୋଲ୍ଡ ଡ୍ରିଙ୍କ ପିଉଛନ୍ତି, ଯାହାଦ୍ୱାରା ଶରୀର ଉପରେ ପ୍ରଭାବ ପଡିବ, ତାକୁ ଥଣ୍ଡା ଖାଦ୍ୟ ଖାଇବେ ମାନେ ବାସି ଏସବୁ ଖାଇଲେ ମଧ୍ୟ ରୋଗର ଇଏ ବଢିବ, ନିମୋନିଆ ହବାର ଇଏ ସୂଚନା ବି ରହିବ।
1: ଏଇଟା ଖାଇଟା ବୋଲେ ଆଜ୍ଞା ନିମୋନିଆ ଆରେ ଶ୍ୱାସ ବେମାର ଆରେ କାକର ଗୋଡ଼ା ଶନିପାତ ହେବା ପରଟା ମନକେ ସେଟା ମନକେ ଏ ଯେନ୍ ଗାଗଡ଼ ଭିତରେ ଯେନ୍ କଫ ମନ ରହିଲାନି ସେଟାକେ କେନ୍ତା ଖାଲି ମୁଁ ଆଘାତି ପାଇବାର କିଆରି ସେମାନଙ୍କର କାହିଁ ଔଷଧ ଅଛି ସେଟା
0: ବହୁତ ଔଷଧ ଅଛି ତା ପାଇଁ ଆପଣ ଯେମିତି ଆୟୁର୍ବେଦିକ ଔଷଧ ଅଛି ଶୀତପଳାଦି ଚୂର୍ଣ୍ଣ ଅଛି ଆପଣଙ୍କ ମଧୁବାଣୀ ଅଛି ଆପଣଙ୍କର ଚନ୍ଦ୍ରାମୃତ ରସ ଅଛି ସିଦ୍ଧ ମକର ଧ୍ୱଜ ଅଛି ଆଉ କଫଲ ସିରପ ଟେବଲେଟ ଏସବୁ ଆସୁଛି ବହୁତ ଔଷଧ ଅଛି ଆଉ ଏସବୁକୁ ବିଭିନ୍ନ ପ୍ରକାର ମାନେ ତାର ଆୟୁର୍ବେଦ ବିଶେଷଜ୍ଞଙ୍କ ସହ ପରାମର୍ଶ କରିକି ଏଗୁଡ଼ା ଗ୍ରହଣ କଲେ ଆପଣ ଶରୀର ଉପରେ କୌଣସି କୁପ୍ରଭାବ ପକେଇବନି। ସାଧାରଣ କଥାରେ ଆଜିକାଲି ତ ସରକାର ଏଲୋପାଥିକ କଫସିଟାକୁ ବେଆଇନ କରିଦେଲେଣି, ଏଣୁ ଆପଣ ଏସବୁ ଜିନିଷ ଗୁଡ଼ା ଗ୍ରହଣ କରିବେ ନିଶ୍ଚିତ ଭାବେ ଆପଣ ଶରୀରରେ ଭଲ ପ୍ରଭାବ ପକେଇବ।
1: ଏବେ ତ ଆମର ଶ୍ରୋତାମାନ ମିଶା କହିଲେନି ଯେଉଁ ପାଣି ଆମେ ପିଲୁନି ସେଟାକେ ମିଶା ସେ ପାନି ମାନେ ପିଲେ ମିଶା ଜଣ୍ଡିସ ମିଶା ଆମକୁ ଏଟା ଖାଇଲାନି ସାନ ସାନ ପିଲା ଆମକୁ ଯେଉଁ ଏଟା ଖାଇଲାନି ସେମାନେ ଚିହ୍ନି ନପାରିଲେ ଜାଣି ନପାରିଲେନି ହେଲେ ସେ ପାନିର କାଜେ ମିଶା ଖାଇଟା ଗୋଟେ ସେମାନଙ୍କେ ସାନ ସାନ ପିଲାମାନେ କେମିତି ଦେଲେ ସେମାନେ କ'ଣ ଭଲ ହେବେ। ଆରେ କ୍ଷୀର ମିଶା ମା କ୍ଷୀର ଖାଇଲେ ଭଲ କି ସେ ଡବା କ୍ଷୀର ଦେଲେ ଭଲ ଆମ ପିଲା
0: ଦେଖନ୍ତୁ ଛଅ ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ହିଁ ଛୁଆକୁ ଦେବେ ଯଦ୍ୱାରା ତାର ନିଜର ଶକ୍ତି ବଢିବ ଆଉ ସେ ବ୍ରେନ୍ର ଡେଭଲପ୍ ହବ ଏସବୁ ଜିନିଷ ଛୁଆ ରହିପାରିବ। ଆଉ ଯଦି ଯୋଉ ଖାଦ୍ୟ କହୁଛନ୍ତି ଖାଦ୍ୟ ବି ସବୁ ଭଲ ଖାଦ୍ୟ ହିଁ ଛୁଆକୁ ଦେବେ ଆମର ଯେତେ ସବୁ ଶରୀରରେ ଇଏ ପାଇଁ ଆପଣ ଖାଦ୍ୟ ଉପରେ ବିଶେଷ ଗୁରୁତ୍ୱ ଦେବେ ଆଉ ପିଲାମାନଙ୍କ ଉପରେ ଯୋଉଟା ମା ଡବା କ୍ଷୀର କେବେ ବି ଦେବେନି ଆଉ ପିଲାମାନଙ୍କୁ ସବୁବେଳେ ଯତ୍ନରେ ରଖିଲେ ଆପଣଙ୍କର ଘରେ ପ୍ରସ୍ତୁତି ଖାଦ୍ୟ ଦେବେ ଯେତେବେଳେ ଛଅ ମାସ ହେଇଯିବ ତାକୁ ପରିପୂରକ ଖାଦ୍ୟ ଭାବେ ଆପଣ ଘର ପ୍ରସ୍ତୁତି ଖାଦ୍ୟ ହିଁ ଦେବେ।
1: ଆଲେ ବାବୁ ଆମର ରେଡିଓ କେ ପ୍ରସାର କାର୍ଯ୍ୟକ୍ରମ ଲଗିତି ଆସିକରି ବୈଠକ ଥାନି ନିମାନ ପ୍ରଶ୍ନର ଉତ୍ତର ଆମର ଶ୍ରୋତାମାନଙ୍କର ଦେବା ଖାଜେ ତମକେ ଜବର ଧନ୍ୟବାଦ ଦେଲୁନି ଆରି ଏତେ ସମୟ ଦେବା ଖାଇ ତମକେ ଧନ୍ୟବାଦ ଦେଲୁନି ଆରି ଆମର ଇତି ଯନ୍ତ୍ରୀ ବାବୁ ଆମକୁ ସାହାଯ୍ୟ କଲେ ସେମାନଙ୍କୁ ଆମେ ଜବର ଧନ୍ୟବାଦ ଦେଲୁନି ଆରି
2: ପ୍ରଶ୍ନ ପାଇଲା ହେଲେ ଯିବେ
1: ଜୁହାର ଲାଗ।

କେତେବେଳେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ସନ୍ଧ୍ୟା 6:10। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ପ୍ରଚାର କରିବ କେତୋଟି ହିନ୍ଦୀ ଭଜନ। ଶିଳ୍ପୀ ଅନିତା ତଲୱାର, ଲତିକା ଏବଂ ଏମ୍ଏଲ୍ ନକ୍ରା। ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ରାତି 8। ରାତି 7:30 ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ।

ବେ ଚାଷୀ ଭାଇଙ୍କୁ ବିପଦ କଥା କ୍ରମରେ ସାକ୍ଷାତକାର ମାଛ ଚାଷ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ସମ୍ପର୍କରେ କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଶୁଣିବେ ରାତି 8:15 ବେତାର ନାଟକ ଅଗଷ୍ଟ 9 ପ୍ରଚାର କରିବୁ ରାତି 9:30 ରଚନା ଏବଂ ପ୍ରଯୋଜନା ମନୋରଞ୍ଜନ ଦାସ ସହଯୋଗିତା ଗୋପବନ୍ଧୁ ଚୌଧୁରୀ ରାତି 10:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଖେୟାଲ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ ପରିବେଷଣ କରିଛନ୍ତି ରାଗ ପୁରିଆ ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆକାଶବାଣୀ ଜୟପୁର।

ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଜଗନ୍ନାଥ ପାଣିଗ୍ରାହୀ, ସାଧନା ଦାସ, ଗଗନ ବିହାରୀ ସ୍ୱାଇଁ, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ଏବଂ ସୁରେଶ ଚନ୍ଦ୍ର ମିଶ୍ର। ଶ୍ରୀରାମଚରିତ ମାନସ ପ୍ରଚାର କରିବ 6:25। ସକାଳ 6:35 ଶୁଣିବେ ଆଜିର ଅନୁଚିନ୍ତା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ପ୍ରଚାର କରିବ 6:45। ସକାଳ 7:25 ବର୍ଣ୍ଣାଳୀରେ ଶୁଣିବେ କାର୍ଯ୍ୟକ୍ରମ ସୁରଭି। ଏଥିରେ ଶୁଣିବେ କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସାକ୍ଷାତକାରର ଦ୍ୱିତୀୟ ଭାଗ। ସୁରଲହରୀ କାର୍ଯ୍ୟକ୍ରମ ପ୍ରଚାର କରିବ 8:30। ଶିଳ୍ପୀ ହେଲେ ଶଶାଙ୍କ ଶେଖର ମହାପାତ୍ର ଏବଂ କୁନ୍ତି ବେହେରା। କେତୋଟି ଲଘୁ ସଙ୍ଗୀତ ଶୁଣିବେ 8:45। ଶିଳ୍ପୀ କରୁଣାକର, ଶୈଳଭାମା ଏବଂ ଶ୍ରୀଚରଣ। 9:00 ଗୀତିଧାରାରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସପ୍ତଧାରାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ପୂର୍ବାହ୍ନ 10:30 ପ୍ରଚାର କରିବୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମାଙ୍ଗ। ଦିନ 11:00 ଶୁଣିବେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିବେ ଦିନ 12:00। ଦିନ 1:05 ଶୁଣିବେ ବାଦ୍ୟଯନ୍ତ୍ରର କାର୍ଯ୍ୟକ୍ରମ ନିର୍ଝରଣୀ। ଘର ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଚୈତ୍ୟଜହ୍ନ କାର୍ଯ୍ୟକ୍ରମ ପ୍ରଚାର କରିବୁ 5:30। ଏଥିରେ ହାଲଚାଲରେ ଶୁଣିବେ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ସମ୍ପର୍କରେ। ଭେଟଘାଟରେ ମାଛ ତାସ କାଜେ ଜାଁଳ ଆରି କେବେ ମିଳିଛି ଏ ସମ୍ପର୍କରେ ସାକ୍ଷାତକାର। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବର୍ଷା ଦିନେ ଗାଗଡ଼ର ଯତନ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 6:10। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଭି ଖୁସି କଭି ଗମ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ଏଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଅନିଲ ପାଣ୍ଡେ, ସଙ୍ଗୀତ ସନ୍ଦେଶ ସାଣ୍ଡିଲ୍ୟ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ହମ୍ ହେ ରାହି ପ୍ୟାର୍ କେ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଏଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଦକ୍ଷ ପ୍ରଜାପତିଙ୍କର ପ୍ରଥମେ ପତ୍ନୀ ଅଶିକ୍ଷୀଙ୍କ ଗର୍ଭରୁ ହର୍ଯ୍ୟସ୍ୱ ନାମକ 10,000 ପୁତ୍ର ଜାତ ହେଲେ। ନାରଦଙ୍କ ଉପଦେଶ କ୍ରମେ ସେମାନେ ପ୍ରଜା ସୃଷ୍ଟି ନ କରି ଭଗବାନଙ୍କ ଗୁଣଗାନ ପୂର୍ବକ ଲୋକଲୋକାନ୍ତର ବିଚରଣ କରିବାକୁ ଲାଗିଲେ। ପୁତ୍ରଗଣ କର୍ତ୍ତବ୍ୟଚ୍ୟୁତ ହୋଇଛନ୍ତି ଜାଣି ଦକ୍ଷ ପୁନରାୟ ସବଳାଶ୍ୱ ନାମଧେୟ 1,000 ପୁତ୍ର ଜାତ କଲେ। ସେମାନେ ପିତାଙ୍କ ଆଜ୍ଞାରେ ପ୍ରଜା ସୃଷ୍ଟି ଉଦ୍ଦେଶ୍ୟରେ ତପସ୍ୟା ଆରମ୍ଭ କଲେ।

ପ୍ରଚାର କଲୁ ଅଦିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 164ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ କଣ୍ଠଶିଳ୍ପୀ ଅନିତା ତଲୱାର, ଗୀତଟି ପୁରାତନ ରଚନାରୁ।

ଶୁଣିଲେ ହିନ୍ଦୀ ଭଜନ ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଶୁଣନ୍ତୁ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ପରେ ଜନଜୀବନ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବଡ଼ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କ'ଣ ପାଇଁ?
1: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିତ ନମିନୀ ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଶୁଣନ୍ତୁ, କଣ ଆପଣ PM ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
5: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ ଜିରୋ କରନେ କା ଭି ହେ।
2: ଏଥିରେ ଆପଣଙ୍କ ଘର ସୂର୍ଯ୍ୟଘର ହେଇଯିବ, ମାନେ ବିଜୁଳି ବିଲ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ କରନ୍ତୁ PM ସୂର୍ଯ୍ୟଘର.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ତିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ୱାଭିମାନ ଓ ଏକତାର ନୂତନ ତରଙ୍ଗ ସୃଷ୍ଟି କରେ, କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ସମେତ 16 ରାଜ୍ୟରେ ଆର୍ଥିକ ଦୁର୍ବଳ ବର୍ଗର ପରିବାର ପାଇଁ ପିଏମ୍ଏୱାଇ 2.0 ଅଧୀନରେ 2 ଲକ୍ଷରୁ ଉର୍ଦ୍ଧ୍ୱ ବାସଗୃହ ମଞ୍ଜୁର। ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ଏବଂ ଭାରତ ଛାଡ଼ ଆନ୍ଦୋଳନର ସ୍କୃତିରେ ଆଜି ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ। ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ଆଜିଠାରୁ 17 ପର୍ଯ୍ୟନ୍ତ ହର୍ ଘର୍ ତିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ଦିଗରେ

0: ସାମୂହିକ ସଂକଳ୍ପ ନେବା ଲାଗି ଶ୍ରୀ ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ତିରଙ୍ଗା ପତାକା ହେଉଛି ଦେଶର ଗର୍ବ ଓ ଗୌରବ। ଦେଶ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ନିରନ୍ତର ଉତ୍ସାହ ପ୍ରଦାନ କରିଥାଏ। ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନକୁ ଉତ୍ସର୍ଗୀକୃତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ତିରଙ୍ଗା 140 କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱରଠାରେ ଆଜି ରାଜ୍ୟସ୍ତରୀୟ ହର୍ ଘର୍ ତିରଙ୍ଗା ଅଭିଯାନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, 1942 ମସିହା ଅଗଷ୍ଟ 9 ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂତନ ଦିଗ୍ଦର୍ଶନ ଦେଇଥିଲା। ଜାତୀୟ ପତାକା ତ୍ରିରଙ୍ଗାର କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ଅଶୋକଚକ୍ର ନିରନ୍ତର କର୍ତ୍ତବ୍ୟ ପଥରେ ଆଗେଇ ଚାଲିବାର ଶିକ୍ଷା ଦେଇଥାଏ। ତିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମ, ସ୍ୱାଭିମାନ ଓ ଏକତାର ଏକ ନୂତନ ତରଙ୍ଗ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଅଭିଯାନ ସମଗ୍ର ଦେଶରେ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା 13 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଘର, ଅନୁଷ୍ଠାନ ଓ ପୁରପଲ୍ଲୀରେ ତ୍ରିରଙ୍ଗା ପତାକା ଉଡ଼ାଇ ଏହି ଜାତୀୟ ପର୍ବକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ସାରା ଦେଶ ଦେଶ ପ୍ରେମରେ ପ୍ଲାବିତ ହୋଇଯିବ। ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ବଳିଦାନ ଦେଇଥିବା ସ୍ୱତନ୍ତ୍ର ସେନାନୀଙ୍କୁ ଦେଶ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ମଧ୍ୟ କରିବ। ସବୁ ସଂଘର୍ଷ ଆନ୍ଦୋଳନ ତଥା ବିପ୍ଳବର କିଛି ପ୍ରତୀକ ଥାଏ, ଯାହା ସଂଗ୍ରାମୀଙ୍କୁ ଏକତା ସୂତ୍ରରେ ବାନ୍ଧି ଦେଇଥାଏ। ଆଜି ପୁଣି ଥରେ ସାରା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ହର୍ ଘର୍ ତିରଙ୍ଗା, ଘରେ ଘରେ ତିରଙ୍ଗାର ଆୟୋଜନ ଆଜି କରାଯାଉଛି।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ଲାଷ୍ଟିକ୍ର ବ୍ୟବହାର ନ କରିବା ସହିତ ପରିବେଶ ଅନୁକୂଳ ତ୍ରିରଙ୍ଗା ଉତ୍ସବ ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟଠାରେ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଚସ୍କତି ସୁରମା ପାଢ଼ୀ ଯୋଗଦେଇ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱର ପ୍ରତୀକ ତ୍ରିରଙ୍ଗା ପ୍ରତି ସମ୍ମାନ ପ୍ରଦର୍ଶନ ସହ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବା ଉପରେ ହର୍ ଘର୍ ତିରଙ୍ଗା ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲାର ଲୋଇସିଂହାର ଆଗଲପୁର ବ୍ଲକରେ ଆୟୋଜିତ ତିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନବରଙ୍ଗପୁର ଜିଲ୍ଲାରେ ଏକ ବିଶାଳ ତିରଙ୍ଗା ରାଲି ସହ ବନ୍ଦେ ମାତରମ୍ ଗାନକୁ ବ୍ୟାପକ ଭାବେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦେଶ ପାଇଁ ଅସୀମ ତ୍ୟାଗ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍କରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍କୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ମସିହା ଅଗଷ୍ଟ 8 ତାରିଖରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଏହି ବୀର ସେନାନୀମାନଙ୍କ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଯୁଗେ ଯୁଗେ ପ୍ରେରଣାର ସ୍ରୋତ ହୋଇ ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ଼ ଆନ୍ଦୋଳନର ଡାକରାରେ ଦେଶର ସ୍ୱାଧୀନତା ସଂଗ୍ରାମକୁ ଅମାପ ଶକ୍ତି ମିଳିଥିଲା। ଉପନିବେଶବାଦୀ ଶାସନରୁ ମୁକ୍ତି ପାଇବା ପାଇଁ ଭାରତୀୟମାନଙ୍କ ଅତୁଟ ସଂକଳ୍ପକୁ ଏହା ପ୍ରତିଫଳିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିବା ସହ ଦେଶର ବୀର ସେନାନୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କେନ୍ଦ୍ରାପଡ଼ା ତିନିମୁହାଣୀ ଗାନ୍ଧି ସ୍କୃତି ପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର, ବିଧାୟକ ଗଣେଶ୍ୱର ବେହେରାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କେନ୍ଦ୍ରାପଡ଼ା ପଦଯାତ୍ରାର ସ୍କୃତିଚାରଣ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତାକାଲି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟଠାରେ ଏହି ନିଯୁକ୍ତିମେଳାର ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ପିଏମ୍ଏୱାଇ ୟୁ

ଏବଂ ପିଏମ୍ଏୱାଇ 2.0 ଅଧୀନରେ 1,25,00,000 ଉର୍ଦ୍ଧ୍ୱ ଆବାସ ମଞ୍ଜୁର ହୋଇଥିବା ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ 1,00,000,000 ଉର୍ଦ୍ଧ୍ୱ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶା ସମେତ 16 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥନୈତିକ ଦୁର୍ବଳ ବର୍ଗର ପରିବାରଗୁଡ଼ିକ ପାଇଁ ପିଏମ୍ଏୱାଇ 2.0 ଅଧୀନରେ 2,09,000 ଉର୍ଦ୍ଧ୍ୱ ବାସଗୃହ ମଞ୍ଜୁର କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଓଡ଼ିଶା ହାଇକୋର୍ଟର 2 ବିଚାରପତିଙ୍କ ବଦଳିକୁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କରିଛନ୍ତି। ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଗୁଜରାଟ ହାଇକୋର୍ଟକୁ ଏବଂ ଜଷ୍ଟିସ୍ କୃଷ୍ଣରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟକୁ ବଦଳି ପାଇଁ କଲେଜିୟମ୍ ସୁପାରିଶ କରିଛନ୍ତି। ନୟାଗଡ଼ଠାରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ସହ ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱଚ୍ଛ ସହର ଓ ସୁସ୍ଥ ସମାଜ ଗଠନ ପାଇଁ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ ଭାବେ ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ବିଭାଗୀୟ ଅଧିକାରୀ ସଫେଇ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସର୍କେ ଚିତ୍ରକୋଣ୍ଡା ବ୍ଲକ ଗସ୍ତ କରି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଚିତ୍ରକୋଣ୍ଡା ବ୍ଲକର ବୁଥସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା କରାଯାଇଥିବା ଅନ୍ଲାଇନ୍ ଦସ୍ତାବିଜ୍ ଦାଖଲ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏକ ସ୍ୱଚ୍ଛ ସମ୍ପୂର୍ଣ୍ଣ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଜନଜାତି ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଆଦିବାସୀ ସମାଜର ସ୍ୱାଭିମାନ ଅଧିକାର ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ମାଡ଼କାମି ମଙ୍ଗୁ ଖିଲୋ ପ୍ରମୁଖ ଯୋଗଦେଇ ଜନଜାତିମାନଙ୍କ ଅଧିକାର ସାମ୍ବିଧାନିକ ସୁବିଧା ଓ ସ୍ଥାୟୀ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ସାଳନ୍ଦୀ ଓ ନାଳିଆ ନଦୀରେ ବନ୍ୟା ଆସିବାରୁ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ତିହିଡ଼ି ବ୍ଲକର ବାର ବିଲୋଣା ବାରସର ପଞ୍ଚାୟତ ସମେତ ଚାନ୍ଦବାଲି ଭଦ୍ରକ ବାସୁଦେବପୁର ଭଣ୍ଡାରୀପୋଖରୀ ଏବଂ ଧାମନଗର ଆଦି 6 ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଝାଡ଼ଖଣ୍ଡ ଉପରେ ସୃଷ୍ଟି ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଆସନ୍ତା 14 ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ୱାଭିମାନ ଓ ଏକତାର ନୂତନ ତରଙ୍ଗ ସୃଷ୍ଟି କରେ କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ସମେତ 16 ରାଜ୍ୟରେ ଆର୍ଥିକ ଦୁର୍ବଳ ବର୍ଗର ପରିବାର ପାଇଁ ପିଏମ୍ଏୱାଇ 2.0 ଅଧୀନରେ 2,00,000 ଉର୍ଦ୍ଧ୍ୱ ବାସଗୃହ ମଞ୍ଜୁର। ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ଏବଂ ଭାରତ ଛାଡ଼ ଆନ୍ଦୋଳନର ସ୍କୃତିରେ ଆଜି ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ।

0: ନୂଆ କାର୍ ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
1: ରହିଯା ବୁଦ୍ଧୁ।
2: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
0: ଓ,
1: ତୁ ବୁଝିଗଲୁ ନା? ରିଲାକ୍ସ।
0: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ।
2: RBI କହେ, ସ୍ମାର୍ଟ ବନ, କୁଲ ରୁହ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବିଶ୍ୱ ଇତିହାସ ଏବଂ ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ ଅନୁଧ୍ୟାନ କଲେ ଜଣାଯାଏ, ଯେତେବେଳେ ମଧ୍ୟ ଅନ୍ୟାୟ, ଅତ୍ୟାଚାର ଏବଂ ଶୋଷଣ ବିରୋଧରେ ସଂଗ୍ରାମ ହୋଇଛି, ସେତେବେଳେ ସଙ୍ଗୀତ ଏକ ଶକ୍ତିଶାଳୀ ଅସ୍ତ୍ର ଭାବରେ କାମ କରିଛି। ସଙ୍ଗୀତ କେବଳ ମନୋରଞ୍ଜନ ପାଇଁ ନୁହେଁ, ବରଂ ଏହା ଜନମାନସରେ ବିପ୍ଳବର ଚେତନା ଜାଗ୍ରତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ବିପ୍ଳବୀ ସଙ୍ଗୀତଗୁଡ଼ିକ ଲୋକଙ୍କୁ ନିଜର ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଏ। ଗୋଟିଏ ସ୍ୱରରେ ସଙ୍ଗୀତ ଗାଇବା ଲୋକଙ୍କ ଭିତରେ ଗୋଷ୍ଠୀଗତ ଏକତା ଏବଂ ଭ୍ରାତୃଭାବ ବୃଦ୍ଧି କରାଇଥାଏ। ମୁଖ୍ୟତଃ ନିରକ୍ଷର ତଥା ସାଧାରଣ ଲୋକଙ୍କ ନିକଟରେ ରାଜନୈତିକ ଏବଂ ସାମାଜିକ ଚିନ୍ତାଧାରା ପହଞ୍ଚାଇବା ପାଇଁ

ସଙ୍ଗୀତ ସବୁଠାରୁ ସହଜ ମାଧ୍ୟମ। କୁହାଯାଇଛି ଶସ୍ତ୍ର ଯାହା କରିପାରେ ନାହିଁ, ଏକ ପ୍ରଭାବଶାଳୀ ସଙ୍ଗୀତ ତାଠାରୁ ଅଧିକ ଶୀଘ୍ର ମନୁଷ୍ୟର ମନକୁ ବଦଳାଇପାରେ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସଙ୍ଗୀତ ସତ୍ୟାଗ୍ରହୀମାନଙ୍କୁ ପ୍ରେରଣା ଯୋଗାଇବା ସହ ସାହସ ଦେଉଥିଲା। ଆଜି କ୍ରାନ୍ତି ଦିବସରେ ଆସନ୍ତୁ ଏପରି କେତେକ ସଙ୍ଗୀତ ସମ୍ପର୍କରେ ଜାଣିବା। ଦେଶପ୍ରେମର ଭାବନା ସହିତ ଭାରତରେ ଚଳଚ୍ଚିତ୍ର ନିର୍ମାଣର ଶୁଭାରମ୍ଭ ହୋଇଥିଲା। ବ୍ରିଟିଶ ଶାସନର କଠୋର ବ୍ୟବସ୍ଥା ଭିତରେ ବି ଚଳଚ୍ଚିତ୍ର ନିର୍ମାତାମାନେ ଦର୍ଶକଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ପାଇଁ

ଚଳଚ୍ଚିତ୍ର ବୋଲି କୁହାଯାଏ। ଏଥିରେ ଥିବା ଗୀତ ଜୟ ଜୟ ଜନନୀ ଜନ୍ମଭୂମି ମାତା ସେ ସମୟରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା। ଏହାକୁ ଲେଖିଥିଲେ ଯମୁନା ସ୍ୱରୂପ କାଶ୍ୟପ। ଏହା ସହିତ ଥିଲା ସେବାକେ ହମ୍ ବ୍ରତଧାରୀ ଗୀତଟି, ଯାହା ସ୍ୱାଧୀନତା ସଂଗ୍ରାମୀଙ୍କୁ ବେଶି ଆକୃଷ୍ଟ କରିଥିଲା। ଉଣେଇଶହ 1940 ମସିହାରେ ମୁକ୍ତିଲାଭ କରିଥିଲା ବନ୍ଧନ ଚଳଚ୍ଚିତ୍ର। କବି ପ୍ରଦୀପ ଏଥିରେ ଏକ ଗୀତ ଲେଖିଥିଲେ, ଚଲ ଚଲ ରେ ନୌଜବାନ ଚଲୋ ସଙ୍ଗ ଚଲେ ହମ୍। ସେହି ସମୟରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ଉତ୍ସାହ ସଞ୍ଚାର କରିବାରେ ଏହା ଏକ ପ୍ରେରକ ଶକ୍ତି ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲା। ଏହି ଗୀତର ଏପରି ପ୍ରଭାବ ଥିଲା ଯେ 1944 ମସିହାରେ ଫିଲ୍ମିସ୍ତାନ ଚଲ ଚଲ ରେ ନୌଜବାନ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲା। ଉଣେଇଶହ 1941 ମସିହାରେ ସୋହରାବ ମୋଦି ନିର୍ମାଣ କରିଥିଲେ ଚଳଚ୍ଚିତ୍ର ସିକନ୍ଦର। ଏଥିରେ ପଣ୍ଡିତ ସୁଦର୍ଶନ ଲେଖିଥିବା ଗୀତ ଜିତେ ଦେଶ ହମାରା ଭାରତ ହେ ଘରବାର ହମାରା ଭାରତ ହେ ସଂସାର ହମାରା ସେତେବେଳେ ଦେଶପ୍ରେମୀମାନଙ୍କ କଣ୍ଠସ୍ଥ ହୋଇଥିଲା। ବମ୍ବେ ଟକିଜ୍ର ଆଉ ଏକ ଚଳଚ୍ଚିତ୍ର କିସ୍ମତ ପାଇଁ ମଧ୍ୟ ଏକ କାଳଜୟୀ ଗୀତ ରଚନା କରିଥିଲେ କବି ପ୍ରଦୀପ। ଅମୀର ବାଇ କର୍ଣ୍ଣାଟକୀ ଏବଂ ଖାନ୍ ମସ୍ତାନା ଗାଇଥିବା ଏହି ଗୀତଟି ବ୍ରିଟିଶ ସରକାରଙ୍କୁ ମଧ୍ୟ ଭୟଭୀତ କରିଦେଇଥିଲା। ଭାରତ ଛାଡ଼ ଆନ୍ଦୋଳନ ବେଳେ 1943 ମସିହାରେ ଆସିଥିବା ଏହି ଗୀତ ଦେଶର ଗଳିକନ୍ଦିରେ ଶୁଣିବାକୁ ମିଳିଲା। ଗୀତଟି ଥିଲା ଆଜ୍ ହିମାଲୟ କି ଚୋଟି ସେ ହମ୍ନେ ଲଲକାରା ହେ ଦୂର ହଟୋ ଏ ଦୁନିଆ ୱାଲୋ ହିନ୍ଦୁସ୍ତାନ ହମାରା ହେ। ବ୍ରିଟିଶ ସରକାର କବି ପ୍ରଦୀପଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିଲେ ବି ଏହା ବିଶ୍ୱଯୁଦ୍ଧରେ ବ୍ରିଟିଶମାନଙ୍କୁ ସହଯୋଗ କରିବା ଲାଗି ବାର୍ତ୍ତା କହି ଖସି ଆସିଥିଲେ କବି। ତେବେ ଅସଲରେ ସେ ଯେଉଁଠାରେ ଏହି ଭାବ ପହଞ୍ଚାଇବାକୁ ଚାହୁଁଥିଲେ ସେଠାରେ, ଅର୍ଥାତ୍ ଦେଶର ସଂଗ୍ରାମୀଙ୍କ ପାଖରେ ଏହା ପହଞ୍ଚି ସାରିଥିଲା। ଉଣେଇଶହ 1946 ମସିହାରେ ଆସିଥିଲା ଚଳଚ୍ଚିତ୍ର ହମ୍ ଜୋଲି। ଏଥିରେ ନୁର ଜହାଙ୍କ କଣ୍ଠରେ ଥିବା ଏହି ଗୀତରେ ସ୍ୱାଧୀନତାର ପଦଧ୍ୱନି ଯେପରି ଶୁଣାଯାଇଥିଲା, ସ୍ୱାଧୀନତାର ସଂକଳ୍ପ ଆହୁରି ମଜବୁତ ହେବାରେ ଲାଗିଥିଲା। ଗୀତଟି ଥିଲା ୟେ ଦେଶ ହମାରା ପ୍ୟାରା ହିନ୍ଦୁସ୍ତାନ ଜହାଁ ସେ ନ୍ୟାରା। ଭାରତ ଛାଡ଼ ଆନ୍ଦୋଳନର ସ୍କୃତିରେ ଆଜି ପାଳନ କରାଯାଉଛି ଅଗଷ୍ଟ କ୍ରାନ୍ତି ଦିବସ। ଆଜିଠାରୁ ଆରମ୍ଭ ହୋଇଛି ହର୍ ଘର ତିରଙ୍ଗା ଅଭିଯାନ। ତିରଙ୍ଗା ଏ ଦେଶର ସମ୍ମାନ, ପ୍ରତ୍ୟେକ ନାଗରିକ ତିରଙ୍ଗାର ସମ୍ମାନ କରିବା ଲାଗି ପ୍ରତିବଦ୍ଧ ରହିବା ଜରୁରୀ।

0: ଶୁଣିଲେ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ପରେ ଜନଜୀବନ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ କିଛି ଖଟା କିଛି ମିଠା ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ସତ୍ୟଜିତ ଏବଂ ଅସୀମା ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ସଙ୍ଗୀତ ଅଭିଜିତ ମଜୁମଦାର
1: ଧାଗିନେ ତା ଧାଗିନେ ତା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। Love.com ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ କୁମାର ବାପି ଏବଂ ତପୁ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତ ସଙ୍ଗୀତ ପ୍ରେମ ଆନନ୍ଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ଶେଷରେ ଶୁଣନ୍ତୁ ରାଜା ଝିଅ ସଙ୍ଗେ ହେଇଗଲା ଭାବ। ଏହି ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ମାନିଲେ ଉଦିତ ନାରାୟଣ ଏବଂ ନିବେଦିତା। ଗୀତ ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପ୍ରେମ ଆନନ୍ଦ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ସମୟ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶବାସୀଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପିଏମ୍ ଆବାସ ଯୋଜନା ଅଧୀନରେ ଦେଶରେ 1,25,00,000ରୁ ଉର୍ଦ୍ଧ୍ୱ ଆବାସ ହୋଇଛି ମଞ୍ଜୁର। ଚୀନ୍ର ପୂର୍ବ ଉପକୂଳରେ ସ୍ଥଳଭାଗ ସ୍ୱର୍ଶ କଲା ଟାଇଫୁନ୍ ଡଲ୍ଫିନ୍। ଭାରତ ଆମେରିକା ନୌସେନା ପକ୍ଷରୁ ଆସନ୍ତାକାଲିଠାରୁ ମିଳିତ ଭାବେ ଆରମ୍ଭ ହେବ ବିସ୍ଫୋରକ ଅସ୍ତ୍ର ନିରୋଧି ଅଭ୍ୟାସ। ଏବଂ କୋରିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କଲେ ଭାରତର ଅସ୍ମିତା ଚାଲିଆ। ଦେଶବ୍ୟାପୀ ହର୍ ଘର୍ ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। 17 ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। 2022 ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଭାରତର ସବୁଠାରୁ ଜନଭାଗିଦାରୀ ଅଭିଯାନ ମଧ୍ୟରୁ ଏହା ଅନ୍ୟତମ। ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଦେଶବ୍ୟାପୀ ବନ୍ଦେ ମାତରମ୍ ସାମୂହିକ ଗାନର ଆୟୋଜନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଶବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ୍ ଗାନ କରିବାକୁ ଆହ୍ୱାନ ଦିଆଯାଇଛି।

ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଆଜି ହର୍ ଘର୍ ତିରଙ୍ଗା ଅଭିଯାନର ଅଂଶସ୍ୱରୂପ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ଶ୍ରୀବିଜୟପୁରମ୍ସ୍ଥିତ ଫ୍ଲାଗ୍ ପଏଣ୍ଟଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଉପରାଷ୍ଟ୍ରପତି ଡକ୍ଟର ବିଆର୍ ଆମ୍ବେଦକର ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଅଡିଟୋରିୟମ୍ଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ତିରଙ୍ଗା କନ୍ସର୍ଟ ଅନ୍ ବନ୍ଦେ ମାତରମ୍ରେ ଯୋଗ ଦେଇଥିଲେ। ଶ୍ରୀ ରାଧାକୃଷ୍ଣନ୍ ଭାରତର ସ୍ୱାଧୀନ

ସ୍ୱାଧୀନତା ସଂଗ୍ରାମ ସହ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ରହିଥିବା ସ୍ୱର୍ଣ୍ଣିମମୟ ଐତିହ୍ୟର ସ୍କରଣ କରିଥିଲେ। ସେ କହିଛନ୍ତି ଏହି ଦ୍ୱୀପପୁଞ୍ଜରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅକଥନୀୟ ଅତ୍ୟାଚାର ଦିଆଯାଉଥିଲା। ଦେଶର ସ୍ୱାଧୀନତା ସଂଗ୍ରାମ ପାଇଁ ସେମାନେ ଅକଳ୍ପନୀୟ ଯନ୍ତ୍ରଣା ଭୋଗ କରିଥିଲେ। ସେଲୁଲାର ଜେଲ୍ର ଉଲ୍ଲେଖନୀୟ ଐତିହ୍ୟ ବର୍ଷ୍ଣନା କରି ଶ୍ରୀ ରାଧାକୃଷ୍ଣନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଏବଂ ଅବଦାନକୁ ମନେ ପକାଇଥିଲେ। ସେ ମଧ୍ୟ 1943 ଡିସେମ୍ବର 30 ତାରିଖ ଐତିହାସିକ ଦିବସର ସ୍କୃତିଚାରଣରେ କହିଥିଲେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏହିଦିନ ପୋର୍ଟ ବ୍ଲେୟାର୍ଠାରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ। ବନ୍ଦେ ମାତରମ୍ ଜୟଗାନ ସମ୍ପର୍କରେ ଉପରାଷ୍ଟ୍ରପତି କହିଛନ୍ତି, ଏହି ସଙ୍ଗୀତ ସ୍ୱାଧୀନତା ଆନ୍ଦୋଳନ ସମୟରେ ଦେଶବାସୀଙ୍କ ମଧ୍ୟରେ ଜାତୀୟତାବାଦ ଏବଂ ଏକତାର ମନୋଭାବ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଭାରତର ବିବିଧତା ମଧ୍ୟରେ ଏକତାର ପ୍ରତୀକ ବୋଲି ସେ ବର୍ଷ୍ଣନା କରିଛନ୍ତି। ଶ୍ରୀ ରାଧାକୃଷ୍ଣନ ଆଣ୍ଡାମାନ ନିକୋବରକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି। ଗତକାଲି ସେ ସେଲୁଲାର ଜେଲ୍ ଜାତୀୟ ସ୍କାରକୀ ପରିଦର୍ଶନ କରି ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶବାସୀ ଆଗ୍ରହ ଏବଂ ଉତ୍ସାହ ସହକାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ଦିଗରେ ସାମୁହିକ ସଂକଳ୍ପ ନେବା ଲାଗି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ତିରଙ୍ଗା ପତାକା ହେଉଛି ଦେଶର ଗର୍ବ ଓ ଗୌରବ। ଦେଶ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ନିରନ୍ତର ଉତ୍ସାହ ପ୍ରଦାନ କରିଥାଏ। ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନକୁ ଉତ୍ସର୍ଗୀକୃତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ପୁଡୁଚେରୀ ମୁରୁକା ଥିଏଟର ସିଗ୍ନାଲ୍ଠାରେ ହର୍ଘ ତିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଉପରାଜ୍ୟପାଳ କେ କୈଳାସନାଥନ, ଗୃହମନ୍ତ୍ରୀ ଏ ନମଶିବାୟମ୍ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଜିଏନ୍ଏସ୍ ରାଜଶେଖରନ୍ ଏବଂ ବିଜେପି ସଭାପତି ଭିପି ରାମଲିଙ୍ଗମ୍ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଆୟୋଜିତ ର୍ୟାଲିରେ ସଂଖ୍ୟାଧିକ ଲୋକ ଜାତୀୟ ପତାକା ଧରି ଯାତ୍ରା କରିଥିଲେ। ପୂର୍ବରୁ ଶ୍ରୀ ଶାହା ପୁଡୁଚେରୀସ୍ଥିତ ଗୋରିମେଦୁ ପୁଲିସ୍ ଟ୍ରେନିଂ ସ୍କୁଲ୍ରେ ଆୟୋଜିତ ରାଷ୍ଟ୍ରପତି ପୁଲିସ୍ ଧ୍ୱଜ ପ୍ରଦାନ ଉତ୍ସବରେ ଯୋଗଦେଇ କହିଛନ୍ତି, ନୂତନ ଅପରାଧିକ ଆଇନର ଉଦ୍ଦେଶ୍ୟ ହେଉଛି ଅଧିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଏବଂ ସମୟବଦ୍ଧ ପ୍ରଣାଳୀ ମାଧ୍ୟମରେ ନାଗରିକମାନଙ୍କ ପାଇଁ ନ୍ୟାୟକୁ ସୁନିଶ୍ଚିତ କରିବା। ପୁଡୁଚେରୀ ପୁଲିସ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଶାହା କହିଛନ୍ତି, ରାଷ୍ଟ୍ରପତିଙ୍କ ପୁଲିସ୍ ଧ୍ୱଜ ଗ୍ରହଣ କରିବା ଏକ ଗର୍ବର ବିଷୟ ଏବଂ ଏହା ପୁଲିସ୍ମାନଙ୍କର ଶୃଙ୍ଖଳାଗତ ଜୀବନକୁ ଦର୍ଶାଉଛି। ଶ୍ରୀ ଶାହା କହିଛନ୍ତି, ପୁଡୁଚେରୀ ପୁଲିସ୍ 5000 କର୍ମଚାରୀଙ୍କୁ ନେଇ ସୁଦୃଢ଼ ହୋଇଛି। ସେମାନେ ଆନ୍ତଃସୁରକ୍ଷା ସହ ଏହି କେନ୍ଦ୍ରଶାସିତ ଅଞ୍ଚଳର ସମ୍ମାନ ଏବଂ ଗରିମାକୁ ରକ୍ଷା କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି। ରାଷ୍ଟ୍ରପତି ପୁଲିସ୍ ଧ୍ୱଜ ଦ୍ୱାରା ସମ୍ମାନିତ ହେବାରେ ପୁଡୁଚେରୀ ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ 18ତମ ସ୍ଥାନ ଅଧିକାର କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ପିଏମ୍ଏୱାଇୟୁ ଏବଂ ପିଏମ୍ଏୱାଇ 2.0 ଅଧୀନରେ 1,25,00,000 ଉର୍ଦ୍ଧ୍ୱ ଆବାସ ମଞ୍ଜୁର ହୋଇଥିବା ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ 1,00,000,000 ଉର୍ଦ୍ଧ୍ୱ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ପ୍ରାୟ 1,00,000,000 ବାସଗୃହ ମହିଳାଙ୍କ ନାମରେ ମଞ୍ଜୁର ହୋଇଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଛତିଶଗଡ଼, ଗୁଜରାଟ, ଜାମ୍ମୁ ଓ କାଶ୍ମୀର ସମେତ 16 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥନୈତିକ ଦୁର୍ବଳ ବର୍ଗର ପରିବାରଗୁଡ଼ିକୁ ପିଏମ୍ଏୱାଇ 2.0 ଅଧୀନରେ 2,09,000 ଉର୍ଦ୍ଧ୍ୱ ବାସଗୃହ ମଞ୍ଜୁର କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଥିମଧ୍ୟରୁ 2,03,000 ଉର୍ଦ୍ଧ୍ୱ ଗୃହ ମହିଳାଙ୍କୁ ପ୍ରଦାନ କରାଯାଇଛି। ସେହିପରି 16,600 ଉର୍ଦ୍ଧ୍ୱ ବାସଗୃହ ବରିଷ୍ଠ ନାଗରିକ, 22,000 ଅନୁସୂଚିତ ଜାତି ହିତାଧିକାରୀ, 14,000 ଉର୍ଦ୍ଧ୍ୱ ଅନୁସୂଚିତ ଜନଜାତି ହିତାଧିକାରୀ ଏବଂ 75,000 ଉର୍ଦ୍ଧ୍ୱ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ମଞ୍ଜୁର କରାଯାଇଛି। ଚୀନ୍ର ପୂର୍ବ ଉପକୂଳରେ ଟାଇଫୁନ୍ ଡଲ୍ଫିନ୍ ସ୍ଥଳଭାଗ ଛୁଇଁଛି, ଫଳରେ ଝେଜିଆଙ୍ଗ ଏବଂ ଫୁଜିଆନ୍ ପ୍ରଦେଶରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଚୀନ୍ର ଜାତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଟାଇଫୁନ୍ ଡଲ୍ଫିନ୍ ପ୍ରଭାବରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସାଂଘାଇର 2 ବିମାନ ବନ୍ଦରରେ 1,300 ଉର୍ଦ୍ଧ୍ୱ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି। ଚୀନ୍ର ଝେଜିଆଙ୍ଗ, ଫୁଜିଆନ୍, ସାଂଘାଇ, ଜିଆଙ୍ଗସୁ ଆଦି ପ୍ରଦେଶରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସେଠାକାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟାଇଫୁନ୍ ଉତ୍ତର ପଶ୍ଚିମମୁଖୀ ହୋଇ କ୍ରମଶଃ ଗତି କରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଭାରତୀୟ ନୌସେନା ଏବଂ ଆମେରିକା ନୌସେନା ମିଳିତ ଭାବେ ବିସ୍ଫୋରକ ଅସ୍ତ୍ରଶସ୍ତ ନିରୋଧୀ ଅଭ୍ୟାସ 2026 ଆସନ୍ତାକାଲିଠାରୁ 14 ତାରିଖ ପର୍ଯ୍ୟନ୍ତ ଦକ୍ଷିଣାଞ୍ଚଳ ନାଭାଲ କମାଣ୍ଡ କୋଚିଠାରେ ଆରମ୍ଭ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ନୌସେନା ମଧ୍ୟରେ ବୈଷୟିକ ସହଯୋଗ ସୁଦୃଢ଼ କରିବା, ବିଶେଷକରି ବିସ୍ଫୋରକ ସାମଗ୍ରୀ ପ୍ରତିହତ କରିବା ଦିଗରେ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଏହି ଅଭ୍ୟାସର ଲକ୍ଷ୍ୟ ରହିଛି। 5 ଦିନ ବ୍ୟାପୀ ହେବାକୁ ଥିବା ଏହି ନୌସେନା

0: ଅଭ୍ୟାସ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଯନ୍ତ୍ରାଂଶ ପ୍ରଦର୍ଶନ ଏବଂ ପରିବେଶ ଭିତ୍ତିକ ଅଭ୍ୟାସ କରାଯିବ। 2005 ମସିହାରୁ ଦୁଇ ନୌସେନା ମଧ୍ୟରେ ଏହି ଅଭ୍ୟାସ ଆରମ୍ଭ ହୋଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆସନ୍ତାକାଲି ରାତି 9:30 ଅଙ୍ଗଦାନ, ଅନ୍ଧବିଶ୍ୱାସ ଦୂରୀକରଣ, ଜୀବନ ରକ୍ଷାକାରୀ ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ନୂଆଦିଲ୍ଲୀସ୍ଥିତ ଜାତୀୟ ଅଙ୍ଗ ଏବଂ ଟିସୁ ପ୍ରତିରୋପଣ ସଂଗଠନ ନିର୍ଦ୍ଦେଶକ ଡାକ୍ତର ଅନିଲ କୁମାର ଏବଂ ଏମ୍ସର ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ 01132317117 2334444 2334481 ଏବଂ 23717106 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଜାପାନର ନାଗାସାକିଠାରେ ଯୁକ୍ତରାଷ୍ଟ୍ର ଆମେରିକାର ପରମାଣୁ ବୋମା ନିକ୍ଷେପଣର 81ତମ ବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ ସେଠାକାର ପ୍ରଧାନମନ୍ତ୍ରୀ ସାନାଇ ତାକାଚି ଆଣବିକ ଅସ୍ତ୍ରମୁକ୍ତ ବିଶ୍ୱ ଗଠନ ଦିଗରେ ଆଗେଇବାକୁ ଗୁରୁତ୍ୱାରୋପ କରିଛନ୍ତି। ଜାପାନର ନୀତି ଆଣବିକ ଅସ୍ତ୍ରନିରୋଧି ଚୁକ୍ତି ଉପରେ ପର୍ଯ୍ୟବେସିତ। ନାଗାସାକିର ପିସ୍ ପାର୍କଠାରେ ଆଜି ଆୟୋଜିତ ନିରବ ପ୍ରାର୍ଥନା ସମାରୋହରେ 90ଟି ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। 1945 ଅଗଷ୍ଟ 9 ଯୁକ୍ତରାଷ୍ଟ୍ର ଆମେରିକା ନାଗାସାକି ଉପରେ ଫ୍ୟାଟ୍ମ୍ୟାନ୍ ନାମକ ପ୍ଲୁଟୋନିୟମ୍ ଡିଭାଇସ୍ ପ୍ରକ୍ଷେପଣ କରିଥିଲା। ଏଥିରେ ପ୍ରାୟ 74,000 ଲୋକ ପ୍ରାଣ ହରାଇଥିଲେ। ଭାରତର ଅସ୍ମିତା ଚଲିଆ କୋରିଆ ମାଷ୍ଟର୍ସ 2026 ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କରିଛନ୍ତି। ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଅସ୍ମିତା ଚୀନ୍ର ପ୍ରତିଦ୍ୱନ୍ଦ୍ୱୀ ହାନ୍ କ୍ୱାନ୍ ସିଂଙ୍କୁ 14-21, 21-14 ଏବଂ 21-14 ସେଟ୍ରେ ପରାସ୍ତ କରିଛନ୍ତି। ଗତକାଲି ସେମିଫାଇନାଲ୍ରେ ଭାରତୀୟ ଖେଳାଳି ରକ୍ସିତା ରାମରାଜଙ୍କୁ 21-13, 16-21 ଏବଂ 21-13 ସେଟ୍ରେ ପରାସ୍ତ କରି ଅସ୍ମିତା ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଥିଲେ। ହର୍ ଘର୍ ତିରଙ୍ଗା ଅଭିଯାନରେ ଦେଶବାସୀଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପିଏମ୍ ଆବାସ ଯୋଜନା ଅଧୀନରେ ଦେଶରେ 1,25,00,000 ଉର୍ଦ୍ଧ୍ୱ ଆବାସ ହୋଇଛି ମଞ୍ଜୁର। ଚୀନ୍ର ପୂର୍ବ ଉପକୂଳରେ ସ୍ଥଳଭାଗ ସ୍ୱର୍ଶ କଲା ଟାଇଫୁନ୍ ଡଲ୍ଫିନ୍। ଭାରତ ଆମେରିକା ନୌସେନା ପକ୍ଷରୁ ଆସନ୍ତାକାଲିଠାରୁ ମିଳିତ ଭାବେ ଆରମ୍ଭ ହେବ ବିସ୍ଫୋରକ ଅସ୍ତ୍ରନିରୋଧି ଅଭ୍ୟାସ। ଏବଂ କୋରିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ମହିଳା ଏକକ ବର୍ଗରେ ଟାଇଟଲ୍ ହାସଲ କଲେ ଭାରତର ଅସ୍ମିତା ଚଲିଆ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ବାରିପଦାଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଧାୟକ ଭାସ୍କର ମଢ଼େଇ, ବିଧାୟକ ପ୍ରକାଶ ସୋରେନ୍, ସନାତନ ବିଜୁଳି, ଭାଦବ ହାଁସ୍ଦା, ସଞ୍ଜଳା ମୁର୍ମୁ ଓ ଜଲେନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସମୀକ୍ଷା ବୈଠକ ପରେ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି
3: ଏ ବନ୍ୟା ପରିସ୍ଥିତିର ସଠିକ୍ ମୁକାବିଲା ସରକାର କରିଛନ୍ତି ଏବଂ ଆଗାମୀ ଦିନରେ କେମିତି ସମସ୍ୟା ନ ହେବ, ବନ୍ୟା ପରିସ୍ଥିତି ନ ହେବ ସେଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଯେଉଁ ଯୋଜନା ଭିତରେ 15 ଆଜି ଯେଉଁ ବନ୍ୟା ପରିସ୍ଥିତି ଥିଲା ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ଭିତରୁ ମୁଁ ଯାହା ମୟୂରଭଞ୍ଜ ଜିଲ୍ଲାର ଲକ୍ଷ୍ୟ କଲି, ଏଠି କିଛି କ୍ରପ୍ ଡ୍ୟାମେଜ୍ ହୋଇଛି, ହାଉସ୍ ଡ୍ୟାମେଜ୍ ହୋଇଛି, ତା ସାଙ୍ଗେ ସାଙ୍ଗେ କୋଲାପ୍ସ ବି ହୋଇଛି ଏବଂ ଏ ବ୍ୟବସ୍ଥା ଏଠିକାର ସିମିଲିପାଳ ଅଭୟାରଣ୍ୟର ପାଣି ଯେଉଁ ତଳକୁ ଆସୁଛି ସେ ଭିତରେ କିଛି କଜୁଏ ଅଛି। ସେ କଜୁଏ ଯଦି ହାଇଲେବୁଲ୍ ବ୍ରିଜ୍ ହେବ ତାହେଲେ ସେ ଅଞ୍ଚଳରେ ବନ୍ୟା ନ ହେବ। କିଛିଟା ଅଞ୍ଚଳ ଅଛି ଯେଉଁଠି ରାସ୍ତା ବି ୱାସ୍ଆଉଟ୍ ହେଇଛି, ଏ ବିଷୟରେ ବି ଦେଖିବାକୁ ମିଳିଲା। ଆମେ ସରଜମିନ ଦେଖିବୁ ଯେ ଆଗାମୀ ଦିନ କ'ଣ ଯୋଜନା କରାଯିବ, ଆମେ ସମସ୍ତେ ଦେଖିଲା ପରେ ଆମେ ବି ଗୋଟେ ରିପୋର୍ଟ ସରକାରଙ୍କ ପାଖରେ ଦେବୁ। ଆଜିକାର ସରକାର ଚିନ୍ତା କରି ଏ ଯୋଜନା ପ୍ରସ୍ତୁତ କରିଛନ୍ତି।
2: ମହାରାଜା ଶ୍ରୀ ରାମଚନ୍ଦ୍ର

0: ଯଦିଓ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷର ଶିମିଳିପାଳ ଅଧ୍ୟୟନ କେନ୍ଦ୍ର ଏବଂ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମିଳିତ ସହଯୋଗରେ ବିଶ୍ୱ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶିମିଳିପାଳ ଜୈବ ବିବିଧତା ଫଟୋ ପ୍ରତିଯୋଗିତା ଏବଂ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ସ୍ଥାନରୁ 100ରୁ ଉର୍ଦ୍ଧ୍ୱ ବନ୍ୟଜୀବୀ ଫଟୋଗ୍ରାଫର ଏଥିରେ ଅଂଶଗ୍ରହଣ କରିଥିଲେ। ବିଶ୍ୱ ବାଘ ଦିବସ ପାଳନ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି,
1: ଏ ବର୍ଷ ଆମର ସ୍ପେଶାଲ ରହୁଛି କି 2022 ପରେ ଏବେ ଆମର ଅଲ୍ ଇଣ୍ଡିଆ ଟାଇଗର ଏଷ୍ଟିମେଟ୍ ହେଇଛି, ଆଉ ଯୋଉଟାକି ଆମର ଆସନ୍ତା ବର୍ଷ ରେଜଲ୍ଟ ଆସିବ। ଆମେ ଭାବୁଛୁ ଗତ ବର୍ଷରୁ ଦୁଗୁଣା ହେବ ଟାଇଗର, ଗତ ବର୍ଷ ଆମର 16 ଦେଖାଇଲେ, ଏଥର ଦୁଗୁଣା ହେବ ମୁଁ ଆଶା କରୁଛି। ତାପରେ ଆମର ଆମ ଶିମିଳିପାଳ ଯୋଜନା ଗୋଟେ ନୂଆଟା ଆମେ କମ୍ୟୁନିଟିକୁ ଇନଭଲ୍ଭ କରିକି ଯେଉଁ ଲଞ୍ଚ କରିଛି, ତ ଏ ବର୍ଷ ଆମେ ଇମ୍ପ୍ଲିମେଣ୍ଟ ଆରମ୍ଭ ହେଇଛି। ଏ ଦୁଇଟା କମ୍ୟୁନିଟିକୁ ଗୋଟେ ଡାଇରେକ୍ସନ୍ରେ କମ୍ୟୁନିଟିକୁ ଇନଭଲ୍ଭ କରିବା, ଆଉ ଗୋଟେ ଡାଇରେକ୍ସନ୍ ଆମେ ସାଇଣ୍ଟିଫିକ୍ ପ୍ରୋସେସ୍ରେ ଆମେ ଟାଇଗର ଟ୍ରାନ୍ସଲୋକେସନ୍ କରିକି ତାର କନ୍ଜରଭେସନ୍ କରୁଛୁ। ଆଉ ଖୁସି ଖବର ଥିଲା କି ଜିନତର ବି ଛୁଆ ହେଇଯାଇଛି, ତ ଏସବୁଥିରେ ଆମେ ଆମର ଡାଇରେକ୍ସନ୍ ଠିକ୍ ଅଛି। ଆମେ ଆଗାମୀ ଦିନରେ ଶିମିଳିପାଳକୁ 1 ପହଞ୍ଚାଇବାକୁ ଆମେ ଚେଷ୍ଟା କରୁ। ଆଉ ଲୋକଙ୍କର ବିଭିନ୍ନ ଏକୋ ଟୁରିଜମ୍ ହେଉ କି ନା ଅନ୍ୟ ଅଲ୍ଟରନେଟ୍ ଲାଇଭଲିହୁଡ଼୍ ହେଉ, ତା ଉପରେ ଆମର ଗୁରୁତ୍ୱ ରହୁଛି।
0: ବାରିପଦା ପୌରପାଳିକାର 3 ୱାର୍ଡରେ 48,26,000 ଟଙ୍କା ବ୍ୟୟରେ ନିର୍ମିତ ନୂତନ ରାସ୍ତାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ସେହିପରି 25 ଓ 28 ୱାର୍ଡରେ 48,15,000 ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନୂତନ ରାସ୍ତାର ଶିଳାନ୍ୟାସ କରି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଥିଲେ, ବାରିପଦା ସହର ସର୍ବାଙ୍ଗୀନ ବିକାଶ ପାଇଁ ଆଗାମୀ ଦିନରେ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ବାରିପଦାଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଲକ୍ଷ୍ମୀ ପ୍ରସାଦ ସାହୁ ବୈଠକରେ ଯୋଗଦେଇ ପୋଷ୍ଟ ଡ୍ରାଫ୍ଟ ପର୍ଯ୍ୟାୟରେ ନୋଟିସ୍ ପ୍ରସ୍ତୁତ, ନୋଟିସ୍ ବିତରଣ, ଭୋଟରମାନଙ୍କ ଶୁଣାଣି, ଚୂଡ଼ାନ୍ତ ସ୍ଥାନାନ୍ତର ପ୍ରକ୍ରିୟା ଏବଂ ମାମଲାଗୁଡ଼ିକର ନିଷ୍ପଭିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଦାବି ଓ ଆପତ୍ତିଗୁଡ଼ିକର ଶୀଘ୍ର ନିଷ୍ପତ୍ତି, ସମୟସୀମା ମଧ୍ୟରେ ପୋଷ୍ଟ ଡ୍ରାଫ୍ଟ କାର୍ଯ୍ୟ ସମ୍ପାଦକ ଏବଂ ସଠିକ୍ ସ୍ୱଚ୍ଛ ସର୍ବସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନା କରିଛନ୍ତି ଉତ୍ତମ ପାଣିଗ୍ରାହୀ ଏବଂ ସୁବ୍ରତ ସାମନ୍ତରାୟ।

0: ଭାଇନା ଜୁହାର ଜୁହାର
1: ଜୁହାର ଜୁହାର
0: ପଳେଇ ଆଇଲଣି
1: ବର୍ଷା ପାଖକୁ ଦେଖୁଛ ଛତା ଜୋତା ଧରିକିରି ବେଳାବେଗି ବୈଠକରୁ ପଳେଇ
0: ଆଇଲି
1: ବର୍ଷାରେ ଉଦା ହେଇଗଲେ ଥଣ୍ଡା ଖାସ ଲସୁଣ ଧରିଦେଇକିରି ହଇରାଣ ହେଇଯିବାର ହଉଛି ହେଲା ସମାନ ଟାଇମରେ ବୈଠକରୁ ପଳାଇଲେ ଆମର ଚାଷୀ ଭାଇ ଭଉଣୀଙ୍କ ପାଖ ଟିକେ ଦୁଃଖ ସୁଖ ହେଇଗଲେ ମନଟା ଆନନ୍ଦ ଲାଗୁଛି
0: ପଚାରୁଛ କି
1: ହେଲେ ଦେଖ ତମେ ଆଇଲା ବେଳକୁ ମୁଁ ଧୂପ ଦୀପ ଲଗେଇ ଦେଲିଣି ହେଲା ଗୋଟେ ପାଖରେ ବସିଛି ହେଲା ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଟିକେ ଝୁଆର ମୁଣ୍ଡିଆ ମାରିଦବା ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଦାଦା ବୋଡୁ ମାନଙ୍କୁ ହେଲେ ଦେଖ ନନା ଆମେ ତ ବର୍ଷ ଯାକ ଚାଷ କରୁଛେ ହେଲା ହେଲେ ଚାଷ କରି ମଧ୍ୟ ଆମର

0: ଟିକେ ଅସୁବିଧା ମାନେ କେତେ ପ୍ରକାର ହଉଛି
1: ହଉଛି ତ
0: ଗାଁ ମାନଙ୍କରେ କେତେଟା ଚାଷୀ କଣ କରୁଛନ୍ତି, ବର୍ଷା ନାହିଁ ବୋଲିକିରି ଚାଷ ଛାଡି ଦଉଛନ୍ତି।
1: ସେଟା ସବୁଠୁ ବଡ ମୂର୍ଖାମି କାମ କହିଲେ ଚଳେ ଭାଇନା।
0: ଏବେ
1: କୁଟକୁଟା ବର୍ଷା
0: ହଉଛି,
1: ସଞ୍ଚି ଦେବି ବୋଲେ ହବ ନାଇଁ କି ବୁଝିବ,
0: ପାଣି ମଧ୍ୟ ଆମ ପାଇଁ ଅତ୍ୟନ୍ତ ଜରୁରୀ। ହେଲେ ଆମେ ବର୍ଷା ଦିନରେ ଏକା ଚାଷ କରିବା, ବାକି ଦିନରେ ଚାଷ କରିବା ନାହିଁ ବୋଲି ହବ କି?
1: ନାଇଁ ନାଇଁ ନାଇଁ, ଏବେ ଦେଖ ଆମର ବ୍ୟାଙ୍କ ଯେମିତି ଅଛି
0: ପଇସା ଥିଲା ବେଳେ ଚାଣା ରଖିଦେଇଥିବା, ଅସୁବିଧା ଟାଇମରେ ସେଟା ବ୍ୟବହାର କରିପାରୁଛି
1: ସେମିତି ନାଇଁ କି? ଗୋଟେ ଅଛି ରିଭର ବ୍ୟାଙ୍କ ବୋଲି କିନା,
0: ତାହେଲେ
1: କଣ କରାହଉଛି ନା ପାଣିଟାକୁ ଆମେ ସଞ୍ଚୟ କରୁଛୁ ବୋଲି
0: ହେଲେ କି? ସେ ବର୍ଷା ଦିନ ଛାତର ପାଣି ପଡିଲା ହେଲା, ଆମର ଅଗଣାର ପାଣି ଯୁଆଡେ ପାରିଲା ସେଡେ ନାଳ
1: ପଳେଇଯାଉଛି,
0: ତାକୁ ଯଦି ଆମେ ଜାଗ୍ରତ ରଖିଦବା ଏଇ ଯୋଉ ଅଲୋଡା ଦିନରେ ଯୋଉ ଦିନରେ ବର୍ଷା ନଥିବ ସେତେବେଳକୁ ସେଟା କାମରେ ଲାଗିଲା,
1: କାମରେ ଲାଗିବ। ସେଟା ହଉଛି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ବୋଲି ଗୋଟେ ଅଛି ଭାଇ।
0: ହେଲେ ବିଭିନ୍ନ ପ୍ରକାର ଆମର ଜଳସେଚନ ବ୍ୟବସ୍ଥା ସରକାରଙ୍କ ତରଫରୁ ସବସିଡି ମାଧ୍ୟମରେ ଉପକରଣ ମାଧ୍ୟମରେ ଚାଷୀ ପାଇପାରିବେ,
1: ଆହୁରି ଟ୍ରେନିଂ ମଧ୍ୟ ତାର ଅଛି।
0: ବଢିଆ କଥା।
1: ହେଲେ ବୋଲଛ ସେଠାରେ କଣ କରା ହଉଛି ନା, ଆମର ଯୋଉ ପାହାଡ ପର୍ବତ ତଡିଆ ଗାଁ ମାନେ ସବୁ ଥିବ,
0: ଅଛି ଅଛି ଅଛି,
1: ସେଠି ମନେକରେ ନେଇକି ଏମିତି ସବୁ ଆଡି ବନ୍ଧ ମାନେ ବୋଲେ ଡ୍ୟାମ ମାନେ ଆମେ ସବୁ କରିବାଟା ମଧ୍ୟ ଶିଖେଇବେ, ତାହିଁରେ ଆହୁରି ପଇସା ମଧ୍ୟ ମିଳିବ ହେଲା, ମଧ୍ୟ ତାହିଁରେ ଅଛି ସବୁ କରିକିନା ପାଣିଟାକୁ କେମିତି ସଂରକ୍ଷଣ କରିହବ,
0: ଜଳଟା ନଷ୍ଟ ନ ହଉ
1: ବୋଲି ନ ହଉ ସେଟା। ତା ଦ୍ଵାରା କଣ ହଉଛି ଭୂତଳ ଜଳ ସ୍ତର ମଧ୍ୟ ବଢିବ,
0: ବଢିବ, ଆଉ ଯୋଉ ବର୍ଷା ଦିନରେ ଯୋଉ ଜଳଟା ନଷ୍ଟ ହେଇଯାଉଥିଲା ତାକୁ ଆମେ ଯଦି ବନ୍ଧ ବାନ୍ଧିକିରି ହଉ ନହେଲେ କୋଉଠି ହେଲେ ଗୋଟେ ଜାଗ୍ରତ ରଖିଲେ ତାକୁ ଆମେ ପୁନଃ ବିନିଯୋଗ କରିପାରିବା।
1: ତା ସହିତ କଣ ହଉଛି ଆହୁରି ଗୋଟେ ତମେ ଶୁଣିଥିବ ବୁନ୍ଦା ଯୋଉ ପଡି ପଡିକି ନା ଇଏ ହବ
0: ପଡୁଛି ବୁନ୍ଦା ଜଳସେଚନ,
1: ବୁନ୍ଦା ଜଳସେଚନ
0: ତା ପାଇଁ ୱାୟାର ଫାୟାର ଲମ୍ବେଇ ଦେଇକି କେତେ ଦୂର ମଧ୍ୟ ନେଇକି ଚାଷ କରିହବ। ଆହୁରି ବୁନ୍ଦା ଜଳସେଚନରେ ଲାଭ କିସ ବୋଇଲେ ଅଧିକ ପାଣି ନଷ୍ଟ ହବ,
1: ନଷ୍ଟ ହବ
0: ଟୁପୁ ଟୁପୁ ହେଇକି
1: ଯେତିକି ଦରକାର
0: ଯେତିକି ଲୋଡ଼ା ସେତିକି ଏକା ପାଣି ଗଛ ପାଇବ।
1: ଆହୁରି ଗୋଟେ ଅଛି ତାହିଁରେ
0: ଆହୁରି
1: ସ୍ପ୍ରିଙ୍କ୍ଲର ବୋଲି କିନା ବର୍ଷା ହେଲା ପ୍ରାୟ ପଡିବ ପାଣି
0: ଓ ପ୍ରାୟ ଛିଞ୍ଚିକି ପଡିବ, ବଢିଆ ହେଲେ ଗଛ ପୁରା ମାଟି ଭିଜିକିରି କାକରେଇକି ଥିବ।
1: ହେଲେ ଏଇ ସବୁ ଯାକ ନେଇକି ଏଇ ଗୋଟେ ଯୋଜନା ଭିତରେ ରହୁଛି,
0: କୋଉ ଯୋଜନା ସେଟା ଭାଇ?
1: ଆମର ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ବୋଲି ଯୋଉ ଅଛି,
0: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ବୋଲେ ଜଳସେଚନ କରିବାର ଗୋଟେ ବଢିଆ ଯୋଜନା
1: ଯୋଜନାଟା
0: ହେଲା।
1: ତା ଭିତରେ ସବୁ ପ୍ରକାରର ଜିନିଷ ରହୁଛି ନା, ଗୋଟେ ଯେ କୃଷି ଥିବ କୃଷକ ଥିବ ଯେ କରୁଛି ସେମାନେ କଣ କରିପାରିବେ ନା, ତାଙ୍କର ଯୋଉ ଆଧାର କାର୍ଡ ହେରିକା ଅଛି, ଭୋଟର କାର୍ଡ ଅଛି, କୃଷକ କାର୍ଡ ଅଛି, ତାକୁ ନେଇକିନା ତାଙ୍କେ ଆପ୍ଲାଏ କରିବେ, ତାଙ୍କୁ ତା ଦ୍ଵାରା ନେଇକି ବିଭିନ୍ନ ପ୍ରକାର ସୁବିଧା ମିଳିବ, ଟ୍ରେନିଂ ମଧ୍ୟ ମିଳିବ, ତାଙ୍କେ ଆଗକୁ
0: ସବସିଡି
1: ମଧ୍ୟ ମିଳିବ।
0: ହେଲେ ଭାଇ ଗୋଟେ ଜିନିଷ ମନରେ ଟିକେ ପ୍ରଶ୍ନ ଆସୁଛି, ହେଲେ ଏଇ ସବୁ ବ୍ୟବସ୍ଥା କରିବା ପାଇଁ ମୋଟର ତ ଲୋଡ଼ା ହେବ ଯେମିତି ହେଲେ
1: ସବୁ ତାହିଁରେ ଅଛି,
0: ସରକାରଙ୍କ ତରଫ ମିଳିବ
1: ପ୍ରକାର
0: ତାହିଁରେ କହିବି ଏ ଯୋଜନାରେ ସାମିଲ ହୁଅ ବୋଲି। ହେଲେ ଦେଖ ଭାଇ କଥା ହଉ କେତେ କଥା ହେଇଗଲେଣି, ହେଲେ ଆଜି ଆମର ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ମାଛ ଚାଷ ମାଧ୍ୟମରେ ଆମର ଚାଷୀ ମାନେ କେମିତି ଉପକୃତ ହେଇପାରିବେ, କେମିତି ତାଙ୍କେ ଦି ପଇସା ଅଧିକ ପାଇବେ, ଆୟ ବୃଦ୍ଧି କରିବେ, ତା ବିଷୟରେ ଗୋଟେ ଆଜ୍ଞା କହିଛନ୍ତି, ମୁଇଁ ପଚାରୁଛି ତମେ ମନ ଧ୍ୟାନ ଦେଇକି ଶୁଣ।
1: ହଉ ହଉ ହଉ ଚାଲ।
2: ନମସ୍କାର ସାର।
3: ନମସ୍ତେ ସାର।
2: ସର୍ବପ୍ରଥମେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ ସାର।
3: ସୀମାଞ୍ଚଳ ପାଢ଼ି ସହକାରୀ ମତ୍ସ୍ୟ ଅଧିକାରୀ କୋରାପୁଟ ଜିଲ୍ଲା।
2: ଆଜ୍ଞା ସାର, ତ ଆପଣଙ୍କୁ ବହୁତ ବହୁତ ସ୍ୱାଗତ କରୁଛୁ ସାର ଆମର କାର୍ଯ୍ୟକ୍ରମକୁ। ତ ଦେଖନ୍ତୁ ସାର, ଆଜିର ଆମର ଚାଷୀ ଭାଇ ଭଉଣୀ ମାନଙ୍କର ପ୍ରଶ୍ନ ରହିଛି ଯେ ସେମାନେ ମାଛ ଚାଷ କେମିତି କଣ କରିବେ, ଆଉ ମାଛ ଚାଷ ଦ୍ଵାରା ସାର୍ ସେମାନେ କେମିତି ଲାଭ ପାଇପାରିବେ?
3: ବହୁତ ଭଲ ପ୍ରସଙ୍ଗଟି ଆପଣ ରଖିଛନ୍ତି। ପ୍ରକୃତରେ ମାଛ ଚାଷ ଏକ ଲାଭଜନକ ଚାଷ ଅଟେ। ଆମ ଶରୀର ପାଇଁ ଆବଶ୍ୟକ ଯୋଉ ପ୍ରାଣୀଜ ପୁଷ୍ଟିସାରର ଆବଶ୍ୟକତା ରହିଛି ଆମ ଶରୀର ବୃଦ୍ଧି କରିବା ପାଇଁ ଏବଂ ଆମେ ସୁସ୍ଥ ରହିବା ପାଇଁ, ତ ମାଛ ଏକ ସୁସ୍ୱାଦୁ ପ୍ରାଣିଜ ପୁଷ୍ଟିସାର ଖାଦ୍ୟ ଅଟେ, ଯେଉଁଥିରେ କି ଆମ ଶରୀର ପାଇଁ ଆବଶ୍ୟକ 10 ଅତ୍ୟାବଶ୍ୟକୀୟ ଏମିନୋ ଏସିଡ୍ ବା ଏସେନ୍ସିଆଲ ଏମିନୋ ଏସିଡ୍ ମଧ୍ୟରୁ ମାଛରେ ବହୁତ ପରିମାଣରେ ଅଛି। ତେଣୁ ମାଛରୁ ମିଳୁଥିବା ସ୍ନେହ ସାର ଶରୀରର ବିଭିନ୍ନ ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଆମର ରକ୍ତ କୋଲେଷ୍ଟ୍ରଲ ବଢାଏ ନାହିଁ ଏବଂ ଯୋଉ ବ୍ଲଡ ପ୍ରେସର ବା ବିଭିନ୍ନ ପ୍ରକାର ରୋଗକୁ ଆମକୁ ରକ୍ଷା କରିବାରେ ସହାୟତା କରିଥାଏ। ତେଣୁ ନିଶ୍ଚିତ ଭାବରେ ଆମେ ସମସ୍ତେ ମାଛ ଚାଷ କରିବା ଏବଂ ଯୋଉ ପ୍ରାଣିଜ ପୁଷ୍ଟିସାର ଖାଦ୍ୟ ହିସାବରେ ମାଛ ସୁସ୍ୱାଦୁ ଖାଦ୍ୟକୁ ଆମେ ଗ୍ରହଣ କରି ଆମେ ସୁସ୍ଥ ରହିପାରିବା। ତ ଏଥିପାଇଁ ସରକାର ଅନେକ ଗୁଡ଼ିଏ ଯୋଜନା ପ୍ରସ୍ତୁତ କରିଛନ୍ତି,

0: ଆମର ଗାଁର ଚାଷୀ ମାନେ, ଗାଁର ମହିଳା ମାନେ, ଗାଁର ଯୁବକ ମାନେ କେମିତି ମାଛ ଚାଷ କରିପାରିବେ, ସେଥିପାଇଁ ମାଛ ଚାଷ ପୋଖରୀ ଖୋଳିବା ଠାରୁ ଆରମ୍ଭ କରି ପୁରାତନ ପୋଖରୀରେ ମଧ୍ୟ ମାଛ ଚାଷ କରିବା ପାଇଁ ସରକାରଙ୍କର ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି, ଯୋଉ ଯୋଜନାରେ ସରକାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଧରନ୍ତୁ ଆମ ପାଖରେ ଜମି ଅଛି, ଆମେ ସେ ଜମିକୁ ଚିହ୍ନଟ କରି ପ୍ରଥମେ ଆମେ ବ୍ଲକରେ ଥିବା ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ଏବଂ ଆମ ଜମିଟିର ଉର୍ବରତାକୁ ପରୀକ୍ଷା କରିନେବା ଏବଂ ଆମେ ପୋଖରୀ ଖୋଳିବା ପାଇଁ ଗୋସଗୋ ମାଧ୍ୟମରେ ଆବେଦନ କରିବା। ପୋଖରୀ ଖୋଳିବା ପାଇଁ ସରକାରଙ୍କର ସହାୟତା ରହିଛି ଶତକଡା 40%-50%, ପୁଣି ପ୍ରଥମ ବର୍ଷ ମାଛ ଚାଷ କରିବା ପାଇଁ ମଧ୍ୟ ସହାୟତା ରହିଛି, ଯେଉଁଥିରେ କି ସରକାର 40%-50% ସରକାରୀ ସହାୟତା ଦେଇଥାନ୍ତି। ଏକ ଏକର ପୋଖରୀ ଖନନ କରିବା ପାଇଁ ହେଲେ 11 ଲକ୍ଷ ଟଙ୍କାର ଅଟକଳ ମୂଲ୍ୟ ରହିଛି, ଯେଉଁଥିରେ କି ସାଧାରଣ ବର୍ଗ ପୁରୁଷ ମାନେ 4,40,000 ଟଙ୍କା ପର୍ଯ୍ୟନ୍ତ ସରକାରୀ ସହାୟତା ପାଇଥାନ୍ତି ଏବଂ ସମସ୍ତ ବର୍ଗର ମହିଳା ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ଆମର 50% ଅର୍ଥାତ 5,50,000 ଟଙ୍କା ପର୍ଯ୍ୟନ୍ତ ସରକାରୀ ରିହାତିର ବ୍ୟବସ୍ଥା ରହିଛି। ଏଥିସହିତ ଆପଣଙ୍କ ପାଖରେ ପୁରୁଣା ପୋଖରୀଟି ଅଛି, ଆପଣ ମାଛ ଚାଷ ପ୍ରତିବର୍ଷ କରୁଛନ୍ତି ଏବଂ ସେଥିରେ ଭଲ ମାଛ ଚାଷ କେମିତି କରିପାରିବେ ସେଥିପାଇଁ ମଧ୍ୟ ସରକାରଙ୍କର ଗୋଟେ ମତ୍ସ୍ୟ ପୋଖରୀ ଯୋଜନା 2 ଅନ୍ତର୍ଗତ ଏକ ଯୋଜନା କାର୍ଯ୍ୟକାରୀ ହେଉଛି, ଯେଉଁ ଯୋଜନାରେ ଆପଣ ପୋଖରୀ ହୁଡ଼ା ମରାମତି କରିବେ, ପୋଖରୀ ଦଳ ସଫା କରିବେ ଏବଂ ମାଛ ଚାଷ କରିବେ, ସେଥିପାଇଁ ମଧ୍ୟ ସରକାର ହେକ୍ଟର ପ୍ରତି 4,00,000 ଟଙ୍କାର ଅଟକଳ ମୂଲ୍ୟ ରଖିଛନ୍ତି, ଯେଉଁଥିରେ କି ଆପଣ 40% ଏବଂ 50%ର ସରକାରୀ ସହାୟତା ପାଉଛନ୍ତି। ତ ଅନେକ ଯୋଜନା ରହିଛି, ଯୋଜନାକୁ ଆମେ ଜାଣିବା, ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା କିମ୍ବା କୋରାପୁଟ ଜିଲ୍ଲାର ଜୟପୁର ଠାରେ ଥିବା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା, ଯଦ୍ୱାରା କି ଆମେ ମାଛ ଚାଷରେ ଅଧିକରୁ ଅଧିକ କେମିତି ଉନ୍ନତି କରିପାରିବା, ଅଧିକରୁ ଅଧିକ କେମିତି ଉତ୍ପାଦନ କରିପାରିବା, ସେଇ ଲକ୍ଷ୍ୟ ହାସଲ କରିବାର ଯୋଉ ଆମର ରହିଛି ଯେ ଆମେ ଅଧିକରୁ ଅଧିକା ମାଛ କେମିତି ଉତ୍ପାଦନ କରିବା, ଯାହାଦ୍ୱାରା ଅଧିକ ଉତ୍ପାଦନ କଲେ ଆମେ ଅଧିକା 2 ପଇସା ରୋଜଗାର କରିପାରିବା, ସେଇ ଉଦ୍ଦେଶ୍ୟକୁ ସାଧିତ କରିବା ପାଇଁ ହେଲେ ଆମେ ଉତ୍ତମ ପ୍ରଣାଳୀରେ ଏବଂ ଭଲ ମାଛ ଚାଷ କେମିତି କରିପାରିବା, ଭଲ ଚାଷୀଟିଏ ହେଇପାରିବା ଏବଂ ଭଲ ବିହନ ଛାଡ଼ିକରି ଆମେ ଅଧିକା କେମିତି ଉତ୍ପାଦନ କରିପାରିବା, ସେଥିପାଇଁ ଯୋଉ ବୈଷୟିକ ଜ୍ଞାନର ଆବଶ୍ୟକତା ରହୁଛି, ସେଇ ବୈଷୟିକ ଜ୍ଞାନ ଦେବା ପାଇଁ ଆମର ଜିଲ୍ଲା ମତ୍ସ୍ୟ ଅଧିକାରୀ ତରଫରୁ ଆମେ ଅନେକ ଗୁଡିଏ ଚାଷୀକୁ ଆମର ଯୋଉ ମତ୍ସ୍ୟ ତାଲିମ ଶିବିର ମାନ ଆୟୋଜନ କରାଯାଉଛି, ସେଇ ତାଲିମ ଶିବିର ମାଧ୍ୟମରେ ମଧ୍ୟ ସଚେତନ କରାଯାଉଛି, ଚାଷୀମାନଙ୍କୁ ତାଲିମ ଦିଆଯାଉଛି, ଯେଉଁମାନେ ଆଗ୍ରହୀ ଚାଷୀ ଅଛନ୍ତି ସେମାନଙ୍କୁ ଆମେ ସୁଦୂର ଭୁବନେଶ୍ୱର ଏବଂ ବାଲୁଗାଁକୁ ମଧ୍ୟ ପଠାଇଥାଉ, ଯୋଉଠାରେ କି ସେମାନେ ମାଛ ଚାଷ କେମିତି ଅଧିକରୁ ଅଧିକ ଉତ୍ପାଦନ କରିବାର, ଚାଷ କେମିତି ସେମାନେ କରିପାରିବେ ତାର ବିଭିନ୍ନ ପ୍ରକାର କୌଶଳ ଜ୍ଞାନ ଶିଖିଥାନ୍ତି। ଏବଂ ଆପଣ ଜାଣନ୍ତି ବର୍ତ୍ତମାନ ଏକ ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ ଯୋଜନା ଆରମ୍ଭ ହୋଇଛି, ଯାହାକି ଆମେ ଜୈବପୁଞ୍ଜ ମାଛ ଚାଷ କହିଥାଉ। ଆପଣଙ୍କ ବାଡି ବଗିଚାରେ ଯଦି ଆପଣଙ୍କ ପାଖରେ ଛୋଟିଆ ଖଣ୍ଡେ ଜାଗାଟିଏ ଅଛି ତାହେଲେ ସେଥିରେ ମଧ୍ୟ ଆପଣ କୁଣ୍ଡ ପ୍ରସ୍ତୁତ କରିକି ଆପଣ ସେଠି ମାଛ ଚାଷ କରିପାରିବେ, ଯାହାକୁ ଆମେ ଜୈବପୁଞ୍ଜ ଜରିଆରେ ମାଛ ଚାଷ କରୁଛୁ। ସେଠି ଆପଣ କରେଣ୍ଟର ଆବଶ୍ୟକତା ରହୁଛି ଏବଂ କରେଣ୍ଟ ପରେ
1: ମାନେ ବିନା ପୋଖରୀରେ ବି ସେମାନେ ଚାଷ କରିପାରିବେ।
0: ହଁ, ବିନା ପୋଖରୀରେ ବି ଆମେ ମାଛ ଚାଷ କରିପାରିବା, କିନ୍ତୁ ଆମ ପାଖରେ ଜମିର ସଂଖ୍ୟା କମ ଅଛି, ଛୋଟିଆ ଜମିଟିଏ ଥିଲେ ମଧ୍ୟ ନିଜର ବାଡି ବଗିଚାରେ ଆମେ 6ଟି କୁଣ୍ଡ ପାଇଁ 6,00,000 ଟଙ୍କାର ଅଟକଳ ମୂଲ୍ୟ ରହିଛି ଏବଂ ସେଥିରେ ମଧ୍ୟ ସରକାରଙ୍କର 40% ଏବଂ 60% ସରି 50% ଏବଂ 60%ର ସରକାରୀ ରିହାତି ରହିଛି। 3,00,000 ଠାରୁ 3,60,000 ଟଙ୍କା ପର୍ଯ୍ୟନ୍ତ ଆପଣ 6ଟି କୁଣ୍ଡ ପାଇଁ ସରକାରୀ ରିହାତି ପାଇପାରିବେ। ସେଥିପାଇଁ ଆପଣଙ୍କର ପାଖରେ କରେଣ୍ଟର ଆବଶ୍ୟକତା ରହିଛି ଏବଂ ପାଣିର ସୁବିଧା ଥିବାର ଆବଶ୍ୟକତା ରହିଛି, ତେଣୁ ଆପଣ ଯଦି ଚାହିଁବେ ନିଜ ବାଡି ବଗିଚାରେ ମଧ୍ୟ କୁଣ୍ଡ ପ୍ରସ୍ତୁତ କରିକି ଆପଣ ରୋଜଗାରକ୍ଷମ ହେଇପାରିବେ ଏବଂ ସୁସ୍ୱାଦୁ ମାଛ ଆପଣ ଉତ୍ପାଦନ କରିପାରିବେ।
1: ସାର୍, ଆମର କୋରାପୁଟ ଜିଲ୍ଲା ଭଳିଆ ଜାଗାରେ କୋଉ କୋଉ ମାଛ ଆମେ ଭଲ ପାଳିପାରିବା ଆଉ କମ ଦିନରେ ଅଧିକ ମାନେ ଅମଳ କରିପାରିବା, ମାନେ ଭଲ ଓଜନର ମାଛ ପାଇପାରିବା, କୋଉ କୋଉ ମାଛ ଆମର କୋରାପୁଟ ଭଳିଆ ଜଳବାୟୁ ପାଇଁ ସଠିକ ହେଇପାରିବ? ସାର୍,
0: ନିଶ୍ଚିତ ଭାବରେ କୋରାପୁଟ ଏକ ଜଳବାୟୁ, ଏକ ଥଣ୍ଡା ଯୁକ୍ତ ଜଳବାୟୁ ଅଟେ।
1: ଆଜ୍ଞା,
0: ଯୋଉଥିରେ କି ଆମର ନଭେମ୍ବର ମାସ ଠାରୁ ଥଣ୍ଡା ଆରମ୍ଭ ହୁଏ ଏବଂ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଆମ ପାଖରେ ଥଣ୍ଡା ଥାଏ, ତେଣୁ ସେ ଆପଣ ଜାଣନ୍ତି ଯେ ଯେତେବେଳେ ଅତ୍ୟଧିକ ଥଣ୍ଡା ପଡେ ସେତେବେଳେ ମାଛ ଶରୀର ବୃଦ୍ଧିରେ ଆମକୁ ବାଧକ ସାଜିଥାଏ,

0: ଆମେ ସାଧାରଣତଃ ପୋଖରୀ ମାନଙ୍କରେ ଯୋଉମାନେ ମାଛ ଚାଷ କରନ୍ତି ସେମାନଙ୍କୁ ଆମେ ସବୁବେଳେ ସଚେତନ କରିଥାଉ ଯେ ଆମେ ବର୍ଷା ଆରମ୍ଭ ହେବା ବେଳକୁ ହିଁ ମାଛ ପୋଖରୀରେ ଛାଡ଼ିବା, ଏବଂ ଆଜିକାଲି ଯେତେବେଳେ ଆମେ ମାଛ ଛାଡ଼ୁଛେ ସେତେବେଳେ ଆମେ ଅଙ୍ଗୁଳିକା ବିହନ କିମ୍ବା ବର୍ଷିକିଆ ମୁଣ୍ଡା ମାଛ ବିହନ ଆମେ ଛାଡ଼ିବାର ଯୋଜନା କରିବା। ଏବଂ ବର୍ତ୍ତମାନ ଯେହେତୁ ବର୍ତ୍ତମାନ ଖରାଦିନ ଅଛି, ଖରାଦିନ ମାଛ ଆମର ଅମଳ ସରିଗଲା ପରେ ପରେ ଯେତେବେଳେ ଆମେ ପୋଖରୀକୁ ଆମେ ପ୍ରସ୍ତୁତ କରିବା, ସେତେବେଳେ ପୋଖରୀର ମରାମତି, ଘାସ ସଫା ଇତ୍ୟାଦି ପ୍ରତି ଆମେ ଧ୍ୟାନ ଦେଇକରି ଆମେ ପୋଖରୀରେ ଯେତେବେଳେ ବର୍ଷା ହେଇଯାଏ, ପାଣି କିଛି ହେଇଯାଏ, 3 ଫୁଟ ଅନ୍ତତଃ ପାଣି ହେଲା ପରେ ପରେ ଆମେ ପୋଖରୀକୁ ପ୍ରସ୍ତୁତ କରିନେବାର ଆବଶ୍ୟକତା ରହିଛି। ଏବଂ ପୋଖରୀ ପ୍ରସ୍ତୁତ କହିଲେ ଆମେ ପୋଖରୀରେ ଚୂନ ପକେଇବା, ଚୂନ ପକେଇବା ଦ୍ୱାରା ପାଣିର ଅମ୍ଳତ୍ୱ ଏବଂ ମାଟିର ଅମ୍ଳତ୍ୱ ଦୂର ହୁଏ, ଯାହାଦ୍ୱାରା କି ମାଛ ଶରୀର ବୃଦ୍ଧିରେ ସହାୟକ ହେଇଥାଏ। ଏବଂ ସେଥିରେ ଖତ ସାର ପ୍ରୟୋଗ କରି ଆମେ ଉତ୍ତମ କିସମର ବିହନ ଛାଡ଼ିବା। ଉତ୍ତମ କିସମର ବିହନ କହିଲେ ଆମ ପାଖରେ ଭାକୁର, ରୋହି, ମିର୍କାଳି ଏବଂ ଗ୍ରାସ କାର୍ପ ଇତ୍ୟାଦି ବିହନ ମହଜୁଦ ଥାଏ। ଏବଂ ଏଥିସହିତ ବର୍ତ୍ତମାନ ମଧ୍ୟ ଆମେ ଅଧିକ ଉତ୍ପାଦନ କରିବା ପାଇଁ ରୂପଚାନ୍ଦ ମାଛ ବି ଅନେକ ଚାଷୀ ଚାଷ କରିବା ଆରମ୍ଭ କଲେଣି। ଏବଂ ଏଥିସହିତ ପାଙ୍ଗାସୀୟ ସୂଚୀ, ଯୋଉଟାକୁ ଆମର ବୋନଲେସ୍ ଫିସ୍ ବି କୁହାଯାଏ, ପାଙ୍ଗାସ ମାଛ ବି ଚାଷ କରିବା ଅନେକ ଚାଷୀ ଆରମ୍ଭ କଲେଣି। ତେଣୁ ଅଧିକ ଉତ୍ପାଦନ କରିବା ପାଇଁ ଯୋଉ ବିହନ, ସେ ପ୍ରକାର ବିହନ ମଧ୍ୟ ଆମ ପାଖରେ ଉପଲବ୍ଧ ହେଲାଣି, ଆମେ ତାକୁ ମଧ୍ୟ ଚାଷ କାର୍ଯ୍ୟରେ ଲଗେଇ ପାରିବା। ଏଥିସହିତ ଯୋଉମାନେ ବାୟୋଫ୍ଲକରେ ଚାଷ କରୁଛନ୍ତି, ବାୟୋଫ୍ଲକରେ ସାଧାରଣତଃ ଆମର ଏଇ ଯୋଉ ଭାରତୀୟ ଜାତୀୟ ମାଛ ଚାଷ ହେଇପାରିବ ନାହିଁ। ସେଠି ଆମର ମାଗୁର, ପାଙ୍ଗାସୀୟ ସୂଚୀ, ରୂପଚାନ୍ଦ, ଅମୁରକାର୍ପ, ଚିଙ୍ଗୁଡ଼ି ବି ହେଇପାରିବ। ଏବଂ ଏଥିସହିତ ଆଉ କିଛି ମାଛ ଅଛି, ଯୋଉ ମାଛ ଗୁଡିକ ଆପଣଙ୍କର ଅମ୍ଳଜାନ ଗ୍ରହଣ କରିବା କ୍ଷମତା ସେମାନଙ୍କ ପାଖରେ ଥାଏ, ସେମିତି ମାଛ ଗୁଡିକ ମଧ୍ୟ ଆମର ବାୟୋଫ୍ଲକ୍ ଟାଙ୍କିରେ ଚାଷ କରାଯାଇପାରିବ ଏବଂ ଆମେ ସେଥି ମଧ୍ୟ ଅଧିକ ଉତ୍ପାଦନ କରିପାରିବା। ସାଧାରଣତଃ ଯେତେବେଳେ ଅଧିକା ଥଣ୍ଡା ପଡେ ସେତେବେଳେ ମାଛ ଶରୀର ବୃଦ୍ଧିରେ ବ୍ୟାଘାତ ଘଟିଥାଏ, ସେଇ ସମୟରେ ଆମକୁ ଅନେକ ଗୁଡିଏ ଦିଗ ପ୍ରତି ଧ୍ୟାନ ଦେଇ ଆମକୁ ପୋଖରୀର ହଉ କିମ୍ବା ବାୟୋଫ୍ଲକ୍ ଟାଙ୍କିର ଯତ୍ନ ବିଶେଷ ଭାବରେ ନେବାର ଆବଶ୍ୟକତା ରହିଛି। ଏବଂ ଆମେ ଯଦି ସେଇ ମୁହୂର୍ତ୍ତରେ ବା ସେଇ ସମୟଟାକୁ ଆମେ ଯତ୍ନ ସହକାରେ ଆମେ ପୋଖରୀର ସଠିକ୍ ପରିଚାଳନା ବା କରିନେବା, ତାହେଲେ ଆମେ ନିଶ୍ଚିତ ଭାବରେ ଏକ ସଫଳ ମାଛଚାଷୀ ହେଇପାରିବା ଏବଂ ଅଧିକ ଉତ୍ପାଦନ କରିପାରିବା।
1: ବହୁତ ସୁନ୍ଦର କଥା କହିଲେ ସାର୍, ଆପଣଙ୍କର ପ୍ରତ୍ୟେକଟି ମାର୍ଗଦର୍ଶନ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ନିଶ୍ଚିତ ଭାବରେ ସଫଳତାର କାରଣ ହବ। ଆଉ ଆଗାମୀ ଦିନରେ ଆମ ପରିବାର ସହିତ ଆପଣ ଏମିତି ଜଡିତ ହୋଇ ରହିବେ, ଆପଣ ବହୁମୂଲ୍ୟ ସମୟ ଦେଇଥିବାରୁ ଆମ ଅନୁଷ୍ଠାନ ତରଫରୁ ଆମର ଚାଷୀ ଭାଇ ଭଉଣୀ ମାନଙ୍କ ତରଫରୁ ସାର୍ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
2: ପୋଖରୀ ନଥିଲେ ମଧ୍ୟ ଚାଷ ହେଇପାରିବ ମାଛିଟା ତ ପଲିଥିନ ମାଧ୍ୟମରେ।
3: ଆମେ ଯୋଉ ଆଗରୁ କଥା ହଉଥିଲୁ ବର୍ଷା ଦିନେ ପାଣିକୁ ସିଞ୍ଚନ କରିହବ ବୋଲିକିନା, ସଂରକ୍ଷଣ କରିହବ ବୋଲିକିନା, ସେମିତି କା ଏଇ ସବୁ ଜିନିଷ ମିଶା ଆମେ କରିପାରିବା
2: କହୁଥିଲି।
3: ଗୀତ ଗୋଟେ ଶୁଣିଦବା।
2: ନାଇଁ ନାଇଁ, ମନ ପରଚଳ କଲା ଭଳିଆ, ତମର ମନକୁ ବୁଝିଲା ଭଳିଆ ଟିକେ ଗୀତ ଗୋଟେ ଶୁଣିଦବା
3: ଚାଲ।

0: ସର୍ଦା ଲାଗିଲା ମାତ୍ର
1: ସର୍ଦା ଲାଗିଲା କି ସର୍ଦା ଲାଗିଲା ବର୍ଷା ପାଗକୁ ଟିକେ ଚା ପାକୁଡି ଖାଇଲା ପରେ ଲାଗିଲା
0: ଲାଗିଲା
1: ହେଲା ହେଲେ କାଲି କୁଆଡେ ଗୋଟେ ଯାଇଥିଲି ବୋଲୁଥିଲ କାର ଗୋଟେ ଅଛି ଚାଷୀ ଭାଇ ସହିତ ଭେଟଘାଟ ଗୋଟେ ହେଇଛି
0: ପାଖରେ ଅଛି ନେଇକି ଦିଗାପୁର ବୋଲି
1: ଆମର ଜୟପୁର ଦଶ ବାର କିଲୋମିଟର ହେଲା
0: ସେଠିକୁ ଯାଇଥିଲି ବୋଲୁଛ ସେଠି ଗୋଟେ ଆମର ଭାଇ ଅଛି ପାକସାଟ ପଡୁଛି ନା ଚାଷବାସରେ ବଡ଼ ମନ ତାକୁ ବୋଲୁଛି
1: ନାଇଁ ନାଇଁ ସେ ଚାଷୀ ଆମ ପାଇଁ ପ୍ରେରଣା ଆଗା ଏହି କ୍ରମରେ ଚାଷୀ ମୁହଁରୁ ଚାଷର କଥା ଆଜିର ଚାଷୀ ଶୁଣିଦେବା
2: ଭାଇ ନମସ୍କାର
3: ନମସ୍କାର
2: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦେବେ କି
3: ମୁଁ ଦିଲ୍ଲୀପ ସାହୁ ଦିଗାପୁର କହୁଛି
2: ଆଜ୍ଞା ଆପଣ କଣ କରନ୍ତି
3: ମୁଁ ଚାଷ କରେ ଓ ଧାନ ବିଜନେସ୍ କରେ
2: ଆଚ୍ଛା ହେଲେ ବର୍ତ୍ତମାନ ତ ଆମର ବର୍ଷା ଋତୁ ପଳେଇ ଆସିଲାଣି ଆପଣ କଣ କଣ ସବୁ ଚାଷ କାମ ଆରମ୍ଭ କଲେଣି
3: ହଁ ଏବେ ତ ଆରମ୍ଭ ହେଇ ସାରିଲାଣି
2: ଆଚ୍ଛା କଣ କଲେଣି ଆପଣ ବିଲରେ ବର୍ତ୍ତମାନ
3: ପ୍ରଥମେ ଆମେ ଧନୁଚା ବୁଣିଥିଲୁ
2: ଆଜ୍ଞା
3: ଧନୁଚା ଗଛ ବଣ ହେଲା ପରେ ଆମେ ସେଟାକୁ କଷିକିରି କାଦ କରିଛୁ ଏବେ କାଦ କରିଲା ପରେ ମୁଣ୍ଡା ଛଞ୍ଚା ଛଞ୍ଚି ଚାଲିଛି ଆଗରୁ ଆମେ ବିହନ ବଜାରରୁ କିଣିକିରି ପଲା ପକେଇଛୁ

0: ପଲା ବଡ ହେଲା ପରେ ଆମେ ସେଟାକୁ ରୋପିବୁ ଆଉ।
1: ଆଚ୍ଛା, ହେଲେ ଆପଣ ଯୋଉ ପଲା କହିଲେ ଆଉ ମଞ୍ଜି କଥା ଯୋଉ କହିଲେ, ଆପଣ କୋଉ କୋଉ ପ୍ରକାର ସବୁ ଧାନ ବିହନ ଆପଣ ଚାଷ କରୁଛନ୍ତି?
0: ମାନେ ଭେରାଇଟି ମାନେ 1001 ପ୍ରତୀକ୍ଷା ପୂଜା ଆଉ 1010।
1: ଆଚ୍ଛା,
0: ଆଉ
1: ଏଇ ସବୁ,
0: ବସନ୍ତ
1: ହେଲେ ଭାଇ ଏଇସବୁ ଧାନ ଅମଳ ହେବା ପାଇଁ କେତେ ଦିନ ସାଧାରଣତଃ ଲାଗୁଛି?
0: ପ୍ରାୟ 130 ଦିନ, 120 ଦିନ ଆଉ 100 ଦିନିଆ ଧାନ।
1: ଆଚ୍ଛା, ମାନେ 150 ଦିନ ଭିତରେ ପ୍ରାୟତଃ ସବୁ ଅମଳ ହେଇଯାଉଛି।
0: 30-40 ଦିନ ଭିତରେ ହେଇଯାଉଛି,
1: ହେଇଯାଉଛି
0: ଦିନ ଧାନ ତ ବହୁତ ଲେଟ୍ ହେଇଯାଉଛି।
1: ହେଲା, ହେଲେ ଆପଣ ଯୋଉ ପ୍ରଥମେ କହିଲେ ଧଣି ଚାଟା ଆପଣ ବୁଣିକି ତାକୁ କାଦ କରିଥିଲେ, ସେଟା କାହିଁକି ଆମେ କରୁଛେ?
0: ଧନୀ ଚା ବୋଇଲେ ମାଟିଟା ବହୁତ ଉର୍ବର ହୁଏ ଆଉ ସାର ବି ଆମେ କମ ପକେଇବା ପଡୁଛେ।
1: ହେଲେ ଆପଣ ଯେମିତି କହିଲେ ସାରର ବ୍ୟବହାର କଥା, ତ ସାର ହିସାବରେ ଆପଣ କଣ କଣ ସବୁ ବ୍ୟବହାର କରୁଛନ୍ତି?
0: ନାଇଁ ଦେଖନ୍ତୁ, ସେଇଟା ତ ମୁଁ ଯେହେତୁ ଧାନ କହିଲି ସେଟା ହାଇବ୍ରିଡ ନୁହଁ, ସେଇଟା ଆମ ଗଭର୍ଣ୍ଣମେଣ୍ଟ ବିହନ ଧାନ, ସେଟା ସରକାରୀ ଧାନ ସେଟା ବୋଲେ। ତ ସେଇଥିପାଇଁ ମଧ୍ୟରୁ ଆଜିକାଲି ତ ଗୋବର ଖତ ବହୁତ କମ ମିଳେ, ଯାହାଦ୍ୱାରା ଆମେ ୟୁରିଆ, ପଟାସ, ଡିଏପି ଆଉ ଫର୍ଟେରା ଏସବୁ ୟୁଜ କରୁଛୁ।
1: ହେଲେ ଆପଣଙ୍କର ଯୋଉ ଜମିଟା ଅଛି ସେ ଅଞ୍ଚଳରେ କଣ ପାଣିର ଅସୁବିଧା ବର୍ଷ ତମାମ ରହୁଛି?
0: ହଁ ହଁ, ପାଣି ସୁବିଧା ଅଛି, ଲିଫ୍ଟ ଇରିଗେସନ ଚାଷ କରୁଛୁ ଆମେ, ଗଭର୍ଣ୍ଣମେଣ୍ଟ ଲିଫ୍ଟ ଇରିଗେସନ ଅଛି, ସେ ଆମେ ଏଲ୍ଆଇ ପଏଣ୍ଟ ଅଛି, ହେଲା, ଏଲ୍ଆଇ ପଏଣ୍ଟରେ ଆମେ କରେଣ୍ଟ ବିଲ୍ ବାନ୍ଧୁଛୁ, ମଟର ଗଭର୍ଣ୍ଣମେଣ୍ଟ ଦେଇଛି ଆଉ ନଦୀରେ ମଟର ଚାଲିଛି ଆଉ।
1: ଆଚ୍ଛା ଆଚ୍ଛା, ହେଲେ ଧାନ ବର୍ତ୍ତମାନ ଗଜା ହେଇ ସାରିଲାଣି ଆପଣଙ୍କର ବିଲରେ?
0: ଧାନ ପଲା ହେଇ ସାରିଲାଣି, ଏବେ ଆଉ 2 ଦିନ ଭିତରେ ଆରମ୍ଭ କରିବୁ।
1: ଆଚ୍ଛା ଭାଇ, ଆପଣ ତ ଯେମିତି ଏବେ କହିଲେ ଆପଣ ଧାନ ଚାଷ କରୁଛନ୍ତି ଆଉ ତାର ରୂପାରୂପୀ ହେରିକା ଆପଣଙ୍କର ଏବେ ଷ୍ଟାର୍ଟ କରିବେ, ତା ସହିତ ଆପଣ ଅନ୍ୟ କିଛି ବି ଚାଷ କରୁଛନ୍ତି କି? ମାନେ ଯେମିତି ପନିପରିବା ହେରିକା,
0: ଅନ୍ୟ ଚାଷ ମାନେ ପରିବା ମାନେ ଦେଖନ୍ତୁ ଆମେ ହଳଦୀ ଚାଷ ବି କରୁ ହେଲା, ଆଉ ଅଦା ଚାଷ ବି କରୁ।
1: ଆଚ୍ଛା,
0: ମାନେ ଆମ ଯୋଉ ସେଇଟା କଣ ଛାଇରେ ହୁଏ, ତ
1: ଆମେ
0: ଆମ୍ବ ତୋଟା ଆଉ ଆମ ବାଡିରେ ଯୋଉ ବଡ ବଡ ଗଛ ଅଛି ତା ତଳେ ତ ଖାଲି ଥାଏ, ତ ଆମେ ହଳଦୀ ଆଉ ଅଦା ବି ଚାଷ କରୁ।
1: ଆଚ୍ଛା, ହେଲେ ଆପଣ ଯେମିତି କହିଲେ ହଳଦୀ ଚାଷ କରୁଛନ୍ତି, ତାର ବି କିଛି କିସମ ରହୁଛି ନା ଆମର ଦେଶୀ ହଳଦୀ ହିଁ ଆପଣ କରୁଛନ୍ତି?
0: ନା, ଦେଶୀ ଦେଶୀ ହଳଦୀ ହିଁ ଚାହିଦା ବେଶୀ।
1: ଆଚ୍ଛା,
0: ତାର ସେମିତି ହାଇବ୍ରିଡ ଏଇଟା ମାନେ ତ କିଛି ନାହିଁ, ତାର ଦେଶୀ ହଳଦୀ ହିଁ ଭଲ ଚାହିଦା, ତାର ସେଇଟା ହିଁ ଆମେ ଚାଷ କରୁ।
1: ଆଚ୍ଛା ଆଚ୍ଛା, ହେଲେ ହଳଦୀର ଆପଣ ଚାଷ ଏଟା କେବେ କଣ ଆରମ୍ଭ କରିଥିଲେ?
0: ଜୁଲାଇ 1ରୁ ହିଁ ଆମେ ଆରମ୍ଭ କରିଥିଲୁ,
1: ମାନେ ତାର କନ୍ଦା ହିଁ ଆପଣ ଲଗେଇଥିଲେ?
0: ହଁ ହଁ, ଆମ କନ୍ଦା ହିଁ ଆମେ ଲଗେଇଥାଉ।
1: ଆଚ୍ଛା, ହେଲେ ଏଇଟା ଅମଳ ହେଲା ବେଳକୁ କେତେ କଣ ଦିନ ଲାଗେ?
0: ଏଇଟା ଅମଳ ହେଲା ବେଳକୁ ଏଇଟା ବି 4 ମାସ ଏମିତି ଲାଗିଯାଏ।
1: ଆଚ୍ଛା,
0: 4 ମାସ ଲାଗିଯାଏ, ତାକୁ ତାର ପ୍ରୋସେସ ବହୁତ କଷ୍ଟ ଟିକେ, ମାନେ ତାକୁ ଖୋଳିକିରି ଧୋଇକିରି ତାକୁ ମାନେ ସିଝା ହୁଏ, ସିଝେଇକି ତାପରେ ଶୁଖା ହୁଏ, ଶୁଖିଲା ପରେ ସେଯାକୁ ଗୁଣ୍ଡ ହୁଏ।
1: ହେଲେ ଆପଣ ହଳଦୀ ଗୁଣ୍ଡ କରିକି ନା ବିକୁଛନ୍ତି?
0: ହଁ, ହଳଦୀ ଗୁଣ୍ଡ ବିକୁଛୁ ଆଉ ଶୁଖିଲାଟା ବି ଲୋକ ନେଇ ଯାଉଛନ୍ତି, ଚାହିଦା ତାର ବହୁତ ଥାଏ।
1: ଆଉ ଯୋଉ କହିଲେ ଅଦା କଥା, ଆପଣ ଅଦା ବି କରୁଛନ୍ତି ହେଲା?
0: ହଁ, ଅଦା ବି କରୁ ଆମେ, ଅଦା ତ କ୍ୱିଣ୍ଟାଲ ହିସାବରେ ଲୋକ ନେଇ ଯାଉଛନ୍ତି, ମାନେ ମାର୍କେଟରେ ବିକା ହେଇଯାଉଛି।
1: ହେଲେ ମାନେ ତାର ସେମିତି କିଛି ମାନେ ଶୁଖେଇକି ରଖିବା ସେମିତି କିଛି ଆପଣଙ୍କର ନଥାଏ?
0: ନା ନା, ସେମିତି କିଛି ନାହିଁ,
1: ଆମ ଜୟପୁର ମାର୍କେଟରେ ହିଁ ସବୁ ସେଲ୍ ହେଇଯାଉଛି।
0: ହଁ ହଁ, ଜୟପୁର କଟପାଡ ଏମିତି ସବୁ ମାର୍କେଟରେ ସେଲିଂ ହେଇଯାଉଛି,
1: ମାନେ ଆମର ପାଖାପାଖି ଯେତିକି ମାର୍କେଟ ଅଛି ସବୁ ହେଇଯାଉଛି। ହେଲେ ଅଦାଟାକୁ ଆପଣ କେବେ ଆରମ୍ଭ କରିଥିଲେ?
0: ନାଇଁ, ଅଦା ହଳଦୀ ସବୁ ଯାକ ଏଇ ମାସରେ, ମାନେ ବର୍ଷା ଷ୍ଟାର୍ଟିଂରେ ହିଁ ହୁଏ ସେଇଟା,
1: ମାନେ ପାଣିଟା ଯେତେବେଳକୁ ପଡିବ ମାଟିଟା ଓଦା ହବ ସେ
0: ଷ୍ଟାର୍ଟିଂରେ ହିଁ ଏଇଟା ମାନେ ରୋପଣ କରାଯାଏ।
1: ହେଲେ ବିକ୍ରି ବଟା ପାଇଁ ସେମିତି କିଛି ଅସୁବିଧା ହଉନି ତାହେଲେ?
0: ନା ନା ନା, ତାର ଚାହିଦା ବହୁତ, ତାର ସେଥିପାଇଁ ଆମ ବିକିବା ପାଇଁ ଏତେ ଅସୁବିଧା ହଉନି। ତା ସହିତ ବି ଆମେ ଆମ ମାନେ ଘର ବାଡି ପଟେ ବହୁତ ବଡ ବଡ ଜାଗା, ତ ଆମେ ବିନ୍ସ ଟିକେ ଆଉ କଲରା ଏଇଟା ମାନେ ବି ଆମେ ଲଗେଇଥାଉ।
1: ମାନେ ବିନ୍ସ କଲରା ଏଇସବୁ ଆପଣ ବିକ୍ରି ପାଇଁ କରୁଛନ୍ତି ନା ନିଜ ବ୍ୟବହାର ପାଇଁ?
0: ନା ନା, ବିକ୍ରି ପାଇଁ ହିଁ କରୁ, ବିକ୍ରି ପାଇଁ ଗୋଟେ ଗୋଟେ ବାଡି 1 ଏକର 2 ଏକର ଲେଖା କରିଥାଉ।
1: ଆଚ୍ଛା ଆଚ୍ଛା, ଏଇସବୁ ବି ଆରମ୍ଭ କରିସାରିଲେଣି ନା କରିବେ?
0: ହଁ, ଆରମ୍ଭ କରିସାରିଲେଣି, ସେଟା ମାନେ ଫଳିବା ବି ଏବେ ନୂଆ ନୂଆ ଆରମ୍ଭ ହେଇସାରିଲାଣି।
1: ମାନେ ମାସେ 1.5 ମାସ ହେଇଗଲାଣି ଯାହାହେଲେ ବି କଥା?
0: ହଁ ହଁ,
1: ବହୁତ ସୁନ୍ଦର କଥା କହିଲେ। ହେଲେ ମାନେ ଆମର ଯେତିକି ମାଳି ବା ପରିବା ରହିଲା, ତାପରେ ମୂଳ ଜାତୀୟ ସବୁ ପ୍ରକାର ଆପଣ ମାନେ ମିଶା ମିଶି କରି ନା ସବୁ ପ୍ରକାର ଆପଣ କରୁଛନ୍ତି କହିଲେ ଚଳେ? ନାଇଁ,
0: ପ୍ରାୟ ସବୁ ପ୍ରକାର କରୁ, ଆଉ ମୁଖ୍ୟ ଚାଷ ହଉଛି ଆମର ଧାନ ଆଉ।
1: ହଉ ଠିକ ଅଛି ଭାଇ।

0: ଆପଣ ଏମିତି ସବୁ ପ୍ରକାର ଆପଣ ମିଶାମିଶି କରିକି କରୁଥାନ୍ତୁ। ଆଉ ଗୋଟେ ଦିନ ଆମକୁ ନିଶ୍ଚିତ ଭାବରେ କିଛି ନା କିଛି ସମୟ ଦେବା ପାଇଁ ଆପଣଙ୍କୁ ରିକ୍ୱେଷ୍ଟ ରହିଲା ଆମର।
1: ନିଶ୍ଚୟ ନିଶ୍ଚୟ
0: ନିଶ୍ଚୟ, ଧନ୍ୟବାଦ ଭାଇ, ରହୁଛି।
2: ନମସ୍କାର। ହଇ ହ ଭାଇ, ଗୋଟେ ଗୋଟେ କରି କେତେ କଥା ପଚାରି ଦେଇଛ ତମେ, ସୂତା ଆଖିରୁ ସୂତା ଝିକିଲା ପରା ସମାନ ପଚାରି ଦେଇଛ
3: କି କରୁଛି ଅଦା କରୁଛି।
2: ନାଇଁ ନାଇଁ, ଶିଖିବା କଥା
3: ହେଲେ ଛାଡ଼ିଦେବି କି?
2: ନାଇଁ
3: ପଚାରିଦେଲି।
2: ହେଲେ ଶୁଣ, ଆହୁରି କେତେ କଥା ଅଛି, ସିଆଡେ ମେଘ ଆଇଲାଣି, ଓଦା ହେଇଯିବା, ଜୋତା ଛତା ଧର, ଗଲାବେଳେ ଆହୁରି କେତେ କଥା ଅଛି, ଯିବା
3: ଭାରି ପଡିବା,
2: ଭାରି ପଡିବା, ଉଠ ଯିବା।

ପ୍ରଚାର କଲୁ ଚାଷୀ ଭାଇ ଓ ଭଉଣୀମାନଙ୍କର ଆପଣାର କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନା କରିଥିଲେ ଉତ୍ତମ ପାଣିଗ୍ରାହୀ ଏବଂ ସୁବ୍ରତ ସାମନ୍ତରାୟ। ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1460 କିଲୋ ହର୍ଚ୍ଚ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠର ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ପାମେଲା ଜେନ। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ, ସଙ୍ଗୀତ ଦୀପକ କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ସୁନାପଞ୍ଜୁରୀ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ କବିତା କ୍ରିଷ୍ଣମୂର୍ତ୍ତି ଏବଂ ପ୍ରସେନଜିତ। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ, ସଙ୍ଗୀତ ଅମରେନ୍ଦ୍ର ମହାନ୍ତି।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଅଗଷ୍ଟ ମାସ 12 ତାରିଖ ବୁଧବାର ଦିନ 1:20 ଘର ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବା ପାଇଁ ଅଗଷ୍ଟ ମାସ 11 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:30 ପର୍ଯ୍ୟନ୍ତ ଫୋନ୍ କରିବା।

ଆପଣଙ୍କୁ ଅନୁରୋଧ। ଆମ ଫୋନ୍ ନମ୍ବର ହେଲା 06854-230-690। ସୂଚନାଟି ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି।

ଆପଣ ଶୁଣିଛନ୍ତି ପ୍ରେମ୍ ୱେଡ୍ସ ପ୍ରିୟା ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ ଶିଳ୍ପୀମାନେ ହେଲେ କୁମାର ବାପି ଏବଂ ତପ ମିଶ୍ର। ଗୀତ ବସନ୍ତରାଜ ସାମଲ, ସଙ୍ଗୀତ ପ୍ରେମ ଆନନ୍ଦ।

ଏହି ଗୀତଟି ସହ ସେ ସ୍କୁଲ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାଙ୍କ ମତାମତ ଅଭିଯୋଗକୁ ନେଇ ମେସେଜର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ଧରିତ୍ରୀ ଶତପଥୀ।

0: ଯେଉଁଠି ଶିକ୍ଷା ଅଛି ସେଇଠି ସହାନୁଭୂତି ଅଛି, ଯେଉଁଠି ସହାନୁଭୂତି ଥାଏ ସେଇଠି ସମ୍ପର୍କ ସୁଦୃଢ଼ ହୋଇଉଠେ।
1: ତେଣୁ ଶିକ୍ଷା ଆମ ଜୀବନରେ ନିହାତି ଆବଶ୍ୟକ, କାରଣ ଶିକ୍ଷା ଜୀବନକୁ ବାଟ ଦେଖାଇବା ସହ ଗୋଟିଏ ଭଲ ସମ୍ପର୍କ ଗଢ଼ିବାରେ ପ୍ରେରଣା ଦିଏ।
0: ଏହି ବିଚାର ସହିତ ଆପଣମାନଙ୍କର ମେସେଜକୁ ନେଇ ଆଜିର ସମ୍ପର୍କ ସେତୁ କାର୍ଯ୍ୟକ୍ରମରେ ଆମେ ଦୁହେଁ,
1: ମୁଁ ରଞ୍ଜନ କୁମାର ବେହେରା,
0: ମୁଁ ଧରିତ୍ରୀ ଶତପଥୀ, ନମସ୍କାର।
2: ସମ୍ପର୍କ ସେତୁ, ସମ୍ପର୍କ ସେତୁ।
1: ତେବେ ଧରିତ୍ରୀ, ଆଜି ସମ୍ପର୍କ ସେତୁରେ ଉଭୟ ମେସେଜ ଏବଂ ଭଏସ୍ ମେସେଜ ରହିଛି, କିନ୍ତୁ ପ୍ରଥମେ ମେସେଜରୁ ଆରମ୍ଭ କରିବା।
0: ତାହେଲେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ମେସେଜଟିକୁ କିଏ ଆଉ କେଉଁଠୁ ଲେଖିଛନ୍ତି।
1: ନିଶ୍ଚୟ,
0: ଆଜିର ପ୍ରଥମ ମେସେଜଟିକୁ ଲେଖିଛନ୍ତି କେନ୍ଦୁଝରରୁ ପ୍ରଫୁଲ୍ଲ। ସେ ଲେଖିଛନ୍ତି, ସମ୍ଭାବନା କାର୍ଯ୍ୟକ୍ରମ ଯେ ପକ୍ଷୀ ଉଡ଼େ ଯେତେ ଦୂର ସିଏ ଶୁଣିଥିଲେ, ତାଙ୍କୁ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଥିଲା। ସେଥିରେ ଉପସ୍ଥାପନା କରିଥିବା ରଞ୍ଜନ ଭାଇ ଓ ସୁରଭି ଅପାଙ୍କ ଉପସ୍ଥାପନା ଶୈଳୀ ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଥିଲା। ସେମାନଙ୍କ ଉପସ୍ଥାପନା ଏପରି ଥିଲା ଯେ ଶୁଣିଥିବା ଶ୍ରୋତାଙ୍କୁ ନିହାତି ଭାବରେ ଆଗକୁ ନେବା ପାଇଁ ପ୍ରେରଣା ଦେବ, ଏଥିରେ କିଛି ସନ୍ଦେହ ନାହିଁ।
1: ପ୍ରଫୁଲ୍ଲ ବାବୁ, ପ୍ରଥମେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ଯେ ଆପଣ ସମ୍ଭାବନା କାର୍ଯ୍ୟକ୍ରମ ଶୁଣିଛନ୍ତି, ଆପଣଙ୍କ ଉପସ୍ଥାପନା ଭଲ ଲାଗିଛି। ଆପଣଙ୍କର ଧନ୍ୟବାଦ ଆମେ ସାଦରେ ଗ୍ରହଣ କରୁଛୁ, ଆଉ ସେଥିରେ ଅଂଶଗ୍ରହଣ କରିଥିବା ସବୁ ଶ୍ରୋତାଙ୍କୁ ବି ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ।
0: ଆମର ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି କେ ମୋହନ ରାଓ ଆଚାରୀ, ସୁନାରୀ ସାହି, ଜୟପୁରରୁ। ସେ ଲେଖିଛନ୍ତି।

0: ତାଙ୍କୁ ଏହି ସପ୍ତାହର ଚୈତି ଜହ୍ନ କାର୍ଯ୍ୟକ୍ରମର ରେଡିଓ କେ ପଚାରୁ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଥିଲା, ଯାହାକୁ ନେଇ ଆସିଥିଲେ ସନ୍ତୋଷୀ ଆଚାରୀ ଆଉ ରାଜୁ ପ୍ରଧାନୀ ଭାଇ। ଉଭୟଙ୍କ ଉପସ୍ଥାପନା ଶୈଳୀ ତାଙ୍କୁ ବହୁତ ଭଲ ଲାଗିଥିଲା। ସେ ସେହି ଦିନର ସାକ୍ଷାତକାରରୁ ସିକିଲ୍ ସେଲ୍ ବିଷୟରେ ବହୁତ ଗୁଡ଼ିଏ କଥା ଜାଣିପାରିଥିଲେ, ତେଣୁ ଉଭୟ ଉପସ୍ଥାପକ ଏବଂ ଡକ୍ଟରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
1: ଆଚାରୀ ବାବୁ, ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ ରେଡିଓ କେ ପାଚରୁ ଶୁଣିଛନ୍ତି ଏବଂ ସେଥିରେ ଯେଉଁ ବିଷୟ ରହିଥିଲା ସିକିଲ୍ ସେଲ୍ ବିଷୟରେ ତାହା ବି ଆପଣ ଶୁଣିଛନ୍ତି। ଯାହା ହଉ, ଆପଣ ସେଦିନର କାର୍ଯ୍ୟକ୍ରମ ଶୁଣିଛନ୍ତି, ଆପଣଙ୍କୁ ସେ କାର୍ଯ୍ୟକ୍ରମ ଭଲ ଲାଗିଛି। ଆମେ ଆଶା କରୁଛୁ ଆପଣ ଆମର ପ୍ରତିଟି କାର୍ଯ୍ୟକ୍ରମ ଶୁଣିବେ ଏବଂ ଏହିପରି ମତାମତ ଦେଉଥିବେ।
0: ଏହି ମେସେଜଟିକୁ ଲେଖିଛନ୍ତି ନୀଲୁ ଦାସ, ଶାସ୍ତ୍ରୀନଗର ବଲାଙ୍ଗୀରରୁ। ସେ ଲେଖିଛନ୍ତି, 3 ତାରିଖରେ ପ୍ରଚାରିତ ହୋଇଥିବା ଆକାଶବାଣୀ ଲାଇଭ କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗିଥିଲା, ଯାହାକୁ ନେଇ ଆସିଥିଲେ ସସ୍ମିତା ଭଉଣୀ। ପବିତ୍ର ଶ୍ରାବଣ ମାସରେ ଭଗବାନ ମହାଦେବଙ୍କ ଭଜନଗୁଡ଼ିକ ଆକାଶବାଣୀ ଲାଇଭ କାର୍ଯ୍ୟକ୍ରମରେ ବହୁତ ସୁନ୍ଦର ଭାବରେ ପ୍ରଚାର ହୋଇଥିଲା। କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗିଥିଲା।
1: ଆପଣ ଶ୍ରାବଣ ମାସର ପ୍ରଥମ ସୋମବାରର ଆକାଶବାଣୀ ଲାଇଭ ଶୁଣିଛନ୍ତି। ସେଦିନ ଉପସ୍ଥାପନା କରିଥିଲେ ଆମର ସସ୍ମିତା ଅପା, ଯାହାକି ଆପଣଙ୍କୁ ଭଲ ଲାଗିଛି ସେଦିନର କାର୍ଯ୍ୟକ୍ରମ। ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସସ୍ମିତା ଆପଣଙ୍କୁ ଜଣାଇ ଦେଉଛୁ। ଆଉ ଅନ୍ୟ ଶ୍ରୋତାଙ୍କୁ ବି ଅନୁରୋଧ କରୁଛୁ, ସେମାନେ ଆମର ଦିନ 11ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ରବିବାର, ସୋମବାର ଏବଂ ମଙ୍ଗଳବାର ଆକାଶବାଣୀ ଲାଇଭ ଶୁଣନ୍ତୁ, ଯେଉଁଥିରେ ଆମର ଉଦ୍ଘୋଷକ ଉଦ୍ଘୋଷିକାମାନେ ବିଭିନ୍ନ ବିଷୟକୁ ନେଇ ଉପସ୍ଥାପନା କରିଥାନ୍ତି।
0: ଆମର ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ଆକାଶବାଣୀର ଜଣେ ନିୟମିତ ଶ୍ରୋତା ଦେବରାଜ ସେଠୀ ଗୋବିନ୍ଦପାଲ୍ଲୀରୁ। ସେ ଲେଖିଛନ୍ତି, ଏହି ସପ୍ତାହରେ ପ୍ରସାରିତ ମହ୍ଲାର କାର୍ଯ୍ୟକ୍ରମ ଶୁଣିଲି। ଅତି ସୁନ୍ଦର ଭାବରେ ସଂଯୋଜନା କରିଥିଲେ ଉଭୟ ସଂଯୁକ୍ତା ମ୍ୟାମ୍ ଏବଂ ରଞ୍ଜନ ସାର୍। ଉଭୟଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। କାର୍ଯ୍ୟକ୍ରମଟି ଅତ୍ୟନ୍ତ ଉଚ୍ଚକୋଟୀର ରହିଥିଲା।
1: ହଁ ଧରିତ୍ରୀ, ଦେବରାଜ ବାବୁ ପ୍ରକୃତରେ ମହ୍ଲାର କାର୍ଯ୍ୟକ୍ରମ ଶୁଣିଛନ୍ତି, ଯେଉଁଥିରେ ଆମେ ପ୍ରଚାର କରିଥାଉ ଗୋଟିଏ ଗାଁର କାହାଣୀ ଏବଂ ବିଶେଷ ପ୍ରସଙ୍ଗ। ସେଦିନ ସେଇ ଯୋଉ ଗାଁର କାହାଣୀ ଥିଲା ସେଥିରେ ସେ ଅଂଶଗ୍ରହଣ କରିଥିଲେ, ତାଙ୍କୁ ବି ଆମେ ଧନ୍ୟବାଦ ଜଣାଉଛୁ ଯେ ସେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ବି ଶୁଣିଛନ୍ତି। ଆମେ ଆଶା କରୁଛୁ ଭବିଷ୍ୟତରେ ଦେବରାଜ ବାବୁ ଆମର ପ୍ରତିଟି କାର୍ଯ୍ୟକ୍ରମ ଶୁଣିବେ ଏବଂ ଏହିଭଳି ସୁନ୍ଦର ମତାମତ ଦେଉଥିବେ।
0: ଆମର ଏହି ମେସେଜଟିକୁ ଲେଖିଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମେହର ରେମଣ୍ଡା ବରଗଡ଼ରୁ। ସେମାନେ ପ୍ରଥମେ ସାଦର ପ୍ରଣାମ ଗ୍ରହଣ କରିବେ ବୋଲି ଲେଖିଛନ୍ତି।
1: ଆପଣମାନେ ବି ଆମର ପ୍ରତି ନମସ୍କାର ନେବେ।
0: 2 ଅଗଷ୍ଟ ଏବଂ 3 ଅଗଷ୍ଟ ଆଜିର ଅନୁଚିନ୍ତାରେ ବିଘ୍ନରାଜ ଗଣେଶ ଏବଂ ଶ୍ରାବଣ ପୂର୍ଣ୍ଣିମା ବିଷୟରେ ଲକ୍ଷ୍ମୀଧର ସାହୁ ସୁନ୍ଦର ଉପସ୍ଥାପନା କଲେ। ଚାଷବାସ କଥାରେ ପାଳଛତୁ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରାହେଲା। ସୁରଭି କାର୍ଯ୍ୟକ୍ରମରେ କରୁଣାକର ସେଠୀଙ୍କ ସାକ୍ଷାତକାରରୁ ତାଙ୍କର ସଙ୍ଗୀତମୟ ଜୀବନ ବିଷୟରେ ଜାଣିହେଲା। ସେମିତି 5 ଅଗଷ୍ଟ ବିବିଧା କାର୍ଯ୍ୟକ୍ରମରେ ଏନ୍ ତ୍ରିଷା ତନ୍ୟାଙ୍କ ଲେଖିକା ଏବଂ ମଡେଲିଂକୁ ନିଶା ଓ ପେଶା କରିବା ବିଷୟରେ ଜାଣିହେଲା, ତେଣୁ ରଞ୍ଜନ ସାର୍ ଏବଂ ସସ୍ମିତା ଆପାଙ୍କୁ ପ୍ରଣାମ ଜଣାଇଛନ୍ତି। ସେହିଭଳି 5 ଅଗଷ୍ଟ ମୂର୍ଚ୍ଛନାରେ ପ୍ରଚାରିତ ଶେଷ ଗୀତ ବେଳା ବିଜନ ଆମେ ଦିଜଣ ଅସ୍ମିତା ଷଡ଼ଙ୍ଗୀ ଓ ସୁଧାକର ପଣ୍ଡାଙ୍କ କଣ୍ଠରେ ବହୁତ ଭଲ ଲାଗିଲା। ସେହିଭଳି 6 ଅଗଷ୍ଟରେ ପ୍ରଚାରିତ ସଜ ମୌଜ ହସର ଖୋରାକ ଯୋଗାଇଥିଲା, ବିଶେଷ କରି ଇନ୍ଦ୍ରଙ୍କ ଟର୍ଚ୍ଚ ଲାଇଟ୍ ମାରିବା ହସ କଥାଟି।
1: ଯାହା ହଉ ଲିଙ୍ଗରାଜ ଭାଇ, ଆପଣ ଏ ସପ୍ତାହର ସବୁ କାର୍ଯ୍ୟକ୍ରମ ଶୁଣିଛନ୍ତି ଆଉ କାର୍ଯ୍ୟକ୍ରମ ସମ୍ପର୍କରେ ସୁନ୍ଦର ମତାମତ ଦେଇଛନ୍ତି। ପ୍ରଥମେ ଆପଣ ଲେଖିଛନ୍ତି ଯେ ଲକ୍ଷ୍ମୀଧର ସାହୁଙ୍କର ଆଜିର ଅନୁଚିନ୍ତା ଆପଣଙ୍କୁ ଭଲ ଲାଗିଛି, ଏହା ଆମର ପୁନଃ ପ୍ରସାରିତ ଆଜିର ଅନୁଚିନ୍ତା, ତଥାପି ଆପଣ ଶୁଣି କିଛି ଶିକ୍ଷା ପାଇପାରିଛନ୍ତି, ତେଣୁ ଆପଣଙ୍କୁ ଧନ୍ୟବାଦ ଦେଉଛୁ। ଚାଷବାସ କଥାରେ ପାଳଛତୁ ବିଷୟରେ ଆପଣ ଶୁଣିଛନ୍ତି, କିଛିଟା ଶିକ୍ଷଣୀୟ ଆପଣଙ୍କୁ ଦେଇପାରିଛି। ତାପରେ ସୁରଭି କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଲେଖିଛନ୍ତି, କରୁଣାକର ସେଠୀଙ୍କ ସହିତ ସାକ୍ଷାତକାର ଆପଣଙ୍କୁ ଭଲ ଲାଗିଛି। ବିବିଧା କାର୍ଯ୍ୟକ୍ରମ ଶୁଣିଛନ୍ତି, ସେଥିରେ ଯେଉଁ ଏନ୍ ତ୍ରିଷା ତନ୍ୟା ସ୍ଥାନ ପାଇଥିଲେ ତାଙ୍କ ବିଷୟରେ ଆପଣ ଶୁଣି ଖୁସି ହୋଇଛନ୍ତି, ଆପଣ ଧନ୍ୟବାଦ ଜଣାଇଛନ୍ତି। ସେଦିନର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ଆମେ ସାଦରେ ଗ୍ରହଣ କରୁଛୁ। ମୂର୍ଚ୍ଛନାର ଶେଷ ଗୀତଟି ଯାହାକୁ ଗାଇଥିଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା, ତାହା ବି ଆପଣଙ୍କୁ ଭଲ ଲାଗିଛି। ଏହି ମୂର୍ଚ୍ଛନା କାର୍ଯ୍ୟକ୍ରମ ଅଗଷ୍ଟ ମାସର ପ୍ରତି ବୁଧବାର ରାତି 8:15ରେ ଆମେ ପ୍ରଚାର କରୁଛୁ, ଆପଣମାନେ ନିୟମିତ ଶୁଣନ୍ତୁ। ଶେଷରେ ଆପଣ ସଜମୌଜ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ବିଶେଷ କରି ଟର୍ଚ୍ଚ ଲାଇଟ୍ ଯେଉଁ ହସକଥା ପ୍ରଚାର କରିଥିଲୁ ତାହା ଆପଣଙ୍କୁ ଭଲ ଲାଗିଛି। ଯାହା ହଉ ସତ୍ୟଭାମା ଏବଂ ଲିଙ୍ଗରାଜ ଭାଇ, ଆପଣଙ୍କୁ ଧନ୍ୟବାଦ ଦେଉଛୁ ଯେ ଆପଣମାନେ କାର୍ଯ୍ୟକ୍ରମ ଶୁଣି କାଗଜରେ ଲେଖି ପଠାଉଛନ୍ତି, ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣ ଦୁଇଜଣଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ।
0: ଆଜିର ଶେଷ ମେସେଜଟିକୁ ଲେଖିଛନ୍ତି ସୁକୁମାର ଦାସ ଡଙ୍ଗରିଗୁଡ଼ା ନବରଙ୍ଗପୁରରୁ। ସେ ଲେଖିଛନ୍ତି, ଆକାଶବାଣୀ

0: ସମ୍ପର୍କ ସେତୁର ଉପସ୍ଥାପନା ଦାୟିତ୍ୱରେ ଥିବା ପ୍ରିୟ ବଡ଼ ଭାଇ ଓ ଅପାଙ୍କୁ ଆନ୍ତରିକ ନମସ୍କାର।
1: ଆପଣ ବି ପ୍ରତି ନମସ୍କାର ନେବେ।
0: ଆକାଶବାଣୀ ଜୟପୁରର ସମସ୍ତ କାର୍ଯ୍ୟକ୍ରମ ଯାହାକି ପ୍ରତିଟି ସମୟରେ ପ୍ରଚାରିତ ହେଉଛି ସେସବୁ କାର୍ଯ୍ୟକ୍ରମଗୁଡ଼ିକ ଶ୍ରୁତିମଧୁର ଲାଗେ। ବିଶେଷ ଭାବରେ ଚୈତି ଜହ୍ନ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ, କାହିଁକି ନା କରାପୁଟିଆ ଭାଷାରେ କାର୍ଯ୍ୟକ୍ରମଟି ପ୍ରସ୍ତୁତ ହୋଇଥାଏ। ସବୁ କାର୍ଯ୍ୟକ୍ରମ ଭଲ ଲାଗେ, ସଜମଉଜ ଗୋଟିଏ ମଜାଦାର କାର୍ଯ୍ୟକ୍ରମ, ଏପରି କାର୍ଯ୍ୟକ୍ରମ ସ୍ୱାଗତ ଯୋଗ୍ୟ। ଆପଣମାନଙ୍କୁ ମୋର ଅନୁରୋଧ, ଆପଣମାନେ ସମସ୍ତେ ସୁବିଧା ଦେଖି ଆପଣଙ୍କ ରେଡିଓ ପାଇଁ ଉପଯୋଗୀ ହେଲା ଭଳିଆ ସାକ୍ଷାତକାରଗୁଡ଼ିକ ଆମ ଅଞ୍ଚଳରେ ଆସିକି ନିଅନ୍ତୁ। ସାକ୍ଷାତକାରଗୁଡ଼ିକ ଆମ ଅଞ୍ଚଳରେ ଅନ୍ୟ ଲୋକମାନଙ୍କ ସହିତ ହେଲେ କାର୍ଯ୍ୟକ୍ରମର ମାନ ବଢ଼ିବ। ମୋବାଇଲ୍ ଆପ୍ ମାଧ୍ୟମରେ ଆପଣମାନେ ଏହି କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ କହି ସେମାନଙ୍କୁ ତାଙ୍କ ଫୋନ୍ରେ ଆପ୍କୁ ଡାଉନ୍ଲୋଡ୍ କରି ଜୟପୁର ଆକାଶବାଣୀକୁ ଆହୁରି ଆଗକୁ ବଢ଼ାଇ ହେବ।
1: ହଁ ଧରିତ୍ରୀ, ସୁକୁମାର ବାବୁ ଖୁବ୍ ସୁନ୍ଦର ଭାବେ ମେସେଜ୍ ପଠାଇଛନ୍ତି ଏବଂ ତାଙ୍କର ଯେଉଁ ସବୁ ପ୍ରସ୍ତାବ ରହିଛି ପ୍ରକୃତରେ ସ୍ୱାଗତ ଯୋଗ୍ୟ। ସେ ସବୁ କାର୍ଯ୍ୟକ୍ରମ ଶୁଣିଛନ୍ତି, ବିଶେଷ କରି ସଜମୌଜ, ଚୈତି ଜହ୍ନ ଆଉ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୁନ୍ଦର ମତାମତ ଦେଇଛନ୍ତି। ଆଉ ଗୋଟେ ପ୍ରସ୍ତାବ ସେ ଦେଇଛନ୍ତି ଯେ ଆକାଶବାଣୀ ଜୟପୁର କେନ୍ଦ୍ରର କର୍ମକର୍ତ୍ତାମାନେ ଗ୍ରାମାଞ୍ଚଳକୁ ଯାଇ ଭାଇ ଭଉଣୀମାନଙ୍କର ସାକ୍ଷାତକାର ନେଇ ଆକାଶବାଣୀ ଜୟପୁରରେ ପ୍ରଚାର କଲେ ହୁଏତ କାର୍ଯ୍ୟକ୍ରମ ଆହୁରି ସରସ ସୁନ୍ଦର ହୋଇପାରିବ ଏବଂ ସମସ୍ତଙ୍କ ପାଖରେ ପହଞ୍ଚିବ। ଶେଷରେ ଆପଣ ଲେଖିଛନ୍ତି ଯେ ଆକାଶବାଣୀ ଜୟପୁରର ଆପ୍ ମୋବାଇଲ୍ରେ କେମିତି ଡାଉନ୍ଲୋଡ୍ କରାଯାଏ ସେ ସମ୍ପର୍କରେ ତାଙ୍କୁ ଅବଗତ କରାଇ ଆକାଶବାଣୀ ଜୟପୁର ସମ୍ପର୍କରେ ସୂଚନା ଦେଲେ ସେମାନେ ଆହୁରି ଖୁସି ହେବେ ଏବଂ ଆକାଶବାଣୀ ଜୟପୁର ଯେଉଁ ଗୋଟିଏ ଲକ୍ଷ୍ୟ ରଖିଛି, ଯେଉଁ ଉଦ୍ଦେଶ୍ୟ ରଖିଛି, ବହୁଜନ ହିତାୟ ବହୁଜନ ସୁଖାୟ, ତାହା ବାସ୍ତବିକ ସଫଳ ରୂପାୟନ ହେବ। ଯାହା ହଉ, ସୁକୁମାର ବାବୁ ଆପଣଙ୍କୁ ଧନ୍ୟବାଦ ଦେଉଛୁ। ଆମେ ପରବର୍ତ୍ତୀ ସମୟରେ ଚେଷ୍ଟା କରିବୁ ଯେମିତିକି ଆକାଶବାଣୀ ଜୟପୁର କେନ୍ଦ୍ରର କର୍ମକର୍ତ୍ତାମାନେ ଆପଣଙ୍କ ଅଞ୍ଚଳକୁ ହେଉ ବା ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ସାକ୍ଷାତକାର ଆଣିବେ ଏବଂ ଆକାଶବାଣୀ ଜୟପୁରରେ ପ୍ରଚାର କରିବେ। ଆପଣଙ୍କୁ ଧନ୍ୟବାଦ ଦେଉଛୁ ଆପଣଙ୍କର ସୁନ୍ଦର ମେସେଜ ପାଇଁ। ତେବେ ଧରିତ୍ରୀ, ଥିଲା ସବୁ ମେସେଜର ଉତ୍ତର, ବର୍ତ୍ତମାନ ଗୋଟେ ଭଏସ୍ ମେସେଜ ରହିଛି,
0: ତାହେଲେ ନୀଳାଞ୍ଚଳ ବାବୁ କଣ କହିଛନ୍ତି ଚାଲନ୍ତୁ ଶୁଣିବା।
1: ନିଶ୍ଚୟ।
2: ନମସ୍କାର, ଆକାଶବାଣୀ ଜୟପୁର ସମ୍ପର୍କ ସେତୁ ବିଭାଗର ଉପସ୍ଥାପକ ଉପସ୍ଥାପିକା, ମୋର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ମୁଁ ନୀଳାଞ୍ଚଳ ଭୋଇ କହୁଛି, ଗ୍ରାମ ତଲକ, ଜିଲ୍ଲା ବଲାଙ୍ଗୀରରୁ। ଗତ ସମ୍ପର୍କ ସେତୁରେ ମୁଁ ଆପଣଙ୍କୁ ମେସେଜ କରିଥିଲି କି ଯେ ଆମ ଅତିଥି କ୍ରମରେ ନିୟମିତ ଶ୍ରୋତା ମୁନା ପଣ୍ଡା ଭାଇଙ୍କ ସହ ସାକ୍ଷାତ କରିବା ପାଇଁ, ଯାହା ବି ହଉ ମୋ କଥାଟିକୁ ଆଖି ଆଗରେ ରଖିକିରି ଏବଂ ଖୁବ୍ ଶୀଘ୍ର ମୋର ଅଭିଯୋଗକୁ କାର୍ଯ୍ୟକ୍ରମରେ ସାମିଲ କରିଥିବା ଯୋଗୁଁ ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗର କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ରଞ୍ଜନ ସାର୍ଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଏବଂ ସେଦିନ ଉପସ୍ଥାପନା ଦାୟିତ୍ୱରେ ଥିଲେ ଶୁଭ୍ରାଂଶୁ ପଣ୍ଡା, ସାକ୍ଷାତଟିକୁ ନେଇ ଆସିଥିଲେ, ସେଥିପାଇଁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଶୁଭ୍ରାଂଶୁ ପଣ୍ଡା ଭାଇଙ୍କୁ, ଯେ ସୁନ୍ଦର ଭାବରେ ସାକ୍ଷାତକାରଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ। ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ମୋର କେତୋଟି ମତାମତ ଅଛି। ଦେଖନ୍ତୁ, ପ୍ରଥମ ମତାମତଟି ହେଉଛି କି ଯେ ଓଡ଼ିଶାର ଝିଅ କଣ୍ଠଶିଳ୍ପୀ ଇଣ୍ଡିଆ ଆଇଡନ୍ ପାଇଥିବା ଜ୍ୟୋତିର୍ମୟ ନାୟକ, ତାଙ୍କ ସହିତ ଏକ ସୁନ୍ଦର ସାକ୍ଷାତକାରଟି କରିବା ପାଇଁ ମୋର ବିଶେଷ ରିକ୍ୱେଷ୍ଟ। କାରଣ ତାଙ୍କ ପାଖରୁ ଆମେ କିଛି କଥା ଜାଣିବାକୁ ଚାହୁଁଛୁ, କିଛି କଥା ଶିଖିବାକୁ ପାଉଛୁ, ସେଥିପାଇଁ ତାଙ୍କର କ୍ୟାରିୟର ବିଷୟରେ ଜାଣିବା ପାଇଁ ଚାହୁଁଛି। ବିଶେଷ କରି କ୍ୟାରିୟର ଗାଇଡେନ୍ସ ଯେଉଁ ଯୁଗବାଣୀରେ ସାକ୍ଷାତକାର କରନ୍ତି, ତା ନିହାତି ଭାବେ ଖୁସି ଲାଗନ୍ତା। ଏବଂ ଦ୍ୱିତୀୟ ମତାମତ ଏତେ ହେଉଛି ଯେ କବି ସମ୍ରାଟ ଉପରାନ୍ତ ବଂଶକୃତ ବୈଦେଶ ବିଳାସ ଯଦି ଆପଣଙ୍କ ପାଖରେ ଥାଏ, ଏ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ମୋର ଅନୁରୋଧ। ଏବଂ ତୃତୀୟ ମତାମତଟି ହେଉଛି ଯେ ରାମଦାସକୃତ ଡାଧିଅଟା ଭକ୍ତି, ଏଇଟା ବି ସୁନ୍ଦର ଭକ୍ତିଟିଏ, ଏଇଟା ବି ଯଦି ଆପଣ କେନ୍ଦ୍ରରେ ଏଭେଲେବୁଲ ଥାଏ, ଏଇଟା ବି ମୋର କାର୍ଯ୍ୟକ୍ରମରେ ପ୍ରଚାର କରିବା ପାଇଁ ମୋର ଅନୁରୋଧ। କାରଣ ସେଥିରୁ ଅନେକ କିଛି କଥା ଶିଖିପାରିବା, ଅନେକ କିଛି କଥା ଜାଣିପାରିବା, ଯେହେତୁ ବୈଦେଶ ବିଳାସ ଏବଂ ରାମଦାସକୃତ ଡାଧିଅଟା ଭକ୍ତି ଖୁବ୍ ଶିକ୍ଷଣ ସେଟା ଅନ୍ୟ ଆକାଶବାଣୀ କେନ୍ଦ୍ର ମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଛି। ଯଦି ଆକାଶବାଣୀ ଜୟପୁର କେନ୍ଦ୍ର ଯଦି ସେଟା ଶୁଣିବାକୁ ମିଳନ୍ତା, ତାହେଲେ ଟିକେ ମୋତେ ଖୁସି ଲାଗନ୍ତା। ଏ ମତାମତଟିକୁ ନିହାତି ଭାବରେ ସାମିଲ କରି ମୁଁ ଆଶା ବିଶ୍ୱାସ କରୁଛି। ମୋଟାମୋଟି କହିବାକୁ ଏ ହପ୍ତାର ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି।
1: ହଁ ନୀଳାଚଳ ଭାଇ, ଆପଣ ପ୍ରଥମେ ମେସେଜରେ କହିଛନ୍ତି ଯେ ଯୁବବାଣୀରେ ଆମ ଅତିଥିରେ ମୁନା ପଣ୍ଡା ଭାଇଙ୍କ ସହିତ ସାକ୍ଷାତକାର ସାମିଲ କରିଥିବା ଯୋଗୁଁ ଆପଣ ରଞ୍ଜନ ସାର୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି, ମୁଁ ସାଦରେ ଗ୍ରହଣ କରୁଛି। ତା ଛଡ଼ା ସାକ୍ଷାତକାର ଯିଏ ନେଇଥିଲେ ଶୁଭ୍ରାଂଶୁ ପଣ୍ଡା, ତାଙ୍କୁ ମଧ୍ୟ ଆପଣ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି, ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ। ତାପରେ ଆପଣ କହିଛନ୍ତି ଯେ ଇଣ୍ଡିଆନ ଆଇଡଲ ପାଇଥିବା ଜ୍ୟୋତିର୍ମୟ ନାୟକଙ୍କ ସାକ୍ଷାତକାର ଆମ କେନ୍ଦ୍ରରୁ ପ୍ରଚାର କଲେ ହୁଏତ ଅନେକ ଶ୍ରୋତା ତାଙ୍କ ସମ୍ପର୍କରେ ଜାଣିଥାନ୍ତେ। ବର୍ତ୍ତମାନ ପାଇଁ ତ ସମ୍ଭବ ନୁହଁ ନୀଳାଚଳ ଭାଇ, ଭବିଷ୍ୟତରେ ଆମେ ଚେଷ୍ଟା କରିବୁ ଯେମିତିକି ତାଙ୍କର ସାକ୍ଷାତକାର ଆମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର ହେବ। ତାପରେ ଆପଣ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ବୈଦେହିଶ ବିଳାସ ଯଦି ଆମ ଆକାଶବାଣୀ ଜୟପୁର କେନ୍ଦ୍ରରେ ଗଚ୍ଛିତ ଅଛି, ତାହା ପ୍ରଚାର କରିବା ପାଇଁ ଅନୁରୋଧ କରିଛନ୍ତି। ଯଦିଓ ଆମ ପାଖରେ ତାହା ଗଚ୍ଛିତ ନାହିଁ, ଆମେ ପରବର୍ତ୍ତୀ ସମୟରେ ଚେଷ୍ଟା କରିବୁ ଏବଂ ଆମର ଯିଏ କାର୍ଯ୍ୟକ୍ରମ ମୁଖ୍ୟ ଅଛନ୍ତି ତାଙ୍କର ଦୃଷ୍ଟି ଆକର୍ଷଣ କରିବୁ। ଯଦି ହୁଏ ଆପଣ ନିଶ୍ଚୟ ଶୁଣିବେ ଏହି ବୈଦେହିଶ ବିଳାସ।

0: ତାପରେ ସେମିତି ଆପଣ ଆଉ ଗୋଟେ ଅନୁରୋଧ କରିଛନ୍ତି ଯେ ରାମଦାସଙ୍କର ଦାଦିହଟ ଭକ୍ତି ଏହି କାର୍ଯ୍ୟକ୍ରମଟା ଯଦି ଆମ କେନ୍ଦ୍ରରେ ଅଛି ତାହା ବି ପ୍ରଚାର କଲେ ଭଲ ହୁଅନ୍ତା, ତାହା ବି ଆମ ପାଖରେ ନାହିଁ ନୀଳାଚଳ ଭାଇ। ଯଦିଓ ଏହି କାର୍ଯ୍ୟକ୍ରମ ଆପଣ ଅନ୍ୟ କେନ୍ଦ୍ରରୁ ଶୁଣିଛନ୍ତି, ସେହି କାର୍ଯ୍ୟକ୍ରମ ତାଙ୍କ କେନ୍ଦ୍ର ଦ୍ୱାରା ପ୍ରଯୋଜିତ, ତେଣୁ ତାଙ୍କ କେନ୍ଦ୍ରରୁ ଆପଣ ଶୁଣିଛନ୍ତି, ବର୍ତ୍ତମାନ ପାଇଁ ତାହା ଆପଣ ଶୁଣିପାରିବେ ନାହିଁ। ଭବିଷ୍ୟତରେ ଆମେ ଚେଷ୍ଟା କରିବୁ ଯେମିତିକି ଏହି କାର୍ଯ୍ୟକ୍ରମ ଆମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରାଯିବ। ନୀଳାଚଳ ଭାଇ, ଆପଣ ଭଏସ୍ ମେସେଜ୍ ମାଧ୍ୟମରେ ଗୁଡ଼ାଏ ମତାମତ ଦେଇଛନ୍ତି, ପ୍ରସ୍ତାବ ଦେଇଛନ୍ତି, ତେଣୁ ଆପଣଙ୍କୁ ଆମ ସମ୍ପର୍କ ସେତୁ ତରଫରୁ, ବିଶେଷ କରି ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ତେବେ ଧରିତ୍ରୀ, ଆଜି ତ ସମୟ ହୋଇଗଲାଣି, ସବୁ ଶ୍ରୋତାଙ୍କୁ ପୁଣି ଥରେ କହି ରଖିବା ଯେ ମେସେଜ୍ ପଠାଇବା ପାଇଁ ଆମର ସମ୍ପର୍କ ସେତୁକୁ ଆମର ମୋବାଇଲ୍ ନମ୍ବର ହେଲା 9438268568। ଆପଣଙ୍କର ମେସେଜ୍ ଶୁକ୍ରବାର ସକାଳ 10:00 ସୁଦ୍ଧା ପହଞ୍ଚିବା ଆବଶ୍ୟକ, ଯାହାଫଳରେ ଆମେ ସମ୍ପର୍କ ସେତୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରିବୁ।
1: ତାହେଲେ ଆପଣମାନଙ୍କ ମେସେଜ୍ ଅପେକ୍ଷାରେ ଆମେ ଦୁହେଁ, ମୁଁ ଧରିତ୍ରୀ ଶତପଥୀ,
0: ମୁଁ ରଞ୍ଜନ କୁମାର ବେହେରା,
1: ନମସ୍କାର।

ପ୍ରଚାରକୁଲୁ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାଙ୍କ ମତାମତ ଅଭିଯୋଗକୁ ନେଇ ମେସେଜ୍ର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଉପସ୍ଥାପନା କରିଥିଲେ ରଞ୍ଜନ କୁମାର ବେହେରା ଏବଂ ଧରିତ୍ରୀ ଶତପଥୀ। ଆକାଶବାଣୀ ଜୟପୁର ସମୟ ରାତି 8:30 ହେବାକୁ ଯାଉଛି। ଶୁଣନ୍ତୁ ସମାଚାର ଦର୍ପଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:45 ଶୁଣିବେ।

ଆଜି ଅଗଷ୍ଟ 9 ତାରିଖ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ଅମର ଦିବସ। ଏହି ଦିନ ସାରା ଦେଶ ସ୍ମରଣ କରେ ସେହି ମହାନ ଆନ୍ଦୋଳନକୁ ଯାହା ଇଂରେଜ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲା। ଏହା ଥିଲା ଭାରତ ଛାଡ଼ ଆନ୍ଦୋଳନ। ଏହି ଦିବସ ଆଜି ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି।

1942 ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହ ପରିସ୍ଥିତି ମଧ୍ୟରେ ଭାରତ ବ୍ରିଟିଶ ଶାସନାଧୀନ ଥିଲା। ଭାରତୀୟଙ୍କ ସମ୍ମତି ବିନା ବ୍ରିଟିଶ ସରକାର ଭାରତକୁ ଯୁଦ୍ଧରେ ସାମିଲ କରିଥିଲା। ଦେଶରେ ସ୍ୱାଧୀନତାର ଦାବି ଦିନକୁ ଦିନ ତୀବ୍ର ହେଉଥିଲା। ଏହି ସମୟରେ ଭାରତୀୟ ନେତାମାନଙ୍କ ସହ ଆଲୋଚନା ପାଇଁ ବ୍ରିଟିଶ ସରକାର ସାର୍ ଷ୍ଟାଫୋର୍ଡ କ୍ରିସ୍ପକୁ ଭାରତ ପଠାଇଥିଲେ, କିନ୍ତୁ କ୍ରିସ୍ ମିଶନର ପ୍ରସ୍ତାବ ଭାରତୀୟ ନେତୃତ୍ୱକୁ ସନ୍ତୁଷ୍ଟ କରିପାରିଲା ନାହିଁ। ତତ୍କାଳ ସ୍ୱାଧୀନତା ଦାବିର କୌଣସି ସମାଧାନ ନ ହେବାରୁ ରାଜନୈତିକ ପରିସ୍ଥିତି ଆହୁରି ତୀବ୍ର ହୋଇଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମତ ଥିଲା ଭାରତକୁ ତୁରନ୍ତ ବ୍ରିଟିଶ ଶାସନରୁ ମୁକ୍ତ କରାଯିବା ଦରକାର। କଂଗ୍ରେସ କାର୍ଯ୍ୟକାରୀ ସମିତି 1942 ଜୁଲାଇ 14 ତାରିଖରେ ବ୍ରିଟିଶ ଶାସନର ତୁରନ୍ତ ଅବସାନ ଦାବି କରିଥିଲା। ଏହାପରେ ଦେଶ ଏକ ନିର୍ଣ୍ଣାୟକ ସଂଗ୍ରାମ ଆଡ଼କୁ ଅଗ୍ରସର ହେଲା। 1942 ଅଗଷ୍ଟ 8 ତାରିଖ ବମ୍ବେର ଗ୍ୱାଲିଆ ଟ୍ୟାଙ୍କ ମଇଦାନରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଐତିହାସିକ ଅଧିବେଶନ ବସିଥିଲା। ଆଜି ସେହି ସ୍ଥାନ ଅଗଷ୍ଟ କ୍ରାନ୍ତି ମଇଦାନ ଭାବେ ପରିଚିତ। ଏହି ଅଧିବେଶନରେ ଭାରତ ଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା। ଲକ୍ଷ୍ୟ ଥିଲା ସ୍ୱଷ୍ଟ, ଭାରତରୁ ବ୍ରିଟିଶ ଶାସନର ଅବସାନ ଏବଂ ଭାରତୀୟଙ୍କ ହାତରେ ଶାସନ ହସ୍ତାନ୍ତର। ମହାତ୍ମା ଗାନ୍ଧୀ ଏହି ଅଧିବେଶନରେ ଦେଶବାସୀଙ୍କୁ ଦେଇଥିଲେ ସେହି ଐତିହାସିକ ଆହ୍ୱାନ, କର ବା ମର। ଏହି ଆହ୍ୱାନର ଅର୍ଥ ଥିଲା ସ୍ୱାଧୀନତା ହାସଲ ନ କରିବା ପର୍ଯ୍ୟନ୍ତ ସଂଗ୍ରାମରୁ ପଛକୁ ନ ହଟିବା। କିନ୍ତୁ ବ୍ରିଟିଶ ସରକାର ଆରମ୍ଭ କରିଥିଲେ ଦମନଲୀଳା। ଅଗଷ୍ଟ 9 ତାରିଖ ଭୋର ହେବା ପୂର୍ବରୁ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୌଲାନା ଅବୁଲ କଲାମ ଆଜାଦ ଓ ଅନ୍ୟାନ୍ୟ ପ୍ରମୁଖ କଂଗ୍ରେସ ନେତାଙ୍କୁ ଗିରଫ କରାଗଲା। ଗାନ୍ଧିଜୀଙ୍କୁ ପୁଣେର ଆଗାଖାଁ ପ୍ୟାଲେସ୍ରେ ଅଟକ ରଖାଗଲା। କଂଗ୍ରେସର ପ୍ରାୟ ସମସ୍ତ ଶୀର୍ଷ ନେତୃତ୍ୱ ଜେଲ୍ରେ ଥିଲେ, କିନ୍ତୁ ନେତାମାନଙ୍କୁ ବନ୍ଦୀ କରି ଆନ୍ଦୋଳନକୁ ବନ୍ଦ କରାଯାଇପାରିଲା ନାହିଁ। ଦେଶରେ ସ୍ୱାଧୀନତା ସଂଗ୍ରାମ ଆହୁରି ତୀବ୍ରତର ହୋଇଥିଲା। ଛାତ୍ର, ଯୁବକ, ଶ୍ରମିକ, କୃଷକ ଓ ମହିଳା ଏବଂ ସମାଜର ବିଭିନ୍ନ ବର୍ଗ ଆନ୍ଦୋଳନରେ ସାମିଲ ହେଲେ। ବିକ୍ଷୋଭ, ଧର୍ମଘଟ, ପ୍ରତିବାଦ ଓ ଶୋଭାଯାତ୍ରା ମାଧ୍ୟମରେ ବ୍ରିଟିଶ ଶାସନ ବିରୋଧରେ ଜନ ଅସନ୍ତୋଷ ପ୍ରକାଶ ପାଇଲା। ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଅଚ୍ୟୁତ ପଟବର୍ଦ୍ଧନ ଓ ଅନ୍ୟାନ୍ୟ ସମାଜସେବୀ ନେତା ଗୁପ୍ତ ଭାବେ ଆନ୍ଦୋଳନକୁ ସଂଗଠିତ କରିଥିଲେ। ସେହି ସମୟରେ ଉଷା ମେହେଟା ଓ ତାଙ୍କ ସହଯୋଗୀମାନେ

କଂଗ୍ରେସ ରେଡିଓ ଆରମ୍ଭ କରିଥିଲେ। ବ୍ରିଟିଶ ନିୟନ୍ତ୍ରିତ ସୂଚନା ବ୍ୟବସ୍ଥା ବାହାରେ ରହି ଏହି ରେଡିଓ ଆନ୍ଦୋଳନ ସମ୍ପର୍କିତ ଖବର ଓ ନେତାମାନଙ୍କ ବାର୍ତ୍ତା ଏବଂ ଦେଶଭକ୍ତିମୂଳକ ବାର୍ତ୍ତା ପ୍ରସାରଣ କରୁଥିଲା। ଭାରତ ଛାଡ଼ ଆନ୍ଦୋଳନର ଅନ୍ୟତମ ବିଶେଷତ୍ୱ ଥିଲା ମହିଳାଙ୍କ ବ୍ୟାପକ ଅଂଶଗ୍ରହଣ। ଅରୁଣା ଆସଫ ଅଲ୍ଲି ମୁମ୍ବାଇର ଗ୍ୱାଲିଆ ଟ୍ୟାଙ୍କ ମଇଦାନରେ ଜାତୀୟ ପତାକା ଉତ୍ତୋଳନ କରି ଆନ୍ଦୋଳନର ପ୍ରତୀକ ହୋଇଥିଲେ। ପରେ ସେ ଦୀର୍ଘ ସମୟ ଆନ୍ଦୋଳନକୁ ଆଗେଇ ନେଇଥିଲେ। ଏହି ଆନ୍ଦୋଳନ ପ୍ରମାଣ କରିଥିଲା ଯେ ସ୍ୱାଧୀନତା ସଂଗ୍ରାମ କେବଳ କିଛି ନେତାଙ୍କ ସଂଗ୍ରାମ ନଥିଲା, ଏହା ଥିଲା ସାଧାରଣ ଭାରତୀୟଙ୍କ ସାମୁହିକ ସଂକଳ୍ପ। ଭାରତ ଛାଡ଼ ଆନ୍ଦୋଳନର ତୀବ୍ର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖାଦେଇଥିଲା। ଅଗଷ୍ଟ 9ରେ ଓଡ଼ିଶାର ପ୍ରମୁଖ କଂଗ୍ରେସ ନେତାମାନଙ୍କୁ ଗିରଫ କରାଗଲା। ହରେକୃଷ୍ଣ ମହତାବ, ମାଳତୀ ଚୌଧୁରୀ, ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ସମେତ ଅନେକ ନେତା ଏହି ସମୟରେ ଗିରଫଦାରୀର ସମ୍ମୁଖୀନ ହୋଇଥିଲେ। ଓଡ଼ିଶାରେ ଛାତ୍ର ସମାଜର ଭୂମିକା ମଧ୍ୟ ଉଲ୍ଲେଖନୀୟ ଥିଲା। କଟକରେ ରେଭେନ୍ସା କଲେଜର ଛାତ୍ରମାନେ ଆନ୍ଦୋଳନରେ ସକ୍ରିୟ ହୋଇଥିଲେ। ଗୁପ୍ତ ପ୍ରଚାରପତ୍ର ଓ ବୁଲେଟିନ୍ ବଣ୍ଟନ, ଧର୍ମଘଟ ଓ ପ୍ରତିବାଦ ମାଧ୍ୟମରେ ଛାତ୍ରମାନେ ବ୍ରିଟିଶ ବିରୋଧୀ ଆନ୍ଦୋଳନକୁ ତୀବ୍ର କରିଥିଲେ। ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ ଗିରଫ ପରେ ସ୍ଥାନୀୟ ଲୋକେ ଆନ୍ଦୋଳନର ଦାୟିତ୍ୱ ନେଇଥିଲେ। ବାଲେଶ୍ୱରର ତୁଡ଼ିଗଡ଼ିଆରେ ଆନ୍ଦୋଳନ ଏପରି ତୀବ୍ର ହୋଇଥିଲା ଯେ ସ୍ଥାନୀୟ ନେତାମାନେ ଏକ ଅଞ୍ଚଳକୁ ବ୍ରିଟିଶ ନିୟନ୍ତ୍ରଣରୁ ମୁକ୍ତ ଘୋଷଣା କରି ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା ଗଢ଼ିବାକୁ ଚେଷ୍ଟା କରିଥିଲେ। ଅନୁଗୁଳର ତାଳଚେରରେ ଆନ୍ଦୋଳନ ଏକ ଭିନ୍ନ ରୂପ ନେଇଥିଲା। 1942 ଅଗଷ୍ଟ ଶେଷ ସୁଦ୍ଧା ତାଳଚେରର ବିଭିନ୍ନ ଅଞ୍ଚଳରେ ବ୍ରିଟିଶ ସମର୍ଥିତ ପ୍ରଶାସନର ପ୍ରଭାବ ଦୁର୍ବଳ ହୋଇପଡ଼ିଥିଲା। କୋରାପୁଟ ଅଞ୍ଚଳରେ ମଧ୍ୟ ଆଦିବାସୀ ସମାଜ ଆନ୍ଦୋଳନରେ ସାମିଲ ହୋଇଥିଲା। ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ହଜାର ହଜାର ଲୋକ ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ବରଗଡ଼ ଅଞ୍ଚଳର 16 ବର୍ଷିଆ ପାର୍ବତୀ ଗିରି ତ୍ରିରଙ୍ଗା ହାତରେ ଧରି ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ। ଓଡ଼ିଶାର ମହିଳାମାନଙ୍କ ମଧ୍ୟରେ ରମାଦେବୀ, ମାଳତୀ ଚୌଧୁରୀ, ସରଳା ଦେବୀ, ଅନ୍ନପୂର୍ଣ୍ଣା ମହାରଣା ଓ ଅନ୍ୟାନ୍ୟ ମହିଳା ସଂଗ୍ରାମୀଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ମାଳତୀ ଚୌଧୁରୀ ଆନ୍ଦୋଳନକୁ ସଂଗଠିତ କରିବାରେ ସକ୍ରିୟ ଥିଲେ। ରମାଦେବୀଙ୍କୁ 1942 ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ ପାଇଁ ଗିରଫ କରାଯାଇଥିଲା। ଭାରତ ଛାଡ଼ ଆନ୍ଦୋଳନକୁ ଦମନ କରିବା ପାଇଁ ବ୍ରିଟିଶ ସରକାର ଗିରଫ, ଲାଠିଚାର୍ଜ, ଗୁଳିଚାଳନା ଓ କଠୋର ଦଣ୍ଡବିଧାନ କରିଥିଲେ। ହଜାର ହଜାର ଲୋକ ଗିରଫ ହେଲେ, ଅନେକଙ୍କ ଜୀବନ ଚାଲିଗଲା, ଅନେକ ପରିବାର ଅତ୍ୟାଚାର ସହିଲେ, କିନ୍ତୁ ଏହି ଦମନ ଭାରତୀୟଙ୍କ ସ୍ୱାଧୀନତାର ଆକାଂକ୍ଷାକୁ କମ୍ କରିପାରିଲା ନାହିଁ। ଭାରତ ଛାଡ଼ ଆନ୍ଦୋଳନ ବ୍ରିଟିଶ ଶାସନକୁ ଏକ ସ୍ୱଷ୍ଟ ବାର୍ତ୍ତା ଦେଇଥିଲା, ଭାରତ ଆଉ ଦାସତ୍ୱକୁ ଗ୍ରହଣ କରିବ ନାହିଁ। 1942 ଏହି ଆନ୍ଦୋଳନ ପରବର୍ତ୍ତୀ ଘଟଣାକ୍ରମକୁ ପ୍ରଭାବିତ କରିଥିଲା ଏବଂ 1947 ସ୍ୱାଧୀନତା ଦିଗରେ ଦେଶର ଯାତ୍ରାକୁ ଆହୁରି ଦୃଢ଼ କରିଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଛାଡ଼ ଆନ୍ଦୋଳନର ସାହସୀ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି ଭାରତ ଛାଡ଼ ଆହ୍ୱାନ ଦେଶର ସ୍ୱାଧୀନତା ସଂଗ୍ରାମରେ ନୂତନ ଶକ୍ତି ସଞ୍ଚାର କରିଥିଲା। ଉପନିବେଶବାଦୀ ଶାସନରୁ ମୁକ୍ତି ପାଇଁ ଏହି ଆହ୍ୱାନ ଲୋକଙ୍କ ଅଟଳ ସଂକଳ୍ପକୁ ପ୍ରତିଫଳନ କରିଥିଲା ବୋଲି ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି। 1942 ଅଗଷ୍ଟରେ ଉଠିଥିବା ସେହି ସ୍ୱର ଥିଲା ସ୍ୱାଧୀନତାର, ଏକତାର ଏବଂ ତ୍ୟାଗ ଓ ସଂକଳ୍ପର ସ୍ୱର। ଅଗଷ୍ଟ କ୍ରାନ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମର ସମସ୍ତ ବୀର ସଂଗ୍ରାମୀଙ୍କୁ ଶତଶତ ନମନ। ଅଗଷ୍ଟ କ୍ରାନ୍ତି ଦିବସ ଆମକୁ ସ୍ମରଣ କରାଏ ଆମେ ଆମର ସମସ୍ତ ଅମର ବୀରମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିବା, ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ସଚେତନ ରହିବାର ସଂକଳ୍ପ ନେବା।

0: ହର୍ ଘର୍ ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। 17 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନ ମୂଳ ଲକ୍ଷ୍ୟ। 2022 ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱରଠାରେ ଆଜି ରାଜ୍ୟସ୍ତରୀୟ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ତ୍ରିରଙ୍ଗା 140 କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ। ସେ କହିଛନ୍ତି, ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମ, ସ୍ୱାଭିମାନ ଓ ଏକତାର ଏକ ନୂତନ ତରଙ୍ଗ ସୃଷ୍ଟି କରିଛି।
1: ଆଜି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅତ୍ୟନ୍ତ ଶୁଭ ଦିନ। ଆଜି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ଆଜିଠାରୁ 84 ବର୍ଷ ତଳେ ଆଜିର ଦିନରେ ଆରମ୍ଭ ହୋଇଥିଲା ଭାରତ ଛାଡ଼ ଆନ୍ଦୋଳନ, ଯାହା ସ୍ୱାଧୀନତା ସଂଗ୍ରାମର ଅନ୍ତିମ ପର୍ଯ୍ୟାୟ ଥିଲା।

1942 ମସିହା ଅଗଷ୍ଟ 9 ତାରିଖରେ ଅର୍ଥାତ୍ ଆଜିର ଏ ପବିତ୍ର ଦିନରେ ମୁମ୍ବାଇର ଗୋଆଲିଆ ଟ୍ୟାଙ୍କ ମଇଦାନ, ଯାହାକୁ ଆମେ ଅଗଷ୍ଟ କ୍ରାନ୍ତି ମଇଦାନ ଭାବେ ଜାଣୁ, ସ୍ୱାଧୀନତା ସଂଗ୍ରାମୀମାନେ ତୀରଙ୍ଗା ଉତ୍ତୋଳନ କରି ବ୍ରିଟିଶ ସରକାର ବିରୁଦ୍ଧରେ ଅନ୍ତିମ ଯୁଦ୍ଧ ଡାକରା ଦେଇଥିଲେ। ଏହାପରେ ଭାରତଠାରୁ ଆନ୍ଦୋଳନ ସାରା ଦେଶରେ ବ୍ୟାପି ଯାଇଥିଲା। ସ୍ୱାଧୀନତା ସଂଗ୍ରାମୀମାନେ ବିଭିନ୍ନ ଅଫିସ ଅଦାଲତ ଉପରେ ବ୍ରିଟିଶ ପତାକାକୁ ଓହ୍ଲାଇ ତୀରଙ୍ଗାକୁ ସର୍ବୋଚ୍ଚ ଗର୍ବେ ସମସ୍ତ କାର୍ଯ୍ୟାଳୟମାନଙ୍କରେ ଉଡ଼େଇଥିଲେ। ଆଜି ପ୍ରତ୍ୟେକ ଭାରତୀୟଙ୍କର ହୃଦୟରେ ଦେଶପ୍ରେମର ଗୋଟାଏ ନୂତନ ତରଙ୍ଗ ସୃଷ୍ଟି ହୋଇଛି। ଆମ ପ୍ରିୟ ଜାତୀୟ ପତାକା ତୀରଙ୍ଗା କେବଳ ତିନୋଟି ରଙ୍ଗର ଏ ସମାହାର ନୁହେଁ, ଏହା ଆମ ଦେଶର ଗୌରବ ସ୍ୱାଭିମାନ ଏବଂ 140 କୋଟି ଭାରତୀୟଙ୍କର ଗର୍ବ ଆଶା ଓ ଆକାଂକ୍ଷାର ଇଏ ହେଉଛି ତାର ନିଶ୍ଚକ ପ୍ରତୀକ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ହର ଘର ତୀରଙ୍ଗା ଅଭିଯାନ ଆଜି ସାରା ଦେଶରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି। ଏହି ଅଭିଯାନ ପ୍ରତ୍ୟେକ ନାଗରିକଙ୍କୁ ଦେଶ ସହ ସିଧାସଳଖ ଯୋଡ଼ିବାରେ ଏକ ଅପୂର୍ବ ସୁଯୋଗ ଆଣିଦେଇଛି। ଆଉ ଏକ ସପ୍ତାହ ପରେ ଦେଶ ସ୍ୱାଧୀନତା ଦିବସ ପାଳନ କରିବ। ସାରା ଦେଶ ଦେଶ ପ୍ରେମରେ ପ୍ଲାବିତ ହୋଇଯିବ। ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ବଳିଦାନ ଦେଇଥିବା ସ୍ୱତନ୍ତ୍ର ସେନାନୀଙ୍କୁ ଦେଶ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ମଧ୍ୟ କରିବ। ସବୁ ସଂଘର୍ଷ ଆନ୍ଦୋଳନ ତଥା ବିପ୍ଳବର କିଛି ପ୍ରତୀକ ଥାଏ, ଯାହା ସଂଗ୍ରାମୀଙ୍କୁ ଏକତା ସୂତ୍ରରେ ବାନ୍ଧି ଦେଇଥାଏ। ବନ୍ଧୁଗଣ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ପ୍ରତୀକ ଥିଲା ତୀରଙ୍ଗା ଏବଂ ମୁଖ୍ୟ ସ୍ଲୋଗାନ ଥିଲା ବନ୍ଦେ ମାତରମ୍। ସଂଗ୍ରାମୀଙ୍କ ହାତରେ ତୀରଙ୍ଗା ଏବଂ ତାଙ୍କରି ଓଠରେ ବନ୍ଦେ ମାତରମ୍ର ପ୍ରତିଧ୍ୱନିରେ ସମଗ୍ର ବ୍ରିଟିଶ ସାମ୍ରାଜ୍ୟ ଥରହର ହୋଇଯାଇଥିଲା। ଆଜି ପୁଣି ଥରେ ସାରା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ହର ଘର ତୀରଙ୍ଗା, ଘରେ ଘରେ ତୀରଙ୍ଗାର ଆୟୋଜନ ଆଜି କରାଯାଉଛି କେନ୍ଦ୍ର ସରକାରଙ୍କ ତରଫରୁ ଏବଂ ରାଜ୍ୟ ସରକାରଙ୍କ ତରଫରୁ। ଆମ ଜାତୀୟ ପତାକାର ପ୍ରତ୍ୟେକଟି ରଙ୍ଗ ଆମକୁ ଏକ ବିଶେଷ ସନ୍ଦେଶ ଦିଏ। ନାରଙ୍ଗୀ ବା କେଶରୀ ରଙ୍ଗ ଆମକୁ ସାହସ, ତ୍ୟାଗ ଓ ବଳିଦାନର ପ୍ରେରଣା ଦେଉଥିବା ବେଳେ ଶ୍ୱେତରଙ୍ଗ ଶାନ୍ତି, ସତ୍ୟ ଓ ପବିତ୍ରତାର ବାର୍ତ୍ତା ବହନ କରେ। ସେହିଭଳି ସବୁଜ ରଙ୍ଗ ଆମ ମାଟିର ସମୃଦ୍ଧି, ପ୍ରଗତି ଓ ଶସ୍ୟ ଶ୍ୟାମଳା ଭାରତର ଚିତ୍ର ଏବଂ ମଝିରେ ଥିବା ଅଶୋକ ଚକ୍ର ଆମକୁ ନିରନ୍ତର କର୍ତ୍ତବ୍ୟ ପଥରେ ଆଗେଇ ଯିବା ପାଇଁ ଶିକ୍ଷା ଏବଂ ପ୍ରେରଣା ଦେଇଥାଏ। ଯେତେବେଳେ ଆମେ ଆମ ନିଜ ଘରେ, କାର୍ଯ୍ୟାଳୟରେ କିମ୍ବା ବ୍ୟବସାୟିକ ଅନୁଷ୍ଠାନରେ ତୀରଙ୍ଗା ଉଡ଼ାଉ, ସେତେବେଳେ ଆମେ କେବଳ ଗୋଟିଏ ପତାକା ଉଡ଼ାଉ ନାହୁଁ, ବରଂ ଆମ ଦେଶ ପ୍ରତି ଆମ କର୍ତ୍ତବ୍ୟ, ନିଷ୍ଠା ଓ ସାମ୍ବିଧାନିକ ଦାୟିତ୍ୱକୁ ପୁନର୍ବାର ସଂକଳ୍ପବଦ୍ଧ କରୁ। ବନ୍ଧୁଗଣ, ଆପଣମାନେ ଜାଣିଥିବେ 2022 ଅଗଷ୍ଟ 15 ତାରିଖରେ ସ୍ୱାଧୀନତାର 75ତମ ପୂର୍ତ୍ତି ପାଳନ ଓ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଆମ ଜାତୀୟ ପତାକାର ସମ୍ମାନାର୍ଥେ ହର ଘର ତୀରଙ୍ଗ ଅଭିଯାନର ଶୁଭାରମ୍ଭ ସାରା ଭାରତ ବର୍ଷରେ ପ୍ରତ୍ୟେକ କୋଣ ଅନୁକୂଳରେ ଆରମ୍ଭ କରାଯାଇଥିଲା। ଏଣୁ ପ୍ରତିବର୍ଷ ସ୍ୱାଧୀନତା ଦିବସର ପାଳନରେ କିଛି ଦିନ ଅଭ୍ୟାସ ପୂର୍ବରୁ ଦେଶବାସୀଙ୍କ ମନରେ ଜାତି ପ୍ରେମକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ହର ଘର ତୀରଙ୍ଗ ଅଭିଯାନକୁ ଆୟୋଜନ ସାରା ଭାରତ ବର୍ଷରେ କେନ୍ଦ୍ର ସରକାରଙ୍କ ତରଫରୁ ଆୟୋଜନ କରାଯାଉଅଛି। ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶର କୋଣ ଅନୁକୂଳରେ ରହୁଥିବା ପ୍ରତ୍ୟେକ ଭାରତୀୟ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଆମ ଜାତୀୟ ପତାକା ତୀରଙ୍ଗା ଉଡ଼ାଇ ଦେଶପ୍ରେମର ଏ ନିଦର୍ଶନକୁ ପ୍ରତିଫଳନ କରାଉଛନ୍ତି। ଆଜି ଐତିହ୍ୟ ତୀରଙ୍ଗା ପଦଯାତ୍ରା ଆମ ସମସ୍ତଙ୍କୁ ଦେଶପ୍ରେମରେ ବାନ୍ଧି ରଖିବାକୁ ଉଦ୍ବୁଦ୍ଧ କରିଛି। ଆମେ ସମସ୍ତେ ଏକାଠି ହେଲେ, ମିଳିମିଶି କାମ କଲେ ଜୀବନରେ ସଫଳତା ହାସଲ କରିବା, ଏ ପ୍ରାଣ ଆଜିର ଆମର ଏ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଦେଶ ଜାତିର ଗୌରବ ବୃଦ୍ଧିରେ ନିଜର ଯୋଗଦାନକୁ ଆମେ ନିଶ୍ଚିତ ଭାବରେ ଏ କାର୍ଯ୍ୟକ୍ରମ ମାଧ୍ୟମରେ ଏକତା ସୂତ୍ରରେ ବାନ୍ଧି ରଖି ଆଣିପାରିବା। ଗତବର୍ଷ ମାନନୀୟ ମୋଦିଜୀଙ୍କ ନେତୃତ୍ୱରେ ଅପରେସନ ସିନ୍ଦୁର ଅପାର ସଫଳତା ପରେ ଏହି ତୀରଙ୍ଗ ଶୋଭାଯାତ୍ରା ପ୍ରତିଟି ଦେଶବାସୀଙ୍କ ମନରେ ମାତୃଶକ୍ତିର ସମ୍ମାନ ଓ ସ୍ୱାଭିମାନ ରକ୍ଷା ଦିଗରେ ଏକ ନୂଆ ଜାଗରଣ ସୃଷ୍ଟି କରିପାରିଥିଲା। ଆଜିର ଆହ୍ୱାନ ହେଉଛି ଆମେ ସବୁ ଭାରତୀୟ ଏକତାର ସୂତ୍ରରେ ବାନ୍ଧି ହୋଇ କାମ କରି ଚାଲିବା, ଆଗକୁ କାମ କରି ଚାଲିବା। ସବକା ସାଥ।

0: What's a celebration? And since it has evolved into one of country's largest public participation movement, and there is no reason why it should not become a symbol of India's unity, honor, and collective national identity.
1: Listeners, we may be different in our languages, cultures, and traditions, but beneath one Tiranga, we stand together as one nation, and Har Ghar Tiranga reaffirms this. Mr. Ashok Tandon, thank you very much for sparing your valuable time and sharing such insightful thoughts with us. Thank you, sir.
0: Thank you.
2: You were listening to a discussion on Har Ghar Tiranga, celebrating the spirit of patriotism and national unity. The participants were Ashok Tandon, political analyst, and Sarabjit Kaur, anchor. This program was produced and presented by the News Services Division of Akashvani. You can listen to it on our mobile app, News on AIR. This program is also available on our YouTube channel, News on AIR Official. You may share your feedback about this program through email at airnsttalks@gmail.com or WhatsApp on 9289094044.
3: Spotlight.
4: ଏତେବେଳେ ଯାଏଁ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋହର୍ଜ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ପ୍ରଚାର କରୁଛୁ ବେତାର ନାଟକ ଅଗଷ୍ଟ 9 ରଚନା ଏବଂ ପ୍ରଯୋଜନା କରିଛନ୍ତି ମନୋରଞ୍ଜନ ଦାସ ସହଯୋଗିତା କରିଛନ୍ତି ଗୋପବନ୍ଧୁ ଚୌଧୁରୀ ତାହେଲେ ଶୁଣନ୍ତୁ ନାଟକ ଅଗଷ୍ଟ 9
5: ଜାଣିଛୁ
6: କଣ
5: କାଲି 1942 ଅଗଷ୍ଟ 8 ରାତିରେ ବମ୍ବେଠାରେ କଂଗ୍ରେସର ଭାରତ ଛାଡ଼ ପ୍ରସ୍ତାବ ପରେ ପରେ ଅବିଶ୍ୱାସୀ ଇଂରେଜ ସରକାର ଗାନ୍ଧିଜୀ ଓ ଅନ୍ୟ ନେତାମାନଙ୍କୁ ଗିରଫ କରିସାରିଛି
6: ଜାଣେ
5: ଜାଣୁ ଆଜି ଏଇଠି ଆମ ଛାତ୍ରବନ୍ଧୁ ମେସର ସଭା ହେବ ପ୍ରଫେସର ଦାସ ଆସିବେ ଏଇଠି ଆଜି ଆମେ ସିଦ୍ଧାନ୍ତ କରିବା ଆମର କର୍ତ୍ତବ୍ୟ
6: ଜୟନ୍ତ
5: ଅବଶ୍ୟ ଭୀରୁ ଦୁର୍ବଳ ପିଲା କେଇଟା ମେସ୍ ଛାଡ଼ି ଚାଲିଗଲେଣି ହେଲେ ତୁ ଯେତେବେଳେ ଅଛୁ
6: ମୁଁ ତୁମମାନ ସେ ଯୋଗ ଦେଇପାରୁନି
5: କାହିଁକି
6: ନା ଜୟନ୍ତ ସମ୍ଭବ ନୁହେଁ
5: ଇତିହାସ ତୋର ମନେ ଅଛି
6: କୋଉ କଥା
5: ଜୟଚନ୍ଦ୍ରର କଥା
6: ତୁ ବଲ୍ଲକର ପିଲା ଜୟନ୍ତ ରାଜନୀତିର ପେଶା ତୁମମାନଙ୍କ ପାଇଁ ମୁଁ ଦରିଦ୍ର ବୋଲି
5: କିନ୍ତୁ ବାରୁଣୀ ଯେତେ ସମ୍ମାନ କରେ ଭଲ ପାଏ
6: ବାରୁଣୀର ଭଲ ପାଇବା ବରଂ ମୋ ଜୀବନରେ ସମ୍ପଦ ନ ହେଉ
5: ତାମାନେ
6: ତା ଭଲ ପାଇବା ନେଇ ତ ମୁଁ ଜାଣିଶୁଣି ଭୁଲ କରିବାକୁ ଯିବିନି
5: ବେଶ ଯାହା ଠିକ ବୋଲି ଭାବୁଛୁ ସେୟା କର ଆରେ ଏଇ ତ ବରୁଣୀ ନିଜେ ଆସି ଖୁବ୍ ଭଲ କଲ ଆଚ୍ଛା ବରୁଣୀ ମୁଁ ତେବେ ଆସେ ଅନ୍ୟ ବ୍ୟବସ୍ଥା ଦେଖିବାକୁ ହବ
7: ଶୁଣିଲ
6: ହଁ
7: କିନ୍ତୁ କିଛି ଯେ କହୁନ ଅମର
6: ତୁମ କଣ୍ଠ ଚାର୍ତନ ତ ବରୁଣୀ
7: ଆଜି ଜୀବନର ଶେଷ ସଂଗ୍ରାମ ବାହାରିଛି ମୁଁ
6: ବରୁଣୀ
7: ହଁ ଅମର ଜୀବନ ବିନିମୟରେ ଜୀବନ ରକ୍ତର ବିନିମୟରେ ରକ୍ତ ସେମାନେ ଗୋଟାଏ ପରେ ଗୋଟାଏ ଅତ୍ୟାଚାର କରି ଚାଲିଯିବେ ଅଥଚ ଆମେ
6: ପାଗଳଙ୍କ ପରେ କଣ କହୁଛୁ ବରୁଣୀ
7: ଭାରତର 40 crore ଜନତା ଯେତେବେଳେ ପାଗଳ ହେବାକୁ ଯାଉଛି ସେତେବେଳେ ମୋ ପାଗଳ ଆମର ନୂଆ କଥା ରହିଲା କୋଉଠି ନା ନା ଅମର ତମକୁ ଆଜି ସେ ପୁରୁଣା ଯୁକ୍ତି ଛାଡ଼ିବାକୁ ହବ ହାତରେ ମୋ ହାତ ରଖି ତମକୁ ଆଜି ବାହାରି ପଡ଼ିବାକୁ ହବ ରକ୍ତର ସନ୍ଧାନରେ ରକ୍ତର ହରଫରେ ଆଜି ଲେଖିବାକୁ ହବ ଆଗାମୀ ଭାରତର ଇତିହାସ
6: ତୁମେ ଉତ୍ତେଜିତ ହେଇ ପଡ଼ିଛୁ ବରୁଣୀ ମୋତେ ସେ କହିବାକୁ ଅବଶ୍ୟ ଦଉନ
7: କଣ କହିବ ତମେ ସେଇ ପୁରୁଣା କଥା ସେଇ ପ୍ରାଗ ଐତିହାସିକ ଯୁକ୍ତି ତମେ ଗରିବ ବାପା ତମର କେଉଁ ମଫସଲରେ ଜମି ଚାଷୀ ପେଟ ପୋଷନ୍ତି ତୁମେ
6: ବାରୁଣୀ
7: ତାଙ୍କରି ପାଇଁ ତୁମେ ଆନ୍ଦୋଳନରେ ପଛରେଇବାକୁ ଚାହ
6: ହଁ ବାରୁଣୀ ତା ଛଡ଼ା ମୁଁ ବିଶ୍ୱାସ କରେ କେତେଜଣ ମୁଷ୍ଟିମୟ ଶିକ୍ଷିତର ଆନ୍ଦୋଳନରେ ଭାରତ ସ୍ୱାଧୀନ ହବନି ଭାରତର ସ୍ୱାଧୀନତା ପାଇଁ ଦରକାର 40 crore ଭାରତୀୟଙ୍କର ଆନ୍ଦୋଳନ ଆତ୍ମତ୍ୟାଗ
7: ଠିକ କହିଛ
6: କିନ୍ତୁ କଣ ହବ ଜାଣ 40 crore ଭାରତୀୟ କେବଳ ଅଙ୍କ ଖାତାର ହିସାବ ପରି ରହିଯିବେ ତୁମରି ଆନ୍ଦୋଳନରେ ବହୁତ ପଛରେ ରହିଛି ସେମାନେ
7: ଭୁଲ ଏବେ ଇଂରେଜ ସରକାର ଭାରତର ପଛରୁ ଯେପରି ନିର୍ମମ ଭାବରେ ଛୁରୀ ବସେଇ ଦେଇଛି ତାହା

0: ସହ୍ୟ କରିପାରିବେନି। ତମେ ଦେଖିବ ଅମର, ଗାନ୍ଧିଜୀଙ୍କର ଏଇ ଭାରତ ଛାଡ଼ ଡାକ ପ୍ରତିଧ୍ୱନି କରୁଥିବ 40 କୋଟି ଭାରତୀୟଙ୍କ କଣ୍ଠରେ। ସେଇଥିପାଇଁ ତ ଆଜି ଏ ଛୋଟ ସଭାର ଆୟୋଜନ।
1: ସଭା କରି ଲାଭ କ?
0: ଛବି ଆଙ୍କିବାକୁ ହେଲେ ପଟ୍ଟଭୂମିକାର ପରିକଳ୍ପନା ଦରକାର। ଧାନ ବୁଣିବା ପୂର୍ବରୁ ଜମି ଚାଷ କରିବା ଆବଶ୍ୟକ। ଆମେ ଆମ ଛୋଟ ସଭାରେ ବସି ସ୍ଥିର କରିବୁ କେମିତି ଆନ୍ଦୋଳନ ଚଳାଇବାକୁ ହେବ, ଗାଁ ଗଣ୍ଡାରେ ଏଥିପାଇଁ କେମିତି କ୍ଷେତ୍ର ପ୍ରସ୍ତୁତ କରିବାକୁ ହେବ। ତାପରେ କୋଟି କୋଟି ଭାରତୀୟ ବିଦ୍ରୋହ କରି ଉଠିବେ, ବିପ୍ଲବ କରି ଉଠିବେ, ଇଂରେଜ ସାମ୍ରାଜ୍ୟବାଦର ଏଇଟା ସବୁ ଖଣ୍ଡ ଖଣ୍ଡ ହୋଇ ଖସି ପଡିବ। ଆମେ ହେବୁ ସ୍ୱାଧୀନ, ଆଜାଦ,
2: ମୁକ୍ତ, ଶୂନ୍ୟ।
1: ଜୟନ୍ତ, ଆମ ସମସ୍ତଙ୍କ ଭିତରେ ତୁ ବୁଦ୍ଧିମାନ ଅମର, ବିଶ୍ୱବିଦ୍ୟାଳୟର ନାଁ କରା ଛାତ୍ର ତୁ। ଭାରତର ଏଇ ଦୁର୍ଦ୍ଦଶାରେ ସେଇ ଅତ୍ୟାଚାରିତ ଲୁଣ୍ଠିତ ମାଟିର ମା ତୋ ପାଖେ ନିବେଦନ କରୁଛି ତାର ପ୍ରାପ୍ୟ।
3: କିନ୍ତୁ ମତେ କଣ କରିବାକୁ ହବ?
1: ବିପ୍ଳବ, ବିଦ୍ରୋହ।
0: ଅମର କୁହ, ଅମର, ଅମର,
3: କିନ୍ତୁ
0: କିନ୍ତୁ ନୁହେଁ, କୁହ ଅମର, ମତେ ଚାହିଁ କୁହ, ବିପ୍ଳବ, ବିଦ୍ରୋହ?
3: ନା, ଉତ୍ସୃଙ୍ଖଳତାରେ ଭାରତ ସ୍ୱାଧୀନ ହବନି। ମତେ ଭାବପ୍ରବଣ କରି ଦିଅ ନା ବାରୁଣୀ, ମତେ ଚିନ୍ତା କରିବାକୁ ସମୟ ଦିଅ, ସମୟ ଦିଅ।
1: ଚିନ୍ତା କରିବାରେ ଏଠାରେ କଣ ଅଛି? କଂଗ୍ରେସର ମହାନ ଭାରତ ଛାଡ ପ୍ରସ୍ତାବ ବୋଲି ଦେବା ପରେ ପରେ
2: ସାଧାରଣ ଅଧିବାସୀଙ୍କର, ସେମାନଙ୍କର ପ୍ରିୟତମ ନେତା ଗାନ୍ଧିଜୀ, ସେମାନଙ୍କ ଆଦରର କଂଗ୍ରେସ ଆଜି ଘୋଡ଼ା ଫୌଜର 2 ମିନିଟ୍ ଜାଗା ଜେଲ୍ ଭିତରେ। ତା ସେମାନେ ସହିବାକୁ ପ୍ରସ୍ତୁତ ନୁହନ୍ତି, ପାଗଳଙ୍କ ପରି ଛୁଟି ଚାଲିଛନ୍ତି ରାସ୍ତାରେ। ଏଇମାନଙ୍କୁ ନେଇ ଆଜି କାମରେ ଲଗେଇବାକୁ ପଡିବ। ହଁ, ଏଇମାନେ ହିଁ ଆଜି କାମରେ ଲାଗିବେ,
4: ଏଇମାନେ ଆନ୍ଦୋଳନକୁ ଦୁର୍ବଳ କରିଦେବେ।
3: ସାର୍,
4: ହଁ ବିଶ୍ୱନାଥ, ପ୍ରଫେସର ଦାସର ଗଣନା, ପ୍ରଫେସର ଦାସର ଗଣନା ପାଇଲ ଆଜି ତାର ପରିଚୟ। ତମେ କିନ୍ତୁ ବାରୁଣୀ କହିଥିଲ ଇଂରେଜ ସରକାର କିଛି ଦିନ ଅପେକ୍ଷା କରିବ, ଏତେ ଶୀଘ୍ର ଗାନ୍ଧିଜୀ ଆଉ କଂଗ୍ରେସକୁ କାରାରୁଦ୍ଧ କରିବ ନାହିଁ। ଆଉ ତମେ ନା ଜୟନ୍ତ ଯୁକ୍ତି ଦେଖାଉଥିଲ ଇଂରେଜ ଏଥର କିଆଟିର ସାପ ପରି ହେଇଯାଇଛି। ମୁଁ କିନ୍ତୁ କହିଥିଲି ସେମାନେ କଂଗ୍ରେସର ବଳକୁ, ଭାରତର ଶକ୍ତିକୁ ଭୁଲ ହିସାବ କରିଛନ୍ତି। ତେଣୁ ଭାରତ ଛାଡ଼ ପ୍ରସ୍ତାବ ପାସ୍ ହେବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ନିଶ୍ଚୟ ବନ୍ଦୀ କରିନେବେ, ଆଉ ଭାରତର ଜନମତକୁ ଚାପି ଦେବାକୁ କରିବେ ନିର୍ମମ ଅତ୍ୟାଚାର। ତମମାନଙ୍କର ଏଇ ଜନତା ଏଇମାନେ ଆନ୍ଦୋଳନକୁ ଦୁର୍ବଳ କରିଦେବେ, ଏଇମାନେ।
0: ସେ କଣ ସାର୍?
4: ଇତିହାସ ଭୁଲିଗଲ, ମନେ ନାହିଁ କ୍ଲାଇଭ କେତେଜଣ ସୁଶିକ୍ଷିତ ସୁଶୃଙ୍ଖଳ ଇଂରେଜ ସୈନିକ ନେଇ ଜୟ କରିଥିଲେ ବହୁ ସଂଖ୍ୟକ ଶୃଙ୍ଖଳାହୀନ ଭାରତୀୟଙ୍କୁ? ଭାରତକୁ ସ୍ୱାଧୀନ କରିବ, ଆନ୍ଦୋଳନ କରିବ, ବିପ୍ଳବ କରିବ ବୋଲି ଚିତ୍କାର କରୁଛ, କିନ୍ତୁ ଶୃଙ୍ଖଳିତ ବିଦ୍ରୋହ ହେବା ତ ଦରକାର। ବେଶୀ ବେଳେ ଏଠି ରହିବାକୁ ମୋର ଆଉ ସମୟ ନାହିଁ। ଏଇ ନିୟତମାନଙ୍କ ଭବିଷ୍ୟତ କାର୍ଯ୍ୟକ୍ରମ, ଏଇ ଫାଇଲରେ ମୁଁ ସମସ୍ତ ଯୋଜନା ପ୍ରସ୍ତୁତ କରି ରଖିଛି। ସେମାନେ ବୁଝି ନାହାନ୍ତି ବିଶ୍ୱନାଥ।
1: ସାର୍,
4: ତୁମେ ପବ୍ଲିକ ମିଟିଂକୁ ଯା, ସେମାନଙ୍କୁ ବୁଝା।
0: କିନ୍ତୁ ପବ୍ଲିକ ମିଟିଂକୁ ଯାଇ ବିଶ୍ୱନାଥ ଯଦି
4: ଆରେଷ୍ଟ ହେବ, ଜେଲକୁ ଯିବ, ଜେଲରୁ ବାହାରକୁ ନେତାମାନଙ୍କ ଖବର ପଠାଇବାକୁ ଯୋଗସୂତ୍ର ହେବ, ଆଉ କଣ? ଶୁଣ ବାରୁଣୀ, ଜୟନ୍ତ, ଅମର, ତୁମମାନଙ୍କ ଉପରେ ମୁଁ ଏଇ ଅଣ୍ଡରଗ୍ରାଉଣ୍ଡ ଅଭିଯାନ ନେତୃତ୍ୱ ଛାଡ଼ିଦେଲି, ତୁମେ ମୋ ନିର୍ଦ୍ଦେଶ ଅନୁସାରେ କାମ କର। ଏହିପରି କେତୋଟି ଅଭିଯାନ ଇଂରେଜ ସରକାର ରକ୍ତଗ୍ରନ୍ଥିକୁ ଅଚଞ୍ଚଳ କରିଦେବ। ବାରୁଣୀ, ତୁମେ ତୁମର ସାଥୀମାନଙ୍କ ଭିତରୁ ଜଣକୁ ବାଛି ନିଅ, ଯେ କି ତୁମ ମୋ ଭିତରେ ଯୁଗସୂତ୍ର ହେବ।
0: ଆଉ ଆପଣ ସାର୍?
4: ମୁଁ ତୁମମାନଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ ହେଇ ରହିବି। ହେ ବୃଦ୍ଧର ସାମାନ୍ୟ ସେବା ଯଦି ଜନନୀ ଜନ୍ମଭୂମିକୁ, ମୋର ଆଉ ସମୟ ନାହିଁ, ମୁଁ ଆଶୀର୍ବାଦ କରୁଛି ତୁମମାନେ ଜୟଯୁକ୍ତ ହୁଅ,
1: ଜୟଯୁକ୍ତ ହୁଅ।
0: ସାର୍ଙ୍କ ଯୋଜନାରେ ଫାଇଲ ମୋ ପାଖରେ ରହିଲା, ତାର କପି ମୁଁ ସେମାନଙ୍କୁ ଯୋଗାଇଦେବି। ବିଶ୍ୱନାଥ, ଯାଅ ତମେ ମିଟିଂକୁ, ଆଉ ଜୟନ୍ତ, ତମେ ପ୍ରସ୍ତୁତ ହୋଇ ଆସ। ଦେଖୁନ, ଯୋଜନାରେ ସାର୍ଙ୍କ ନିର୍ଦ୍ଦେଶ ଅନୁସାରେ 12:00 ସୁଦ୍ଧା ଆଜି ସ୍ଥାନ ଛାଡ଼ିବାକୁ ପଡିବ।
1: ବିଶ୍ୱନାଥ, ଆମକୁ ପ୍ରସ୍ତୁତ ହେବାକୁ ପଡିବ।
0: ତମ ଉପରେ ପ୍ରଫେସର ଦାସଙ୍କର କେତେ ବିଶ୍ୱାସ ଦେଖିଲ ଅମର?
3: ତୁମେ ଯାଅ ବାରୁଣୀ, ଚଞ୍ଚଳତାକୁ ମୁଁ ଭଲ ପାଏନା, ମୋତେ ଚିନ୍ତା କରିବାକୁ ସମୟ ଦିଅ।
0: 12:00 ଆଗରୁ ଆସିବି।

0: ଆମର
1: ବାରୁଣି
0: ମୁଁ ପ୍ରସ୍ତୁତ ହେଇ ଆସିଛି।
1: ମୁଁ କିନ୍ତୁ ପ୍ରସ୍ତୁତ ହେଇନି।
0: ସେ କଣ କହୁଛ? ଶୁଣିଛ, ଆଜି ମିଟିଂରେ ବିଶ୍ୱନାଥ
1: ଆରେଷ୍ଟ ହେଇଯାଇଛି।
0: କେବଳ ବିଶ୍ୱନାଥ ନୁହେଁ, ସହରର ଅନେକ କର୍ମୀ, ଛାତ୍ର ନେତା, ଜାତୀୟବାଦୀ, ମୁସଲମାନ ନେତା, ଗଡ଼ଜାତ କର୍ମୀ
1: ସବୁ ଖବର ରଖିଛି।
0: ରଖିଛ? କିନ୍ତୁ ନିଜେ ତ ପ୍ରସ୍ତୁତ ହେଇପାରୁନ ଆଗଭର ହେବାକୁ।
1: ବାରୁଣି,
0: ହଁ ଅମର, କେତେ ଆଶା କେତେ ବିଶ୍ୱାସ ନେଇ ଆସିଛି ମୁଁ। ଆମେ ହେବା କର୍ମକ୍ଷେତ୍ରର ସହଯାତ୍ରୀ, ବିପ୍ଲବ କରିବା, ବିଦ୍ରୋହ କରିବା।
1: ନା ବାରୁଣି, ତୁମେ ଯାଅ।
0: ଆଉ ତୁମେ?
1: ମୁଁ ଯିବିନି।
0: ଯିବନି? ଛି ଅମର, ଅନୁଭବ କରିପାରୁଛ ଏ କାର୍ଯ୍ୟ ଦ୍ୱାରା ତୁମେ ଅନ୍ୟ ଆଖିରେ କେତେ ଛୋଟ ହେଇଯିବ। ଅନୁଭବ କରିପାରୁଛ କେତେ ଆଘାତ ପାଇବି ମୁଁ।
1: ଅନ୍ୟମାନେ ମୋର ଆଦର୍ଶ ନୁହନ୍ତି,
0: କିନ୍ତୁ ମୋତେ ଚାହିଁଲ ନାହିଁ।
1: ମୋତେ କ୍ଷମା କରିପାରୁନି। ତମର ମତବାଦ ମୋ ଉପରେ ଲଦି ଦିଅ ନା, ମୋତେ ସ୍ୱାଧୀନ ଉପରେ ଚିନ୍ତା କରିବାକୁ ସମୟ ଦିଅ।
0: ଅମର,
1: ତୁମକୁ କଷ୍ଟ ଦେଇଛି, ଆଘାତ ଦେଇଛି,
0: ଭଲ କରିଛ।
1: ଶୁଣ,
0: ଶୁଣି ଲାଭ ନାହିଁ, ମୁଁ ଚାଲି ଯାଉଛି ଅମର, ହୁଏତ ଆଉ ଦେଖା ହେଇ ନପାରେ। ମୋର ଶେଷ ପ୍ରଶ୍ନ, ଏବେ ମଧ୍ୟ ମୁଁ ବିଶ୍ୱାସ କରୁଛି ତୁମେ ମନୁଷ୍ୟତା ହରେଇନ। କୁହ, ତମ ପାଖରେ ମୁଁ ଶେଷ ଥର ପାଇଁ ଅନୁଯୋଗ କରୁଛି, ଅମର କୁହ, ଯିବ
1: ନା?
0: ସେଇ ନା
1: ମୋତେ ବୁଝିପାରୁ।

0: ଭିତରେ ବେଳ ନାହିଁ।
1: ବାରୁଣୀ
0: ହଉ, କ୍ଲିବ ଅମରର ଦୃପ୍ତ ବାରୁଣୀ ମରିଯାଇଛି।
1: କ୍ଲିବ କ୍ଲିବ ବାରୁଣୀ, ତମେ କହି ଚାଲିଗଲ, ମୁଁ ନା ନା ନା ମୁଁ କିଛି ସ୍ଥିର କରିପାରୁନି।

0: କରିବି ବୋଲି କ୍ଲାସରେ କହୁଥିଲି।
1: ହଁ ଆସିଛ ଯେତେବେଳେ, ତମେ ବି ରବୀନ୍ଦ୍ର ବୁଢ଼ାର କିଛି କାମ କରିଯାଅ। ହଁ ମାୟା, ତୁ ଫାଇଲ ପତ୍ର ଦେଖୁ ତ, ମୁଁ ରବୀନ୍ଦ୍ରକୁ କିଛି ଡିକ୍ଟେସନ ଦଉଛି। ଲେଖ ରବୀନ୍ଦ୍ର, ଲେଖ। ଦଶମ ପରିଚ୍ଛେଦ, ଶ୍ରେଣୀ ସଂଘର୍ଷ, ତାର ଅତୀତ ଓ ଭବିଷ୍ୟତ।
2: ସାର୍ ମୋର ଟିକେ ଅନ୍ୟର କାମ ଥିଲା।
1: ଓହୋ, ଲେଖିବାକୁ ତମେ ଏବେ ବି ପ୍ରସ୍ତୁତ ନୁହଁ? ବେଶ ବେଶ, ଆଗରୁ ସେ କଥା କହୁନୁ ମୋତେ କାହିଁକି। କଲେଜକୁ ଯାଉଛ? ହଁ, କୁଆଡ଼େ ଆସିଥିଲ ରବୀନ୍ଦ୍ର?
2: କୁଆଡ଼େ ସାର୍, କଲେଜକୁ ଯିବି ଯେ, କଲେଜ ଧର୍ମଘଟ। ଆଚ୍ଛା କହିଲେ ସାର୍, ଗାନ୍ଧୀ, ଜବାହରଲାଲ, ପଟେଲ, ଆଜାଦ ଏଇ ଆରେଷ୍ଟ ହେଲେ, ସେଥିରେ ଆମ ଛାତ୍ର ସମାଜରେ କ'ଣ ଅଛି ସାର୍? ସାର୍, ଏ ଧର୍ମଘଟକୁ ନିନ୍ଦା କରି ଆପଣ ଗୋଟେ ଇସ୍ତାହାର ଦିଅନ୍ତୁ, ଆପଣଙ୍କର ଛାତ୍ର ସମାଜ ଉପରେ ଯେଉଁ ପ୍ରଭାବ।
1: ମୋତେ ଆଉ ସେ ରାଜନୀତି ଭିତରକୁ କାହିଁକି ଟାଣୁଛ ରବୀନ୍ଦ୍ର? ତମେ ବରଂ ନିଜେ ଗୋଟାଏ ଦେଖ ତ ରବୀନ୍ଦ୍ର, କିଏ ମଟରରେ ଆସିଲା?
2: ସାର୍, ଏସ୍ଜିଓଙ୍କ ଗାଡ଼ି ପରି ଦେଖାଯାଉଛି।
1: ଓ, ସଦାନନ୍ଦ ଆସୁଛି? ଆଚ୍ଛା ଆଚ୍ଛା ଆଚ୍ଛା,
2: ଆପଣ ବସନ୍ତୁ ସାର୍, ମୁଁ ଭିତରକୁ ନେଇ ଆସୁଛି।
3: ସାର୍, କ'ଣ କରାଯିବ ସାର୍?
0: ଅବସର ନାହିଁ ମାୟା, ଏକ ମୁହୂର୍ତ୍ତ ମଧ୍ୟରେ ଚତୁରତା ସହିତ ତତେ ଏଠୁ ସମସ୍ତ କାଗଜପତ୍ର ନେଇ ଖସିଯିବାକୁ
3: ପଡ଼ିବ। କିନ୍ତୁ କେମିତି ସାର୍?
0: ଓ ଧର୍ଯ୍ୟ ଧର, ବିଚଳିତ ହେବା ସମୟ ନୁହେଁ ଏଇଟା। ହଁ, ଫାଇଲଟା ଦେଲୁ, ଗୋଟେ ଧାଡ଼ି ସେଥିରେ ମୁଁ ଲେଖିଦିଏ।
3: କ'ଣ ସାର୍, କି ଧାଡ଼ି?
0: ଓହୋ, ଅପେକ୍ଷା କରନା, ଫାଇଲଟା ନେଇଯା, ବନ୍ଦ କରି ଟେବୁଲ ଆର ପାଖରେ ରଖିଦେ।
3: ହଁ,
0: ଟେବୁଲଟା ଟିକେ ସଫା କରିଦିଏ ତ ମାୟା, ସେ ବହିଟା ସେ ପାଖେ, ନା ସେ କାଗଜ ଗୁଡାକ ସେ ପାଖେ। ଆରେ ସଦାନନ୍ଦ ଯେ, ନମସ୍କାର ନମସ୍କାର
2: ନମସ୍କାର।
0: ପାଦ ଏଠି ପଡିଲା ତାହେଲେ ଆଜି? ବସ,
4: ତୋ ପରି ତ ଆରାମରେ ପ୍ରଫେସର ଚାକିରି ପାଇ ବସିନି। ଯାହା କହ ଦାସ, ଏ ମାଜିଷ୍ଟ୍ରେଟ ଚାକିରି ଆଉ ରସ ନାହିଁ। ତୁ ପ୍ରଫେସର ହେଲୁ, ମୁଁ ବି ତ ହେଇପାରିଥାନ୍ତି, କିନ୍ତୁ ପ୍ରଫେସର ନ ହେଇ ହେଲି ମାଜିଷ୍ଟ୍ରେଟ, ହାକିମ, ଯୋଉ ଝିଞ୍ଝଟେ ଚାକିରିରେ।
0: ଆନ୍ଦୋଳନ ସମୟ କାମ ଟିକେ ବେଶୀ ପଡିଯାଇଥିବ ନିଶ୍ଚୟ।
4: ବେଶୀ କ'ଣ କହୁଛୁ, କୋଉଠି କେତେବେଳେ କୋଉ ବୋମା ଯେ ଫୁଟିବ ଜାଣିବା ବଡ଼ ମୁସ୍କିଲ। ଏମାନେ
0: ମୋର ଛାତ୍ର। ଆରେ ତମେ ଦି ଜଣ ଜାଗ ବସିଲ କ'ଣ ମାୟା? ତୁ ପୁରା ପ୍ରେସକୁ ଯିବୁ? ଆଚ୍ଛା ଆଚ୍ଛା ଆଚ୍ଛା, ତୁ ଟିକେ ବସ। ରବୀନ୍ଦ୍ର, ଯାହା ଉପରକୁ ଚାହା ଟିକେ କରି ଆଣିବ। କିଏ ଅଛି ଆଉ ମୋର ସଦାନନ୍ଦ, ତତେ ଚାହା ଟିକେ କରିଦେବ କହିଲୁ, ଏମାନେ ଯଦି ଆସୁନଥାନ୍ତେ।
2: ସାଙ୍ଗେ ସାଙ୍ଗେ କରିଆଣୁଛି ସାର୍।
0: ହଁ, କ'ଣ କହୁଥିଲୁ, ଏବେ ଟିକେ ମୁସ୍କିଲରେ ପଡ଼ିଯାଇଛୁ ନା?
4: ଆରେ ମୋର କ'ଣ ବିଶ୍ୱାସ ଥିଲା ଆମ ସବ୍ ଡିଭିଜନର ଲୋକେ ଯୋଉଠି ସେମାନଙ୍କ ଭିତରୁ ଅଧେ ଉପାସରେ ମରନ୍ତି, ଖାଇବାକୁ ନ ପାଇ ସେମାନେ ତମ୍ପ ପରି ଚମକି ଆସି ଯାହା ତାହା କରିଯିବେ। ଚାରି ଚାରିଟା ଥାନା ପଡ଼ିଦେଲାଣି, ତାରକଟା ପୋଷ୍ଟ ଅଫିସ ଲୁଟ୍ ତ ଚାଲିଛି। ଏ ଜୀବନଟା ଯେ କେତେବେଳେ ପାଣି ଫୋଟଳ କରି ସେଇମାନଙ୍କ ହାତରେ ମିଳିଯିବ ସେଇମାନେ ଜାଣନ୍ତି।
0: କାହିଁକି ତୁ ଏ ଝିଞ୍ଝଟ ଭିତରେ ରହିଛୁ? ସମୟ ତ ହେଇଗଲାଣି, ପେନ୍ସନ୍ ନଉନୁ?
4: ପେନ୍ସନ୍ ନେବି? ଆରେ ରାୟ ବାହାଦୁର ନ ହେଇ ପେନ୍ସନ୍ ନେବି? ଲାଲ ସାହେବ ନିଜେ ଡାକି ପିଠିରେ ହାତ ମାରି କହିଛନ୍ତି, ଏଇ ସବ୍ ଡିଭିଜନକୁ ଯଦି ଠିକ ଭାବେ ମୁଁ ହାତ ମୁଠାରେ ରଖିପାରିବି, ରାୟ ବାହାଦୁର ହେବି। ଦାସ, ରାୟ ବାହାଦୁର,
0: ସାବାସ ବାହାଦୁର, ଆମକୁ ତାହେଲେ ବଡ଼ ଏକ ଭୋଜି ମିଳିବ।
4: ଏ ଆନ୍ଦୋଳନର ଘାଟିଟା ଆଗ କଟୁ।
0: ଆଚ୍ଛା ସଦାନନ୍ଦ, ଏତେ କାର୍ଯ୍ୟବ୍ୟସ୍ତତା ଭିତରେ ହଠାତ୍ କୁଆଡ଼େ ଚାଲି ଆସିଲୁ?
4: ହଠାତ୍ ନାଇଁ, ବାରୁଣୀଟା ମୁଁ ମୁଣ୍ଡ ଗରମାଲ କରିଦେଇଛି, ଏଇ ଉଚ୍ଛୃଙ୍ଖଳ ଟୋକାଗୁଡ଼ାକ ସଙ୍ଗେ ସେ ବି ଫେରା। ତୁ କହିଲୁ ଦାସ, ଏଇ କଥା ଯଦି ଜଣାପଡ଼େ ମୋ ଚାକିରି ଆଉ ରହିବଟି?
0: ବାରୁଣୀ ଫେରାର ହେଇଯାଇଛି,
4: ତୁ କିଛି ଜାଣିନୁ? ଏଇ ତ ଶୁଣୁଛି
0: ଦାସ, ମୁଁ ଶୁଣୁଛି।
4: କ'ଣ ଶୁଣୁଛୁ? ତୁ ତେବେ ଜାଣିନୁ ବାରୁଣୀ କଥା କିଛି? ନାଇଁ ଦାସ, ଅନ୍ତତଃ ମୁଁ ତୋର ବିଶ୍ୱାସ ଭାଜନ ହେବା ଉଚିତ, ତାହେଲେ ଅନ୍ତତଃ ବନ୍ଧୁ ଭାବରେ ମୁଁ ତୋର ନିରାପତ୍ତା ଦେଖିପାରିବି।
0: ଆରେ ଛିଡ଼ା ହେଲୁଛେ, ପାଗଳ ହେଇଗଲୁ ନା କ'ଣ? ଆରେ ବସ ବସ, ଆରେ ହଠାତ୍ ଆସିଲୁ ହଠାତ୍ ଚାଲିଯିବୁ?
4: ଅନେକ ଥର ଦେଖା ହବ, ଶୀଘ୍ର ବି ହେଇପାରେ।
0: ଆରେ ସେତେବେଳେ କଥା ସେତେବେଳେ ପାଇଁ ଥାଉ, ଏବେ କିନ୍ତୁ ଚା ନ ଖାଇ ଯାଇପାରିବୁନି ତୁ ଏଠୁ।
4: ନା, ଚା ଖାଇବାକୁ ବେଳ ନାହିଁ ମୋର,
0: କିନ୍ତୁ ମୁଁ ତ ତତେ ଛାଡ଼ୁନି। ଆରେ ବସ ନା ବସ, ଶୁଣିଥିବୁ ଗୋଟେ ବହି ଲେଖୁଥିଲି।
4: ବହି? ହଁ, ବାରୁଣୀ କହୁଥିଲା ସେ ବହି କୁଆଡ଼େ ତୋର ଦେଶକୁ ଅର୍ଥନୀତି ଉପରେ ଏକ ବିରାଟ ଅବଦାନ ହବ।
0: ନା ସେମିତି କିଛି ନୁହେଁ, ତେବେ ଲେଖା ସରିଲାଣି, ପାଣ୍ଡୁଲିପି ସେଇ ଫାଇଲରେ, ଆଜି ପ୍ରେସକୁ ଯାଉଛି।
4: ଦଶ ଆଜି ଦେଖି ଏଇ ଫାଇଲ ତ
0: ଦେଖିବୁ? ନା ଥାଉ।
4: ଆରେ ଆରେ, ଫାଇଲଟା ହାତରୁ ଟାଣି ନେଇଗଲୁ ଯେ, ଦେଖିବାକୁ ଦେବୁନି ମୋତେ?
0: ନା,
4: ମୁଁ କିନ୍ତୁ ଯଦି ଦେଖିବାକୁ ଇଚ୍ଛା କରେ।
0: ନା।

0: ନା ଅବାଧ୍ୟ ହୁଅ ନା ଦାସ, ତୋର ଏ ଫାଇଲ ର କାଗଜ ପତ୍ର ମୋର ଦେଖିବାର ଇଚ୍ଛା, ମୁଁ ଗୋଟି ଗୋଟି କରି ସବୁ କାଗଜ ଦେଖିବି।
1: ଏମିତି ଲୁଜ୍ କାଗଜ ମୋର ଛିଣ୍ଡିଛି?
0: ନା ନା, ମୁଁ ଦେଖିବି, ନିଶ୍ଚୟ ଦେଖିବି।
1: ତେବେ ସତେ ସତେ ଏଇ ଗଣ୍ଡଗୋଳ ଭିତରେ ତୋ ମୁଣ୍ଡଟା ବି ଗୋଲମାଳ ହେଇଗଲା। ଆଚ୍ଛା ଏତେ ଯଦି ଜିଦ, ଦେଖ ମୁଁ ତତେ ଫାଷ୍ଟ ପେଜ୍ଟା ଦେଖେଇ ଦଉଛି। ଆରେ ଦେଖ, ପଢ଼ ଭଲ କରି ପଢ଼।
0: ଦାସ, ବହି ତୁ ମୋତେ ଉତ୍ସର୍ଗ କରିଛୁ?
1: କରିବିନି, ପିଲାଦିନର ବନ୍ଧୁ ତୁ ମୋର, ତୋଠାରୁ ମୋର ଅଧିକ ଆପଣାର କି ଅଛି? ମୋ ଜୀବନର ଶ୍ରେଷ୍ଠ ସୃଷ୍ଟି ସହିତ ମୁଁ ତୋର ବନ୍ଧୁତ୍ୱ।

0: ଅମର, ଜେଲରେ ପ୍ରଫେସର ଦାସଙ୍କ ମୃତ୍ୟୁ ପରେ
1: କଣ ହେଲା?
0: ନା ନା, ଠିକ ଅଛି,
1: ସବୁ ଠିକ ଅଛି ତ?
2: ହଁ, ରାତି ଅଧରେ ପାହାଡ଼ ଉପରେ ନିଆଁହୁଳା ଦେଖାଗଲେ ସମସ୍ତେ ରୁଣ୍ଡ ହୋଇଯିବେ।
3: କିନ୍ତୁ ଆଦି ସେକ୍ରେଟେରିଏଟର ନେତୃତ୍ୱ ଦେବ କି?
1: ମୁଁ ଯିବି, ମୁଁ ତ ସେଥିପାଇଁ ନିଜକୁ ପ୍ରସ୍ତୁତ କରି ଆସିଛି।
2: ନା ନା ଅମର, ତମେ ଯିବନି, ମୁଁ ଯିବି।
4: ତମେ ସବୁ ଧରା ପଡ଼ି ଯାଇଛ, ଇଂରେଜ ବହାଦୁରଙ୍କ ସଙ୍ଗେ ଲଢେଇ କରିବା ଛୁଆ ଖେଳ ନୁହେଁ। ନିଆଁରେ ହାତ ଦେଖାଇଲେ ହାତ ପୋଡ଼ିଯାଏ। ତମ ସମସ୍ତଙ୍କୁ ଆରେଷ୍ଟ କରାଗଲା।
2: ବାପା,
4: ନେତ୍ରୀ ସାଜିବାର ଅବୈନ୍ୟ ସେତିକି ଥାଉପାରୁନି। ମୋ ସାଙ୍ଗେ ଆ, ଏ ଘର ଚାରିପାଖରେ ପୋଲିସ ଘେରାଉ, ବାହାରେ ମୋର ଗାଡି ଥୁଆ ହେଇଛି, ତତେ ସେଥିରେ ଘରକୁ ପଠେଇ ଦିଏ।
2: ତମେ କେତେ ନିଚ ବାପା!
4: ବାରୁଣୀ, ବାରୁଣୀ,
5: ବାରୁଣୀ, ବାହାର ପଟୁ କବାଟ ବନ୍ଦ କରିଦେଲେ।
1: କିଛି ଲାଭ ନାହିଁ, ବାରୁଣୀ କବାଟ ଫିଟିବେ ନାହିଁ, ବର୍ତ୍ତମାନ ଆପଣଙ୍କର ବନ୍ଦୀ।
4: ବାହାରେ ପୋଲିସ ରଖି ଆସିଛି ଜାଣ?
5: ହଁ, ହୁଏତ ବହୁତ ରଖିଥିବେ।
4: ସେମାନେ ତମକୁ ଗୋଟାଏ ମୁହୂର୍ତ୍ତରେ ଧୂଳିରେ ମିଶେଇ ଦେବେ,
5: କିନ୍ତୁ ତା ପୂର୍ବରୁ ଯଦି ଆପଣ
4: ଅନ୍ତ ମତେ ଗୁଳି କରିବ। ତମର ଏ ଘରେ ବନ୍ଧୁକ ନାହିଁ, ମୁଁ ତାର ସନ୍ଧାନ ନେଇଛି।
5: ଆପଣମାନେ ଭୁଲ ସନ୍ଧାନ ନେଇଛନ୍ତି।
4: ସଦାନନ୍ଦ ପିଲା ନୁହେଁ, ତାକୁ ଏଣୁ ତେଣୁ କହି ତମେ ଭଣ୍ଡି ଦେବ।
5: ପରୀକ୍ଷା ଚାହାନ୍ତି?
1: ଜୟନ୍ତ,
4: ପରୀକ୍ଷା ବରଂ ପରେ ହବ, ଏ ବିଷୟରେ ତମ ସଙ୍ଗେ ଯୁକ୍ତିତର୍କ କରି ମୋର ଲାଭ ନାହିଁ। ମୁଁ ବାରୁଣୀକୁ ଚାହେଁ।
1: ଆପଣ ତାକୁ ପାଇପାରିବେ ନାହିଁ,
4: ତମେ ସବୁ ତାକୁ ନଷ୍ଟ କରିଦେଇଛ।
1: ଆପଣ ସଂଯତ ଏ କଥା କୁହନ୍ତୁ।
4: ସଂଯତ ହେଇ କଥା କହିବି? କେତେଟା ବାରୁଙ୍ଗା ବଦମା ସୈତାନ ଝିଅକୁ ମୋର ଶିଖେଇ ଆଣି ସରକାରଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବେ। ଏମାନେ ଏମାନେ ସ୍ୱାଧୀନ କରିବେ, ଦେଶକୁ ସ୍ୱାଧୀନ।
1: ହଁ, ଦେଶକୁ ସ୍ୱାଧୀନ କରିବୁ। ତୁମର ବ୍ରିଟିଶ ପ୍ରଭୁକୁ ଆମ ଜନ୍ମଭୂମିରୁ ତଡ଼ିଦେବ,
4: ଦେଶକୁ ସ୍ୱାଧୀନ କରିବ। ଓ ଦେଶ, ଦେଶକୁ
1: ଦେଖନ୍ତୁ, ଆପଣ ମତେ ବାରୁଙ୍ଗା ବଦମା ସୈତାନ କହିଲେ ମୁଁ ସବୁ ସହିଲି, କିନ୍ତୁ ଦେଶର ଜାତିର ଇପ୍ସିତ ଅମୂଲ୍ୟ ସ୍ୱାଧୀନ ଆକାଂକ୍ଷାକୁ ଆପଣ ବିଦ୍ରୁପ କରନ୍ତୁନି।
4: ହଁ ହଁ, କରିବି କରିବି କରିବି, ମତେ ଉପଦେଶ କରିବି।

0: ଏ ସରକାରର ପଇସା ଖାଉଛି, ମୁଁ ମନ ଖରାପ ନୁହେଁ।
1: ଫଳ ଦେଖନ୍ତୁ ଭଲ ହବନି।
0: ଦେଖେ କି ଖରାପ ଫଳ ହଉଛି
1: କୁହନ୍ତୁ ତ ଆଉ ଥରେ।
0: ଡରଉଛ ମୋତେ? ମୋତେ ଚ୍ୟାଲେଞ୍ଜ ବେଶ କହୁଛି।
1: ଆପଣଙ୍କର ସାହସକୁ ଧନ୍ୟବାଦ ଦଉଛି, ଅଭିବାଦନ କରୁଛି, କିନ୍ତୁ ଫଳ କଣ ହବ ଜାଣନ୍ତି?
0: ଜାଣେ
1: ନା? ଜାଣିନାହାନ୍ତି? ଜାଣିବାକୁ ଚାହାନ୍ତି? ଦେଖୁଛନ୍ତି ଗରିବ ଫୁଟିବ କି ନାହିଁ ପରୀକ୍ଷା ନେବେ।
2: ତାହେଲେ ଶ୍ରୋତେ ମତେ ତୁମ ହାତରେ
3: ତଳେ ରିଭଲଭର ନୁହେଁ, ଛଅଟା ଗୁଳି ଅଛି।
2: ତମେ ମତେ ଗୁଳି କରିବ?
3: ମତେ ରିଭଲଭର ଦିଅ, ମୁଁ ଏବେ ସେ ଦୁଇଟାକୁ ସଫା କରିଦିଏ।
1: ଭୁଲ ହବ ଜୟନ୍ତ, ସ୍ୱାଧୀନତା ପଥରେ ଆମେ ଚାହୁଁନା।
2: ତମେ ଗୁଳି କରିବନି।
1: ନା, ବ୍ୟକ୍ତିର ହତ୍ୟା ଆମର ଉଦ୍ଦେଶ୍ୟ ନୁହେଁ। ଆମର ଲକ୍ଷ୍ୟ ଇଂରେଜକୁ ତଳି ଦେଶକୁ ସ୍ୱାଧୀନ କରିବ। ଆମେ ଜାଣୁ ଆଜି ଆପଣ ଭୁଲ କରୁଥିଲେ ମଧ୍ୟ କାଲି ଆମକୁ ସାହାଯ୍ୟ କରିବେ, କିନ୍ତୁ ଆମର ସେହି ସ୍ୱରାଗ ପଥରେ ଜାଣିଶୁଣି ଯଦି କେହି ପ୍ରତିବନ୍ଧକ ହୁଏ ତାହେଲେ ବାଧ୍ୟ ହୋଇ ତାକୁ ଆମେ ହତ୍ୟା କରିବୁ। ଆପଣ ବାରୁଣୀର ବାପା, ଆପଣଙ୍କୁ ମୁଖ୍ୟ ମାଧିରି, ଆପଣ ଚାଲି ଯାଆନ୍ତୁ।
3: ଅମର
1: ଯାଆନ୍ତୁ ଏଠୁ।
3: ଅମର
1: କଣ ସ୍ଥିର କଲେ ଆପଣ? ଗୁଳି ଚୋଟରେ ଏଠି ଟଳି ପଡ଼ିବେ ନା ସୁନା ପିଲା ପରି ପଦାକୁ ଯାଇ ଘେରାଉ କରିଥିବା ଫୌଜଙ୍କୁ କହିବେ ଏଠି କେହି ନାହାନ୍ତି?
2: ମତେ ଭୟ ଲାଗୁଛି, ଆମର ରିଭଲଭର ମୁହଁଟା ତଳକୁ ଖସି ଦିଅ। କିନ୍ତୁ ଦରଜା
1: ପାଖକୁ ଯାଆନ୍ତୁ, ଯାଆନ୍ତୁ, ଦରଜା ଆପେ ଆପେ ଖୋଲିଯିବ, ଯାଆନ୍ତୁ। ଆପଣଙ୍କ ସମ୍ମାନରେ ତଳକୁ ଖସି ଦେଲି ରିଭଲଭରଟା।
4: ମୁଁ ଗୁଳି କରିଦେଇଛି ଅମର, ତୁମ ସାଧୁତାର ସେ ସୁଯୋଗ ନେବାକୁ ବସିଥିଲେ, ତୁମେ ରିଭଲଭର ଖସାଇ ଦେବା ଦେଖି ସେ କୁଦି ପଡ଼ିଥିଲେ ତମକୁ ଧରି ନେବାକୁ। ସେଇ ମୁହୂର୍ତ୍ତରେ ଝରକା ସେ ପାଖରୁ ମୋର ଗୁଳି କରିବା ଛଡ଼ା ଅନ୍ୟ ଉପାୟ ନଥିଲା। ତମ କଣ୍ଠରେ କି ଆର୍ତ୍ତନା ଅମର? ଜାତିର ଇତିହାସରେ ବ୍ୟକ୍ତିଗତ ଲାଭ କ୍ଷତି ହିସାବରେ ସ୍ଥାନ ନାହିଁ ଏଠି। ଏଇ ଧର ରିଭଲଭର, ତିନି ଜଣ ଯାକ ଗୁଳି କରି କରି ପୁଲିସର ଘେରା ପିଟାଇ ପଦାକୁ ବାହାରିଯିବା।
3: ଜେଲର ମେଘନାଦ ପାଚେରି ଭିତରେ ଆମର ବିଚାର, ସ୍ପେଶାଲ କୋର୍ଟ, କି ପ୍ରହସନ!
4: ନ୍ୟାୟର ଛଳନା ତ ସେମାନେ ପୁଣି କରିବେ।
3: ଆମେ ଆକୁ କୋର୍ଟ ବୋଲି ସ୍ୱୀକାର କରୁନା?
5: ସେପରି କୁହନ୍ତୁନି ବାବୁମାନେ, କଣ୍ଟେମ୍ପ୍ଟରେ ପଡ଼ିଯିବେ।
4: ସରକାରୀ ଓକିଲଙ୍କର ବୁଦ୍ଧି ମନ୍ଦ ନୁହେଁ, ଜାଣିଶୁଣି ଯେ ମରଣକୁ ବରଣ କରିବାକୁ ଆସିଛି ତା ପାଇଁ ପୁଣି କଣ୍ଟେମ୍ପ୍ଟ ଅଫ୍ କୋର୍ଟ।
6: କୋର୍ଟ ଆସୁଛନ୍ତି,
3: କୋର୍ଟ ଆସୁଛନ୍ତି, ଚୁପ୍।
7: ଇନସାଇଡ୍ ଦି ଜେଲ୍ ବିଚାର ହେଲା, ତେବେ ବି କୋର୍ଟ ଖବର ପାଇ ଏମାନେ ବାହାରକେ ହଲ୍ଲା ବନ୍ଦ କରିଦେ। ୟେସ୍ ବିଗିନ୍
8: ୟର୍ ଅନର୍। ମହାମାନ୍ୟ ସରକାରଙ୍କ ପକ୍ଷରୁ ମୁଁ ସମସ୍ତ ସାକ୍ଷୀ ପେଶ କରି ସାରିଛି, ୟର୍ ଅନର୍ ଅନୁମତି ଦେଲେ ଏଥର।
7: ୱେଲ୍ ୱେଲ୍ ୟେସ୍।
8: ଅଭିଯୁକ୍ତମାନଙ୍କର ଷ୍ଟେଟମେଣ୍ଟ ମୋତେ ରେକର୍ଡ କରାଇବାକୁ। ୟର୍ ଅନର୍, ଯଦି ଆସାମୀମାନେ ଡିଫେନ୍ସ ଦେଇଥାନ୍ତେ ଏ ପ୍ରଶ୍ନ ଉଠିନଥାନ୍ତା। ନ୍ୟାୟ ବିଚାର ଦୃଷ୍ଟିରୁ ମାନ୍ୟବର ନ୍ୟାୟ ବିଚାରାଳୟ ଯେପରି ପ୍ରକୃତ ସତ୍ୟ ଘଟଣା ଜାଣିପାରିବେ ସେଥିପାଇଁ ଆସାମୀମାନଙ୍କର ବକ୍ତବ୍ୟ ମହାମାନ ବିଚାରାଳୟ ଜାଣିବା ଏକାନ୍ତ ଆବଶ୍ୟକ। ୟର୍ ଅନର୍, ଏଥିପାଇଁ ୟର୍ ଅନର୍ଙ୍କର ଆଇନଗତ କ୍ଷମତା ରହିଛି। ସତ୍ୟ ଉଦ୍ଘାଟନ କରିବା ପାଇଁ କୋର୍ଟଙ୍କର ଇନହେରେଣ୍ଟ ପାୱାର ୟର୍ ଅନର୍।
7: ଓ ୟେସ୍, ଓ ୟେସ୍, କ୍ୟାରିଅନ୍ କ୍ୟାରିଅନ୍।
8: ବାରୁଣୀ ଦାସ,
4: ଏ ବିଚାରର କୌଣସି ମତାମତ ଦେବାକୁ ମୁଁ ଘୃଣା କରେ।
7: ହ୍ୱାଟ୍?
8: ସି ହାଜ୍ ନୋ ଷ୍ଟେଟମେଣ୍ଟ ଟୁ ମେକ୍ ୟୋର୍ ଅନର୍।
7: ଗୁଡ୍।
8: ତୁମେ ଜୟନ୍ତ ପଟ୍ଟନାୟକ କଣ ଚାହାନ୍ତି? ତୁମେ ରାଜଚକ୍ର ବିରୋଧରେ
9: ବିଦ୍ରୋହ କରିଥିଲି। ଖାଲି ବିଦ୍ରୋହ ନୁହେଁ, ସଶସ୍ତ୍ର ବିଦ୍ରୋହ କରିଥିଲି, ପ୍ରକାଶ୍ୟ ଯୁଦ୍ଧ ଘୋଷଣା କରିଥିଲି। କିନ୍ତୁ
10: ରାଜଚକ୍ର ବୋଲି ଯୋଉ ଶବ୍ଦଟା ଉଚ୍ଚାରଣ କଲେ ତାର ଅର୍ଥଟା କ'ଣ?
8: ରାଜଚକ୍ର, ରାଜଚକ୍ର

0: ଯାଇଛି ବଞ୍ଚିବାର ଖୋରାକ। ସେ ମାଟି ମାଟି ନୁହେଁ, ମାଟି ସେ ମାର ଛାତିରେ ଯେତେବେଳେ ଲୁଣ୍ଠନ କାଢି ମାଡ଼ି ବସିଛି, ସନ୍ତାନ ହୋଇ ମାର ବନ୍ଧନ ସହିବି କିପରି? ସାତ ବର୍ଷର ନିର୍ଯାତନ କାଳୀ ମା ଭାରତ ମୋର ଆମେ ପୋଛି ଦେବାକୁ ଚେଷ୍ଟା କରିଛୁ।
1: Allow him, but be short.
0: ମାର ଶୃଙ୍ଖଳ ଛିଣ୍ଡ କରିବା ପାଇଁ ଜାଣିଶୁଣି ଆମେ ମରଣକୁ ବରଣ କରିଛୁ। ଏ ମରଣରେ ଗୌରବ ଅଛି, ତୃପ୍ତି ଅଛି, ଆନନ୍ଦ ଅଛି। ଏ ମରଣରେ ଆମର ଦୁଃଖ ନାହିଁ, ଅବସାଦ ନାହିଁ, ଅନୁଶୋଚନା ନାହିଁ। କିନ୍ତୁ କିନ୍ତୁ ଯାହା ପାଇଁ ଆସନ୍ନ ମୃତ୍ୟୁଦଣ୍ଡ ଆଦେଶ ଆମେ ହସି ହସି ତୋଳି ନେବାକୁ ପ୍ରସ୍ତୁତ, ତା କ'ଣ ବ୍ୟର୍ଥ ହେବ? ନା, ତା ହେବନି। ସ୍ୱାଧୀନତାର ଯେ ଆଶାର ମୀରାର ଆମେ ତୋଳିଛୁ, ତାକୁ କ'ଣ ଏ ଦେଶର ସନ୍ତାନ ନିଜ ହାତରେ ଭାଙ୍ଗିଦେବ?
1: ଏସ
0: ମୁହୂର୍ତ୍ତରେ ମୁଁ ସେଥିପାଇଁ ଦେଶର ଜନସାଧାରଣଙ୍କୁ ନିବେଦନ କରୁଛି, ନୌକର ସାହି ଶାସକ ଗୋଷ୍ଠୀକୁ ନିବେଦନ କରୁଛି, ସେମାନେ କ୍ଷୁଦ୍ର ସ୍ୱାର୍ଥ ଭୁଲି ଏ ବିପ୍ଲବକୁ ଜୟଯୁକ୍ତ କରନ୍ତୁ, ଇଂରେଜକୁ ଦେଶ ମାଟିରୁ ନେଇକରି ଦିଅନ୍ତୁ। ତା ନହେଲେ ପୃଥିବୀର ସମସ୍ତ ଜାତି ନିକଟରେ ଆମେ ଘୃଣ୍ୟ ଅପମାନିତ ଲାଞ୍ଛିତ ହୋଇ ରହିଯିବୁ, ଚିରଦିନ ରହିଯିବୁ ଉପଭୋକ୍ୟ କାଙ୍ଗାଳ ଗୋଲାମ ହୋଇ। ଦେଶର ଜାତିର ପ୍ରାଣପୀଠରେ ଏଇ ମୋର ଶେଷ ନିବେଦନ। ଇନ୍ ଦ ନେମ୍ ଅଫ୍ ଗଡ୍, ଇନ୍ ଦ ନେମ୍ ଅଫ୍ ମଦରଲ୍ୟାଣ୍ଡ, ଇନ୍ ଦ ନେମ୍ ଅଫ୍ ଏଭ୍ରିଥିଙ୍ଗ୍ ମଦର ଇନ୍ ଦିସ୍ ୟୁନିଭର୍ସ, ବିପ୍ଲବକୁ ଜୟଯୁକ୍ତ କରନ୍ତୁ। ଲଙ୍ଗ୍ ଲିଭ୍ ରିଭଲ୍ୟୁସନ୍, ଲଙ୍ଗ୍ ଲିଭ୍ ରିଭଲ୍ୟୁସନ୍, ଲଙ୍ଗ୍ ଲିଭ୍ ରିଭଲ୍ୟୁସନ୍।
1: କୋଟା ଅର୍ଜେଣ୍ଟ ଟିଲ୍ ଟୁମୋରୋ ଫର୍ ଜଜ୍ମେଣ୍ଟ।
2: ବିଶ୍ୱନାଥ, ଜେଲ୍ରେ ତୁମ ସାଙ୍ଗେ ଦେଖା କରିବାକୁ ମୋତେ 2 ମିନିଟ୍ ସମୟ ମିଳିଛି। ଅମର,
0: ତୁମେ
2: ଖଲାସ ହେଇଗଲେଣି?
0: ବର୍ତ୍ତମାନ
2: ଘରେ ଅଛି, କିଛି କରୁନି, କ'ଣ କରିବି କିଛି ସ୍ଥିର କରିପାରୁନି।
0: ତୁମକୁ ଲାଜ ଲାଗୁନି ବିଶ୍ୱନାଥ? କହୁଛ କ'ଣ କରିବି ସ୍ଥିର କରିପାରୁନ? ଗଣେଣି ଦେଶ ମାଟିରୁ ବିଦେଶୀ ଶାସକ ଗୋଷ୍ଠୀ ଗଣେଣି ସେମାନେ,
2: ମୁଁ ଲଜ୍ଜିତ ଅମର। କାଲିଠୁ ମୁଁ ପୁଣି କାମ ଆରମ୍ଭ କରିଦେବି। ହଁ, କାଲିଠୁ। ଜୟନ୍ତ ଆଉ ବାରୁଣୀଙ୍କ ଖବର କିଛି ରଖିଛ?
0: ଦେଶ ମାତୃକାର ସ୍ୱାଧୀନତା ପାଇଁ ସେମାନେ ଆଜି ଆଣ୍ଡାମାନର ଯାତ୍ରୀ।
2: ଅମର,
0: ଆଉ ଗୋଟେ କଥା ଜାଣ?
2: କ'ଣ?
0: କାଲି ସୂର୍ଯ୍ୟୋଦୟ ପୂର୍ବରୁ 3 ଜଣଙ୍କର ଫାଶୀ ହବ।
2: ଫାଶୀ?
0: ହଁ,
2: 3 ଜଣଙ୍କର।
0: ଲକ୍ଷ୍ମଣ ନାୟକ, ମୁଁ ଆଉ
2: ଆଉ
0: ମୋ ବାପା।
2: ଅମର!
0: ହଁ ବିଶ୍ୱନାଥ, ମୋର ସବୁ ଆଶା ଭରସା ବିଶ୍ୱାସକୁ ପରାଭୂତ କରି ବାପା ମୋର ମଫସଲ କାର, ସେଇ ଜମି, ସେଇ ହଳ ଲଙ୍ଗଳ ଛାଡ଼ି ଏନିଆକୁ ଡେଇଁ ପଡ଼ିଥିଲେ।
2: ଓହ, 8 ନମ୍ବର ଥାନା ରେଡ଼ରେ?
0: ହଁ,
2: ତୁମେ ଆନ୍ଦୋଳନରେ ଯୋଗଦେଲ ବୋଲି ସେ ବୋଧୁଏ?
0: ନା, ମୋଟେ ନୁହେଁ। ସେ ନିଜେ ଅନୁଭବ କଲେ ସଂଗ୍ରାମ କରି ସ୍ୱାଧୀନତା ଆଣି ମଣିଷ ପରି ବଞ୍ଚି ରହିବା ଉଚିତ।
2: ଅମର, ଆଜି ମୁଁ ଏ ଦେଶର ଲକ୍ଷ କୋଟି ଜନସାଧାରଣଙ୍କ ଅଭିବାଦନ ଜଣାଉଛି ତୁମକୁ।
3: ସମୟ ହେଇଯାଇଛି
0: ବିଶ୍ୱନାଥ। ସମୟ ହେଇଯାଇଛି ବିଶ୍ୱନାଥ, ମୋତେ କଣ୍ଡେମ୍ ସେଲ୍କୁ ନେବେ, ତାପରେ ଫାଶୀ ଖୁଣ୍ଟ। କିଏ ନିର୍ଭୁତ ହୁଏ ମାନେ ବିଶ୍ୱନାଥ? କେତେଜଣ ବିପ୍ଲବୀଙ୍କୁ ଫାଶୀ ଦେଇ ଏମାନେ ଭାରତର ଆସନ୍ଦ ସ୍ୱାଧୀନତାକୁ ହତ୍ୟା କରିପାରିବେ? କେତେ ନିର୍ଭୁତ ସତେ ଏମାନେ!
2: ଅମର,
0: ଚ ବିଶ୍ୱନାଥ, ଚ କିପ୍ ଦ ଫ୍ଲାଗ୍ ଅଫ୍ ଦି ଅଗଷ୍ଟିୟସ୍ ଫ୍ଲାଇ, ଚ ଲଙ୍ଗ୍ ଲିଭ୍ ରିଭଲ୍ୟୁସନ୍, ଲଙ୍ଗ୍ ଲିଭ୍ ରିଭଲ୍ୟୁସନ୍, ଲଙ୍ଗ୍ ଲିଭ୍ ରିଭଲ୍ୟୁସନ୍, ଲଙ୍ଗ୍ ଲିଭ୍ ରିଭଲ୍ୟୁସନ୍, ଲଙ୍ଗ୍ ଲିଭ୍ ରିଭଲ୍ୟୁସନ୍।

ପ୍ରଚାର କଲୁ ବେତାର ନାଟକ ଅଗଷ୍ଟ 9। ରଚନା ଏବଂ ପ୍ରଯୋଜନା କରିଥିଲି ମନୋରଞ୍ଜନ ଦାସ। ସହଯୋଗିତା କରିଥିଲି ଗୋପବନ୍ଧୁ ଚୌଧୁରୀ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ଖୟାଲ, ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ପୁରିଆ।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିଲେ ଖୟାଲ, ପରିବେଷଣ କରିଥିଲେ ଶିଳ୍ପୀ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀ, ଶିଳ୍ପୀ ପରିବେଷଣ କରିଥିଲେ ରାଗ ପୁରିଆ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କୃପା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ମାନିଲେ ଜଗନ୍ନାଥ ପାଣିଗ୍ରାହୀ, ସାଧନା ଦାସ, ଗଗନ ବିହାରୀ ସ୍ୱାଇଁ, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ଏବଂ ସୁରେଶ ଚନ୍ଦ୍ର ମିଶ୍ର। ଶ୍ରୀରାମଚରିତ ମାନସ ପ୍ରଚାର କରିବ ସକାଳ 6:25। ସକାଳ 6:35 ଶୁଣିବେ ଆଜିର ଅନୁଚିନ୍ତା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ପ୍ରଚାର କରିବ ସକାଳ 6:45। ସକାଳ 7:25 ବର୍ଣ୍ଣାଳୀରେ ଶୁଣିବେ କାର୍ଯ୍ୟକ୍ରମ ସୁରଭି। ଏଥିରେ ଶୁଣିବେ କଣ୍ଠଶିଳ୍ପୀ କରୁଣାକର ସେଠୀଙ୍କ ସାକ୍ଷାତକାରର ଦ୍ୱିତୀୟ ଭାଗ। ସୁରଲହରୀ କାର୍ଯ୍ୟକ୍ରମ ପ୍ରଚାର କରିବ ସକାଳ 8:30। ଶିଳ୍ପୀ ହେଲେ ଶଶାଙ୍କ ଶେଖର ମହାପାତ୍ର ଏବଂ କୁନ୍ତି ବେହେରା। କେତୋଟି ଲଘୁ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀ କରୁଣାକର, ଶୈଳଭାମା ଏବଂ ଶ୍ରୀଚରଣ। ସକାଳ 9:00 ଗୀତିଧାରାରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସପ୍ତଧାରାରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ସକାଳ 9:30। ପୂର୍ବାହ୍ନ 10:30 ପ୍ରଚାର କରିବୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00 ଶୁଣିବେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିବେ ଦିନ 12:00। ଦିନ 1:05 ଶୁଣିବେ ବାଦ୍ୟଯନ୍ତ୍ରର କାର୍ଯ୍ୟକ୍ରମ ନିର୍ଝରଣୀ। ଘରଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ନାରୀ ଅନନ୍ୟାରେ ଶୁଣିବେ ସାକ୍ଷାତକାର। ପରେ ଶୁଣିବେ ବର୍ଷାଦିନେ ନଖ ଓ କେଶର ଯତ୍ନ ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସମ୍ପାଦକୀୟରେ ଶୁଣିବେ ଓଡ଼ିଆ ଠିକ୍ ପଢ଼ିବା, ଲେଖିବା ଓ କହିବା। ଗପସପରେ ଶୁଣିବେ ଯୁବ କବୟତ୍ରୀ ମିଲି ବେହେରାଙ୍କ ସହ ସାକ୍ଷାତକାର। ଜାଣିବା କଥାରେ ବିଭୂତି ପଟ୍ଟନାୟକ ଓ ମନୋରମା ଦେବୀଙ୍କ ସମ୍ପର୍କରେ ଶୁଣିବେ। ଚୈତିଜନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆସନ୍ତାକାଲି ସକାଳ 5:53 ଶୁଭ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ। ତାହେଲେ ଆଜି ପାଇଁ